ବାଜୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ଗୁରୁବାର 1948 ଶତାବ୍ଦ ଆଷାଢ଼ ମାସର ଦିନ 11 ଇଂରାଜୀ 2026 ମସିହା ଜୁଲାଇ ମାସର 2 ତାରିଖ ସମୟ ବର୍ତ୍ତମାନ ସକାଳ 5:58:35 ଶ୍ରୋତାମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 100.4 ମେଗାହର୍ଜ ଯୋଗେ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଭାବ ଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ମହାପ୍ରଭୁଙ୍କୁ ସମର୍ପିତ ଏହି କାର୍ଯ୍ୟକ୍ରମ ନିହାତି ଭାବରେ ସମସ୍ତଙ୍କୁ ଭଲ ଲାଗିବ, ସମସ୍ତଙ୍କ ହୃଦୟକୁ ଛୁଇଁବ ବୋଲି ମୋର ଆଶା ଆଉ ବିଶ୍ୱାସ। ମହାପ୍ରଭୁ ଆମ ଓଡ଼ିଆ ଜାତିର ମୌଢ଼ମଣି, ସମସ୍ତ କର୍ମ କର୍ମାଦି ସମସ୍ତ କାମରେ ମହାପ୍ରଭୁଙ୍କୁ ପ୍ରଥମେ ନିମନ୍ତ୍ରଣ କରାଯାଏ, ସବୁକିଛି ତାଙ୍କୁ ସମର୍ପିତ କରିଦେଲେ କାର୍ଯ୍ୟସିଦ୍ଧି ହୁଏ ବୋଲି ଆମର ବିଶ୍ୱାସ ରହିଥାଏ। ସେଥିପାଇଁ ଭକ୍ତଟିଏ ଯାହା ଯେତେବେଳେ ଇଚ୍ଛା ପ୍ରକାଶ କରେ ହୃଦୟରେ କରିବା ପାଇଁ, ପ୍ରଥମେ ମହାପ୍ରଭୁଙ୍କୁ ସେସବୁ ଜଣାଇଥାଏ, ନିବେଦନ କରିଥାଏ ଏବଂ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଦେଇଥାଏ ନିଜକୁ, ନିଜର କର୍ମକୁ, ନିଜେ ଭାବିଥିବା ସମସ୍ତ ଇଚ୍ଛାକୁ।

ଭକ୍ତ ଯେତେବେଳେ ତାର ସମସ୍ତ ଭାବନା ସମସ୍ତ ଇଚ୍ଛାକୁ ସମର୍ପିତ କରିଦିଏ ମହାପ୍ରଭୁଙ୍କର ଅଭୟ ପଦାହାର ବିନ୍ଦରେ, ସେତେବେଳେ ମଣିମାଙ୍କର ସମସ୍ତ ଲୀଳା ଦ୍ୱାରା ମଧ୍ୟ ସେ ନିଜକୁ ସାମିଲ କରିଥାଏ। ଆମ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି ଶ୍ରୀକ୍ଷେତ୍ର ଧାମରେ। 108 ଗରା ସୁବାସିତ ଜଳରେ ସ୍ନାନ କଲାପରେ ମଣିମାଙ୍କୁ ପ୍ରବଳ ଜ୍ୱର ହୋଇଥାଏ। ପ୍ରତିବର୍ଷ ଏହି ସମୟରେ ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇଥାନ୍ତି। ଆଉ ଏହି ଜ୍ୱରରେ ପୀଡ଼ିତ ହେବା ସମୟରେ ଅଣସର ଜ୍ୱର ବା ଅଣସର ଅବସର କୁହାଯାଏ ମଣିମାଙ୍କର ଏହି ଜ୍ୱର ସମୟକୁ। ତେବେ ସତରେ କ'ଣ ଠାକୁରଙ୍କୁ ଜ୍ୱର ହୁଏ? ଭକ୍ତ ମନରେ ଏମିତି ଅନେକ ପ୍ରଶ୍ନ ଆସେ। ସେହି ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ଭକ୍ତ ବେଳେବେଳେ ମହାପ୍ରଭୁଙ୍କୁ ପଚାରେ, ହେ ମଣିମା, ଆପଣ ତ ସୃଷ୍ଟିର ନିୟାମକ, ଆପଣ ତ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର ସମସ୍ତ ବିଶ୍ୱ ଚରାଚର ବ୍ରହ୍ମାଣ୍ଡର ଉର୍ଦ୍ଧ୍ୱରେ, ଆପଣଙ୍କୁ ପୁଣି ଜ୍ୱର କେମିତି ହେଉଛି? ଆପଣ ଚାହିଁଲେ ଜ୍ୱରକୁ ନିମିଷକେ ମୁହୂର୍ତ୍ତକ ମଧ୍ୟରେ ଭଲ କରିଦେଇପାରିବେ। ଆପଣଙ୍କ ପାଖକୁ ଜ୍ୱର ଆସିବ ବା କେମିତି? ଏସବୁ କ'ଣ? ଆପଣ କେମିତିକା ଲୀଳା କରୁଛନ୍ତି ଭକ୍ତମାନଙ୍କ ସହିତ? ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ର ଧାମରେ ରହି ସ୍ନାନ କଲାପରେ ଆପଣଙ୍କୁ ଜ୍ୱର ହେଉଛି, ଆପଣ ସେ ଜ୍ୱରରେ ପୀଡ଼ିତ ହେଉଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି। ବିଭିନ୍ନ ପ୍ରକାର ଆୟୁର୍ବେଦିକ ଚିକିତ୍ସା ମାଧ୍ୟମରେ ଆପଣ ଚିକିତ୍ସିତ ହେବା ପରେ ତାପରେ ଯାଇକି ଆପଣଙ୍କର ଜ୍ୱର କମୁଛି ବା ଆପଣଙ୍କୁ ଆରାମ ଲାଗୁଛି। ଆପଣ ଆଶୁ ଉପଶମ ହେଲା ପରେ ଆପଣ ପୁଣି ଥରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ପ୍ରକୃତରେ ମହାପ୍ରଭୁଙ୍କର ଜ୍ୱର କ'ଣ? ସତରେ ମହାପ୍ରଭୁଙ୍କ ଜ୍ୱର ହୁଏ କି ନାହିଁ? ଆଉ ଏ ଅଣସର କ'ଣ? ଏ ଅଣସରରେ ଜ୍ୱର କାହିଁକି ହୁଏ? ମଣିମାଙ୍କୁ ଆଲୋଚନା କରିବା ଏ ଭକ୍ତି ସଙ୍ଗୀତ ପରେ।

ମହାପ୍ରଭୁ ଶ୍ରୀକ୍ଷେତ୍ର ଧାମରେ ମାନବୀୟ ଲୀଳା କରୁଛନ୍ତି। ପ୍ରତ୍ୟେକ ଦିନ ସକାଳୁ ଉଠି ଜଣେ ମଣିଷ ଯେମିତି ନିଜର ନିତ୍ୟକର୍ମ ସାରିଥାଏ, ନିଜର କର୍ମକୁ ବାହାରି ଯାଇଥାଏ ଏବଂ ସମୟ ମୁତାବକ ସବୁ କାମ ଠିକ୍ରେ କରିଥାଏ, ଆମ ମଣିମା ମଧ୍ୟ ସେମିତି ସକାଳୁ ସବୁ ପ୍ରକାର ନିତ୍ୟକର୍ମ ସାରିଥାନ୍ତି। ଯେମିତି ଦାନ୍ତ ଘଷିବା, ଗାଧୋଇବା, ବିଭିନ୍ନ ପ୍ରକାରର ନୀତି ନିର୍ଘଣ୍ଟ ଅନୁସାରେ ମଣିମାଙ୍କର ଦୈନନ୍ଦିନ କାମ ଆରମ୍ଭ ହୋଇଥାଏ ଏବଂ ସରିଥାଏ। ମୈଲମ, ଅବକାଶ, ତଡ଼ପ ଲାଗି ଏସବୁ ସରିବା ପରେ ଯାଇ ମଙ୍ଗଳ ଆଳତୀ ହୋଇଥାଏ ଏବଂ ତାପରେ ମଣିମା ସାହାଣ ମେଲାରେ ସମସ୍ତ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ତେବେ ମଣିମାଙ୍କୁ ଜ୍ୱର ହେବା କଥା। ଥରେ ଜଣେ ଭକ୍ତ ପରୀକ୍ଷା କରିବାକୁ ଆସି ଶ୍ରୀକ୍ଷେତ୍ର ଧାମରେ ପହଞ୍ଚିଲେ। ମହାପ୍ରଭୁଙ୍କର ଅନନ୍ୟ ଭକ୍ତ, ଅନନ୍ୟ ସେବକ ଅଣସର ସମୟରେ ଆସି ଶ୍ରୀକ୍ଷେତ୍ର ଧାମରେ ପହଞ୍ଚିଲେ ଏବଂ ରାଜାଙ୍କର ଆଦେଶ କ୍ରମେ, ଠାକୁର ରାଜାଙ୍କର ଆଦେଶ କ୍ରମେ ତାଙ୍କୁ ଆଜ୍ଞା ଦିଆଗଲା ବା ଅନୁମତି ଦିଆଗଲା ମଣିମାଙ୍କୁ ଜ୍ୱର ହୋଇଛି କି ନାହିଁ ପରୀକ୍ଷା କରିବା ପାଇଁ, ମାପିବା ପାଇଁ। ଆଉ ସେ ଭକ୍ତ ଜଣକ ପେଶାରେ ହେଉଛନ୍ତି ଡାକ୍ତର, ଡାକ୍ତରୀ ବିଦ୍ୟା ସେ ଖୁବ୍ ଭଲ ଭାବରେ କରିଛନ୍ତି ଏବଂ ପେଶାରେ ସେ ଜଣେ ଡାକ୍ତର ହୋଇଥିବାରୁ ମହାପ୍ରଭୁଙ୍କ ଜ୍ୱର ହୋଇଛି କି ନାହିଁ ପରୀକ୍ଷା କରିବା ପାଇଁ ତାଙ୍କୁ ଅନୁମତି ଦିଆଗଲା ଏବଂ ତାଙ୍କ ଭିତରେ ଯେଉଁ ରହିଥିଲା ପ୍ରଶ୍ନବାଚୀ ସେସବୁକୁ ଦୂର କରିବା ପାଇଁ ମଧ୍ୟ ତାଙ୍କୁ ଆଦେଶ ଦିଆଗଲା। ଡାକ୍ତର ଭକ୍ତ ଜଣଙ୍କ ବହୁ ସାହସର ସହିତ ଅଣସର ଘରକୁ ଯାଇ, ଅଣସର ପିଣ୍ଡିକୁ ଯାଇ ମଣିମାଙ୍କର ଜ୍ୱର ମାପିଲେ। କେମିତି ମାପିବେ? ଦାରୁଦିଅ ଜଗନ୍ନାଥ, ଏଡ଼େ ବଡ଼ ଶରୀର, ପ୍ରଭୁଙ୍କୁ ଏପଟେ ଜ୍ୱର ହୋଇଛି, ଅଣସର ପିଣ୍ଡିରେ ମହାପ୍ରଭୁ ଅବସ୍ଥାନ କରିଛନ୍ତି, ଦେହ ଭଲ ଲାଗୁନାହିଁ, ଅସୁସ୍ଥ ଅଛି ଶରୀର। ଭକ୍ତ ଜଣକ ବହୁ ସାହସର ସହିତ ମଣିମାଙ୍କୁ ସବୁକିଛି ସମର୍ପଣ କରିଦେଇ ଗଲେ ଜ୍ୱର ମାପିବା ପାଇଁ। ଯେତେବେଳେ ତାଙ୍କର ଡାକ୍ତରୀ ବିଦ୍ୟା ଅନୁସାରେ ମଣିମାଙ୍କୁ ଜ୍ୱର ମାପିବା ପାଇଁ ଉଦ୍ୟତ ହୁଅନ୍ତେ, ଯେତେ ଯେତେ ପାଖକୁ ପାଖକୁ ଯାଉଥାନ୍ତି ନିଜର ମଧ୍ୟ ଦେହର ତାତି ସେତେ ସେତେ ବଢ଼ିଯାଉଥାଏ ଏବଂ ଯେତେବେଳେ ସେ ମଣିମାଙ୍କର ଜ୍ୱର ମାପିଲେ ସେତେବେଳେ ଜ୍ୱର ପ୍ରାୟ 104ରୁ ଉପରେ ଥିଲା। ସେ ଆଶ୍ଚର୍ଯ୍ୟ ହୋଇଗଲେ, ତାଙ୍କ ହାତ ଥରିଗଲା, ତାଙ୍କ ଥର୍ମୋମିଟର ତଳେ ପଡ଼ିଗଲା ଏବଂ ସେ ଚେତାଶୂନ୍ୟ ହୋଇଗଲେ, କିଛି କହିପାରିଲେ ନାହିଁ। ଏତେ ଜ୍ୱରରେ ମହାପ୍ରଭୁ ପୀଡ଼ିତ ଅଛନ୍ତି, 108 ଗରା ପାଣିରେ ସ୍ନାନ କରିବା ପରେ ଆମ ମଣିମାଙ୍କୁ ଜ୍ୱର ହୋଇଥାଏ ବୋଲି ଆମର ଯେଉଁ କଥା ଅଛି ବା ନୀତି ନିୟମ ଅଛି, ଯାହା ପ୍ରତି ବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ପରେ ପରେ ହିଁ ଅନୁଷ୍ଠିତ ହୋଇଥାଏ ଅଣସର ନୀତି, ତାହା ସତ କି ମିଛ ସେ କଥାକୁ ପ୍ରମାଣିତ କରିବା ପାଇଁ, ପରୀକ୍ଷା କରିବା ପାଇଁ ଡାକ୍ତର ଭକ୍ତ ଜଣକ ଯେତେବେଳେ ଜାଣିବାକୁ ପାଇଲେ ମଣିମାଙ୍କୁ 104 ଜ୍ୱର, ସେତେବେଳେ ସେ ନିଜେ ନିଜକୁ ବିଶ୍ୱାସ କରିପାରିଲେ ନାହିଁ ଯେ ଆମ ମହାପ୍ରଭୁ ସତ ସତିକା ଠାକୁର ଏବଂ ମାନବୀୟ ଲୀଳା କରୁଛନ୍ତି ଶ୍ରୀକ୍ଷେତ୍ର ଧାମରେ।

ଶ୍ରୀମନ୍ଦିରର ରୀତିନୀତି ଅନୁସାରେ ପରମ୍ପରା ଅନୁସାରେ ଏହି ଅଣସର ସମୟରେ ମହାପ୍ରଭୁ ଯେତେବେଳେ ଜ୍ୱରରେ ପୀଡ଼ିତ ଥାନ୍ତି, ଅସୁସ୍ଥ ଥାନ୍ତି, କୌଣସି ପ୍ରକାରର ଯାନି ଯାତରା ଅନୁଷ୍ଠିତ ହୋଇନଥାଏ ଶ୍ରୀକ୍ଷେତ୍ର ଧାମରେ। ଖୋଳ, କରତାଳ, କୀର୍ତ୍ତନ, ନୃତ୍ୟକୁ ମଧ୍ୟ ବାରଣ କରାଯାଇଥାଏ। ଯେହେତୁ ମଣିମାଙ୍କୁ ଜ୍ୱର ହୋଇଛି, ଶରୀର ଅସୁସ୍ଥ ଅଛି, ସେଥିପାଇଁ କୌଣସି ପ୍ରକାର ଉଚ୍ଚ ଶବ୍ଦ ବ୍ୟବହାର ହୋଇନଥାଏ। ଯେମିତି ଆମ ଦେହ ଖରାପ ହେଲେ ଆମକୁ ବିରକ୍ତି ଲାଗେ, କିଛି ଭଲ ଲାଗେ ନାହିଁ। ଦେହ ଠିକ୍ ହେଲା ପର୍ଯ୍ୟନ୍ତ ଆମେ ସେଇ କଥା ହିଁ ଭାବିଥାଉ କେମିତି ଆମେ ସୁସ୍ଥ ହେବୁ। ଠିକ୍ ସେହିଭଳି ଭାବରେ ଆମ ମଣିମାଙ୍କୁ ଯେତେବେଳେ ଜ୍ୱର ହୋଇଛି, ସେତେବେଳେ କୌଣସି ପ୍ରକାର ଯାନି ଯାତରା, ବାଜା, ବାଣ, ରୋଷଣୀ, ଖୋଳ, କରତାଳ, ନୃତ୍ୟ, ସଙ୍ଗୀତ ଆଦିକୁ ବାରଣ କରାଯାଇଥାଏ ଶ୍ରୀକ୍ଷେତ୍ର ଧାମରେ।

ପୂର୍ଣ୍ଣ ସୁସ୍ଥ ହେବା ପରେ ମହାପ୍ରଭୁ ପୁଣି ଥରେ ସାଧାରଣ ଭାବରେ ଯାହା ଯାହା ଯେମିତି ହେବା କଥା ସେମିତି ହିଁ ଅନୁଷ୍ଠିତ ହୋଇଥାଏ। ପ୍ରକୃତରେ ଜଗନ୍ନାଥ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି ଶ୍ରୀକ୍ଷେତ୍ର ଧାମରେ ରହି। ମଣିମାଙ୍କୁ ଜ୍ୱର ହେଉଛି, ପୁଣି ସେ ଜ୍ୱର ଉପଶମ ହେବା ପାଇଁ ନାନା ପ୍ରକାର ଜଡ଼ିବୁଟି ନାନା ପ୍ରକାର ଆୟୁର୍ବେଦିକ ଚିକିତ୍ସା ମଧ୍ୟ କରାଯାଉଛି। ଆଉ ସେ ଚିକିତ୍ସା ଦ୍ୱାରା ଆଶୁ ଉପଶମ ହେବା ପରେ ମଣିମା ନେତ୍ରୋତ୍ସବରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ଠିକ୍ ଶ୍ରୀ ଗୁଣ୍ଡିଚାର ପୂର୍ବ ଦିନ।

ମୁଁ କହୁଥିଲି ମଣିମାଙ୍କୁ ଜ୍ୱର ହେବା କଥା। ଏକଥା ଯେତେବେଳେ ସତ ବୋଲି ପ୍ରମାଣିତ ହେଇସାରିଲା, ସେ ଡାକ୍ତର ଭକ୍ତ ଜଣକ ନିଜକୁ ତ ବିଶ୍ୱାସ କରିପାରିଲେ ନାହିଁ ଏବଂ ସର୍ବସମ୍ମୁଖରେ ଏହା ପ୍ରମାଣିତ ହେଲା ଯେ ସତ ସତିକା ମଣିମାଙ୍କୁ ଜ୍ୱର ହେଇଥାଏ। ଆମେ ଯେମିତି ଅଧିକ ପରିମାଣରେ ଗାଧୋଇ ପଡ଼ିଲେ, ଟିକେ ଥଣ୍ଡା ବେଶୀ ଚିକିତ୍ସା କରିଦେଲେ ଆମ ଦେହ ହାତ ଯେମିତି ଘୋଳାବିନ୍ଧା ହୁଏ, ଜ୍ୱର ହେଇଯାଏ, ମୁଣ୍ଡ ବିନ୍ଧେ, ଆମ ମଣିମା ମଧ୍ୟ ଠିକ୍ ସେମିତି ମାନବୀୟ ଲୀଳା କରୁଛନ୍ତି। ଶ୍ରୀକ୍ଷେତ୍ର ଧାମରେ ତାଙ୍କୁ ମଧ୍ୟ ଜ୍ୱର ହୁଏ ଏବଂ ସେ ଜ୍ୱରର ଉପଶମ ପାଇଁ, ଜ୍ୱର ଭଲ ହେବା ପାଇଁ ବିଭିନ୍ନ ପ୍ରକାରର ଜଡ଼ିବୁଟି, ବିଭିନ୍ନ ପ୍ରକାରର ଆୟୁର୍ବେଦିକ ଔଷଧ ଉପଚାର ମାଧ୍ୟମରେ ମଣିମାଙ୍କର ଜ୍ୱର ଭଲ ହୋଇଥାଏ। ତାଙ୍କୁ ଆରାମ ଲାଗେ। ଫୁଲୁରି ତେଲ ପାଖରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମୋଦକ, ବିଭିନ୍ନ ପ୍ରକାର ଜଡ଼ିବୁଟି ମାଧ୍ୟମରେ ମହାପ୍ରଭୁଙ୍କର ଜ୍ୱର ଭଲ ହୋଇଥାଏ ଏବଂ ଜ୍ୱର ଭଲ ହେବାର ଖବର ଯେତେବେଳେ ଗଜପତି ମହାରାଜଙ୍କ ପାଖରେ ପହଞ୍ଚେ, ଖବର ଦେବା ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ପ୍ରକାରର ସେବକ ନିୟୋଜିତ ହୋଇଥାନ୍ତି, ଯେଉଁମାନେ କି ମଣିମାଙ୍କୁ ଅଣସର ସମୟରେ ସେବା କରନ୍ତି। ମଣିମାଙ୍କର ଉପଶମ କରିବା ପାଇଁ ଯେଉଁମାନେ ସେବା କରନ୍ତି ସେମାନେ ଗଜପତି ମହାରାଜଙ୍କ ପାଖରେ ଯାଇ ଖବର ଦିଅନ୍ତି ଯେ ମଣିମା ଧୀରେ ଧୀରେ ସୁସ୍ଥ ହେବାକୁ ଲାଗୁଛନ୍ତି। ତାପରେ ଯାଇ ନବଯୌବନ ଦର୍ଶନ ବା ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଥାଏ ଏବଂ ନେତ୍ର ଉତ୍ସବର ଠିକ୍ ପରଦିନ ଶ୍ରୀ ଗୁଣ୍ଡିଚା ତିଥିରେ ମହାପ୍ରଭୁ ମାଉସୀଙ୍କ ଘରକୁ ଯାଇଥାନ୍ତି। ଏକଥା ଆମେ ସମସ୍ତେ ଜାଣିଛେ। ଏଇ ଆଜିର ଆଲୋଚନା ଯେ ଆମ ମଣିମା ସତ୍ୟରେ ସବୁ ପ୍ରକାର ମାନବୀୟ ଲୀଳା କରୁଛନ୍ତି, ରତ୍ନବେଦୀରେ ଥାଇ, ଶ୍ରୀକ୍ଷେତ୍ର ଧାମରେ ଥାଇ, ଶଙ୍ଖ କ୍ଷେତ୍ରରେ ଥାଇ, ପୁରୀ ସହରରେ ଥାଇ, ତେଣୁ ମଣିମାଙ୍କୁ ଆମେ ସବୁକିଛି ସମର୍ପିତ କରିଦେବା। ଜୀବନର ସୁଖ ଦୁଃଖ, ଭଲ ମନ୍ଦ, ହାନି ଲାଭ ସବୁକିଛି ତାଙ୍କୁ ସମର୍ପିତ କରିଦେଇ ଆମର ଯାହା କର୍ତ୍ତବ୍ୟ ରହିଛି, କର୍ମ ରହିଛି, ସେସବୁକୁ ଠିକ୍ ଭାବରେ, ସଚ୍ଚୋଟ ଭାବରେ, ସାଧୁ ଭାବରେ ନିଭେଇବା ପାଇଁ ଚେଷ୍ଟା କରିବା ଏବଂ ନିଶ୍ଚିତ ଭାବରେ ଆମେ ଆନନ୍ଦରେ ରହିବା, ସୁଖରେ ରହିବା। କର୍ତ୍ତବ୍ୟ ଯଦି ଠିକ୍ କରୁଥିବା, କେବେ ହେଲେ ବିପଦ ଆସିବନି, କେବେ ହେଲେ ଦୁଃଖ ଯନ୍ତ୍ରଣା ଆସିବନି, କେବେ ହେଲେ ଆମେ ପଛକୁ ଆମକୁ କିଏ ଟାଣି ଦେବନି, ସେ ବିଶ୍ୱାସ ନିଜ ଭିତରେ ରଖି ନିଜ କର୍ମରେ ଆଗେଇ ଚାଲିବା ଉଚିତ। ଜୟ ଜଗନ୍ନାଥ।

ସେ ଦାରୁବ୍ରହ୍ମଙ୍କୁ ଅନନ୍ତ କୋଟି ବାର ପ୍ରଣିପାତ ଜଣାଇ ଏଠି ଶେଷ କରୁଛୁ ଭାବଭକ୍ତିର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 83ତମ ଭାଗ ଶୁଣନ୍ତୁ ପ୍ରଯୋଜନା ସୁହାସ ମହାନ୍ତି।

ଯଜ୍ଞ ବରାହଙ୍କ ପଦାଘାତରେ ମୃତ୍ୟୁଲାଭ କରି ହିରଣ୍ୟାକ୍ଷ ବ୍ରହ୍ମସାପରୁ ଉଦ୍ଧାର ପାଇଲା। ବ୍ରହ୍ମାଦି ଦେବତାମାନେ ଭଗବାନଙ୍କୁ ସ୍ତୁତି କଲେ। ବରାହରୂପୀ ଭାବଗ୍ରାହୀ ପୃଥିବୀକୁ ଜଳାର୍ଣ୍ଣବରୁ ଉଦ୍ଧାର କରି ପୁଣି ସ୍ଥାପନା କଲେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 83ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି, ସାଗରିକା ମହାନ୍ତି ଏବଂ ସିଦ୍ଧାର୍ଥ ମିଶ୍ର। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଏବେ ଆସନ୍ତୁ ନଜର ପକାଇନେବା ଆଜିର ପାଣିପାଗ ସମ୍ପର୍କରେ। ପାଣିପାଗର ସୂଚନା ଅନୁସାରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମେଘାଚ୍ଛନ୍ନ ରହିବା ସହିତ ଅଧିକାଂଶ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ଏବଂ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏଥିଲା ପାଣିପାଗର ସୂଚନା।

0: ବର୍ଷା ହେଉଥିବା ସମୟରେ ଗାଡ଼ି ଚଲାଇବାରେ ବିଶେଷ ଭାବରେ ସତର୍କତା ଅବଲମ୍ବନ କରିବା ଉଚିତ ଆମ ସମସ୍ତଙ୍କର। କାରଣ ବର୍ଷା ହେଉଥିବା ସମୟରେ ବେଳେବେଳେ ହଠାତ୍ କରି ବର୍ଷା କୋଉ ପଟରୁ ଅଧିକ ହୋଇଥାଏ, ଛିଟା ମାରିଥାଏ। ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଆମେ ଭଲରେ ଦେଖିପାରୁନାହୁଁ, ଦେଖିପାରିନଥାଉ, ବା ସେମାନେ କୋଉ ପଟରେ କେମିତି ଯାଉଛନ୍ତି ଜାଣିପାରିନଥାଉ। ଏବଂ ବେଳେବେଳେ ଆକାଶ ଏତେ କଳାହାଣ୍ଡିଆ ମେଘ ଘୋଟିଯାଏ, ଦିନରେ ମଧ୍ୟ ହଠାତ୍ କରି ଅନ୍ଧାର ଦେଖାଯାଏ, ସେହି ସମୟରେ ଦୁର୍ଘଟଣା ହେବାର ବହୁତ ସମ୍ଭାବନା ଥାଏ। ତେଣୁ ବର୍ଷା ଦିନେ ଅନ୍ୟ ଦିନମାନଙ୍କ ଅପେକ୍ଷା ଗାଡ଼ି ଚଲାଇବାରେ ସତର୍କତା ଅବଲମ୍ବନ କରନ୍ତୁ ଅଧିକ ମାତ୍ରାରେ। ନିଜେ ସୁସ୍ଥ ରୁହନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी संप्रति वार्ता श्रूयंताम प्रवाचिका ऋचा झा। अथ वार्ताः। प्रधानमन्त्री नरेन्द्र मोदी अद्य नवदिल्ल्यां स्वीय समकक्षया सानेताकाई चेत्यनया सह वार्षिक शिखरसम्मेलनस्तरीयां वार्तां करिष्यति।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ଆମାଶୟ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ନିରଞ୍ଜନ କର। ଶୁଭ ସକାଳ 7:25 ସକାଳ 8:30 ଶୁଣିପାରିବେ ମର୍ଣ୍ଣିଂ ମେଲଡି। ସକାଳ 9:00 ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜ ମତ ସେୟାର କରିପାରିବେ। ସକାଳ 9:30 ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସାଲା। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ସକାଳ 9:45। ଏଠି କହି ରଖୁଛୁ ଆଜିର ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋ ମାତ୍ର ଅଧଘଣ୍ଟେ ପାଇଁ ବା 30 ମିନିଟ୍ ପାଇଁ। ଦିନ 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। କଳାକାର ଦିନ 11:00।

ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 11:30 ଦିନ 12:00 କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଦିନ 1:10 ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ରଖିପାରିବେ। ଦିନ 2:45 ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ। ଅପରାହ୍ନ 3:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି। ମୋ ଦେଶ ଶୁଣିବେ 3:30। ଅପରାହ୍ନ 4:00 ସୁରିଲା ଆଫ୍ଟରନୁନ୍। ଅପରାହ୍ନ 5:02 ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ସ ମାଧ୍ୟମରେ ମତାମତ ଜଣାଇପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 66ତମ ଭାଗ ଶୁଣିବେ 6:30। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ 6:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 66ତମ ଭାଗ ଶୁଣିବେ 6:10। ରାତି 7:25 ଓଡ଼ିଆ କଥାଚିତ୍ରର ଗୀତ। ସନ୍ଧ୍ୟା 7:30 ଶୁଣିବେ ଫିଫା ୱାର୍ଲ୍ଡ କପ୍ 2026ର ଡେଲି ଅପଡେଟ୍ସ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। 7:32 ସନ୍ଧ୍ୟା ଆସର। 8:02 ଗୀତରେ ମିତରେ। ରାତି 9:15 ଅଭୁଲା ସ୍କୃତି ରେନ୍ବୋ ଏସ୍ଏମ୍ଏସ୍। ରାତି 10:00 ଲଣ୍ଡନର ଓଭାଲ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ମହିଳା ଟି20 ବିଶ୍ୱକପ୍ 2026ର ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୋଜନାର କାର୍ଯ୍ୟକାରିତା ପାଇଁ ପାଞ୍ଚ ବର୍ଷରେ ପ୍ରାୟ 5468 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ 32 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଅବଶିଷ୍ଟ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆଗାମୀ 4 ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ଲାଗି 3,506.99 କୋଟି ଟଙ୍କା ମଞ୍ଜୁର କରାଯାଇଛି। କ୍ୟାବିନେଟ୍ରେ ବିଭିନ୍ନ ସଡ଼କ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି।
1: ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ ଅଛି, ତାର 8 ଲେନିଂ କରାଯିବ, ଆଉ ସେଇଟା ଆମେ 2 ବର୍ଷରେ କମ୍ପ୍ଲିଟ୍ କରିବୁ। ସୁନ୍ଦରଗଡ଼ ଜିଲ୍ଲାରେ 6.8 କିଲୋମିଟରର ଗୋଟେ ରୋଡ୍, ଯୋଉଟାକି ଡାଇଭର୍ଜନ ରୋଡ୍ ଫ୍ରମ୍ ଦୁଧକା ଟୁ ଗୋପାଳପୁର ଟୁ ତୋପରିଆ, 6 ଲେନ୍ ରୋଡ୍ ୱିଥ୍ ସର୍ଭିସ ରୋଡ୍ ସୁନ୍ଦରଗଡ଼ରେ ଏଇଟା କରାଯାଉଛି, ଆଉ ଆମେ 1.5 ବର୍ଷରେ ଏଟା କମ୍ପ୍ଲିଟ୍ କରିବୁ।
0: କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଓମାଠ ଗ୍ରାମ ନିକଟ ତେଲନଦୀ ଅବବାହିକା ଏବଂ ବରଗଡ଼ ଜିଲ୍ଲା ଜାମୁତପଲ୍ଲୀ ଅଙ୍ଗ ନଦୀରେ ଆନ୍ତଃ ଜଳାଶୟ ନିର୍ମାଣ, ଓଡ଼ିଶା ଗଭୀର ସମୁଦ୍ରରେ ମାଛଧରା ମିଶନରେ 2,295 କୋଟି ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟର ଡିଜିଟାଲ୍ ଭିଭିଭୂମିକୁ ସୁଦୃଢ଼ କରିବାରେ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର 2.0 ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମତି ଦେଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ଅନୁଷ୍ଠିତ ସମୀକ୍ଷା ବୈଠକରୁ ଚିଠା ଭୋଟର ତାଲିକା ପ୍ରକାଶ ପରେ ଆସନ୍ତା 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ଏବଂ ନୂଆ ଭୋଟରଙ୍କ ନାମ ସଂଯୋଜନ ପାଇଁ ଫର୍ମ 6, ନାମ ବାଦ ପାଇଁ ଫର୍ମ 7 ଏବଂ ସଂଶୋଧନ ପାଇଁ ଫର୍ମ 8 ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ବୈଦ୍ୟୁତିକ ଯାନ ଇଭି ବ୍ୟବହାରକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା ଇଲେକ୍ଟ୍ରୋନିକ୍ ଭେହିକିଲ୍ ପଲିସି 2021ର ଅବଧିକୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅବଧି ବୃଦ୍ଧି ହେବା ଦ୍ୱାରା ବୈଦ୍ୟୁତିକ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍ସିଡି ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମଧ୍ୟ ମିଳିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 251 କେନ୍ଦ୍ରରେ ଅନୁଷ୍ଠିତ ହେବ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ ମେଳା 2026 ଉଦ୍ଯାପିତ ହୋଇଛି। ଏଥିରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାରଙ୍କ ବିଭିନ୍ନ ସହାୟତା, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଏବଂ ପିଏମ୍ଏଫ୍ଏମ୍ଇ ଯୋଜନା ଅଧୀନରେ ଉପଲବ୍ଧ ଋଣ ସୁବିଧା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ସୂଚନା ଦିଆଯାଇଥିଲା। ସେହିପରି ବରଗଡ଼ ଓ ରାୟଗଡ଼ାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ଉଦ୍ୟୋଗର ବିକାଶ ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସରକାରୀ ଯୋଜନାର ସୁବିଧା ସମ୍ପର୍କରେ ଅବଗତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧିକାରୀମାନଙ୍କୁ ସଠିକ୍ ଭାବରେ ଜନଗଣନା ସମ୍ପର୍କିତ ସୂଚନା ସଂଗ୍ରହ ପାଇଁ ଗୁରୁତ୍ୱ ଦେବାକୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାରେ ପୁଲିସ୍ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଶା ସେବନର କୁପ୍ରଭାବ ଓ ନିଶାମୁକ୍ତ ସମାଜ ଗଠନରେ ପୁଲିସ୍ ଓ ସାଧାରଣ ଜନତାଙ୍କ ମିଳିତ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ହାରାମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଏବଂ ଶିକ୍ଷାର ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା ଫୁଟବଲ ସଂଘ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଫାଓ ଫୁଟବଲ ଲିଗ୍ ଆରମ୍ଭ ହୋଇଛି। ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 21ଟି ଦଳ ଅଂଶଗ୍ରହଣ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
2: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆମାଶୟ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ କର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 8ଟି ବିଭାଗର 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ରେ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ ଚଳିତ ଶିକ୍ଷାବର୍ଷରୁ

0: ବାରମ୍ବାର ହେଉଥିବା ତରଳ ଝାଡ଼ାରେ ଯଦି ନାଳ ବା ରକ୍ତ ପଡ଼େ ତାହାକୁ ଆମେ ଆମାଶୟ ବା ବ୍ଲଡି ଡାଇରିଆ ବୋଲି କହିଥାଉ। ଏହା ସାଧାରଣତଃ ଦୁଇ ପ୍ରକାରର, ଯଥା ଆମିବାଜନିତ ଆମାଶୟ ଓ ଜୀବାଣୁଜନିତ ଆମାଶୟ। ଆମିବାଜନିତ ଆମାଶୟ ସାଧାରଣତଃ ଏଣ୍ଟାମି ବା ହିଷ୍ଟୋଲିଟିକା ଯୋଗୁଁ ହୋଇଥାଏ ଏବଂ ଜୀବାଣୁଜନିତ ଆମାଶୟ ସାଧାରଣତଃ ସିଗେଲା, ଇକୋଲାଇ, ସାର୍ମୁନେଲା, ଏର୍ସିନିଆ ଆଦି ଜୀବାଣୁମାନଙ୍କ ଯୋଗୁଁ ହୋଇଥାଏ। ଏହା ଜଳବାହିତ ରୋଗ, ଅପରିଷ୍କାର ଅପରିଚ୍ଛନ୍ନ, ବାସି, ଦୂଷିତ ଖାଦ୍ୟ ଖାଇବା ଓ ଦୂଷିତ ଜଳ ପିଇବା ଯୋଗୁଁ ଆମାଶୟ ହୋଇଥାଏ। ବର୍ଷା ଦିନେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହେବାର କାରଣ ଅଧିକାଂଶ ପାନୀୟ ଜଳର ଉତ୍ସ ଦୂଷିତ ହୋଇପଡ଼େ। ଏହାଛଡ଼ା ବର୍ଷା ଦିନେ ସନସନ୍ତିଆ ଜାଗା, ପଚାସଢ଼ା ଫଳ ଓ ପନିପରିବା ଉପରେ ମାଛି ବସିଥାନ୍ତି। ସେଠାରୁ ଆସି ଆମ ଖାଦ୍ୟ ଉପରେ ବସିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଜୀବାଣୁ ଆମ ଖାଦ୍ୟ ପଦାର୍ଥରେ ପେଟକୁ ଯାଇ ଖାଦ୍ୟନଳୀର ଆସ୍ତରଣରେ ବଢ଼ିଥାନ୍ତି। ଖାଦ୍ୟନଳୀର ଆସ୍ତରଣକୁ ନଷ୍ଟ କରିବା ଦ୍ୱାରା ସେଠାରେ ଘା ସୃଷ୍ଟି ହୁଏ ଓ ଜୀବାଣୁ ଧୀରେ ଧୀରେ ଶିରାକୁ ନଷ୍ଟ କରିବା ଦ୍ୱାରା ଝାଡ଼ାରେ ରକ୍ତ ବା ନାଳ ପଡ଼ିଥାଏ। ବେଳେବେଳେ ଖାଦ୍ୟନଳୀ କଣା ହେବାର ମଧ୍ୟ ସମ୍ଭାବନା ଥାଏ। ଆମାଶୟ ରୋଗରେ ବୃହତତନ୍ତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ଯେତେବେଳେ ଆମିବାଜନିତ ଆମାଶୟ ବୃହତତନ୍ତ୍ରକୁ ସଂକ୍ରମଣ କରିଥାଏ ତାହାକୁ ଆମେ ଆମୋବିକ୍ କୋଲାଇଟିସ୍ ବୋଲି କହିଥାଉ। ଏହି ରୋଗରେ ରୋଗୀର ତଳିପେଟ ସାଧାରଣତଃ ଦରଜ ହୁଏ। ଏହି ରୋଗର ସଠିକ୍ ଚିକିତ୍ସା ନହେଲେ ତାହା ବହୁ ଦିନ ଧରି ରହିଯାଏ ବା କ୍ରୋନିକ୍ ହୋଇଯାଏ। ଆମିବାଜନିତ ଆମାଶୟରେ ଯତ୍କୃତରେ ପୂଜ ହେବାର ସମ୍ଭାବନା ମଧ୍ୟ ଥାଏ। ତାହାକୁ ଆମେ ଆମୋବିକ୍ ଲିଭର୍ ଆବ୍ସେସ୍ ବୋଲି କହିଥାଉ। ଏହା ଗୋଟିଏ ସାଂଘାତିକ ରୋଗ। ଏହି ରୋଗରେ ରୋଗୀର ଡାହାଣ ପେଟ ଦରଜ ହେବା ସଙ୍ଗେ ସଙ୍ଗେ ଜ୍ୱର ମଧ୍ୟ ଆସେ। ଏହାର ସଠିକ୍ ନିରୂପଣ ଓ ଚିକିତ୍ସା କରାନଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ସାଧାରଣତଃ ଦେଖାଯାଇଛି ଆମାଶୟ ଝାଡ଼ାରେ ରୋଗୀର ପେଟରେ ଖୁବ୍ ଯନ୍ତ୍ରଣା ଅନୁଭବ କରେ, ରୋଗୀକୁ ଦୁର୍ବଳ ଲାଗେ, ରୋଗୀ ମାଂସପେଶୀରେ ଓ ବିଭିନ୍ନ ଗଣ୍ଠିଗୁଡ଼ିକରେ ଯନ୍ତ୍ରଣା ଅନୁଭବ କରେ, କମ୍ପ ହୋଇ ଜ୍ୱର ଆସେ, ବେଳେବେଳେ ବାନ୍ତି ମଧ୍ୟ ହୁଏ। ବାରମ୍ବାର ରୋଗୀର ଝାଡ଼ାରେ ନାଳ ବା ରକ୍ତ ପଡ଼ୁଥିବାରୁ ରୋଗୀର ରକ୍ତହୀନତା, ଜଳଶୁଷ୍କତା ଆଦି ଦେଖାଦେଇଥାଏ। ରୋଗୀର ଜଳଶୁଷ୍କତା ଦେଖାଦେଲେ ଘରେ ମିଳୁଥିବା ପଦାର୍ଥ ଯଥା ଉପଯୁକ୍ତ ପରିମାଣର ଲୁଣ ଓ ଚିନି ସର୍ବତ, ତୋରାଣି, ପଇଡ଼ ପାଣି ଆଦି ରୋଗୀକୁ ପିଇବାକୁ ଦେବା ଆବଶ୍ୟକ। ଓଆର୍ଏସ୍ ଦ୍ରବଣ ପ୍ରସ୍ତୁତ କରି ରୋଗୀକୁ ଦେବା ଉଚିତ। ହାତକୁ ଭଲ ଭାବରେ ଧୋଇ 1 ଲିଟର ପାଣିରେ 1 ପ୍ୟାକେଟ୍ ଓଆର୍ଏସ୍ ଗୁଣ୍ଡତକ ଢାଳି ଭଲ ଭାବରେ ଗୋଳାଇ ତାହା ରୋଗୀକୁ ପିଇବାକୁ ଦେଲେ ରୋଗୀ ସତେଜ ରହେ। ଏହି ଦ୍ରବଣର ବିଶେଷତ୍ୱ ହେଉଛି ଯେ ରୋଗୀ ପାଇଁ ଆବଶ୍ୟକ ବିଭିନ୍ନ ଉପାଦାନ ସଠିକ୍ ଅନୁପାତରେ ମିଳିଥାଏ। ପ୍ରସ୍ତୁତ କରାଯାଇଥିବା ଦ୍ରବଣକୁ 24 ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଉଚିତ। ଏଥିରୁ କିଛି ବଳିଲେ ତାହାକୁ ବ୍ୟବହାର ନ କରି ଫୋପାଡ଼ି ଦେବା ଉଚିତ। ଏହି ଓଆର୍ଏସ୍ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳେ। ଏହି ରୋଗ ବିଷୟରେ ଜାଣିବାକୁ ହେଲେ ଝାଡ଼ାର ପରୀକ୍ଷା କରିବାକୁ ପଡ଼ିଥାଏ। ଝାଡ଼ାର କଲଚର ଆଣ୍ଡ ସେନ୍ସିଟିଭିଟି ପରୀକ୍ଷା ଦ୍ୱାରା ଏହି ରୋଗ କେଉଁ ଜୀବାଣୁ ଯୋଗୁଁ ହୋଇଥାଏ ଏବଂ ସେଥିପାଇଁ କେଉଁ ଔଷଧ ପ୍ରୟୋଗ କରିବା ବିଧେୟ ସହଜରେ ଜଣାପଡ଼େ ଏବଂ ଚିକିତ୍ସା କ୍ଷେତ୍ରରେ ସୁବିଧା ହୋଇଥାଏ। ବେଳେବେଳେ ଏହି ରୋଗରେ ଖାଦ୍ୟନଳୀରେ ଘା ବା ଯତ୍କୃତରେ ପୂଜ ହେଲେ ରୋଗୀକୁ ଡାକ୍ତରଖାନାରେ ରଖିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାରର ପରୀକ୍ଷା ଯଥା ପେଟର ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି ଆଦି କରିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍ ସିରା ମଧ୍ୟ ଦେଇ ବିଭିନ୍ନ ଅନୁପାତରେ ରୋଗୀକୁ ଦେବାକୁ ପଡ଼ିଥାଏ। ସଠିକ୍ ଅନୁପାତରେ ଫୁଲ୍ କୋର୍ସ ଔଷଧ ରୋଗୀ ଖାଇବା ଉଚିତ। ଦେଖାଯାଇଛି ଯେ କିଛି ରୋଗୀ ଔଷଧ ବ୍ୟବହାର 2 ବା 3 ଦିନ କଲା ପରେ ବନ୍ଦ କରିଦେଇଥାନ୍ତି ଏବଂ ପୁନଶ୍ଚ କିଛି ଦିନ ପରେ ସେହି ରୋଗର ଶିକାର ହୋଇଥାନ୍ତି। ଶିଶୁର ଆମାଶୟ ଝାଡ଼ା ହେଲେ ମା କ୍ଷୀର ବନ୍ଦ କରିବା ଉଚିତ ନୁହେଁ। ଶିଶୁର ଖାଦ୍ୟ ବନ୍ଦ କରନ୍ତୁ ନାହିଁ। ଅଧିକ ଝାଡ଼ା ହେଲେ, ବାରମ୍ବାର ବାନ୍ତି କଲେ, ଭଲ ନ ଖାଇଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆମାଶୟ ଝାଡ଼ାରୁ ରକ୍ଷା ପାଇବାର ଉପାୟ ହେଲା ଆମେ ସମସ୍ତେ ଖାଇବା ପୂର୍ବରୁ ଭଲ କରି ହାତ ଧୋଇ ଖାଇବା ଉଚିତ। ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣିକୁ ଭଲ ଭାବରେ ଗରମ କରି ବା ଫୁଟାଇ ପିଇବା ଉଚିତ। ଯେହେତୁ ଏହା ଏକ ସଂକ୍ରାମକ ରୋଗ, ପୂର୍ବରୁ ସତର୍କ ନ ରହିଲେ ପରିବାରର ସମସ୍ତ ସଦସ୍ୟ ରୋଗ ସଂକ୍ରମଣ ହେବାର ଆଶଙ୍କା ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଆମାଶୟ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନିରଞ୍ଜନ କର। ଆକାଶବାଣୀ FM ରେନ୍ବୋ କଟକ।

0: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସମୟ ବର୍ତ୍ତମାନ ସକାଳ 7:15। ଏବେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ। ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ।

ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କଲେ ସରକାର। ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2295କୁ ବୃଦ୍ଧି ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ୍, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ଭାରତ ଜାପାନ ବାର୍ଷିକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଏହାର ଅଗ୍ରଗତିର ସମୀକ୍ଷା କରାଯିବ। ଏହାଛଡ଼ା ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ସମ୍ପର୍କରେ ଉଭୟ ପକ୍ଷ ମତ ବିନିମୟ କରିବାର ସୁଯୋଗ ପାଇବେ। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଇତିମଧ୍ୟରେ ଜାପାନ ପ୍ରଧାନମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ଏହା ହେଉଛି ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ। ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ଭାଦଦାତା କହିଛନ୍ତି, ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି। 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ ପାଞ୍ଚଟି ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ। ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି ଏବଂ ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ। ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଭାରତ ଓ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବା ଲାଗି ଆଗ୍ରହୀ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ଆଲୋଚନା ମାଧ୍ୟମରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀ ଅଧିକ ସଶକ୍ତ ହୋଇପାରିବ। ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ତାଙ୍କୁ ସ୍ୱାଗତ କରିବା ଲାଗି ଶ୍ରୀ ମୋଦି ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଭିବିଜି ରାମଜୀ ଆଇନ 2025ର ଆଜି ଆନ୍ଧ୍ରପ୍ରଦେଶରେ ଜାତୀୟ ଶୁଭାରମ୍ଭ କରାଯିବ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ବୁଲାଭାରିପଲ୍ଲେ ଅନ୍ତର୍ଗତ ମୁକାଭାରିପଲ୍ଲେ ଗ୍ରାମରେ ଏହି ଅବସରରେ ଏକ ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ଟଙ୍କା ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କର କାର୍ଯ୍ୟକାଳକୁ ସରକାର 1 ବର୍ଷ ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଦ୍ୱାରା ଏହି ଅନୁମୋଦନ ପରେ ଶ୍ରୀ ମିଶ୍ରଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ July 14 ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। 1999 ବ୍ୟାଚ୍ର ଭାରତୀୟ ବିଦେଶ ସେବା ଅଧିକାରୀ ଶ୍ରୀ ମିଶ୍ରଙ୍କର ବିଦେଶ ସଚିବ ଭାବେ କାର୍ଯ୍ୟକାଳ ଆସନ୍ତା 14 ସମାପ୍ତ ହେଉଛି। ସେ 2024 July 15 ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ଶ୍ରୀ ମିଶ୍ରୀ ଚୀନ୍ରେ ଭାରତର ରାଷ୍ଟ୍ରଦୂତ ଭାବେ 2019 ଜାନୁଆରୀ ମାସରୁ 2021 ଡିସେମ୍ବର

ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାଛଡ଼ା ସେ ଭାରତର ତିନି ଜଣ ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲ, ଡକ୍ଟର ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ କରିଛନ୍ତି। ଦେଶରେ ପ୍ରଥମ ଥର ଲାଗି ଆନ୍ଧ୍ରପ୍ରଦେଶର ଉଣ୍ଡାଭାଲି ହେଲିପୋର୍ଟରୁ ହେଲିକପ୍ଟର ଉଡ଼ାଣ ଲାଗି ନିଜସ୍ୱ ପଏଣ୍ଟ ଇନ୍ ସ୍ୱେସ୍ ବା ପିନ୍ସ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ସାଟେଲାଇଟ୍ ଭିତ୍ତିକ ଜ୍ଞାନକୌଶଳ ବ୍ୟବହାର କରାଯାଇଥାଏ। ଲ୍ୟାଣ୍ଡିଂ କରିବା ଲାଗି ପାରମ୍ପରିକ ବ୍ୟବସ୍ଥା ନଥିବା ହେଲିପୋର୍ଟଗୁଡ଼ିକରେ ସୁରକ୍ଷିତ ଉଡ଼ାଣ ଲାଗି ଏହି ବ୍ୟବସ୍ଥା ସହାୟକ ହୋଇଥାଏ। ଦେଶର ସମସ୍ତ ପ୍ରକାର ପାଗରେ ସୁରକ୍ଷିତ ହେଲିକପ୍ଟର ଉଡ଼ାଣ ସହିତ ଏହାର ପରିଚାଳନାଗତ ଦକ୍ଷତା ଅଧିକ ସଶକ୍ତ କରିବା ଦିଗରେ ଏହି ସଫଳତା ଏକ ନୂତନ ଯୁଗର ଅୟମାରମ୍ଭ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି। ଭାରତର ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ବିକଶିତ କରାଯାଇଥିବା ଏହି ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମଞ୍ଜୁର କରାଯାଇଛି। ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 2295କୁ ବୃଦ୍ଧି ପାଇଛି। ଏଥିସହିତ 11,000ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ସେଠାକାର ଜାତୀୟ ଆସେମ୍ବ୍ଲିର ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରାୟ 13,000ରୁ ଉର୍ଦ୍ଧ୍ୱ ଲୋକ ନିଜର ବାସସ୍ଥାନ ହରାଇଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7-ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଭେନେଜୁଏଲାରେ ଗତମାସ 25 ତାରିଖରେ 2 ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 7.2 ଓ 7.5 ଥିବା ଜଣାଯାଇଛି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଜଳ ଜାମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୁନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ବେଲ୍ଜିୟମ୍, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ବେଲ୍ଜିୟମ୍ ସେନେଗାଲକୁ ଅତିରିକ୍ତ ସମୟରେ 3-2 ଗୋଲ୍ରେ ପରାସ୍ତ କରିଛି। ସେହିଭଳି ଇଂଲଣ୍ଡ କଙ୍ଗୋକୁ 2-1 ଗୋଲ୍ରେ ପରାସ୍ତ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତା 6 ତାରିଖରେ ମେକ୍ସିକୋକୁ ଭେଟିବ। ଅନ୍ୟ ଏକ ମ୍ୟାଚ୍ରେ ମେକ୍ସିକୋ ଇକ୍ୱେଡରକୁ 2-0 ଏବଂ ଫ୍ରାନ୍ସ ସ୍ୱିଡେନକୁ 3-0 ଗୋଲ୍ରେ ପରାସ୍ତ କରିଥିବା ବେଳେ ଆଇଭରି କୋଷ୍ଟ ନରୱେ ନିକଟରୁ 2-1 ଗୋଲ୍ରେ ପରାସ୍ତ ହୋଇଛି। ଇଂଲଣ୍ଡର ଚେଷ୍ଟର୍ଲି ଷ୍ଟ୍ରିଟ୍ରେ ଗତକାଲି ଅନୁଷ୍ଠିତ ଭାରତ ଇଂଲଣ୍ଡ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ବର୍ଷା ଲାଗି ବାଧାପ୍ରାପ୍ତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପଭି ନେଇ ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 199 ରନ୍ କରିଥିଲା। ଅଧିନାୟକ ଶ୍ରେୟସ୍ ଆୟର 47 ବଲ୍ରୁ ସର୍ବାଧିକ 68 ରନ୍ କରିଥିବା ବେଳେ ଓପନର ଅଭିଷେକ ଶର୍ମା 69 ରନ୍ କରିଥିଲେ। ସେହିଭଳି ଶିବମ ଦୁବେ 42 ରନ୍ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସାକିବ ମହମ୍ମଦ 3 ୱିକେଟ୍ ଅକ୍ତିଆର କରିଥିଲେ। ବର୍ଷା ଯୋଗୁଁ ଇଂଲଣ୍ଡ ଦଳ ବ୍ୟାଟିଂ କରିପାରିନଥିଲା। ଆସନ୍ତା ଶନିବାର ଦିନ ଉଭୟ ଦଳ ଦ୍ୱିତୀୟ ଆନ୍ତର୍ଜାତିକ ଟି20 ମ୍ୟାଚ୍ରେ ପରସ୍କରକୁ ଭେଟିବେ। ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଆସନ୍ତା 25 ତାରିଖରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ଗୁଡ଼ିକ କୋଲକାତା, ରାଞ୍ଚି, ଇମ୍ଫାଲ, ଶିଲଙ୍ଗ ଓ ଗୌହାଟୀରେ ଅନୁଷ୍ଠିତ ହେବ। ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ କୋଲକାତାରେ ଖେଳାଯିବ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ। ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କଲେ ସରକାର। ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲ୍ଜିୟମ୍, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ।

ଜୀବନ ଅମୃତମୟ, ସୌନ୍ଦର୍ଯ୍ୟମୟ ଆଉ ଆନନ୍ଦମୟ। ହଁ, ସେ ଆନନ୍ଦକୁ ସାଥି କରି ଆମେମାନେ ଜିଇଁଥାଉ। ଯେତେ ପରିଶ୍ରମ ହେଉନା କାହିଁକି, ଯେତେ ବି ବାଧା ବିଘ୍ନ ଆସୁନା କାହିଁକି, ଗୋଟି ଛୋଟ ହସର ଝଲକ ମୁହୂର୍ତ୍ତକ ଭିତରେ ସବୁ ଦୁଃଖକୁ ଉଡ଼େଇ ଦିଏ, ଉଭେଇ ଦିଏ, ଦୂର କରିଦିଏ।

ମ୍ୟୁଜିକ୍ ଲିୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟ୍ୟାକ୍ ଦିଲ୍ ସେ ଦିଲ୍ ତେକରେ ଚାଲିଛି ଶୁଭ ସକାଳ। ହସିଲେ ମୁହଁ ସୁନ୍ଦର ଦେଖାଯାଏ, ସାମ୍ନାରେ ଥିବା ବ୍ୟକ୍ତିଙ୍କ ମନରେ ମଧ୍ୟ ସୁନ୍ଦର ପ୍ରଭାବ ପଡ଼ିଥାଏ। ହସ ହସ ମୁହଁ ଦେଖିଦେଲେ କାହିଁକି କେଜାଣି ଭାରି ଭଲ ଲାଗେ। ହସିଦେଇ ପଦେ କଥା କହିଦେଲେ ତାହା ଅମୃତ ତୁଲ୍ୟ ହୋଇଯାଏ।

ସୁସ୍ଥ ରହିବାକୁ ହେଲେ ପ୍ରତ୍ୟେକ ଦିନ 10-15 ମିନିଟ୍ ପର୍ଯ୍ୟନ୍ତ ମନ ଖୋଲା ହସ ହସିବା ଦରକାର। ଏକଥା ମୁଁ କହୁନି, ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ହସିଲେ ମୁହଁର ମଧ୍ୟ ଏକ୍ସରସାଇଜ୍ ହୋଇଥାଏ, ଦାନ୍ତ ମାଢ଼ି ଏସବୁ ମଧ୍ୟ ଶକ୍ତ ରହେ। ତେଣୁ ଆପଣମାନେ ଯିଏ ଯେଉଁଠି ଅଛନ୍ତି, ଯଦି ଟିକେ ଫୁରସତ ପାଉଛନ୍ତି, ହସନ୍ତୁ, ମନ ଖୋଲା ହସ ହସନ୍ତୁ, ମୁହଁର ଏକ୍ସରସାଇଜ୍ କରନ୍ତୁ ଏବଂ ନିଜେ ଆହୁରି ସୁନ୍ଦର ଦେଖାଯାଆନ୍ତୁ।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କୈତେକ ଦିଲ୍ ସେ ଦିଲ୍ ତକରି ଚାଲିଛି ଶୁଭ ସକାଳ। ବିଭିନ୍ନ ପ୍ରକାରର ରୋଗର ଉପ

ତୁମ ପାଇଁ ମଧ୍ୟ ହସ ଜରୁରୀ। ମନ ଭଲ ରହିବା ସହିତ ହୃଦୟରୁ ହସିବା ଦରକାର। ଏବେ ହସର କ୍ଲବ ମଧ୍ୟ କୋଠି ନା କୋଠି କରାହେଲାଣି। ଲୋକମାନେ ସେ କ୍ଲବକୁ ଯାଇ ମନ ଖୋଲା ହସ ହସିବା ଦ୍ୱାରା ସୁସ୍ଥ ରହୁଛନ୍ତି ବୋଲି ଏକ ବିଶେଷଣରୁ ଜଣାପଡ଼ିଛି। ତେବେ ସେହି ସର୍ଭେରୁ ଜଣାପଡ଼ିଛି ବା ସେହି ଗଣନାରୁ ଜଣାପଡ଼ିଛି ଯେ ଲୋକମାନେ ହସିବା ଦ୍ୱାରା ତାଙ୍କର ଦେହ ମନ ସବୁକିଛି ସୁସ୍ଥ ରହୁଛି। ସେମାନେ ମାନସିକ ଭାବରେ ମଧ୍ୟ ଅଗ୍ରସର ହେଉଛନ୍ତି, ଖୁସିରେ ରହୁଛନ୍ତି।

ମୁଁ କହୁଥିଲି ହସ କଥା। ହଁ, ହସିଦେଲେ ବହୁତ କିଛି କଥା ଆପେ ଆପେ କହି ହେଇଯାଏ। ଆପଣ କିଛି କହିନଥିବେ କାହାକୁ, ଖାଲି ଭଲରେ ମୋରକି ହସଟେ ହସିଦେବେ। ଅପରପକ୍ଷ ଲୋକର ମନରେ ନିଶ୍ଚିତ ଭାବରେ ପଜିଟିଭ ଭାବନା ଆସିବ, ଭଲ ଭାବନା ଆସିବ। ଆଉ ଅନେକ କିଛି କଥା ନ କହି ମଧ୍ୟ କହି ହେଇଯାଏ ଏହି ହସ ମାଧ୍ୟମରେ। ତେଣୁ ଯେତେ ବି ୱାର୍କ ପ୍ରେସରରେ ଆପଣମାନେ ଥାନ୍ତୁ ନା କାହିଁକି, ମେଣ୍ଟାଲ ଷ୍ଟ୍ରେସରେ ଥାନ୍ତୁ ନା କାହିଁକି, ସେସବୁ ଭିତରେ ମଧ୍ୟ ହସକୁ ଜମା ବି ଭୁଲିବେନି, ହସକୁ ସେଥିରେ ସାମିଲ କରିବେ। ଆଉ ସେ ହସ ଭିତରେ ଜୀବନକୁ ଭଲ ଭାବରେ ଜିଇଁବାର ସ୍ୱାଦ ମଧ୍ୟ ଚାଖିବେ।

ଜୀବନକୁ ଜିଇଁବାର ସ୍ୱାଦ ଚାଖୁ ଚାଖୁ କେତେବେଳେ ଯେ ସମୟ ପଳେଇବ ଜଣାପଡ଼ିବନି, ଆଉ ଆମେ ସୁସ୍ଥ ରହିବା, ହସିବା, ସମସ୍ତଙ୍କୁ ଆପଣାର କରିବା।

ରହିଥାଏ। ଆପଣ ଯଦି ଠିକ୍ ସମୟରେ ସକାଳୁ ଉଠୁଛନ୍ତି, ଠିକ୍ ସମୟରେ ନିତ୍ୟକର୍ମ ସାରୁଛନ୍ତି ଆଣ୍ଡ ଆପଣଙ୍କର ପ୍ରଫେସନ ଯାହା ଅଛି ସେଇ ପ୍ରଫେସନକୁ ଠିକ୍ ଟାଇମ୍ରେ ବାହାରି ଯାଉଛନ୍ତି, ଦେଖିବେ ଆପଣଙ୍କର ମାନସିକ ସ୍ତରରେ ମଧ୍ୟ ଉନ୍ନତି ଧୀରେ ଧୀରେ ଘଟିବ। ଯଦି ସବୁବେଳେ ଆପଣ ଲେଟ୍ରେ ଅଛନ୍ତି ତାହେଲେ ବିରକ୍ତି ଭାବ ପ୍ରକାଶ ପାଇବ, ଚିଡ଼ଚିଡ଼ ହେବେ, କୌଣସି କାମ ଠିକ୍ରେ ହେବନି, କେତେବେଳେ ଖାଇଥିବେ, କେତେବେଳେ ନ ଖାଇଥିବେ, କେତେବେଳେ କୌଣସି ଜିନିଷ ଭୁଲି ଯାଇଥିବେ, ଏହିସବୁ ଦୈନନ୍ଦିନ ଜୀବନର ଗୋଟିଏ ସାରଣୀ। ବେଳେବେଳେ କ'ଣ ହୁଏ, ଆମେ ଯେତେ ପୂର୍ବରୁ ପ୍ରସ୍ତୁତି ହେଉଥାଉ ନା କାହିଁକି, ପର୍ଟିକୁଲାର ସେଇ ମୋମେଣ୍ଟରେ ଆମେ କିଛି ନା କିଛି ଜିନିଷ ଭୁଲି ଯାଇଥାଉ, ଯେଉଁଥିପାଇଁ ଆମକୁ ଟେନସନ୍ ନେବାକୁ ପଡ଼େ, ବିରକ୍ତି ହେବାକୁ ପଡ଼େ, ଚିଡ଼ଚିଡ଼ ହେବାକୁ ପଡ଼େ। ତେଣୁ ଠିକ୍ ଜାଗାରେ ଠିକ୍ ଜିନିଷ, ଆବଶ୍ୟକ ଜିନିଷ ଯଦି ଆମେ ସଜାଡ଼ି କରି ସାଇତି କରି ରଖିଥିବା ତାହେଲେ ଏସବୁ ସମସ୍ୟାରୁ ଆମେ ଓହରି ଯାଇପାରିବା, ମୁକ୍ତ ହୋଇପାରିବା, ନୁହେଁ କି? ସେଇଥିପାଇଁ ତ ମୁଁ କହୁଛି ନିଜକୁ ଏକଦମ ରିଲାକ୍ସ ମୁଡ୍ରେ ସବୁବେଳେ ରଖନ୍ତୁ, ଯେତେ ବି ପରିବେଶ ପରିସ୍ଥିତି ଖରାପ ହେଉ ନା କାହିଁକି, ଆପଣ କିନ୍ତୁ ନିଜକୁ ସବୁବେଳେ ଶାନ୍ତ, ଧୀର, ସ୍ଥିର ଆଉ ମନକୁ ପ୍ରଫୁଲ୍ଲିତ, ମାନେ ହସ ହସ ମୁହଁରେ ଜୀବନ ଜୀଇଁବା ପାଇଁ ଚେଷ୍ଟା କରନ୍ତୁ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତେକ୍ରେ ମର୍ଣ୍ଣିଂ ମେଲୋଡି ଆରମ୍ଭ ହୋଇଯାଇଛି। ଏହି ମର୍ଣ୍ଣିଂ ମେଲୋଡିକୁ ପୁଣି ଥରେ ନିଶ୍ଚିତ ତରଫରୁ ଆପଣମାନଙ୍କୁ ସୁସ୍ୱାଗତ। ଯେତେ ଯାହା ବି ହେଉ ନା କାହିଁକି, ଟାଇମଲି ଗୋଟେ କାମ ଆରମ୍ଭ କରିବା ଆଉ ଟାଇମଲି ସାରିବା, ଏ ଭିତରେ ଗୋଟେ ପ୍ରକାର ପଜିଟିଭ୍ ଥଟ୍ସ ମଧ୍ୟ ଭରି।

କଥାରେ ଅଛି ମନ ନିର୍ମଳ ଗାଡ଼ିଆ ଗଙ୍ଗା। ହଁ, ସେଇ ନିର୍ମଳତା ବା ସ୍ୱଚ୍ଛତା ମନର ସୁନ୍ଦରତାକୁ ଭରିଦିଏ। ଏହି ସୁନ୍ଦରତା କଥା ଯଦି ଆମେ ଆଲୋଚନା କରିବା, ତେବେ ଆମେ ବୁଝିପାରିବା ପ୍ରକୃତରେ ଏହି ସୁନ୍ଦରତା ଶବ୍ଦର ମହତ୍ତ୍ୱ କେତେ ରହିଛି ପ୍ରତ୍ୟେକଙ୍କ ଜୀବନରେ, ପ୍ରତିଟି କ୍ଷେତ୍ରରେ ବା ପ୍ରତିଟି ମୁହୂର୍ତ୍ତରେ। ସୁନ୍ଦରତା ନଥିଲେ ଏ ପ୍ରକୃତି, ଏ ପାଣି, ପବନ, ଏ ଆକାଶ, ଏ ପୃଥିବୀ କିଛି ବି ଆମକୁ

ଭଲ ଲାଗନ୍ତାନି, ନିଜର ଲାଗନ୍ତାନି। ପ୍ରକୃତିର ସବୁ ଜିମାରେ ଭରି ରହିଛି ସୁନ୍ଦରତା। ପାଣି, ପବନ, ଆକାଶ, ପୃଥିବୀ ସବୁଥିରେ ଭରି ରହିଛି ପୂର୍ଣ୍ଣ ମାତ୍ରାରେ ସୁନ୍ଦରତା। ସେଥିପାଇଁ ଆମକୁ ଭଲ ଲାଗୁଛି ପ୍ରକୃତିର ଅପୂର୍ବ ଶୋଭାରାଜିରେ କିଛି ମୁହୂର୍ତ୍ତ ହଜିଯିବା ପାଇଁ। ମନ ଯେତେବେଳେ ଅତ୍ୟନ୍ତ ଭାରାକ୍ରାନ୍ତ ଥାଏ, କୌଣସି ନା କୌଣସି କାରଣରୁ ଆମେ ଦୁଃଖରେ ଥାନ୍ତି, ଚିଡ଼ଚିଡ଼ି ହୋଇଯାନ୍ତି, ବିରକ୍ତି ହୋଇଯାନ୍ତି, ସେତେବେଳେ କୌଣସି ଏକ ଖୋଲା ଜାଗାକୁ, ପ୍ରକୃତିର ଶୋଭା ବର୍ଦ୍ଧନ କରୁଥିବା ଜାଗାକୁ ଯଦି ଆମେ କିଛି ମୁହୂର୍ତ୍ତ ପାଇଁ ଚାଲିଯିବା, ତାହେଲେ ଦେଖିବେ ଆପେ ଆପେ ମନ ହାଲକା ହୋଇଯିବ, ମନରେ ସୌନ୍ଦର୍ଯ୍ୟତା ଭରିଯିବ, ଧୀରେ ଧୀରେ ଆମେ ଶାନ୍ତ ହେବାକୁ ଲାଗିବା, ମନରେ ବିରକ୍ତି ଭାବ କିଛି ବି ନଥିବ। ସେଇଥିପାଇଁ ତ ସବୁଥିରେ ଭରି ରହିଛି ସୁନ୍ଦରତା। ଆଉ ସେ ସୁନ୍ଦରତା ଭିତରେ ଆମେ ଯେତେବେଳେ ହଜିଯାଉ କିଛି ମୁହୂର୍ତ୍ତ, ଆମେ ଜୀବନର ପ୍ରତିଟି ଦୁଃଖ, ଯନ୍ତ୍ରଣା, କଷ୍ଟକୁ ଭୁଲିଯାଉ ସେଇ ମୁହୂର୍ତ୍ତରେ।

ଶୁଣୁ ଶାନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତକ୍ ମୁଁ କହୁଥିଲି ସୁନ୍ଦରତା କଥା, ଶିଶୁର ଦରଟି କଥା, ଖିଲି ଖିଲି ହସରେ ରହିଛି ସୁନ୍ଦରତା। ସେଇଥିପାଇଁ ତ ଆମେ ଭାବପ୍ରବଣ ହୋଇଯାଉ ଶିଶୁର ସେ ମିଠା ମିଠା ଖିଲି ଖିଲି ହସରେ। ବାରମ୍ବାର ସେ କଥା ଶୁଣିବାକୁ ଆମର ଇଚ୍ଛା ହୁଏ। ସେ ହସରେ ଆମେ ଯେମିତି ଜୀବନର ସବୁ ଦୁଃଖକୁ ନିମିଷକେ ଭୁଲିଯାଉ।

ଖାଦ୍ୟପେୟ, ପୋଷାକପତ୍ର, ଅଳଙ୍କାର, ଆସବାବପତ୍ର, ପ୍ରସାଧନ ସାମଗ୍ରୀ ସବୁଥିରେ ଭରି ରହିଛି ସୁନ୍ଦରତା। ଆମେ ଏସବୁ ପଛରେ କେବେ କେବେ ହାର ମାନିଯିବା ପାଇଁ ବାଧ୍ୟ ହେଉ, କାରଣ କୌଣସି ନା କୌଣସି ଜାଗାକୁ ଆପଣମାନେ ଯଦି ଯିବେ, ସେଠି ଯଦି ଆପଣଙ୍କୁ ଭଲ ଲାଗିଲା, କାହିଁକି ଭଲ ଲାଗେ କହିଲେ, ତାର ସାଜସଜା, ତାର ବେଶଭୂଷା, ତାର ଆନୁଷଙ୍ଗିକ ଯାହା ଥାଏ ଉପକରଣ, ବାକି ଯାହା ଯାହା ସବୁ ଜିନିଷ ଥାଏ, ଆପଣଙ୍କୁ ଯଦି ଭଲ ଲାଗିବ, ସେଇଠି ଆପଣ କିଛି ମୁହୂର୍ତ୍ତ ରହିଯିବେ ବା ସେ ସୌନ୍ଦର୍ଯ୍ୟତା ଭିତରେ ନିଜକୁ ହଜେଇଦେବେ। ତେବେ ମୋଟାମୋଟି କହିବାକୁ ଗଲେ ମଣିଷର କଥାବାର୍ତ୍ତା, ଚାଲିଚଳଣି, ଆଚାର ବ୍ୟବହାର ସବୁଥିରେ ସୁନ୍ଦରତା ରହିବା ନିହାତି ଦରକାର। ଭଲ କଥା ପଦେ କହିଦେଲେ ତାହା ଅମୃତ ତୁଲ୍ୟ ହୋଇଯାଏ। ସେଇଥିପାଇଁ ତ କୁହାଯାଏ, ବଚନେ କିମ୍ ଦାରିଦ୍ରତା।

ଜୀବନରେ କିଛି ବି ହେଇପାରେ, କୋଉ ମୁହୂର୍ତ୍ତରେ କିଛି ବି ହେଇପାରେ, ଭବିଷ୍ୟତ କଥା ଆମେ କେହି କେବେ ହେଲେ କିଛି ବି ଜାଣିନଥାଉ। ତଥାପି ମଣିଷ ଗୋଟେ ଲକ୍ଷ୍ୟ ପଥ ନେଇ, ଗୋଟେ ସ୍ୱପ୍ନ ନେଇ, ଗୋଟେ ଆଶା ନେଇ ତାର କର୍ମ ପଥରେ ଆଗେଇ ଚାଲିଥାଏ। ସେହି କର୍ମକୁ ଯଦି ଆମେ ବିଶ୍ୱାସ କରିବା, ତେବେ କର୍ମକୁ ଆଧାର କରି ଆମେ ସଚ୍ଚୋଟ ଭାବରେ କାମ କରିଚାଲିବା, ଭବିଷ୍ୟତରେ କେବେ ବି ଆମକୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ିବନି। ତେବେ ଜୀବନରେ କୌଣସି ବି ପରିସ୍ଥିତିରେ ହାର ମାନିବାର ନାହିଁ। ଯେତେ ବି ଦୁଃଖ ଆସୁ, କଷ୍ଟ ଆସୁ, ଯନ୍ତ୍ରଣା ଆସୁ, ଝଡ଼ଝଞ୍ଜା ଆସୁ, ତାକୁ ପାର କରି, ଅତିକ୍ରମ କରି, ତାକୁ ଏଡ଼େଇ ଦେଇ ଆମକୁ ଆଗକୁ ଯିବା ପାଇଁ ପଡ଼ିବ, ଆଗ ରାସ୍ତା ଦେଖିବାକୁ ପଡ଼ିବ। ଯେଉଁମାନେ ସାମ୍ନାରେ ଥିବା ରାସ୍ତାକୁ ଦେଖିପାରନ୍ତି, ସାମ୍ନାରେ ଥିବା ରାସ୍ତା ସହିତ ନିଜକୁ ଖାପ ଖୁଆଇ ଚାଲିବାକୁ ଚେଷ୍ଟା କରନ୍ତି, ସେମାନେ ନିଶ୍ଚିତ ଭାବରେ ଜୀବନର ଲକ୍ଷ୍ୟ ପଥରେ ପହଞ୍ଚି ପାରନ୍ତି। ତେବେ ମିଠା ମିଠା ହସରୁ ମହୁ ଝରି ପଡ଼େ ବୋଲି ଆମେ ଶୁଣିଛୁ, ଜାଣିଛୁ, କିନ୍ତୁ ଦୈନନ୍ଦିନ ଜୀବନରେ ଆଜିର ବ୍ୟସ୍ତବହୁଳ ସମୟରେ ସେ ମିଠା ମିଠା ହସ ଆମ ପାଖରୁ ଦୂରେଇ ଯାଇନି ତ, ହଜି ଯାଇନି ତ, ଅପସରି ଯାଇନି ତ? ଏ ପ୍ରଶ୍ନ ଆଜି ସମସ୍ତଙ୍କ ପାଇଁ।

0: ଏଇଠି ଶେଷ କରୁଛୁ ମର୍ଣ୍ଣିଂ ମେଲୋଡି ପ୍ରୋଗ୍ରାମ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟ୍ୟାକ୍ ଦେଲ୍ ସେଇ ଦେଲ୍ ତେକରେ ନିଶି ତରଫରୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଡାଲି ଲାଇଭ୍ ଚିଟ୍ଚାଟ୍ ଶୋକୁ। ତେବେ ଆଜିର ଟପିକ୍ ତ ମୁଁ ଆନାଉନ୍ସମେଣ୍ଟ ଏପର୍ଯ୍ୟନ୍ତ କରିନି, ଫୋନ୍ କିନ୍ତୁ ରିଙ୍ଗ ହେବା ଆରମ୍ଭ ହୋଇଗଲାଣି। ତା ମାନେ ମୁଁ ଏଇଠୁ ଅନୁମାନ କରୁଛି ଠିକ୍ ଟାଇମ୍ ହେଲେ ମାନେ 9ଟା ବାଜିବାକୁ ଥିବ 10 ସେକେଣ୍ଡ 20 ସେକେଣ୍ଡ ଆପଣମାନେ ଟ୍ରାଏ କରି ଚାଲୁଛନ୍ତି, ଟପିକ୍ ଶୁଣନ୍ତୁ କି ନ ଶୁଣନ୍ତୁ ଫୋନ୍ଟା କଥା ହେବା କଥା ହେବେ। କିନ୍ତୁ ଆଜିର ଟପିକ୍ ରହିଛି ଯଦି କେବେ କାହାର କୌଣସି ସାହାଯ୍ୟ ଦରକାର ପଡ଼େ ତେବେ ଆପଣଙ୍କ ମନକୁ ପ୍ରଥମେ କିଏ ଆସନ୍ତି। କେବେ କାହାର ସାହାଯ୍ୟ ଆପଣଙ୍କ ଜୀବନରେ ଯଦି ଦରକାର ପଡ଼ିଲା ମନକୁ ପ୍ରଥମେ କେଉଁ ବ୍ୟକ୍ତି ଜଣକ ଆସନ୍ତି, ମନକୁ ପ୍ରଥମେ କିଏ ଆସନ୍ତି ଏବଂ କାହିଁକି ଆସନ୍ତି, ଆଜି ତାଙ୍କ କଥା ଆପଣ କହିବେ ଡେଲି ଲାଇଭ୍ ଚିଟ୍ଚାଟ୍ ଶୋରେ। ତେବେ ଫୋନ୍ ତ ରିଙ୍ଗ ହେବା ଆରମ୍ଭ ହୋଇଗଲାଣି, ମୁଁ ଜାଣିନି ଆପଣ ଟପିକ୍ ଶୁଣିଛନ୍ତି କି ନାହିଁ। ଆମ ନମ୍ବରଟି ହେଉଛି 06712303153। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ଦିଦି ନମସ୍କାର।
0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ହ୍ୟାଲୋ।

ଟପିକ୍ଟି ଭଲଭାବରେ ପ୍ରଥମେ ଶୁଣନ୍ତୁ, ତାପରେ ନିଜ ମତ ରଖନ୍ତୁ। ଆଜିର ଟପିକ୍ ରହିଛି, କେବେ କାହାର ସାହାଯ୍ୟ ଦରକାର ପଡ଼ିଲେ, କେବେ କାହାର ସାହାଯ୍ୟ ଦରକାର ପଡ଼ିଲେ ଆପଣଙ୍କ ମନକୁ ପ୍ରଥମେ କିଏ ଆସନ୍ତି, ସିଧାସଳଖ ଭାବରେ ଆମକୁ ଜଣାଇ ପାରିବେ। ଆପଣଙ୍କ କଥା ମଧ୍ୟ ଅନ୍ୟମାନେ ଶୁଣିପାରିବେ। ଆମ ନମ୍ବରଟି 06712303153। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ ହ୍ୟାଲୋ, କିଏ କହୁଛନ୍ତି? ହ୍ୟାଲୋ, କିଛି ଶୁଣାଯାଉନି, କିଛି ବ୍ୟସ୍ତ ହେବାର ନାହିଁ। ଆପଣମାନେ ପୁଣି ଥରେ ଆମକୁ ଟ୍ରାଏ କରିପାରିବେ। ଆମ ନମ୍ବରଟି 06712303153।

0: କେବେ କାହାର ସାହାଯ୍ୟ ଦରକାର ପଡ଼ିଲେ ଆପଣଙ୍କ ମନକୁ ପ୍ରଥମେ କିଏ ଆସନ୍ତି, ଏ ସମ୍ପର୍କରେ ଆଜି ଆପଣ ସିଧାସଳଖ ଭାବରେ ଆଜି ଜଣାଇ ପାରିବେ। ଦେଖିବା ଏବେ ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଲେଣି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ
1: ହ୍ୟାଲୋ ନିଶି ମ୍ୟାମ୍, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ଆଜିର ପବିତ୍ର ସକାଳରେ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା।
0: କିଏ କହୁଛନ୍ତି, ନାଁଟା କହିଦିଅନ୍ତୁ।
1: ଆପଣ ଭଏସ ଯାହା, ଯେହେତୁ ମୁଁ ରେଗୁଲାର କରୁନି ତେଣୁ ଆପଣ ଭଏସ ଜାଣିପାରୁନାହାନ୍ତି। ମୁଁ ବାମଦେବ ପୃଷ୍ଟି କହୁଥିଲି, ଜାଞ୍ଜିର ମଙ୍ଗଳା କଟକରୁ।
0: ଆପଣ ତ ରେଗୁଲାର କରନ୍ତିନି, ଆପଣ ଜାଣି ଶୁଣିକି ମାନେ ଟିକେ ବ୍ୟବଧାନରେ କଥା ହୁଅନ୍ତି, କାରଣ ଅନେକ ଶ୍ରୋତା ଅଛନ୍ତି ଯେଉଁମାନେ କି ରେଗୁଲାରଲି ଆମ ସହିତ କନେକ୍ଟ ହେବା ପାଇଁ ଚାହାନ୍ତି। ଏମିତି ହେଲେ ଅନେକ ଶ୍ରୋତା ମଧ୍ୟ ବାଦ ପଡ଼ିଯାଉଛନ୍ତି। ଆପଣ କିନ୍ତୁ ନୀତି ନିୟମ ଅନୁସାରେ ଅଛନ୍ତି, ମଝିରେ ମଝିରେ ଆପଣ କଥା ହୁଅନ୍ତି।
1: ତେବେ ଆଜି କଣ ହୁଏ କି ମାନେ ଏମିତି ଆମେ ରେଗୁଲାର ଧରିନିଅନ୍ତୁ, କାଲି ବିଶ୍ୱଜିତ ଭାଇ ଆସିଥିଲେ ତ ଆଜି ଆପଣ ଆସିଛନ୍ତି, ତେଣୁ ଏମିତି ଏଇଭଳି କ୍ଷେତ୍ରରେ କଣ ହୁଏ ନା ଆମେ କାଲି କରିଥିଲୁ ଆଜି ବି କରିଦେବୁ, କିନ୍ତୁ ଆପଣଙ୍କର ଆପଣଙ୍କ ସ୍ୱରେ ଲଗାତାର କରିଲେ ଯୋଉ ବର୍ତ୍ତମାନ ଡିଷ୍ଟାନ୍ସର ଯୋଉ ଗୋଟା ଥାଏ ମଜା ଥାଏ ସେଟା ରେଗୁଲାରରେ ନଥାଏ। ଆଜି କିନ୍ତୁ ଟିକେ ଅସୁବିଧା ହଉଛି କଣ କି ଆପଣଙ୍କର ନେଟୱାର୍କ ପ୍ରୋବ୍ଲେମ ବୋଧେ ରହୁଛି କି କଣ,
0: ଏ ବର୍ଷା ପାଇଁ
1: ମତେ ବହୁତ କମ ଶୁଭା ଯାଉଛି।
0: ଆଚ୍ଛା, ଏ ବର୍ଷା ପାଇଁ ବୋଧେ ହେଇଥିବ ଟିକେ କଣ ପ୍ରୋବ୍ଲେମ ରହୁଥିବ, କିନ୍ତୁ ଏବେ ଶୁଣା ଗଲା ନା? ଆଚ୍ଛା, ତେବେ କଣ କହିବେ ଆଜିର ଯାହା ଟପିକ ରହିଛି, କେବେ କାହାର ସାହାଯ୍ୟ ଦରକାର ପଡିଲେ ଆପଣ କାହା ସାହାଯ୍ୟ ନିଅନ୍ତି ଆଉ କୋଉ ବ୍ୟକ୍ତି ଜଣକ ଆପଣଙ୍କ ମନକୁ ହଠାତ୍ କରି ଆସନ୍ତି?
1: ହଁ ନିଶ୍ଚିନ୍ତ, ସେ ଆର୍ଥିକ ସାହାଯ୍ୟ ହଉ କିମ୍ବା କୌଣସି କାମରେ ସହଯୋଗ କରିବାର ଥାଉ ତ ଏମିତି ପାଖରେ ବି ବହୁତ ଥାନ୍ତି, ବନ୍ଧୁ ବାନ୍ଧବ ଥାନ୍ତି ପାଖରେ, ବହୁତ ପଡୋଶୀ ବି ଥାନ୍ତି,
0: ଚିହ୍ନାଜଣା ଲୋକ ମଧ୍ୟ ଥାନ୍ତି,
1: ଦୂରଦୂରାନ୍ତ ବନ୍ଧୁକୁ ମଧ୍ୟ ଯଦି କୌଣସି ଜାଗାରେ କାମ ପଡୁଛି, ମୋର ଆଜି ଜଗତସିଂହପୁର କିଛି କାମ ଦରକାର ପଡ଼ିଲା, ମୁଁ ନିଶ୍ଚିନ୍ତ ଭାବରେ ସେଠି ପୁନା ଭାଇନାଙ୍କୁ କହିବି, କି ଆମର ମୁନା ଭାଇ ଅଛନ୍ତି ମୁନା ପଣ୍ଡା ତାଙ୍କୁ ବି କହିବି, କି ସେଠି ବି ଯେତିକି ଅଛନ୍ତି ପ୍ରମୋଦ ଭାଇ ବି ମୁଁ କହିବି, ସେମିତି ବିଭିନ୍ନ ଜାଗାରେ ଯେତେବେଳେ ଦରକାର ପଡ଼େ କୁହେ। କିନ୍ତୁ ଆଜି ଯୋଉ ପ୍ରଶ୍ନ ପଚାରିଛନ୍ତି ଯେ ଆପଣ ପ୍ରଥମେ କାହାକୁ

0: ସେଇଟା ସତ କହିବାକୁ ଗଲେ ମୋର ଶଳା ଏକମାତ୍ର ଗୋଟିଏ ଶଳା ଅଛି, ସେ ହଉଛି ତାର ଡାକ ନାଁ ହଉଛି କାଳିଆ, ସେ ତା ନାଁ ପୁରା ନାଁ ହଉଛି ସରୋଜ ଖୁଣ୍ଟିଆ। ଯେକୌଣସି ମୁହୂର୍ତ୍ତରେ କହିଲେ ଖାଲି ଟିକେ ଟିକେ ଘଣ୍ଟା ଦି ଘଣ୍ଟା ପୂର୍ବରୁ ଯେହେତୁ କହିଥିବେ, ଯାହା ଯୋଉଠି କହିଲେ ବି ସେ ଆସି ପହଞ୍ଚିବ। ତାର ଗୋଟେ ଏଭଳି ଭାବରେ ସାହାଯ୍ୟ କରିବାର ମନୋବୃତ୍ତି, ସେ ଏମିତି ମାନେ ଆପଣଙ୍କର କୌଣସି ଗୋଟେ ଫଙ୍କସନ ହଉ କିମ୍ବା କୌଣସି ଅଫିସିଆଲ ମ୍ୟାଟର ହଉ, ସେ ଗୋଟେ ପିଲା ମୁଁ ଦେଖେ ତାର ଏତେ ମାନେ ଲୋକଙ୍କ ସହିତ ମିଶିଯିବାର ଗୋଟେ କଳା ତା ପାଖରେ ଅଛି, ତା ନାଁ ଆଉ ସେଇଥିପାଇଁ ଦେଇଛନ୍ତି କାଳିଆ। ଆଉ ସେ ଏମିତି ଭାବରେ ମିଶିଯାଏ, ସେ ଆପଣ ବିଶ୍ୱାସ କରେ ନା ଆପଣଙ୍କ ସହିତ ଥରେ ମିଶନ୍ତୁ, ଆପଣ ନିଶ୍ଚିନ୍ତ ହେଲେ ତାକୁ ଦିନେ ନା ଦିନେ ପୁଣି ମନେ ପକେଇବେ।
1: ବହୁତ ବଢିଆ ଆପଣଙ୍କର
0: ମାନେ ଏମିତିକି ମାନେ ମାନେ ତଳ ସ୍ତରରୁ ଗୋଟେ ଅଫିସର ପର୍ଯ୍ୟନ୍ତ ବି ଲୋକଙ୍କ ସହିତ ତାର ବହୁତ ହାତ ଥାଏ।
1: ବହୁତ ବଢିଆ। ଏମିତି କିଛି କିଛି ଲୋକ ଥାନ୍ତି ଯୋଉମାନେ କି ସାହାଯ୍ୟ କରିବା ମନୋବୃତ୍ତି ମଧ୍ୟ ଗୋଟେ ଥାଏ, ସମସ୍ତେ ଯେ ସାହାଯ୍ୟ କରିପାରିବେ ସେ କଥା ନୁହେଁ, ସାହାଯ୍ୟ କରିବାର ଗୋଟେ ମନୋବୃତ୍ତି ଗୋଟେ ଭାବନା ରହିବା ଦରକାର।
0: ଆଜ୍ଞା, ଆଜି ଗୋଟେ 300-400 ଲୋକଙ୍କ ପାଇଁ ଗୋଟେ ଖାଇବାର ବ୍ୟବସ୍ଥା କରିବାର ଅଛି।
1: ଆଚ୍ଛା,
0: ଆପଣଙ୍କ ପାଖରେ ସମୟ ନାହିଁ କିଛି ଯୋଗାଡ଼ କରିବେ, ଖାଲି ତାକୁ କହିଦିଅନ୍ତୁ ଯେ ଏଇ ଜାଗାରେ ଏଇ କାମଟା ହବ, ଏତିକି ଲୋକ ଖାଇବେ, ଏଇ ଆଇଟମ ହବ, ସିଏ ମାନେ ପୂଜାରୀ ଠାରୁ ଆରମ୍ଭ କରି ତାଙ୍କ ଠାରୁ ଚିଠା ନେଇକି ସୌଦା ଠାରୁ ଆଣିବା କରିକି ଏମିତିକି ପରିବେଷଣ ଏବଂ ଲୋକଙ୍କୁ ନିମନ୍ତ୍ରଣ କରିବା ପର୍ଯ୍ୟନ୍ତ କାମ ବି ଛାଡ଼
1: ହବ।
0: ମୋର ମନେ ଅଛି ଯେ ଆମ ଗାଁରେ ଯେତେବେଳେ ମାନେ ମୋ ପୁଅର ଷୋଳ ପୂଜା ହଉଥିଲା, ସେତେବେଳେ ମାନେ ସିଏ ଏମିତିକି ସିଏ କହିଲା, ଭାଇ ମୁଁ ଗାଁରେ ସମସ୍ତଙ୍କୁ କହିଦେବି, ଯାଇ ନିମନ୍ତ୍ରଣ କରିଦେବି, ମୁଁ କହିଲା ତୁ ତ କଣ ସମସ୍ତଙ୍କୁ ଜାଣିଥିବୁ, ଦେଖ ମୁଁ କାହାକୁ କହୁଛି। ଏମିତି ଏମିତି ଲୋକଙ୍କ ଘରେ ଘରେ ଯାଇକି ପହଞ୍ଚିକି ମୁଁ କହିଦେଲା ଯେ ସମସ୍ତେ କହିଲେ କହିଲେ ହଁ ତମ ଶଳା ଯାଇକି ଆମକୁ କହିଦେଲା। ତେଣୁ ମୋର ମୁଁ ଆମ ଗାଁରେ ମୁଁ ଯେତିକି ଲୋକଙ୍କୁ ଭଲରେ ଚିହ୍ନିନି ସେ ଭଲରେ ଚିହ୍ନି, ଆଶ୍ଚର୍ଯ୍ୟ ପ୍ରକାର କାମ ସେ କରିଦିଏ।
1: ଏମିତି ଜଣେ ଚମତ୍କାର ଲୋକଙ୍କ ବିଷୟରେ ବା ବହୁତ ବଢିଆ, ଆମେ ମଧ୍ୟ ଜାଣିକି ବହୁତ ଖୁସି ହେଲୁ। ଆପଣ ଫାର୍ଷ୍ଟ କଲର ଭାବରେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ଉପସ୍ଥାପନ କଲେ ସମସ୍ତେ ମଧ୍ୟ ଜାଣିକି ଆଶ୍ଚର୍ଯ୍ୟ ହଉଥିବେ, ଆଉ ମୁଁ ଯେତିକି ଆଶ୍ଚର୍ଯ୍ୟ ସେତିକି ଖୁସି ମଧ୍ୟ।
0: ଆଉ ଗୋଟେ ଅନୁରୋଧ ଆପଣଙ୍କୁ
1: ଯେ
0: ପ୍ରକୃତରେ ଆମେ ଜାଣିପାରୁନୁ ଯେ ଏତେ ମାନେ ଆପଣଙ୍କ ଏତେ ମାତ୍ରାରେ SMS ଆସିକି ପହଞ୍ଚୁଛି, ବେଳେବେଳେ ଅନେକ SMS ମୁଁ କହୁଛି ମୁଁ ବି ବେଳେବେଳେ ଦିଏ, ଆପଣ ବି ବଜାନ୍ତି, ବେଳେବେଳେ ବି ଆପଣ ସ୍କିପ୍ କରିଯାନ୍ତି, ଖାଲି ମୋର ଗୋଟିଏ ଅନୁରୋଧ ଯେ ଆପଣ ଧରନ୍ତୁ 30 SMS ଆସିଛି, ଆପଣ 12 ଦେଇପାରୁଛନ୍ତି ଆଉ 18 ଦେଇପାରୁନାହାନ୍ତି, ସେ କ୍ଷେତ୍ରରେ କଣ କରନ୍ତେ ଆପଣ ଟିକେ 5 ପୂର୍ବରୁ ଯେ ଆଜି ସମୟ ଅଭାବରୁ ଏଇ ମାନଙ୍କର SMS ଆଜି ଆମେ ସ୍ଥାନିତ କରିପାରିଲୁ ନାହିଁ, ତାଙ୍କ ନାଁ ଟିକେ ପଢିଦେଲେ ହୁଏତ ସେମାନେ ଖୁସି ହୁଅନ୍ତେ। ଏମିତି ଅନେକ ଶ୍ରୋତା ଅଛନ୍ତି ସେ ଯେହେତୁ ଆମକୁ ମାନନ୍ତି, ବେଳେବେଳେ ଆମକୁ ଫୋନ କରି କୁହନ୍ତି ଯେ ଏମିତି ପ୍ରକାର ଅସୁବିଧା ହଉଛୁ ଯେ ଆମେ ପଠଉଛୁ, ଘଣ୍ଟା ଘଣ୍ଟା ଅପେକ୍ଷା କରୁଛୁ, କିନ୍ତୁ ଗୀତ କଥା ଛାଡ଼ନ୍ତୁ, ଆମ ନାଁଟା ବି ଟିକେ ପଢୁନାହାନ୍ତି।
1: ଆଚ୍ଛା,
0: ଆପଣ ଟିକେ ଏଥିପ୍ରତି ଦୃଷ୍ଟି ଦିଅନ୍ତେ ତାହେଲେ ଟିକେ ଭଲ ହୁଅନ୍ତା।
1: ନିଶ୍ଚିତ ଭାବରେ ଆପଣଙ୍କର ଏ କଥା ଆମେ ବି ବେଳେବେଳେ ପଢିଦଉ ସମସ୍ତଙ୍କ ନାଁ, ଆଉ ବେଳେବେଳେ କଣ ହୁଏ ନା ଏତେ ୱାର୍କ ପ୍ରେସର ଥାଏ, ଏତେ ଆମେ ବିଜି ଥାଉ ତା ଭିତରେ ବେଳେବେଳେ ଆମେ ସ୍କିପ୍ କରିଯାଉ ବେଳେବେଳେ, ଆଉ ମୁଁ ବି ଚେଷ୍ଟା କରେ।
0: ସେଟା ଶୁଣନ୍ତୁ, ଆପଣ ସେଠି ବସୁଛନ୍ତି, ଆପଣ କୋଉ ପରିସ୍ଥିତିରେ ଅଛନ୍ତି ସେଟା ଗୋଟେ ସାଧାରଣ ଶ୍ରୋତା ଜାଣିପାରନ୍ତିନି, ଆପଣ କେତେ କଷ୍ଟରେ ଅଛନ୍ତି, ଆପଣ ସେଠି ଖାଲି କାର୍ଯ୍ୟକ୍ରମ ଉପସ୍ଥାପନା କରୁନାହାନ୍ତି, ସେଠି ବି ଅନେକ କାର୍ଯ୍ୟ ବି କରୁଛନ୍ତି,
1: ଅନେକ କାର୍ଯ୍ୟ ଅଛି, ତା ଛଡା ଏଟା ଲାଇଭ ଆନାଉନ୍ସମେଣ୍ଟ, ଏଟା ଟୋଟାଲି ଲାଇଭ ପ୍ରୋଗ୍ରାମ, କୌଣସି ଷ୍ଟେସନରେ ଲାଇଭ ପ୍ରୋଗ୍ରାମ ଏତେ ସମୟ ଧରି ହୁଏ ନାହିଁ ପ୍ରଚାରିତ, କେବଳ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ହିଁ ଆପଣମାନେ ଲାଇଭଲି ଆମ ସହିତ ଯୋଡ଼ି ହୁଅନ୍ତି। ତେବେ ଠିକ୍ ଅଛି, ଆପଣଙ୍କର ଏଇ ଯୋଉ ସଜେସନକୁ ଆମେ ସମ୍ମାନ ଜଣାଉଛୁ, ଚେଷ୍ଟା କରିବୁ ସମସ୍ତଙ୍କ ନାଁକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ। ଧନ୍ୟବାଦ, ଆପଣ ଫାର୍ଷ୍ଟ କଲର ହିସାବରେ ଯୋଡ଼ି ହେଲେ, ଧନ୍ୟବାଦ। ଆଜ୍ଞା, ଜୟ ଜଗନ୍ନାଥ। କେବେ କାହାର ସାହାଯ୍ୟ ଦରକାର ପଡ଼ିଲେ ଆପଣଙ୍କ ମନକୁ ପ୍ରଥମେ କେଉଁ ଲୋକଙ୍କ ଚେହେରା ଆସେ ଯେ ଆପଣ ଫଟ୍ କରି ଭାବନ୍ତି ଯେ ୟାଙ୍କୁ କହିଦେଲେ ମୋର ଏ କାମଟି ହୋଇଯିବ, ୟାଙ୍କୁ କହିଦେଲେ ମୋତେ ସାହାଯ୍ୟଟି ମିଳିଯିବ? ପ୍ରଥମେ ଆପଣଙ୍କ ନଜର ବା ଆପଣଙ୍କ ମନ କୋଉ ବ୍ୟକ୍ତିତ୍ୱଙ୍କ ପାଖକୁ ଚାଲିଯାଏ? ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ FM ରେନ୍ବୋ କଟକ, ନମସ୍କାର, କିଏ କହୁଛନ୍ତି? କିଏ କହୁଛନ୍ତି?
2: କଳ୍ପନା
1: ମହାନ୍ତିଙ୍କୁ ଆମେ ସ୍ୱାଗତ ଜଣାଉଛୁ କାର୍ଯ୍ୟକ୍ରମକୁ। କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ଆଜ୍ଞା, ଯେତେବେଳେ ମୋର ଅସୁବିଧା ପଡିଥାଏ, ଆର୍ଥିକ ହଉ କି

0: ଯେ କୌଣସି ମାନସିକ ସ୍ତରରେ ଯାହା ହଉ
1: ମୁଁ
0: ଆମ ଘର ଲୋକ ବିଶେଷ କରି ମୋ ପିଇସୀ ସିଏ ମୋତେ ଆର୍ଥିକ କ୍ଷେତ୍ରରେ ଯେତେବେଳେ ମୋର ଅସୁବିଧା ତାର ଦରକାର ହଉଥିବ ପଇସା ପତ୍ର ସିଏ ତାକୁ ଟିକେ କାଲି ଦେଲା ମାନେ ସାଙ୍ଗେ ସାଙ୍ଗେ ପଠେଇବ।
1: ଆଚ୍ଛା
0: ଥରେ ଏମିତି ଆମର ଆମ ବାବୁଙ୍କର 50,000 ଟଙ୍କା ଏମିତି ପକେଟରେ ପୁରେଇକି ଆଣିଥିଲେ ଗାଡି ଏତିକି ବସିଲା ବେଳକୁ ସେ କଣ ଗଳି ପଡିଛି। ତାପରେ ଘରେ ଆସିକି ସିଏ ହଉଛି ଅଫିସ ପଇସା ଘରେ ଆସିକି ଦେଖିଲା ବେଳକୁ ପକେଟରେ ପଇସା ନାହିଁ 10 ଟଙ୍କିଆ ବଣ୍ଡଲଟା ଅଛି ସେ 50 ଟଙ୍କିଆ 500 ଟଙ୍କିଆ ବଣ୍ଡଲଟା 50,000 ଗଳି ପଡିଛି। ମୁଣ୍ଡ କାମ କଲାନି କଣ କରିବୁ ପୁରା ଚିନ୍ତାରେ ରହିଲୁ। ତାପରକୁ ଅଫିସରୁ ଫୋନ ହେଲା କଣ ପଇସା ଡିପୋଜିଟ କର ଇଏ କର ଏମିତି ଆମେ ବ୍ୟସ୍ତରେ ରହିଛୁ। ତାପରେ ପିଇସି ଫୋନ କଲେ ସେ ସମୟରେ କଣ ହେଲା ଆଉ ଏମିତି ଅସୁବିଧା ସେଠି କହିଲେ ହଉ ବ୍ୟସ୍ତ ହନା ସାଙ୍ଗେ ସାଙ୍ଗେ ପଠଉଛି ପଇସା ଏ ପଠେଇଲା ସିଏ ମାନେ ଏତେ ବଡ ମାନେ ଆମକୁ ଉପକାର ମୋର କଲା ମୁଁ ସେଇଟାକୁ ଭୁଲି ପାରିବିନି। ଅବଶ୍ୟ ପରେ ସେ ପଇସା କିଛି ମତେ ଛାଡିକି ନେଲା
1: କିନ୍ତୁ
0: ସାହାଯ୍ୟ କଲା। ଆଉ ଘର ଲୋକ ଯେମିତି ମୋ ଭଉଣୀ ମାନେ କି ଖୁଡି ଏମାନେ ସବୁ ସବୁ ସ୍ତରରେ ସାହାଯ୍ୟ କରନ୍ତି ଆଉ।
1: ବାଃ ବହୁତ ବଢିଆ। ଆପଣ ଏମିତି ସମସ୍ତଙ୍କ ଠାରୁ ସାହାଯ୍ୟ ସହଯୋଗ ପାଆନ୍ତୁ ଆଉ ଦରକାର ପଡିଲେ ଆପଣ ମଧ୍ୟ ସାହାଯ୍ୟ ସହଯୋଗ ଅନ୍ୟମାନଙ୍କୁ କରନ୍ତୁ। ବହୁତ ବଢିଆ। ଏମିତି ସାହାଯ୍ୟ ସହଯୋଗର ମନୋବୃତ୍ତି ଯଦି ଆମମାନଙ୍କ ଭିତରେ ସମସ୍ତଙ୍କ ଭିତରେ ରହିବ ତେବେ ସୁବିଧା ଅସୁବିଧାରେ ଆମେ ଆଉ ଏତେ ବ୍ୟତିବ୍ୟସ୍ତ ହେବା ନାହିଁ।
0: 2023 ମସିହାରେ ବହୁତ ବଡ ଅପରେସନ ହେଇଥିଲା।
1: ଆଚ୍ଛା
0: ମାନେ ମୁଁ ପୁରା 5ଟା ବ୍ଲଡ ଲାଗିଲା ମାନେ ଦେହ ଏତେ କଣ୍ଡିସନ ଖରାପ ହେଇଥିଲା ମାନେ ବ୍ଲଡ ହିମୋଗ୍ଲୋବିନ ପୁରା ଡାଉନ ହେଇଥିଲା।
1: ଆଚ୍ଛା
0: ସେତେବେଳେ ମୁଁ ପୁରା ମାସେ ପୁରା ବେଡ୍ ରେଷ୍ଟ ନେଲି 20 ଦିନ ପୁରା ଆଡ୍ ହସ୍ପିଟାଲରେ ପଡିଲି। ସେତେବେଳକୁ ମାନେ ମୁଁ ରୋଷେଇ କରିବା କଣ୍ଡିସନ ନଥିଲି ଏଇ ପାଖ ସବୁ ପଡୋଶୀ ମାନେ ସେମାନେ ମୋତେ ବହୁତ ହେଲ୍ପ କଲେ ରୋଷେଇ କରିକି ଦବାଠୁ ଲୁଗାପଟା ଶୁଖାଠି ସେମାନେ ବହୁତ ହେଲ୍ପ କରିଥାନ୍ତି ମାନେ ମୁଁ ଭୁଲି ପାରିବିନି। ଆଉ ସେମିତି ମୁଁ ବି ତାଙ୍କର ଅସୁବିଧା ସମୟରେ ଯେତିକି ପାରେ ମୁଁ ସାହାଯ୍ୟ କରେ।
1: ଏଇଟା ହେଉଛି ଗୋଟେ ସୁନ୍ଦର ମାନସିକତା ମାନବିକତା। ଆମେ ଯଦି ଅନ୍ୟକୁ ସାହାଯ୍ୟ କରିଥିବା ତାହେଲେ ଆମକୁ ସାହାଯ୍ୟ ମିଳିବ। ଓକେ ଆମ ସହିତ ସାମିଲ ହେଇଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା ରହୁଛି ନମସ୍କାର।
1: ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତେକରେ ନିଶ୍ଚୟ ଆପଣଙ୍କ ସହିତ ଚାଲିଛି ଡାଇଲି ଇନ୍ ଲାଇଭ୍ ଚିଟ୍ଚାଟ୍ ଶୋ। ତେବେ ଆଜିର ଟପିକ୍ ରହିଛି କେବେ କାହାର ସାହାଯ୍ୟ ଦରକାର ପଡ଼ିଲେ ଆପଣଙ୍କ

0: ଆପଣଙ୍କୁ ପ୍ରଥମେ କିଏ ଆସନ୍ତି ଦେଖିବା ଏବେ ନେକ୍ସଟ କଲରଙ୍କୁ। ହ୍ୟାଲୋ ଆକାଶବାଣୀ ଏଫଏମ୍ ରେନ୍ବୋ କଟକ କିଏ କହୁଛନ୍ତି?
1: ହଁ ମୁଁ ଆଜ୍ଞା ସାଇଦନା ଭୁବନେଶ୍ୱର କହୁଥିଲି।
0: ଆଜ୍ଞା ନାଁଟା କହିଦିଅନ୍ତୁ। ଆଜ୍ଞା
1: କୁନ୍ନୁ କହୁଥିଲି ସାଇଦନା ଭୁବନେଶ୍ୱର।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଯାହା ଟପିକ ରହିଛି ସେ ସମ୍ପର୍କରେ?
1: ଆଜ୍ଞା ମୁଁ ତ ମ୍ୟାଡମ ସବୁବେଳେ ଟ୍ରାଏ କରେ କେବେ ବି ଲାଗିନି।
0: ଆଜି ଫାର୍ଷ୍ଟ ଟାଇମ ଲାଗିଛି?
1: ଆଜ୍ଞା ଲାଇଫ ରେ ଫାର୍ଷ୍ଟ ଟାଇମ ଲାଗିଛି ମ୍ୟାଡମ, ବିଶ୍ୱାସ କରିବେନି। ଘରୁ ଗ୍ୟାରେଜ ରୁ ଗାଡି କାଢିବା ଟାଇମ
0: ବୁଝିଲେ,
1: ଯେହେତୁ ମୋର ଦିଟା କାର ଅଛି, ଦିଟା କାର କାଢିବା ଭିତରେ ମୁଁ ଲଗେଇ ଚାଲିଥିବି। ବଟ ଆଜି ଫାର୍ଷ୍ଟ ଟାଇମ ଡ୍ରିଙ୍କ ହେଲା ଲାଗିଲା, ମାନେ ଭାବି ବି ପାରୁନି ଲାଗିଲା କେମିତି। ଲାଷ୍ଟ ୱାନ୍ ଇୟର ହେଲାଣି ମ୍ୟାଡମ ମୁଁ ଟ୍ରାଏ କରୁଛି।
0: ଆରେ ବାପରେ, ୱାନ୍ ଇୟର ଆପଣ ୱେଟ କରିଛନ୍ତି?
1: ହଁ ମ୍ୟାମ, ମୁଁ ମାନେ ବିଶ୍ୱାସ କରି ମୁଁ ସମସ୍ତେ କଥା କୁହନ୍ତି, ବହୁତ ରେଗୁଲାର ଶ୍ରୋତା ଅଛନ୍ତି ଶୁଣେ ଆପଣଙ୍କ ମାନଙ୍କ ସହିତ।

0: ସେ ସମ୍ପର୍କରେ
1: ଆଜ୍ଞା ମୁଁ ତ ମ୍ୟାଡାମ୍ ସବୁବେଳେ ଟ୍ରାଏ କରେ କେବେ ବି ଲାଗିନି
0: ଆଜି ଫାର୍ଷ୍ଟ ଟାଇମ୍ ଲାଗିଛି
1: ଆଜ୍ଞା ଲାଇଫ୍ ରେ ଫାର୍ଷ୍ଟ ଟାଇମ୍ ଲାଗିଛି ମ୍ୟାଡାମ୍ ବିଶ୍ୱାସ ବି କରିବେନି ମୋର ଏଇ ଟାଇମ୍ ଟା ହଉଛି ମୋର ଏଇ ଟାଇମ୍ ଟା ଘରୁ ଗ୍ୟାରେଜ୍ ରୁ ଗାଡି କାଢିବା ଟାଇମ୍
0: ବୁଝିଲେ
1: ଯେହେତୁ ମୋର ଦିଟା କାର ଅଛି ଦିଟା କାର କାଢିବା ଭିତରେ ମୁଁ ଲଗେଇ ଚାଲିଥିବି ଲଗେଇ ଚାଲିଥିବି ଲଗେଇ ଚାଲିଥିବି ବଟ୍ ଆଜି ଫାର୍ଷ୍ଟ ଟାଇମ୍ ଡ୍ରିଙ୍କ ହେଲା ଲାଗିଲା ମାନେ ଭାବି ବି ପାରୁନି ଯେ ଲାଗିଲା କେମିତି ଲାଷ୍ଟ 1 ଇୟର୍ ହେଲାଣି ମ୍ୟାଡାମ୍ ମୁଁ ଟ୍ରାଏ କରୁଛି
0: ଆରେ ବାପରେ 1 ଇୟର୍ ଆପଣ ୱେଟ୍ କରିଛନ୍ତି
1: ହଁ ମ୍ୟାମ୍ ମୁଁ ମାନେ ବିଶ୍ୱାସ କରେ ମୁଁ ସମସ୍ତେ କଥା କୁହନ୍ତି ବହୁତ ରେଗୁଲାର ଶ୍ରୋତା ଅଛନ୍ତି ଶୁଣେ ଆପଣଙ୍କ ମାନଙ୍କ ସହିତ ସେମାନେ ଏତେ ଜଡିତ ଜଗତସିଂହପୁର ତ ବହୁତ ଲୋକ କଥା ହଉଛନ୍ତି ମାଣିଆ ମନ୍ଦିର କଥା ହଉଛନ୍ତି ସବୁ ଶୁଣୁଛି ମୁଁ କେବେ କଥା ହେବି ସେଇଟା ମୁଁ କେବେ ଭାବିନଥିଲି ମୁଁ କେବେ ଚିନ୍ତା ବି କରେନି ଲାଗିବନି ଲାଗିବନି ନାଇଁ ଲାଗିବନି ଛାଡ଼ ଗାଡି ଭିତରେ ବସିକି ପୁଣି ଲଗେଇଛି ଲଗେଇ ଲଗେଇ ଲଗେଇ ପଳେଇବି ଘରକୁ ପୁଣି ଆଉ ପଳେଇବି
0: ଆପଣ କଣ କରନ୍ତି ସାର୍ ପ୍ରତ୍ୟେକଙ୍କ ଜୀବନରେ ସାହାଯ୍ୟ ଦରକାର ପଡିଥାଏ ଆପଣଙ୍କ ଜୀବନରେ ସେମିତି କେବେ ଯଦି କାହାର ସାହାଯ୍ୟ ଦରକାର ପଡେ ତେବେ କୋଉ ବ୍ୟକ୍ତିତ୍ୱ ଆପଣଙ୍କ ମନକୁ ହଠାତ୍ କରି ଆସନ୍ତି
1: ମ୍ୟାଡାମ୍ ଫାର୍ଷ୍ଟ ଅଫ୍ ଅଲ୍ ତ ଜଗନ୍ନାଥ ଆସନ୍ତି ଠାକୁରଙ୍କୁ ପ୍ରତି ବିଶ୍ୱାସ ବାଉଣିଆ ଲୋକ ମ୍ୟାଡାମ୍ ଟିକେ ଠାକୁର ବିଶ୍ୱାସୀ ଲୋକ ପୂଜାପତ୍ର ଟିକେ ବେଶୀ ଟିକେ ଧ୍ୟାନ ମୁଣ୍ଡ ଟିକେ ରୁହେ ଆଉ ସୁଧା ଟିକେ ଫାର୍ଷ୍ଟ ଅଫ୍ ଅଲ୍ ତ ଜଗନ୍ନାଥଙ୍କୁ ଯାହା ହେଲେ ଜୟ ଜଗନ୍ନାଥ କରିକି ଜଗାଇ ଅଛି ମାନେ ସବୁ କିଛି ଅଛି ଆଉ ଦେନ୍ ଆଫ୍ଟର ଦ୍ୟାଟ୍ କି ମୁଁ ମୋ ମା ବାପାଙ୍କୁ କୁହେ ଆଉ ଘରେ କହିଛି ସବୁ କଥା ପଚାରେ ଆଉ ଗୋଟେ ମୋ ସାଙ୍ଗ ବି କଟକରେ ଅଛି ମନଦିବାରେ ଅଛି ତାକୁ ବି ପଚାରେ ସିଏ ତାର ଯଦି ଯାହା ବି କିଛି ହବ ସେ ମତେ ହିଁ ଖୋଜେ ମାନେ ଆମେ ହଉଛୁ 1988 ସାଙ୍ଗ ଆଜି ପର୍ଯ୍ୟନ୍ତ ଆମେ 1988 ଆଜି ପର୍ଯ୍ୟନ୍ତ ମ୍ୟାଡାମ୍ ମିଶିକି ମାନେ କଣ କହିଲେ ଏମିତି କୋଉ ଦିନ ନାହିଁ ଯେ ଆମେ କଥାବାର୍ତ୍ତା ହେଇନୁ ବୋଲି
0: ବହୁତ ବଢିଆ ବହୁତ ବଢିଆ
1: ବୁଝିପାରିଲେ ମାନେ ଏତେ ଦିନ ସାଙ୍ଗ ଯେ ମାନେ ମୁଁ ସିଏ ମତେ ଛାଡିପାରେନି ଆମେ ଯେ କଳାହାଣ୍ଡିରେ ଥିଲୁ ଏତେ ସେଇଠି ଖେଳୁଥିଲୁ ଇଏ କରୁଥିଲୁ ସିଏ କରୁଥିଲୁ ଏମିତି ହେଇକି ଆସିକି ତା ଘର କଟକ ମଗର ଭୁବନେଶ୍ୱର ଆମେ ସେଇଠୁ ଏତେ ମିଶିକି ରହିଛୁ ଘର ପାଖାପାଖି ଥିଲୁ ଟିଲ୍ ଡେଟ୍ରେ ଆଜି ଏପର୍ଯ୍ୟନ୍ତ ସିଏ କୁଆଡେ ଟୁର୍ ଗଲେ ମୁଁ ଜାଣିଥିବି ମୁଁ କୁଆଡେ ଟୁର୍ ଗଲେ ସିଏ ଜାଣିଥିବ ମୁଁ ଆଜି ଦିନରେ କଣ ଖାଇଛି କଣ ନେଇ ସିଏ ଜାଣିଥିବ
0: ବହୁତ ବଢିଆ ଏମିତି ବନ୍ଧୁତ୍ୱ ଆପଣଙ୍କର ସାରା ଜୀବନ ରହିଥାଉ ଆମେ ଏତିକି କାମନା କରିବୁ
1: ମାନେ ମୋର ଆଜି ଫାର୍ଷ୍ଟ ଅଫ୍ ଅଲ୍ ଲାଗିଛି ବହୁତ ବଡ କଥା ଆପଣଙ୍କ ନାଁଟା ସେମାନେ ଯୋଉ ଶ୍ରୋତା ମାନେ ଆପଣଙ୍କୁ ଚିହ୍ନିକି ଆପଣ ନାଁରେ ଡାକୁଛନ୍ତି ମ୍ୟାଡାମ୍ ଆପଣ ନାଁଟା କଣ ମତେ ଆପଣ ଟିକେ ଭଲସେ କହିଛନ୍ତି ମୁଁ ଶ୍ରୋତାଟି ମୁଁ ଜାଣିପାରିବି ଆପଣଙ୍କ ନାଁ ଏହା ବୋଲି ମୁଁ ଶୁଣି ବି ପାରେନି ଆପଣ ନାଁ କଣ
0: ଆଜ୍ଞା ମୋ ନାଁ ନିଶି ପ୍ରଭା ପାଣି
1: ନିଶି ପ୍ରଭା
0: ପାଣି ମୁଁ ବି ବ୍ରାହ୍ମଣ
1: ଆଚ୍ଛା ଆପଣ ବ୍ରାହ୍ମଣୀ ଲୋକ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା
0: ଆପଣ ସହିତ କଥା ମଧ୍ୟ ବହୁତ ଭଲ ଲାଗିଲା ଆପଣ ଯେତିକି ଖୁସି ଅଛନ୍ତି ଏଇ ଖୁସିକୁ ମହାପ୍ରଭୁ ସେମିତି ବଜାୟ ରଖନ୍ତୁ ଆପଣ ଏମିତି ଖୁସିରେ ଖୁସିରେ ଆପଣଙ୍କ ଜୀବନ ଅତିବାହିତ କରନ୍ତୁ ବନ୍ଧୁତ୍ୱର ଯୋଉ ଜିନିଷ କହିଲେ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ବହୁତ ବହୁତ ଧନ୍ୟବାଦ
1: ଆଜ୍ଞା ଆଜ୍ଞା ମ୍ୟାଡମ୍ ନମସ୍କାର
0: ନମସ୍କାର

0: ଆଉ ଗୋଟେ କଲ୍ ନେଇ ହବ, ଏବେ ଦେଖିବା ଆମର ଲାଷ୍ଟ କଲର୍ କିଏ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି? ବାସନ୍ତୀ ଖଟୁଆ। ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ। କଣ କହିବେ ଆଜିର ଟପିକ ଉପରେ? ଆଚ୍ଛା, ନାଇଁ ନାଇଁ, ଏମିତି ବହୁତ ଟାଇଟେଲ ଅଛି, ଅନେକ ଟାଇଟେଲ, ଅନେକ ସାଙ୍ଗିଆ ରହିଛି, ମିଶିଯାଏ, ସେଥିରେ କିଛି ଅସୁବିଧା ନାହିଁ। ମୁଁ କିନ୍ତୁ ଜାଣିଛି ଆପଣ ଜାଣିଛି ଆପଣ ବାସନ୍ତୀ ଖଟୁଆ, ଶହୀଦ ନଗର ଭୁବନେଶ୍ୱରରୁ। ଆଚ୍ଛା, ଓକେ, କଣ କହିବେ ଆଜିର ଟପିକ ଉପରେ?
1: ମୁଁ ସାହାଯ୍ୟ ବହୁତ ଲୋକ କରନ୍ତି, ମୁଁ କାହାକୁ ସାହାଯ୍ୟ ମାଗିନି ଆଜି ପର୍ଯ୍ୟନ୍ତ ଠାକୁରଙ୍କ ଦେହରୁ, କିନ୍ତୁ ମୋ ଘର ଲୋକଙ୍କ ସହିତ ମୋ ମାନେ ଭଉଣୀର ଯେତେବେଳେ କାହା ଦରକାର ହେଲା ମୁଁ ଯୋଉଠୁ ଧାର ଉଦ୍ଧାର କରେ ଟଙ୍କା ପଇସା ବିଷୟରେ, କିନ୍ତୁ ମୁଁ ତାଙ୍କ ମାନଙ୍କୁ ବହୁତ ସାହାଯ୍ୟ କରେ। ଆଉ ଜଣେ ମୋର ସାଙ୍ଗ ଅଛନ୍ତି ଭୁବନେଶ୍ୱରରେ, କିନ୍ତୁ ତାଙ୍କ ମୁଁ ଗୋଟେ ବର୍ଷ ସାହାଯ୍ୟ କରୁଛି, ଖାଇବାର ଚାଉଳ ମାନେ ସବୁଥିରେ ଚାଉଳ ରାସନ ଜିନିଷରୁ ସବୁଥିରେ ମୁଁ ତାକୁ ସାହାଯ୍ୟ କରିଥିଲି ଗୋଟେ ବର୍ଷ ପୁରା, କିନ୍ତୁ ଲାଷ୍ଟକୁ ସେ ମୋ ସହିତ ମୁନା ଭାଇକୁ କହେ, କିନ୍ତୁ ମୁନା ଭାଇ ପାଖରେ ଆର୍ଥିକ ଅବସ୍ଥା ନଥାଏ, କିନ୍ତୁ ସବୁ କଥାରେ ଟିକେ ସେ ମତେ ସାହାଯ୍ୟ କରନ୍ତି।
0: ଆଚ୍ଛା, ଗୋଟେ ମାନେ ମାନସିକ ଭାବରେ ଆପଣଙ୍କୁ ସେ ବଳ ଦିଅନ୍ତି ନାଇଁ କି? ଓକେ, ଆପଣ ଏମିତି ମାନେ ସାହାଯ୍ୟ କରିବା ମନୋବୃତ୍ତି ରଖିଥାନ୍ତୁ, ତେଣିକି ଆପଣଙ୍କ ସହିତ ଯିଏ ଯାହା କରୁଛି ସେଟା ଭୁଲି ଯାଆନ୍ତୁ। ଗୋଟେ କଥାରେ ଅଛି, ଶାଶୁ

0: ଯାତ୍ରାରେ ଅଛେ, ଆମେ କାହାକୁ କ'ଣ ସାହାଯ୍ୟ କରିବା ତାକୁ ଆମେ ଭୁଲିଯିବା, କିନ୍ତୁ ଆମକୁ ଯଦି କିଏ କ'ଣ ସାହାଯ୍ୟ କରିଛି ତାକୁ ଆମେ ଜୀବନ ସାରା ମନେ ରଖିବା। ଓକେ, ବହୁତ ଧନ୍ୟବାଦ ଆପଣଙ୍କୁ ଆମ ସହିତ ଶହୀଦ ନଗରରୁ ସାମିଲ ହେଇଥିବାରୁ। ଓକେ,
1: ନମସ୍କାର।
0: ନମସ୍କାର।

0: ଏବେ ଦେଖିବା ଯିଏ ଦେଢ଼ରୁ ଦୁଇ ମିନିଟ୍ ଭିତରେ କଥା ସାରିବେ ତାଙ୍କ ସହିତ କଥା ହୋଇଯିବା। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ମ୍ୟାଡାମ ନମସ୍କାର, ଗୀତା କହୁଥିଲେ ଜଗତସିଂହପୁରରୁ।
0: ଜଗତସିଂହପୁର କଥା ଭାବୁ ଭାବୁ ଜଗତସିଂହପୁରରୁ ଜଣେ ଆମ ସହିତ ଯୋଡ଼ି ହେଇଗଲେ।
1: ଆପଣ ଅଛନ୍ତି ମନରେ, ଆମ ମନରେ ଆପଣ ଅଛନ୍ତି, ଆପଣଙ୍କ ମନରେ ଆମେ ଅଛୁ।
0: ଓକେ, ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ଉପରେ?
1: ଟପିକ ତ ବଢିଆ ରଖିଛନ୍ତି, ସାହାଯ୍ୟ କଥା। ସାହାଯ୍ୟ ତ ସମସ୍ତେ କରନ୍ତି, ଘର ଲୋକ କରନ୍ତି, ବାହାର ଲୋକ କରନ୍ତି, କିନ୍ତୁ ମୋତେ ତ ବହୁତ କିଛି ଅସୁବିଧା ପଡେ। ମୁଁ ବାହାରେ ତ ସବୁ ବହୁତ ଲୋକ କରନ୍ତି, ମୁଁ ମୋ ବଡ ଭାଇନା କହେ, ସେ ସବୁ କିଛି ଫୁଲଫିଲ କରିଦିଏ ମୋର।
0: ବାହ ବଢିଆ। ବଡ ଭାଇନା କୋଉଠି ରହନ୍ତି?
1: ମୋ ପାଖରେ ଅଛନ୍ତି।
0: ବଢିଆ, ଆଉ କଣ ଅସୁବିଧା ଅଛି? ଯାହା ଦରକାର ପଡିଲା,
1: ଗୋଟେ କୋଉ କାମ ପଡିଲା, କୋଉ ବ୍ୟାଙ୍କ କାମ, କୋଉ କୁଆଡେ ଗୋଟେ ଯିବାକୁ ପଡିଲା, କୋଉ ଗୋଟେ ଅଫିସ ଫଫିସ କି ଯିବାକୁ ପଡିଲା, ଏବେ ତ ସବୁଥିରେ କାଗଜ ପତ୍ର କାମ ଦରକାର। ଆମର ମୋଦି ସରକାର କରିଛନ୍ତି, ଯେକୌଣସି କାମ ମୁଁ କହିବି, ସେ ବର୍ଷା ହଉ, ଝଡ଼ ହଉ, ବାତ୍ୟା ହଉ, ଯାହା ହଉ, ସିଏ ନେଇକିରି ଯିବ, କରିକିରି ଆଣିବ।
0: ବଢିଆ, ଆଉ କଣ? ଏତେ ଗୋଟେ ଭଲ ଭାଇନା ଆପଣ ପାଇଛନ୍ତି, ଆପଣଙ୍କର ସବୁ କାମରେ ସେ ଆପଣଙ୍କୁ ସହଯୋଗ କରୁଛନ୍ତି, ଆଉ ଦୁଃଖ କଣ ରହିଲା ଜୀବନରେ?
1: ଦୁଃଖ କିଛି ନାହିଁ, ଟିକେ ଟିକେ ଚିଡିବ, ତାପରେ କରିଦବ ଆଉ।
0: ଆଚ୍ଛା,
1: ମୁଁ ଯେମିତି ବସିଯିବି ଯିବା, ଯଦି ନ କରିବ ମୁଁ ତା କହିବି ମୋ ଯେତେବେଳେ ଚା କରିବାକୁ କହିବି ମୁଁ କରିବି ନାହିଁ, ଯେତେବେଳେ ଲୁଗାସୁଖା କରିବାକୁ କହିବି ମୁଁ କରିବି ନାହିଁ।
0: ଆପଣ ତାହେଲେ ମେଡିସିନ ଟା ସାଇଜ କରି ରଖିଛନ୍ତି, ଭାଇନାକୁ କହିଲେ ଭାଇନା ଚଟାପଟ କରିଦେବେ ଆଉ କଣ? ଓକେ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ବହୁତ ଫନି ଲାଗିଲା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ, ନମସ୍କାର।
0: ନମସ୍କାର।

ତେବେ ଆଜିର ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋରେ ଯେଉଁମାନେ ଆମ ସହିତ ସାମିଲ ହେଲେ, ଯେଉଁ ନୂଆ ଶ୍ରୋତାମାନେ ଆମ ସହିତ ସାମିଲ ହେଲେ, ସମସ୍ତଙ୍କୁ ଆମ ତରଫରୁ ବହୁତ ବହୁତ ବହୁତ ଧନ୍ୟବାଦ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସାଲା।

0: ପିଲାମାନେ ମୁଁ ଭାରତ ମଶାଲାର ଭରତ ମଉସା। ଆମେ ପ୍ରତ୍ୟେକ ଗୁରୁବାର ସକାଳ 9:30 ଏଫ୍ଏମ୍ ରେନ୍ବୋ କଟକରେ, ଆଉ ସାଥିରେ ଅଛ ତମେ ମାନେ। ହେଲେ ପିଲାମାନେ, ତମେମାନେ ଜାଣିଛ କଥାରେ ଅଛି, ପଢିବା ମାନେ ବଢିବା, ଆଉ ଭାରତ ମାତାର ନାଁ ରଖିବା। ସେଇ କଥା ଆମ ଭାରତ ମଶାଲାର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଣ୍ଡା ମହୋଦୟ ଏବଂ ସ୍ୱୟଂ ସିଧା ନନ୍ଦିତା ପଣ୍ଡା ମହୋଦୟା କାର୍ଯ୍ୟକ୍ରମ ମାଧ୍ୟମରେ ଆମକୁ କହିସାରିଛନ୍ତି। ତାହେଲେ ଆଜି କାର୍ଯ୍ୟକ୍ରମର ଆରମ୍ଭରେ ଭାରତ ମଶାଲାର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡା ମହୋଦୟ ତମମାନଙ୍କ ଲାଗି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କ'ଣ କହୁଛନ୍ତି, ଚାଲ ମନ ଦେଇ ଶୁଣିବା।
1: ଦେଖନ୍ତୁ, ଭାରତ ମଶାଲା ସ୍କୁଲ ସାଙ୍ଗ ଏ କାର୍ଯ୍ୟକ୍ରମଟା ଯୋଉ ଆପଣ ନାମକରଣ କଲେ, ବହୁତ ଐତିହାସିକ ନାମ। ଯେ ଏ ସ୍କୁଲ ସାଙ୍ଗରେ ମୁଁ ପ୍ରାୟ ଦୀର୍ଘ 20 ହେଲା ଜଡିତ। ମୁଁ ସରସ୍ୱତୀ ଶିଶୁ ମନ୍ଦିରରେ ସଭାପତି ଭାବରେ ବହୁତ ଦିନ କାର୍ଯ୍ୟକ୍ରମ କରିଛି, ତା ସହ ଅନ୍ୟାନ୍ୟ ସ୍କୁଲ ମାନଙ୍କରେ ମୁଁ କାର୍ଯ୍ୟକ୍ରମ କରିଛି। ଆଉ ଏଇ ଯୋଉ ଭାରତ ମଶାଲା ସ୍କୁଲ ଟାଇମ୍ ବିଶେଷ ଭାବରେ ଯୋଉ ସମର ଭ୍ୟାକେସନ ଥିଲା, ବହୁତ ସୁନ୍ଦର ସୁନ୍ଦର ଗପ ମଧ୍ୟ ଶୁଣିବାକୁ ମିଳୁଥିଲା। ମୁଁ ଯେତେବେଳେ ସୁଯୋଗ ମିଳେ ବା ଲିଙ୍କ ଦେଖି ଯେତେବେଳେ ମୁଁ ଶୁଣିବାକୁ ଚାହେଁ, ବହୁତ ସୁନ୍ଦର ସୁନ୍ଦର ଯୋଉ ଲକ୍ଷ୍ମୀ ମ୍ୟାଡମ୍ ଯୋଉ କହୁଥିଲେ ବହୁତ ସୁନ୍ଦର ଲାଗୁଥିଲା। ଆଉ ନିଶ୍ଚିତ ଭାବରେ ସମର ଭ୍ୟାକେସନ ପିଲାମାନେ ତମର ଗଲା, ଏବେ ତମମାନଙ୍କର କ୍ଲାସ ଷ୍ଟାର୍ଟ ହେଇଯାଇଛି। ଏ ଭାରତର ତମମାନଙ୍କର ଭବିଷ୍ୟତ, ତେଣୁ ତମମାନଙ୍କର କାର୍ଯ୍ୟକ୍ରମ ଏ ଭାରତ ଉପରେ ନିର୍ଭର କରେ। ତେଣୁ ତମମାନେ ଆଗାମୀ ଦିନର ଭବିଷ୍ୟତ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର କଥା ମାନ, ବାପା ମା ମାନଙ୍କ କଥା ମାନ, ତା ସହିତ ଲକ୍ଷ୍ମୀପ୍ରିୟା ମ୍ୟାଡମ୍ ମାନେ ଗପ ଛୋଟ ଛୋଟ ପିଲାମାନଙ୍କୁ ଶୁଣିଛନ୍ତି। ଆଉ ଯୋଉ ଗୋଟା ନଳିନୀ ବାବୁ କହିଲେ, ଆମେ କିଛି କିଛି ସ୍କୁଲକୁ ଭିଜିଟ୍ କରିବା।

0: ତୁମମାନଙ୍କର ସହିତ ଇଣ୍ଟ୍ରାକ୍ସନ କରିବା, ତୁମମାନଙ୍କ ମନରେ କେମିତି ଆଗାମୀ ଦିନର ଭାରତ ଗଢ଼ିବା ତୁମମାନଙ୍କର ଯୋଉ ଚେଷ୍ଟା ତୁମମାନେ ଜାରି ରଖିଛ, ତା ପ୍ରତି କିଛି ଆମେ ମଧ୍ୟ ତୁମମାନଙ୍କୁ ଉପଦେଶ ଦେବା ନିଶ୍ଚିତ ଆମେ ଜାରି ରଖିବା।
1: ତା ସହିତ ଆମେ ନିଶ୍ଚିତ ଭାବରେ ସଂକଳ୍ପ ନେବା କିଭଳି ଏଇ ଯୋଉ ଭାରତ ମସଲା ସ୍କୁଲ ଟାଇମ୍ ପ୍ରତି ଗୁରୁବାର ସକାଳ 9:30 ମୁଁ ଅଭିଭାବକ ତଥା ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁଜୀ ଗୁରୁମା ସମସ୍ତଙ୍କୁ ଅନୁରୋଧ କରିବି, ଆପଣମାନେ କାର୍ଯ୍ୟକ୍ରମକୁ ଶୁଣନ୍ତୁ, ତା ସହିତ ଆପଣ ମୂଲ୍ୟବାନ ମତାମତ ମଧ୍ୟ ଦିଅନ୍ତୁ।
2: ଧନ୍ୟବାଦ ସାର। ପିଲାମାନେ ସବୁଥର ଭଳି ଏଥର ବି ଆମ CRCC ଲକ୍ଷ୍ମୀପ୍ରିୟା ରାଉତ ମହୋଦୟା କେଡ଼େ ସୁନ୍ଦର କଥା ନେଇ ପହଞ୍ଚି ସାରିଛନ୍ତି ଆଜିର ଅଧ୍ୟାୟରେ। ତାହେଲେ ଲକ୍ଷ୍ମୀପ୍ରିୟା ଦିଦିଙ୍କୁ ଆଜିର ଅଧ୍ୟାୟକୁ ସ୍ୱାଗତ କରିବା ସହ ଶୁଣିନେବା ତାଙ୍କର ମୂଲ୍ୟବାନ କଥାମାନ।
3: ଜୟ ଜଗନ୍ନାଥ। ପ୍ରତି ସପ୍ତାହରେ ଭାରତ ମସଲା ସ୍କୁଲ ଟାଇମରେ ତୁମମାନଙ୍କ ପାଇଁ କିଛି କଥା, କିଛି କାହାଣୀ, କିଛି ଅନୁଭୂତିକୁ ନେଇ ଆସୁଥିବା ତୁମମାନଙ୍କର ଅତି ପ୍ରିୟ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ରାଓ ଆଜି ମୋର ପ୍ରିୟ ରେଡିଓ ଶ୍ରୋତାମାନଙ୍କୁ ପ୍ରଣାମ ଜଣାଇବା ସହିତ କୁନି କୁନି ପିଲାମାନଙ୍କୁ ସୁକଲ୍ୟାଣ ଆଶା। ଈଶ୍ୱରଙ୍କ କୃପାରୁ ସମସ୍ତେ ଭଲରେ ଥିବେ। ପିଲାମାନେ, ଆମେ ତ ଜାଣିଛେ ଯେ ବର୍ତ୍ତମାନ ବର୍ଷା ଦିନ, ବର୍ଷା ଦିନରେ ଆମେ ପ୍ରାୟ ଗତ 2 ଦିନ ହବ ବର୍ଷା କଣ୍ଟିନ୍ୟୁ କରୁଛି, ତେଣୁ ତମେମାନେ ଯେତେବେଳେ ସ୍କୁଲ ଯାଉଥିବ ପ୍ରଥମେ ନିଜ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବ, କାରଣ ବର୍ଷାରେ ଭିଜି ଭିଜି ଗଲେ ଥଣ୍ଡା ହେବାର ସମ୍ଭାବନା ଅଛି। ତେଣୁ ଆମେ ଯେତେବେଳେ ବିଦ୍ୟାଳୟକୁ ଯିବା ରେନିକୋଟ ଛତାର ବ୍ୟବହାର କରିବା, ଆଉ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନ ରଖିବ। ପରିଷ୍କାର ପରିଚ୍ଛନ୍ନ ରହିବ, ଚୁଟି କାଟିବ, ନଖ କାଟିବ, ଭଲ ପୋଷାକ ପିନ୍ଧି ସ୍କୁଲକୁ ଯିବ, ଯେମିତି ସ୍କୁଲରେ ଗୋଟେ ଭଲ ଆଦର୍ଶ ପିଲା ଭଳି ଯେମିତି ପରିଷ୍କାର ପରିଚ୍ଛନ୍ନତା ସହିତ ଆମେ ପାଠ ପଢିବା, କାରଣ ସୁସ୍ଥ ଶରୀର ବା ସୁସ୍ଥ ମନ, ତେଣୁ ଶରୀର ଯଦି ସୁସ୍ଥ ରହିବ ତାହେଲେ ପାଠପଢାରେ ଆମର ଆଗ୍ରହ ଆସିବ। ତା ଛଡା ଆମର ଭାରତ ମସଲା ସ୍କୁଲ ଟାଇମ୍, ପିଲାମାନେ ଆମେ ଆଜିକୁ 7ଟି ଏପିସୋଡ ଅତିକ୍ରମ କରିସାରିଲେଣି। ଯାହା ହେଉ, ଆମେ ସମସ୍ତେ ମିଶି ଧନ୍ୟବାଦ ଦେବା ସେହି ଲୋକଙ୍କୁ ଯିଏକି ଆଜିର ଭାରତ ମସଲା ସ୍କୁଲ ଟାଇମ୍ର ତାଙ୍କର ଏତେ ସୁଚିନ୍ତିତ ମତାମତ, ଏତେ ସୁଚିନ୍ତିତ କାର୍ଯ୍ୟକ୍ରମକୁ ସେ ତମମାନଙ୍କ ପାଖକୁ ଆଣି ପହଞ୍ଚିଛନ୍ତି। ତାଙ୍କର ଉଦ୍ଦେଶ୍ୟ ହେଲା ଯେ ପିଲାମାନଙ୍କର କିପରି ଶିକ୍ଷାର ବିକାଶ ହେବ। ପିଲାମାନେ, ଆମେ ତ ଘରେ ପାଠ ପଢୁଛେ, ଟ୍ୟୁସନ ହଉଛେ, ସ୍କୁଲ ଯାଉଛେ, ବାପା ମା ବି ପଢଉଛନ୍ତି, କିନ୍ତୁ ଭାରତ ମସଲାର ଯାହା ଲକ୍ଷ୍ୟ ସାରା ଓଡ଼ିଶାବାସୀର ପିଲାମାନଙ୍କୁ ନିଜ ପିଲା ଭାବି ଆପଣେଇ ନେଇ ଯେଉଁ ସୁନ୍ଦର ପ୍ରୟାସ, ସୁନ୍ଦର କାର୍ଯ୍ୟକ୍ରମ ଯିଏକି ଭାରତ ମସଲା ସ୍କୁଲ ଟାଇମ୍ ନାମରେ ଯେଉଁ କାର୍ଯ୍ୟକ୍ରମଟି କରୁଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା ଯୋଗ୍ୟ। ସେଥିପାଇଁ ସାର୍ ମ୍ୟାଡମ୍ଙ୍କୁ ବହୁତ ବହୁତ ଧନ୍ୟବାଦ। ପିଲାମାନେ, ଆଜି ତମମାନଙ୍କ ପାଇଁ ଗୋଟେ ସୁନ୍ଦର କଥାଟି ରଖିଛି, ମନ ଦେଇ ଶୁଣିବେ। ତୁମେମାନେ ସବୁବେଳେ କେବେ ନିଜକୁ ଛୋଟ ମନେ କରିବ ନାହିଁ, କେବେ ବି ନିଜକୁ ଦୁର୍ବଳ ମନେ କରିବ ନାହିଁ, କାରଣ ଆମେ ଜାଣିଛେ ଯେ ଭଗବାନଙ୍କ ସୃଷ୍ଟିରେ ଅନେକ ଜୀବ ଜନ୍ମ ନେଇଛନ୍ତି, ଭଗବାନ ତ କେତେ ଜୀବଙ୍କୁ ଜନ୍ମ ଦେଇଛନ୍ତି, କିନ୍ତୁ ତା ଭିତରୁ ମଣିଷ ଜୀବନ ହେଉଛି ଏକ ଶ୍ରେଷ୍ଠ ଆଉ ଦୁର୍ଲଭ ଜୀବନ। କାହିଁକି ଜାଣିଛ, ମଣିଷ ଭିତରେ ମାନବିକତା ଅଛି, ବିବେକ ଅଛି, ଠିକ କଣ ଭୁଲ କଣ ସେ ବିଚାର କରିପାରୁଛି, ତେଣୁ ସେଥିପାଇଁ ମଣିଷ ଜୀବନ ହେଉଛି ଶ୍ରେଷ୍ଠ ଜୀବନ। ମଣିଷ ଚାହିଁଲେ ସବୁକିଛି ସମ୍ଭବ କରିପାରିବ, କେମିତି ନା ପ୍ରଥମେ ଆମେ ନିଜକୁ ବା ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ କାମ କରିବା, କର୍ମ କରିବା। ଆମର କାମ ହେଲା ପାଠ ପଢିବା, କିନ୍ତୁ ତମେ ଭାବୁଥିବ ଯେ ନା ମୁଁ କିଛି କରିପାରିବିନି, ଏ କାମଟା ମୋ ଦ୍ୱାରା ହବନି। ବାପା ମା ବେଳେ ବେଳେ କହିଥିବେ, ତୁ ଛୋଟ ପିଲା, ତୁ ଏଇଟା କାମଟା କରିପାରିବୁନି, ତୋ ଦ୍ୱାରା କିଛି ହବନି। ଏମିତି ସବୁବେଳେ ପିଲାଙ୍କୁ ଡିମୋରାଲାଇଜ କରିବା ଉଚିତ ନୁହେଁ, ପିଲାମାନଙ୍କୁ କେବେ ବି ଆମେ ତୁଚ୍ଛ ମନେ କରିବା ଉଚିତ ନୁହେଁ, କାରଣ ସେଇ ପିଲାମାନେ ଦିନେ ଦେଶର, ଜାତିର ନାଁ ରଖିବେ, ସୁନାମ ଅର୍ଜନ କରିବେ। ତେଣୁ ଆମେ ସବୁବେଳେ କେବେ ବି ନିଜକୁ ଦୁର୍ବଳ ମନେ କରିବା ନାହିଁ। ଏଇ ଯୋଉ ଭାବନା, ଏଇଟା ସତ କଥା ନୁହେଁ, ଏଇଟା ହଉଛି ତୁମ ମନର ଗୋଟେ ଭାବନା, ତୁମେ ଭାବୁଛ, କିନ୍ତୁ ସତ କଥା ହେଲା ତମେ ସବୁ କିଛି କରିପାରିବ, ସବୁ କିଛି ସମ୍ଭବ ତମ ଦ୍ୱାରା। ଆମେ ସବୁବେଳେ ସ୍ୱପ୍ନ ଦେଖିବା, ଭଲ କଥା ଚିନ୍ତା କରିବା, ଆମ କାମ ଆମେ କରିଚାଲିବା। ତେଣୁ ସବୁବେଳେ ମନେ ରଖିବ ପିଲାମାନେ, ତମମାନଙ୍କ ପାଇଁ ଆଜି ଗୋଟେ ବଢିଆ କଥା କହିବି, ଯେ ଜୀବନରେ ସବୁବେଳେ 4ଟି କଥା ସବୁବେଳେ ମନେ ରଖିଥିବ। କଣ ସେ 4ଟି କଥା? ପ୍ରଥମ ହେଲା 1ରେ ସ୍ୱପ୍ନ, 2ରେ ହେଲା ଧୈର୍ଯ୍ୟ, 3ରେ ହେଲା ପରିଶ୍ରମ, 4ରେ ହେଲା ଆତ୍ମବିଶ୍ୱାସ। ସବୁବେଳେ ଏଇ 4ଟି କଥାକୁ ମନେ ରଖିବ, ଧୈର୍ଯ୍ୟ, ସ୍ୱପ୍ନ, ପରିଶ୍ରମ, ଆତ୍ମବିଶ୍ୱାସ। ପ୍ରଥମ କଥା ହେଲା ସ୍ୱପ୍ନ। ସ୍ୱପ୍ନ କଣ? ଆମେ ସ୍ୱପ୍ନ ଦେଖିବା, ବଡ ବଡ ସ୍ୱପ୍ନ। କଣ ବଡ ବଡ ସ୍ୱପ୍ନ ଦେଖିବା? ଆମର

0: ଜାଣିଛ ଯେ ରାଷ୍ଟ୍ରପତି ଯିଏ ଥିଲେ ଡକ୍ଟର ଏପିଜେ ଅବଦୁଲ କଲାମ, ସେ କହୁଥିଲେ ଯେ ତୁମେ ଏମିତି ସ୍ୱପ୍ନ ଦେଖ, ଯୋଉ ସ୍ୱପ୍ନ ଯୋଉ ରାତିରେ ଆମେ ଦେଖୁଛେ ସେ ସ୍ୱପ୍ନ ସ୍ୱପ୍ନ ନୁହେଁ। ସେ କହୁଥିଲେ ତୁମେ ଏମିତି ସ୍ୱପ୍ନ ଦେଖ ଯେ ତୁମକୁ ରାତିରେ ଶୁଆଇ ଦେବ ନାହିଁ। ତା ମାନେ ଆମେ ସ୍ୱପ୍ନ ଦେଖିବା, ଆମର ଲକ୍ଷ୍ୟ ସ୍ଥିର କରିବା, ଆମେ ଏମିତି ସ୍ୱପ୍ନ ଦେଖିବା ଯେମିତି ଆମକୁ ବସେଇ ଉଠେଇ ଦେବ ନାହିଁ, ଶୁଆଇ ଦେବନି। ସେଇଭଳି ସ୍ୱପ୍ନ ଆମେ ଦେଖିବା, ବଡ ବଡ ସ୍ୱପ୍ନ ଦେଖିବା, ଆଉ ସେ ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ଚେଷ୍ଟା କରିବା। ଦ୍ୱିତୀୟ କଥା ହେଲା ଧୈର୍ଯ୍ୟ। ଧୈର୍ଯ୍ୟ କଣ ଯେ ତୁମେ ଜାଣିଛ ଗୋଟେ ଗଛ ଆମେ ଯେତେବେଳେ ଲଗଉଛେ ସେ କଣ ସାଙ୍ଗେ ସାଙ୍ଗେ ଗଛ ବଡ଼ ହେଇକିରି ଫୁଲ ଫଳ ଦେଇଦଉଛି? ଗୋଟେ ଗଛ ତାକୁ ଲଗଉଛେ, ସେ ତାର ଚେର ଦଉଛି, ଧୀରେ ଧୀରେ ବଡ ହଉଛି, ତାପରେ ଫୁଲ ଫଳ ଆମକୁ ଯୋଗଉଛି। ତାହେଲେ ଗୋଟେ ଗଛ ଫଳ ଦେବା ପାଇଁ ତାକୁ ସମୟ ଲାଗୁଛି ନା ନାହିଁ? ତେଣୁ ଆମ ଜୀବନରେ କିଛି ବି ପାଇବାକୁ ହେଲେ ଆମେ ଧୈର୍ଯ୍ୟଶୀଳ ହେବା, ଏଇଟା ଗୋଟେ ବଡ କଥା। ଆମେ ସବୁବେଳେ ପ୍ରତ୍ୟେକ କଥାରେ ଅଧୈର୍ଯ୍ୟ ହବାନି, ସାଙ୍ଗେ ସାଙ୍ଗେ ଦିଅ ଦିଅ ଏମିତି ବ୍ୟସ୍ତ ବିବ୍ରତ ହବାନି। ସବୁବେଳେ ଆମେ ଧୈର୍ଯ୍ୟ ରଖିବା, ସଠିକ ଜିନିଷ ପାଇବା ପାଇଁ ହେଲେ ଆମେ ସବୁବେଳେ ଅପେକ୍ଷା କରିବା। ଆଉ ଗୋଟେ କଥା ଥିଲା ପରିଶ୍ରମ। ପରିଶ୍ରମ ନିଜର ଲକ୍ଷ୍ୟ ଅନୁସାରେ କରିବା। ଆମେ 10 ଲକ୍ଷ୍ୟ ରଖିବା, ଆମେ ବାଟ ବଣା ହେଇଯିବ କୋଉ ଲକ୍ଷ୍ୟକୁ କୁଆଡେ ଆମେ ଯିବା। ଆମେ ଗୋଟିଏ ଲକ୍ଷ୍ୟ ସ୍ଥିର କରିବା। ପିଲାମାନେ ତମ ପଚାରିଲେ ତମ ବଡ ହେଲେ କଣ ହବ, କିଏ କେବେ ଆମେ ଡାକ୍ତର ହବୁ, କିଏ କେବେ ଇଞ୍ଜିନିୟର ହବୁ, କିଏ କେବେ ଶିକ୍ଷକ ହବୁ, ଯିଏ ଯେଉଁ କାମ କହିବେ ସେଇ ଲାଇନରେ ଯିବାକୁ ପଡିବ। ତେଣୁ ଆମର ସବୁବେଳେ ନିଜର ଲକ୍ଷ୍ୟ ଅନୁସାରେ ଆମେ ପରିଶ୍ରମ କରିବା, ଲକ୍ଷ୍ୟ ଗୋଟିଏ ରଖିବା, ଆଉ ସେଇ ଲକ୍ଷ୍ୟକୁ ପାଇବା ପାଇଁ ଆମେ କଠିନ ପରିଶ୍ରମ କରିବା। ବିନା ପରିଶ୍ରମରେ କେହି ବି ସଫଳତା ପାଇନାହାନ୍ତି, ସେଥିପାଇଁ ବା କୁହାଯାଏ କଷ୍ଟ କଲେ କୃଷ୍ଣ ମିଳେ। ତମେ ଜାଣିଛ ଆରୁଣି ଉପମନୁ ତାଙ୍କ ଗୁରୁମାନେ କେତେ ତାଙ୍କୁ କଠୋର ପରିଶ୍ରମ ତାଙ୍କୁ କରିବାକୁ ପଡୁଥିଲା। ତେଣୁ ଆମେ ସବୁବେଳେ ପରିଶ୍ରମ କରିବା, ଆମେ ଅଳସୁଆ ହବା ନାହିଁ। ଆମେ ଜାଣିଛେ ଅଳସୁଆ ହେଲେ ଆମେ ଦୁଃଖ ପାଇବା, ଝିଣ୍ଟିକା ପିମ୍ପୁଡି କଥା ଜାଣିଥିବ, ଅଳସୁଆ ହେଇକି ଖାଦ୍ୟ ସଂଗ୍ରହ କରିଲେନି, ଏଠୁ ବର୍ଷା ଦିନେ ଖାଦ୍ୟ ଖାଇବା ପାଇଁ ହଇରାଣ ହେଲେ। ପିମ୍ପୁଡି ତାର ସବୁଦିନ ପରିଶ୍ରମ କରେ, ସେ ବର୍ଷା ଦିନେ ସେ ତାର ସୁଖରେ ରହିଲା। ତେଣୁ ଆମେ ସବୁବେଳେ ଜାଣିବା, ଏଇ ଯୋଉ ଛୋଟିଆ ଛୋଟିଆ କଥାରୁ ନା ବହୁତ କିଛି ଆମକୁ ଶିକ୍ଷା ମିଳେ। ତେଣୁ ଆମେ ସବୁବେଳେ ପରିଶ୍ରମ କରିବା। ଲାଷ୍ଟ ହେଲା ଆତ୍ମବିଶ୍ୱାସ। ଆତ୍ମବିଶ୍ୱାସ କହିଲେ ନିଜ ଉପରେ କେବେ ବି ବିଶ୍ୱାସ ହରା ନାହିଁ, ନା ମୁଁ ପାରିବି, ବି ପଜିଟିଭ, ସବୁବେଳେ ପଜିଟିଭ। ନିଜ ଉପରୁ ବିଶ୍ୱାସ ହରାଇ ଦେଲେ ତୁମେ ଜୀବନରେ କିଛି କରିପାରିବ ନାହିଁ। ତେଣୁ ନିଜ ଉପରେ ଭରସା ରଖ, ନିଜ ଉପରେ ବିଶ୍ୱାସ ରଖ। ଭଗବାନ ଆମକୁ ଜନ୍ମ ଦେଇଛନ୍ତି ମାନେ ଆମ ଦ୍ୱାରା ସେ କିଛି କାମ ନିଶ୍ଚିତ କରିବେ, ସେଟା ପୂର୍ବ ନିର୍ଦ୍ଦିଷ୍ଟ, ଅବସମ୍ଭାବୀ ଆଉ ଅନିର୍ବାର୍ଯ୍ୟ। ଯୋଉ କାମ ହବା କଥା ଆମ ଦ୍ୱାରା ଭଗବାନ ଯୋଉ ବାଟେ ହେଲେ ଆମକୁ ନିଶ୍ଚିତ କରାଇବେ। ତେଣୁ ସବୁବେଳେ ନିଜ ଉପରେ ଭରସା ରଖ, ବିଶ୍ୱାସ ରଖ, ସବୁବେଳେ ପଜିଟିଭ। ଏ ବିଷୟରେ ଗୋଟେ ଛୋଟିଆ ଗପଟି କହୁଛି, ଶୁଣ, ଗପ ଶୁଣିବା ତମମାନେ ଭଲ ପାଅ, ଗୋଟେ ଛୋଟିଆ କାହାଣୀ କହୁଛି ଶୁଣ। ଗୋଟେ କୃଷକଟି ଥିଲେ, ସେ କୃଷକ ବହୁତ ପରିଶ୍ରମ କରନ୍ତି, ଦିନ ରାତି ମେହନତ କରନ୍ତି, ଯାହା ପାଆନ୍ତି ସେ କେବେ ବି ଅଳସୁଆ ହୁଅନ୍ତି ନାହିଁ, ତାଙ୍କର ପରିଶ୍ରମ ସବୁବେଳେ ଲାଗି ରହିଥାଏ। ସେ ପ୍ରତ୍ୟେକ ଦିନ ସେ ନଦୀକୁ ଯାଆନ୍ତି, ନଦୀରୁ ମାଠିଆରେ ଜଳ ପୂର୍ଣ୍ଣ କରି ଘରକୁ ଆଣନ୍ତି, ତାଙ୍କର ଇଏ ସବୁଦିନିଆ କାମ, କାରଣ ଘରେ ତାଙ୍କର ପାଣିର ଜଳର ଆବଶ୍ୟକ ଥାଏ। ତେଣୁ ସେ ସବୁଦିନ 2 ମାଠିଆ ନେଇକି ନଦୀକୁ ଯାଆନ୍ତି, ସ୍ୱଚ୍ଛ ଜଳ ନେଇ ଘରକୁ ଫେରନ୍ତି। ଏମିତି ଯେତେବେଳେ କୃଷକଟି ନଦୀରୁ ପାଣି ଆଣି ଘରେ ପହଞ୍ଚନ୍ତି, ଦେଖାଯାଏ ଯେ ଗୋଟିଏ ମାଠିଆ ସମ୍ପୂର୍ଣ୍ଣ ପାଣି ଥାଏ, ଆଉ ଗୋଟିଏ ମାଠିଆରେ ଅଧାରୁ କମ୍ ପାଣି ଥାଏ। କାହିଁକି ଥାଏ ନା, ଗୋଟିଏ ମାଠିଆଟି ସମ୍ପୂର୍ଣ୍ଣ ଭଲ ଥାଏ, ଆଉ ଗୋଟିଏ ମାଠିଆଟି କିଛି କଣା ଥାଏ, ଯାହାଫଳରେ କି ଯେତେବେଳେ ଲୋକଟି ନଦୀରୁ ପାଣି ଆଣନ୍ତି, ନଦୀରୁ ଘର ପର୍ଯ୍ୟନ୍ତ ଆସିବା ସମୟରେ ସେ ଯୋଉ କଣା ମାଠିଆ ଫଟା ମାଠିଆଟି, ସେ ପାଣି ଗଡି ଗଡି ଗଡି ଗଡି କଣ ହୁଏ, ଘରେ ପହଞ୍ଚିଲା ବେଳକୁ ପାଣି ସରିଯାଇଥାଏ। ଏହା ଦେଖି କୃଷକର ମନ ଦୁଃଖ ନଥାଏ, କିନ୍ତୁ ଭଲ ମାଠିଆଟି ସବୁବେଳେ ନିଜ ଉପରେ ଗର୍ବ ଥାଏ ତାର। ସେ ସବୁବେଳେ ଫଟା ମାଠିଆକୁ କହେ, ଏଇ ତୋ ଦ୍ୱାରା କିଛି ହେଇପାରିବନି, ଆମର ମାଲିକର ପରିଶ୍ରମ ବୃଥା ହେଇଯାଉଛି ତୋତେ ଆଣିକିରି, ତୋ ଦ୍ୱାରା କିଛି ହଉନି, ଦେଖୁନୁ ମୋ ମାଠିଆରେ କେତେ ପୂର୍ଣ୍ଣ ପାଣି ଆଉ ତୁମ ମାଠିଆରେ କେତେ କମ୍ ପାଣି, ତେଣୁ ତୁମେ ମାଲିକର କିଛି କାମରେ ବି ଆସୁନା। ସବୁବେଳେ ତାଙ୍କୁ ଆକ୍ଷେପ କରନ୍ତି ଏବଂ ନିଜ ଉପରେ ଭାରି ଗର୍ବ ଥାଏ। ଏଇ କଥା ଫଟା ମାଠିଆ ଶୁଣି ଭାରି ମନ ଦୁଃଖ କରନ୍ତି ଯେ ମୋ ଦ୍ୱାରା କିଛି ହେଇପାରୁନି, ମୁଁ କିଛି କରିପାରୁନି, ମୁଁ କିଛି ମାଲିକଙ୍କର କାମରେ ଆସୁନି, ଏଭଳି ନିଜକୁ ବହୁତ ନିରୁତ୍ସାହିତ ମନ କରନ୍ତି ଏବଂ ଭାରି ଦୁଃଖରେ ଥାନ୍ତି। ଦିନେ ଫଟା ମାଠିଆ ସହି ନ ପାରି କାନ୍ଦି କାନ୍ଦି ମାଲିକକୁ ଯାଇ କହିଲେ, ହେଲେ ମାଲିକେ ମୁଁ ତ ଆପଣଙ୍କର କିଛି କାମରେ ଲାଗୁନି, ମୁଁ ତ ନଦୀରୁ ପାଣି ଆଣିବା ଭିତରେ ଘରେ ଆସି ପହଞ୍ଚିଲା ବେଳକୁ ପାଣି ମୋ ମାଠିଆରେ କିଛି ନାହିଁ, ତାହେଲେ ମୋତେ କାହିଁକି ଆପଣ ରଖିଛନ୍ତି, ମୋତେ ଆପଣ କାଢି ଦିଅନ୍ତୁ, ଆଉ ଗୋଟେ ଭଲ ମାଠିଆ ଆଣନ୍ତୁ। ଏହା କହି କାନ୍ଦି କାନ୍ଦି କହିଲେ, ମାଲିକ ତାର କଥା ଶୁଣି ହସିଦେଲେ ଏବଂ କହିଲେ, ଆରେ ତମେ ମନ ଦୁଃଖ କରୁଛ, ଜମା ମନ ଦୁଃଖ କରେନି, କାଲି ଆମେ ଯେତେବେଳେ ପାଣି ନେଇ ଘରକୁ ଫେରିବା ତୁମେ ସେତେବେଳେ ଟିକେ ତଳକୁ ଚାହିଁବ। ଏ କଥା ଶୁଣି ଫଟା ମାଠିଆ ନୀରବ ରହିଲେ।
1: ତାପର ଦିନ କୃଷକ ଯେତେବେଳେ ନଦୀକୁ ପାଣି ପାଇଁ ଯାଇଛି।

0: ଏମିତି ନା କଣ ହେଇଛି କହିଲ, ପାଣି ଧରିକି ଆସିଲେ ଯେମିତି ସବୁଦିନ ଆଣନ୍ତି ସେମିତି ପାଣି ନେଇକି ଆସିଲେ। ରାସ୍ତାରେ ଆସିଲା ବେଳେ ମାଲିକ ଫଟା ମାଠିଆକୁ କହିଲେ, ଆରେ ମାଠିଆ ଟିକେ ତଳକୁ ଚାହିଁଲ। ମାଠିଆଟି ଯେତେବେଳେ ତଳକୁ ଚାହିଁଛନ୍ତି କଣ ଦେଖିଛନ୍ତି ଜାଣିଛ ପିଲାମାନେ? ସେ ଦେଖିଲେ ଫଟା ମାଠିଆ ଯୋଉ ପଟରେ ଆସୁଥିଲେ ସେଇ ପଟରେ ସୁନ୍ଦର ଫୁଲ ଗଛ ଗୁଡା ସବୁ ନାଲି ନୀଳ ରଙ୍ଗର, କେତେ ରଙ୍ଗ ବିରଙ୍ଗର ସବୁ ସୁନ୍ଦର ଫୁଲ ଗଛ, ଆଉ ତା ଦେହରେ ଫୁଲ ସବୁ ଫୁଟିଛି, ଭାରି ସୁନ୍ଦର ଦେଖାଯାଉଛି। ଏ କଥା ଦେଖି ଫଟା ମାଠିଆ ଆଶ୍ଚର୍ଯ୍ୟ ହେଇଗଲା। ତାପରେ ମାଲିକ ତାଙ୍କୁ ପଚାରିଲେ, ଆରେ କଣ ଦେଖିଲ? ଫଟା ମାଠିଆ ଆଶ୍ଚର୍ଯ୍ୟ କହିଲେ, ମାଲିକ ଏ ସବୁ କେମିତି ସମ୍ଭବ ହେଲା? ନା ରେ, ତୁମେ ଫଟା ମାଠିଆ ବୋଲି ମୁଁ ଜାଣିଛି, ତୁମେ ଯେତେବେଳେ ପାଣି ନେଇକି ଆସ ସେ ସମୟରେ ମୁଁ କଣ କରିଥିଲି, ତୁମ ପଟରେ କେତେ ଗୁଡିଏ ଫୁଲ ଗଛର ମଞ୍ଜି ବୁଣି ଦେଇଥିଲି। ମୁଁ ଯେତେବେଳେ ଆସେ ସେତେବେଳେ ପାଣି ପଡି ପଡି ପଡି ପଡି ରାସ୍ତାରେ ଯାଏ, ଆଉ ସେଇ ମଞ୍ଜି ପାଣି ପଡି ସେ କଣ ହେଇ ଗଛ ହେଇ ଆଜି ଏତେ ସୁନ୍ଦର ଫୁଲରେ ପରିଣତ ହେଇଛି। ତେଣୁ ତମେ କାହିଁକି ନିଜକୁ ଦୁର୍ବଳ ବୋଲି ଭାବୁଛ? ଦେଖ, ତୁମ ପାଇଁ ଆଜି ପରିବେଶ କେତେ ସୁନ୍ଦର ହେଇଛି, କେତେ ସୁନ୍ଦର ରଙ୍ଗ ବେରଙ୍ଗର ଫୁଲ ଫୁଟିଛି, ତୁମେ କେତେ ଲୋକଙ୍କର ଉପକାର କରୁଛ, ଧରଣି ରାଣୀ କେତେ ସୁନ୍ଦର ଫୁଲରେ ସଜାଇ ହେଇଛନ୍ତି, ତେଣୁ ତୁମେ କାହିଁକି ନିଜକୁ ଦୁର୍ବଳ ବୋଲି ଭାବୁଛ? ଏ କଥା ଶୁଣି ଫଟା ମାଠିଆ ଆଖିରୁ ଲୁହ ଝରି ଆସିଲା। କିନ୍ତୁ ପିଲାମାନେ ସେ ଲୁହ କୋଉ ଲୁହ କହିଲ? ସେ ଲୁହ ଦୁଃଖର ଲୁହ ନଥିଲା ସେଦିନ, ସେ ଲୁହ ଅତି ଆନନ୍ଦର ଲୁହ, ଖୁସିର ଲୁହ ଥିଲା। ପିଲାମାନେ, ମୁଁ ଆଜି ଯୋଉ ଏଇ ଗପଟି କହିଲି, ଏଇ ଗପ କହିବାର ମୋର ଉଦ୍ଦେଶ୍ୟ ଯେ ଫଟା ମାଠିଆ ଯେତେବେଳେ ନିଜକୁ ଦୁର୍ବଳ ମନେ କରୁଥିଲା, ନିଜକୁ ଅସହାୟ ମନେ କରୁଥିଲା, ନିଜକୁ ଭାବୁଥିଲା ମୋ ଦ୍ଵାରା କିଛି ବି ସମ୍ଭବ ନୁହେଁ, କିନ୍ତୁ ଭଗବାନଙ୍କ ସୃଷ୍ଟିରେ ଭଗବାନଙ୍କ ଦୃଷ୍ଟିରେ ସେ ସବୁକିଛି ସମ୍ଭବ କରିପାରିଲେ। ଯୋଉଟା କି ଭଲ ମାଠିଆ ଯେତିକି ଉପକାର କରୁଥିଲେ, ଫଟା ମାଠିଆ ତାହାଠାରୁ 100 ଗୁଣ ଉପକାର କଲେ। ତେଣୁ ଆମ ଭିତରେ ଏମିତି ବି ଅନେକ କଥା ଅଛି, ଆମେ ଜାଣତରେ ହଉ ଅଜାଣତରେ ହଉ ଆମେ ଯେଉଁ ବି କାମ କରୁଛେ, ତାହା ଆମର ଯେତିକି ମଙ୍ଗଳ ହଉଛି ସମାଜରେ ବି ମଙ୍ଗଳ ହବ। ଭଲ କାମ କରିବା, ନିଷ୍ଠାର ସହିତ କରିବା, ଏକାଗ୍ରତାର ସହିତ କରିବା, ସମାଜର ଉପଯୋଗୀ ପାଇଁ ଆମେ କାମ କରିବା, ଯାହାଫଳରେ କି ସମାଜର ମଙ୍ଗଳ ହବ। ତେଣୁ ପିଲାମାନେ, ଏଇ ଗପରୁ ଆମେ ଏହା ଶିଖିଲେ, କେବେ ବି ନିଜକୁ ଦୁର୍ବଳ ବୋଲି ଭାବିବା ନାହିଁ। ଆଜି ପାଇଁ ଏତିକି, ଧନ୍ୟବାଦ।
1: ଧନ୍ୟବାଦ ଦିଦି। ହଉ ପିଲାମାନେ, ତାହେଲେ ମନେ ରଖ ଆଜି ଅଧ୍ୟାୟର ପ୍ରଶ୍ନ। ପ୍ରଶ୍ନଟି ହେଲା, ଲକ୍ଷ୍ମୀପ୍ରିୟା ଦିଦି ଆଜି ଯୋଉ କଥା ବା ଗପ କହୁଥିଲେ ସେଥିରେ ଗୋଟେ ବଢିଆ କଥା କହିଲେ। ଜୀବନରେ ପିଲାମାନେ ବଡ ମଣିଷ ବା ଭଲ ମଣିଷ ହେବାକୁ ହେଲେ ତମକୁ କେଉଁ ଚାରୋଟି କଥା ମାନିକି ଆଗକୁ ବଢିବାକୁ ପଡିବ? ତାହେଲେ ଆମକୁ ସଠିକ ଉତ୍ତର ଲେଖି ପଠେଇବାର ଆମ ହ୍ୱାଟ୍ସଆପ ନମ୍ବରଟି ହେଲା 8847862377। ତାହେଲେ ପିଲାମାନେ, ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ତମେମାନେ ସୂର୍ଯ୍ୟକାନ୍ତ ବେହେରା ଅଷ୍ଟମ ଶ୍ରେଣୀ କଟକ ଜିଲ୍ଲାରୁ, କରିଶ୍ମା ରାଣୀ ବାଘ ସୁବର୍ଣ୍ଣପୁର ଜିଲ୍ଲାରୁ, ଏବଂ ଅନ୍ୱେଷ ଅନୁପମ ମଣ୍ଡଳ କିଶୋରନଗର କଟକରୁ। ହଉ, ତମମାନଙ୍କୁ ଭାରତ ମସଲା ସ୍କୁଲ ଟାଇମ୍ ତରଫରୁ ଅନେକ ଅନେକ ଅଭିନନ୍ଦନ। ତାହେଲେ ଆଜି ପାଇଁ ଏତିକି, ରହିଲି ରେ ପିଲେ, ନମସ୍କାର।
2: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସଲା।

ଏବେ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଅନୁରାଧା ପଡ଼ୁଆଲଙ୍କ କଣ୍ଠରେ, ପୂଜା ଚନ୍ଦନ ଫିଲ୍ମରୁ।

ଶୁଣୁଥିଲେ ଅନୁରାଧା ପଡ଼ୱାଲଙ୍କ କଣ୍ଠରୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତକ୍ ସମୟ ହୋଇଗଲାଣି ରେନ୍ବୋ ଏସ୍ଏମ୍ଏସ୍ର ଯେଉଁ ପ୍ରୋଗ୍ରାମ୍ରେ ଆପଣମାନେ ନିଜ ଫର୍ମାଇସ୍ର ଗୀତ ଶୁଣିଥାନ୍ତି ଆଉ ଆମକୁ ବହୁତ ମାତ୍ରାରେ ଏସ୍ଏମ୍ଏସ୍ କରି ୱେଟ୍ କରିଥାନ୍ତି। ଆଉ କେବେ କେବେ ଆପଣମାନେ କହନ୍ତି ଆମେ ଏତେ ସମୟ ଧରି ଅପେକ୍ଷା କରିଛୁ, ଆମ ଗୀତ କାହିଁକି ପ୍ରଚାର କରାଗଲା ନାହିଁ, ଆମ ନାଁ କାହିଁକି ପଢ଼ାଗଲା ନାହିଁ, ଏମିତି ଅନେକ ଭଲ ପାଇବାର ଶ୍ରଦ୍ଧାର କଥା ମଧ୍ୟ ଆମେ ଶୁଣି ତାକୁ ପ୍ରୋଗ୍ରାମ୍ରେ ମଧ୍ୟ ସାମିଲ କରୁ। ତେବେ ମୁଁ ଏଇଠି ଜଣାଇଦେବା ପାଇଁ ଚାହିଁବି, ଏପର୍ଯ୍ୟନ୍ତ 29 ମେସେଜ୍ ଆସିସାରିଛି। ସକାଳ 5:53ରୁ ଏପର୍ଯ୍ୟନ୍ତ 29 ମେସେଜ୍ ଆସିସାରିଛି। ବର୍ତ୍ତମାନଠାରୁ ଯେଉଁ ମେସେଜ୍ ଆସିବ

ସେ ଗୀତ ପ୍ରଚାର କରାଯିବ ନା ପୂର୍ବରୁ ଆସିଥିବା ମେସେଜର ଗୀତ ପ୍ରଚାର କରାଯିବ? ଆପଣମାନେ ହିଁ ବିଚାର କରନ୍ତୁ, କାହା ନାଁ ପଢ଼ିବି, କୋଉ ଗୀତ ବଜେଇବି, କ'ଣ କରିବି, ସେ କଥା ଯଦି ଥରଟିଏ ମାତ୍ର ଆପଣମାନେ ବିଚାର କରିବେ, ମୁଁ ବୋଧହୁଏ ଭାବୁଛି ଆଉ କେବେ ବି କହିପାରିବେନି ମୋ ଗୀତ କାହିଁକି ପ୍ରଚାର କରାଗଲାନି, ମୋ ନାଁ କାହିଁକି ପଢ଼ା ଗଲାନି। ତେବେ ଯାହା ହଉ, ସୁନ୍ଦର ଭାବରେ ମେସେଜ ସବୁ ଆପଣମାନେ କରିଛନ୍ତି, ଆଉ ପ୍ରତ୍ୟେକ ଦିନ ମଧ୍ୟ ଆପଣମାନେ ମେସେଜ କରୁଛନ୍ତି। ଗୋଟେ ମେସେଜ ଆସିଛି, କିଶନ କହ୍ନେୟାର ଗୋଟେ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ସେମାନେ ମଧ୍ୟ ଗୁଡ୍ ମର୍ଣ୍ଣିଂ ଜଣାଇଛନ୍ତି ଆଣ୍ଡ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତା ଛଡ଼ା ଲେଖିଛନ୍ତି, ଆଜିର ପ୍ରୋଗ୍ରାମ ବହୁତ ଭଲ ଲାଗୁଛି, ଅନେକ ମେସେଜ ଆସେ, ମୁଁ କୌଣସି ମେସେଜର ଆଉ କିଛି ପଢ଼ିବା ପାଇଁ ଉଚିତ ମନେ କରେନି, କାହିଁକି ନା ସମୟ ବହୁତ କମ୍ ଥାଏ। ଆମେ ଚେଷ୍ଟା କରୁ ଯଦି ଆମେ ଅଧିକ ପରିମାଣରେ ଗୀତ ପ୍ଲେ କରିବୁ ତାହେଲେ ହୁଏତ ଆପଣମାନେ ଖୁସି ହେବେ। ତେବେ ଏଇଠି ଆଉ ଗୋଟେ କଥା କହିବି, କିଛି କିଛି ମେସେଜ ଆସୁଛି, ତିନିଥର ଚାରିଥର ବି ଆପଣମାନେ ଟାଇପ୍ କରୁଛନ୍ତି। ହ୍ୱାଟ୍ସଆପ୍ରେ ଟାଇପ୍ କରିବା ବହୁତ ସୁବିଧା ସହଜ ହେଇଯାଉଛି, ଗୀତ କାହିଁକି ବାଜିଲାନି, କେତେବେଳେ ଦେବେ, କାହିଁକି ଦେଲେନି, ଏଇଟା ମୋ ଗୀତ ନୁହେଁ, ମୋ ଗୀତ ନାଁରେ ଆଉ ଜଣଙ୍କ ଗୀତ ବାଜିଲା, ଏମିତି ଅନେକ ମେସେଜ ଆପଣମାନେ ଦେଇ ଚାଲିଛନ୍ତି। ଏସବୁ କରିବା ଦ୍ୱାରା ଆପଣଙ୍କ ନାଁ ଠିକଣା ତ ପରିଷ୍କାର ଭାବରେ ଆସୁଛି, ଚିନ୍ତା କରନ୍ତୁ ଆପଣମାନେ ଆପଣଙ୍କର ମହତ୍ତ୍ୱ କେତେ ରଖୁଛନ୍ତି। ବାସ୍ ଏସ୍ଏମ୍ଏସ୍ଟେ ଦିଅନ୍ତୁ, ସୁନ୍ଦର ଭାବରେ ପ୍ରୋଗ୍ରାମ ଶୁଣନ୍ତୁ, ମୋ ଗୀତ, ମୋ ନାଁ, ମୋ ଏସବୁ ଠିକ୍ ନୁହଁ, ମୁଁ ଜାଣିବାରେ ଏସବୁ ଠିକ୍ ନୁହଁ। ଓକେ, ତେବେ ଯାହା ହଉ, ଆଜିର ପ୍ରୋଗ୍ରାମ ତାଙ୍କୁ ବହୁତ ଭଲ ଲାଗିଛି ବୋଲି ଭଲ ଉପସ୍ଥାପନା ସାଙ୍ଗକୁ ଭଲ ଭଲ ଗୀତ ତାଙ୍କ ମନକୁ ଛୁଇଁ ଯାଇଛି ଲେଖିଛନ୍ତି। ତେବେ ଶୁଣି ଦଉଛି ଆପଣଙ୍କ ମନ ପସନ୍ଦର ଏହି ସୁନ୍ଦର ଗୀତଟିଏ।

ପରେ ପରେ ମିସେସ୍ ଟି କରିଛନ୍ତି ସମୀର ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ପୂଜା ଫୁଲ ପୂଜା ଫୁଲ ମୁଭିରେ ଗୋଟେ ସୁନ୍ଦର ଗୀତ ଲେଖିଛନ୍ତି କରି କରାଉ ଥାଉ ତୁହି ଫୁଲ ଫୁଟି ହସୁ ଅବା ମୋଡ଼ିଯାଉ ସୁନ୍ଦର ଗୀତଟି ପ୍ରଚାର କରୁଛି।

ପରବର୍ତ୍ତୀ ମେସେଜଟି କରିଛନ୍ତି ଚୈତନ୍ୟ ଚାନ୍ଦ ପ୍ରଫୁଲ୍ଲ ପ୍ରଧାନ କୁଆଁରପାଳ ମାଣିଆବନ୍ଧରୁ। ସେ ଅନେକ ଶ୍ରୋତାମାନଙ୍କ ନାଁ ଲେଖିଛନ୍ତି। ତେବେ ମୁନା ଭାଇନା, ବାମଦେବ ଭାଇ, ବାସନ୍ତୀ ଭଉଣୀ ସବୁ ଶ୍ରୋତା ବନ୍ଧୁଙ୍କ ପାଇଁ ଇଶାନ୍ତ ମନ୍ତ୍ରୀ ଚୈତନ୍ୟ ଚାନ୍ଦ ଏବଂ ପ୍ରଫୁଲ୍ଲ ପ୍ରଧାନ ଶୁଣେଇ ଦେଉଛି ଆପଣଙ୍କ ମନପସନ୍ଦର ଦିଲ୍ କ୍ୟା କସୁର ମୁଭିର ଗୋଟିଏ ସୁନ୍ଦର ଗୀତ।

ପରେ ପରେ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ଏବଂ ସବୁ ଗୀତ ତାଙ୍କୁ ଭଲ ଲାଗୁଛି ବୋଲି ଲେଖିଛନ୍ତି। ଶୁଦ୍ଧ ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲୁଟୁ ଶୁଣିବା ପାଇଁ ଚାହିଁଛନ୍ତି। ଉଲ୍କା ଫିଲ୍ମର ଗୋଟେ ସୁନ୍ଦର ଗୀତ ଶୁଣାଇ ଦେଉଛି ଆପଣଙ୍କ ମନ ପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ୍ ଟି କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ। ନିଶିମାନ ସୁପ୍ରଭାତ, ନମସ୍କାର, ଜୟ ଜଗନ୍ନାଥ। ଆଜିର ସକାଳ ଅଧିବେଶନର କାର୍ଯ୍ୟକ୍ରମ ପରିବେଷଣ ଏବଂ ସଞ୍ଚାଳନ ଉଚ୍ଚକୋଟୀର ଏବଂ ମନଛୁଆ, ଏଣୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ଏତେ ସକାଳୁ ଆମକୁ ଶୁଣୁଛନ୍ତି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ। ମାନିନୀ ଫିଲ୍ମର ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି, ଶୁଣି ଦେଉଛି ମହମ୍ମଦ ଅଜିଜ୍ ଗାଇଥିବା ଏହି ସୁନ୍ଦର ଗୀତଟି।

ଆମ ପାଖରେ ଯୋଉ ଗୀତ ଆଭେଲେବୁଲ ନଥାଏ ଆମେ ତାକୁ ସମ୍ମାନର ସହିତ ଆପଣମାନଙ୍କୁ ଜଣେଇ ଦେଉ ଯେ ଆମ ପାଖରେ ଏଇ ଗୀତଟି ନାହିଁ। ସେ ରିଲେଟେଡ୍ ବା ସେଇ ପାଖାପାଖି ଗୀତ ଯଦି ଆମ ପାଖରେ ଥାଏ ଆପଣଙ୍କ ନାଁ ପ୍ରଚାର କରି ଆମେ ସେଇ ଗୀତଟିକୁ ପ୍ଲେ କରୁ। ତାପରେ ବି କମ୍ପ୍ଲେନ୍ ଆସେ, ଆମେ ତ ଏଇ ଗୀତ ଶୁଣିବା ପାଇଁ ଚାହିଁନଥିଲୁ, ଏଇ ଗୀତ ଅଛି ଆପଣ କାହିଁ ବଜେଇଲେନି। ଯଦି ଏଇ ଗୀତ ଅଛି ବଜେଇବାରେ କ'ଣ ଅସୁବିଧା ଆମର କହିଲେ, ଆମେ ତ ବସିଛୁ ନା ଗୀତ ବଜେଇବା ପାଇଁ, ଏମିତି ବି କମ୍ପ୍ଲେନ୍ ଆସୁଛି। ସେଇ ଗୀତଟି ଆମ ପାଖରେ ଯଦି ନଥାଏ ଆମେ ଜଣେଇ ଦଉ ଆମ ପାଖରେ ନାହିଁ, ଆମେ ଆପଣଙ୍କ ପାଇଁ ଏଇ ଗୀତଟି ପ୍ରଚାର କରୁଛୁ। ଆପଣ ଯଦି ଏଇ କଥାକୁ ଟିକେ ଗୁରୁତ୍ୱର ସହିତ ବିଚାର କରିବେ, ସୁସ୍ଥ ମାନସିକତାରେ ବିଚାର କରିବେ, ତାହେଲେ ହୁଏତ ଆପଣ ବୁଝିଯିବେ ଏବଂ ଆମକୁ ସହଯୋଗ କରିବେ। ଅନେକ ଶ୍ରୋତା ଅଛନ୍ତି ଯେଉଁମାନେ ସହଯୋଗ କରନ୍ତି, ଆଉ କିଛି ଶ୍ରୋତା ଅଛନ୍ତି ଯେଉଁମାନେ କୁହନ୍ତି ଏଇ ଗୀତ ବାଜିଥିଲା ଆଜି କାହିଁକି ମିଳୁନି, ଆଜି କାହିଁକି ନାହିଁ। ଗୋଟେ ମେସିନ୍ ଯେତେବେଳେ ଅପଡେଟ୍ ହୁଏ ଅଟୋମେଟିକଲି, ଆପଣ ତ ଆଣ୍ଡ୍ରଏଡ୍ ସେଟ୍ ୟୁଜ୍ କରୁଛନ୍ତି ନା ମୋବାଇଲ, କିଛି କିଛି ଡାଟା ଆପେ ଆପେ ଉଡ଼ିଯାଇଥାଏ, ଆପେ ଆପେ କିଛି କିଛି ଜିନିଷ ଚାଲିଯାଇଥାଏ, ପୁଣି ତାକୁ ରିଲୋଡ଼୍ କଲେ ସେଟା ପୁଣି ଆସିଥାଏ। ଏଇଟା ଗୋଟେ ଅତି ସହଜ ସରଳ କଥା, ଏଥିରେ ଯଦି ଆପଣମାନେ ସନ୍ତୁଷ୍ଟ ନୁହନ୍ତି, ବିଶ୍ୱାସ କରୁନାହାନ୍ତି, ତାହେଲେ ଆଉ କ'ଣ କହିବା, କିଛି ବି କହିବାର ନାହିଁ। ଅନେକ ଶ୍ରୋତା ଅଛନ୍ତି ଯେଉଁମାନେ କି କମ୍ପ୍ଲେନ୍ କରନ୍ତି ଏଇ ଗୀତ ଅଛି ଆପଣଙ୍କ ଷ୍ଟେସନରେ ଆମେ ଶୁଣିଛୁ, ଆଜି କାହିଁକି ବାଜିଲାନି। ଏମିତି ଜଣେ ଶ୍ରୋତା ହେଉଛନ୍ତି ବାବନ ପାଲ, କିଶୋରନଗର କଟକରୁ। ଗତ ପହରଦିନ ମୁଁ ଥିଲି, ଲେଖିଲେ ଏଇ ଗୀତଟି ପ୍ରଣବ କିଶୋର ପଟ୍ଟନାୟକ ନହେଲେ ଚିତ୍ତ ଜେନାଙ୍କ କଣ୍ଠରେ ଆଲବମ୍ ଗୀତ, ସେ ଦୁଇଟି ଯାକ ଗୀତ ନଥିବାରୁ ମୁଁ କହିଲି ଏଇ ଗୀତ ଦୁଇଟି ନାହିଁ, କିନ୍ତୁ ଆପଣଙ୍କ ପାଇଁ ମୁଁ ପ୍ଲେ କରୁଛି ଏଇ ଗୀତ। ସେ ଲେଖିଛନ୍ତି ମୁଁ ଅନୁରୋଧ କରିଥିବା ଦୁଇଟି ଯାକ ଗୀତ ଆପଣଙ୍କ ପାଖରେ ଅଛି, ଆପଣ କିନ୍ତୁ ମନା କଲେ। ମୁଁ ଅନେକ ଥର ଗୀତ ଦୁଇଟି ଶୁଣିଛି, ଆପଣ ହୁଏତ ଶୁଣିଥିବେ,

କିନ୍ତୁ ବର୍ତ୍ତମାନ ପାଇଁ ଏ ଦୁଇଟି ଯାକ ଗୀତ ଆମ ପାଖରେ ନଥିବାରୁ ମୁଁ ପ୍ଲେ କରିଥିଲି। ଏଇଟା କେବଳ ଆପଣମାନଙ୍କୁ ଜଣେଇ ଦେଉଛି ଯେ ଆପଣମାନେ କେବଳ ଆମକୁ ସହଯୋଗ କରନ୍ତୁ, ବୁଝନ୍ତୁ। ପରିବେଶ ପରିସ୍ଥିତିକୁ ଯଦି ବୁଝିବେ ତେବେ କାର୍ଯ୍ୟକ୍ରମ ସହଜ ସରଳ ହୋଇପାରିବ। ଆଜି ଲେଖିଛନ୍ତି, ମୋର ଅନୁରୋଧର ଗୀତଟି ଓଡ଼ିଆ ଫିଲ୍ମ ସାକ୍ଷୀ ଗୋପୀନାଥ ଯୁଗେ ଯୁଗେ ଭଗବାନ, ଏଇ ଗୀତଟି ଅଛି, ମୁଁ ଇମିଡିଏଟଲି ପ୍ଲେ କରୁଛି। ଗାଇଛନ୍ତି ବାଳକୃଷ୍ଣ ଦାସ, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ।

ପରେ ପରେ ମେସେଜଟି କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଶୁଣିବା ପାଇଁ ଚାହିଁଛନ୍ତି ୟକିନ୍ ଫିଲ୍ମର ତୁନେ ମୁଜକୋ ଏଇ ଗୀତଟି ଉଦିତ ନାରାୟଣଙ୍କ କଣ୍ଠରେ ଶୁଣିଦେଉଛି ଆପଣଙ୍କ ପସନ୍ଦର ଏହି ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଆଲକା ଆଗ୍ନିକ୍

ପରବର୍ତ୍ତୀ ମେସେଜଟି କରିଛନ୍ତି ମମତା ସାହୁ, ରମେଶ ଚନ୍ଦ୍ର ସାହୁ, ଅଘମ ଭାବୁର ଢେଙ୍କାନାଳରୁ ଶୁଣିବା ପାଇଁ ଚାହିଁଛନ୍ତି ଜଗା ବଳିଆ କଥାଚିତ୍ରରୁ ଗୋଟେ ସୁନ୍ଦର ଗୀତଟି ଶୁଣେଇ ଦେଉଛି ଆପଣଙ୍କ ପାଇଁ।

ରେନ୍ବୋ ଏସ୍ଏମ୍ଏସ୍ରେ ଏତେ ସୁନ୍ଦର ସୁନ୍ଦର ଗୀତ ଆପଣମାନେ ଫରମାଇଶ କରୁଛନ୍ତି, ଶୁଣୁଛନ୍ତି ମଧ୍ୟ। ଲାଷ୍ଟ ଗୀତଟି ମେସେଜ କରିଛନ୍ତି, ହ୍ୟାଲୋ ଭାଇ, ଆଠଗଡ଼ରୁ କାହ୍ନା ଫିଲ୍ମର ଗୋଟେ ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି। ଶୁଣେଇ ଦେଉଛି ଆପଣଙ୍କ ମନପସନ୍ଦର ଏହି ସୁନ୍ଦର ଗୀତଟିକୁ।

ଆଉ ଯେଉଁମାନେ ଆଜି ମେସେଜ କରିଛନ୍ତି ସେମାନେ ହେଲେ ପ୍ରମୋଦ କୁମାର ସାହୁ ଡିହସାହି କାଦୁଆପଡ଼ା ଜଗତସିଂହପୁରରୁ, ସୁରେନ୍ଦ୍ର ପାତ୍ର ଯାଜପୁରରୁ, ନାରାୟଣ ପ୍ରଧାନ ବୁଗୁଡ଼ା ଗଞ୍ଜାମରୁ, ସାବିତ୍ରୀ ରାଉଳ ସୁଧ ଷଡ଼ଙ୍ଗୀରୁ, ଆଲୋକ ଚନ୍ଦ୍ର ଜେନା ଚାଇଲୋ କଟକରୁ, ରାଜେନ୍ଦ୍ର ନନା ନୂଆଗାଁରୁ, ନିର୍ମଳା ବେହେରା, ସନ୍ତୋଷ ବେହେରା, ଆଦ୍ୟାଶା ଆଠଗଡ଼ରୁ, କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତ ଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ, ସୁମନ୍ତ କୁମାର ରାଉତ କାହ୍ନା ବାଙ୍କି କଟକରୁ, ହୀରାମଣି ବର୍ମା, ପରଶମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୁଖିଲନାଲ ବର୍ମା ଛତିଶଗଡ଼ରୁ, ପ୍ରଭାତ ବଳିଆର ସିଂ, ଚନ୍ଦନ ଟୁନି ବାଙ୍କିରୁ ଏବଂ ପ୍ରକାଶ ଚନ୍ଦ୍ର ସାହୁ ଜଗତସିଂହପୁରରୁ ସମସ୍ତଙ୍କୁ ଆମେ ଶୁଭେଚ୍ଛା ଜଣାଉଛୁ, ଧନ୍ୟବାଦ ଜଣାଉଛୁ ଆମ ସହିତ ଏସ୍ଏମ୍ଏସ୍ ମାଧ୍ୟମରେ ସାମିଲ ହୋଇଥିବାରୁ।

କେବେ ଲାଗୁ ଅଜଣା ଅଚିହ୍ନା, କେବେ ପୁଣି ଖୁବ୍ ଚିହ୍ନା ଚିହ୍ନା। କେବେ ଲାଗୁ ଅଜଣା ଅଚିହ୍ନା, କେବେ ପୁଣି ଭାରି ଚିହ୍ନା ଚିହ୍ନା। ମୁହୂର୍ତ୍ତକରେ ଆପଣାର କରି ପର ମୁହୂର୍ତ୍ତରେ କରିଦେଉ ପର। ମୁହୂର୍ତ୍ତକରେ ଆପଣାର କରି ପର।

ମୁହୂର୍ତ୍ତରେ କରିଦେଉ ପର। ସତରେ ଜମା ଢଙ୍ଗ ଢାଙ୍ଗ ଠିକ ନାହିଁ ତୋର। ଏମିତି କିଛି ଖଟା ମିଠା ସମ୍ପର୍କର ଡୋରରେ ବନ୍ଧା ଆପଣଙ୍କ ସହ ଆପଣଙ୍କ ମ୍ୟୁଜିକ୍ ମିତ୍ର ଆନୁ ଜୁହାର ଆଦାବ ସତ ଶ୍ରୀ ଅକାଲ ସାଥୀ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଉ ରେନ୍ବୋରେ ସମୟ ଏବେ ସୁରିଲା ଆଫ୍ଟରନୁନ୍ର। ସୁରିଲା ଆଫ୍ଟରନୁନ୍ରେ ବହୁତ ବହୁତ ଶୁଭେଚ୍ଛା ଅଭିନନ୍ଦନ ଆପଣଙ୍କୁ, ଏବଂ ସୁରିଲା ସୁରିଲା ଗୀତ ସହ ମିଠା ମିଠା କଥା ମଧ୍ୟ ରହିଛି ଆପଣଙ୍କ ପାଇଁ। ତେଣୁ ଏମିତି ରହିଥାନ୍ତୁ ଆମ ସହ। ଦିଲ୍ ସେ ଦିଲ୍ ତକ୍।

ମନେ ମନେ ଭାବୁଛି, ବସି ବସି ଲେଖୁଛି। ସତ କହିବାକୁ ଗଲେ ତୋ ଅକ୍ଷର ସବୁକୁ ନିଠେଇ ନିଠେଇ ଅବିକଳ ନକଲ କରିବାକୁ ଚାହୁଁଛି। ହେଲେ ତୋର ସେ ଗୋଲ ଗୋଲ ଡାଳିମ୍ବ ମଞ୍ଜି ପରି ଅକ୍ଷର ଆଗରେ ମୋରେ ଠିଆ ଠିଆ ଟ୍ରେନ୍ ଡବା ପରି ହସ୍ତାକ୍ଷର ସବୁ କ'ଣ ସମାନ ହବ?

ଜାଣିଛୁ, ସାଇତିଛି ଆଜି ବି ମୋ ବହିବସ୍ତାନୀ ଭିତରେ ତୋର ସେଇ ହସ୍ତାକ୍ଷର ଖାତା, ଯାହାକୁ ଦେଖେଇ ଦିନେ ହେମ ଦିଦି କ୍ଲାସ ସାରା ସମସ୍ତଙ୍କୁ କହିଥିଲେ, ଦେଖ ଦେଖ ନୟନାର ଏ ଅକ୍ଷର କେତେ ସ୍ପଷ୍ଟ, ନିର୍ଭୁଲ ତଥା ଗୋଲ ଗୋଲ କରି ସୁନ୍ଦର ଭାବେ ଛୋଟା ଛୋଟା ଅକ୍ଷର କରିକି ଲେଖିଛି, କିଛି ଶିଖ ତା ଠାରୁ।

ଖାଲି ସେତିକି ନୁହେଁ, ତୋର ସେଇ ହସ୍ତାକ୍ଷର ଲାଗି ମୋତେ ଗାଳି ତ ଯାହା ହେଲା ହେଲା, ଦିଦି ଆଙ୍ଗୁଠିକୁ ଚାପି ବେତରେ ଯେଉଁ ଦି ପାହାର ଦେଲେ ନା, ତା ଆଜି ମନେ ପଡ଼ିଲେ ହାତଟା ଆପେ ଆପେ ଡରିକି ପଛକୁ ଚାଲିଯାଏ। ସେଇ ରାଗରେ ତ ଲୁଚେଇକି ନେଇ ଆସିଥିଲି ତୋ ହସ୍ତାକ୍ଷର ଖାତା।

ଏମିତି ଗୋଟେ ଆତ୍ମଘୋଷିତ ବିଜୟ ଉଲ୍ଲାସରେ ସେଦିନ ଫାଟି ପଡ଼ିଥିଲା ବିଶ୍ୱ। ହେଲେ ଜାଣିନଥିଲା ଏହି ହସ୍ତାକ୍ଷର ଦିନେ ତାର ହୃଦୟରେ ଲେଖା ହୋଇଯିବ ପ୍ରେମର ସ୍ୟାହି ହୋଇ ସବୁଦିନ ପାଇଁ। ମନରେ ଯେଉଁ ଇମୋସନ୍ସ ଅଛି, ଭାବନା ଅଛି, ମନରେ ଯେଉଁ ତାର ରହିଛି, ଯୋଡ଼ି ହୋଇଯିବ ନୟନା ସହ ଚିରଦିନ ପାଇଁ।

ବିଶ୍ୱକୁ ନୟନାର ହସ୍ତାକ୍ଷର ସବୁ ନର୍ତ୍ତକୀ ପରି ଲାଗନ୍ତି। ଲାଗେ ତାକୁ ସେ ଅକ୍ଷର ସବୁ ଯେପରି ଓଡ଼ିଶୀ କରନ୍ତି ତା ଇସାରାରେ, ତା ସ୍ୱପ୍ନରେ। ଏଇମିତି ଚୋରା ହସ୍ତାକ୍ଷର ଖାତାଟିଏ ଯୋଗୁଁ ସେ ଯେ ଚୋରା ବିରତିରେ ଫସିଯିବ, ଏ ଥିଲା ତା ଭାବନାର ବାହାରେ।

म्युझिक मित्रांनो सह सुणुछंती सुरीला आफ्टरनून को केवळ केवळ आपणक प्रिय चॅनल 100.4 आकाशवाणी एफएम रेनबो कनेक्टरे दिल से दिल तक. कथा होतले विश्व एवं नयना संपर्कें तेबे चाहिथिला विश्व नयनाकु ता खाता फेरेबा बहानेरे ସେଥିରେ ଲୁଚେଇ ଲେଖିଦେବ ତା ମନର କଥା ପ୍ରେମର ଚିଟାଉରେ. କରିବାକୁ ଚେଷ୍ଟା ବି କରିଥିଲା, ହେଲେ ସେ ଖାତା ଫେରେଇବା ଆଗରୁ ନୟନା ଚାଲିଯାଇଥିଲା ସବୁଦିନ ଲାଗି ସେଇ ସ୍କୁଲରୁ ବିଦାୟ ନେଇ, ତା ବାପାଙ୍କର ବଦଳି ହୋଇଯାଇଥିଲା.

ଆଜି ବି ତା ପାଖରେ ସାଇତା ନୟନାର ସେଇ ହସ୍ତାକ୍ଷର ଖାତା। ହେଲେ କେବେ ବି ବିଶ୍ୱ ତାକୁ ଆଉ ଖୋଜିବାକୁ ଚେଷ୍ଟା କରିନି, କାରଣ ତାକୁ ଲାଗୁଥିଲା ଯଦି ତା ମନ କଥା ନୟନାକୁ କହିବା ଓ ସେ ଯଦି ମନା କରିଦିଏ ହୃଦୟଟା ତ ଭାଙ୍ଗିବ, ତା ସହ ଜୀବନଟା ବି ଭାରି ଅନ୍ଧାରିଆ ଅନ୍ଧାରିଆ ଲାଗିବ। ସେଇଥିପାଇଁ ଆଜି ବି ଖୁବ୍ ଭଲ ପାଇବାର ସହ ତା ବସ୍ତାନୀରେ ସହିତା ତା ପ୍ରିୟସୀର ସେଇ ହସ୍ତାକ୍ଷର ଖାତା।

କାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ। ନମସ୍କାର।

0: સુનુચંદી આપણો 100.4 આકાશવાણી એફએમ રેઇનબો કટકુ દિલ સે દિલ તક ડાયલ ઇન લાઈવ ચેટ રે સ્વાગત આપણકુ કરું છું મ્યુઝિક મિત્ર અનુ આઉ આજે આપણ ભાવુથવે જે કોણ રહી છે આજ ટોપિક રાઇટ કિંતુ ટોપિક ન જાણી કે બી આપણ કોલ કરું બહુત બડિયા કથા કનેક્ટ હેકિ રહી છે આમ સહ દિલ સે દિલ તક તેબે આજીર ટોપિક કોણ તેબે એબે ସବୁଠାରୁ ବଡ଼ ଚିନ୍ତା ହେଲା ପରିବେଶ ସୁରକ୍ଷାକୁ ନେଇ। ସମସ୍ତେ କହୁଛନ୍ତି ପରିବେଶ ବଞ୍ଚାଅ, ଆମ ପୃଥିବୀକୁ ବଞ୍ଚାଅ, ଗଛ ଲଗାଅ, ବହୁତ କିଛି ସ୍ଲୋଗାନ ଦିଆଯାଉଛି, କିନ୍ତୁ ସେ ସ୍ଲୋଗାନଗୁଡ଼ାକ ପ୍ରାକ୍ଟିକାଲି କେତେ ସଫଳ ଆଉ ସଫଳ କରିପାରେ ଆପଣଙ୍କର କେତେ ସହଯୋଗିତା ବା ସହଭାଗିତା ରହିଛି। ତେଣୁ ଆଜିର ଡାଇଲ୍ ଇନ୍ ଟପିକ୍ ରହିଛି ଯେ ଆପଣ ଏଯାବତ୍ କେତୋଟି ଗଛ ଲଗାଇଛନ୍ତି ଆଉ ଯତ୍ନ ନେଇ କେତୋଟି ଗଛ ବଞ୍ଚାଇଛନ୍ତି। ଏ ସମ୍ପର୍କରେ କହିବାକୁ ଚାହିଁଲେ ଆମକୁ ଡାଏଲ୍ କରି କହିପାରିବେ 0671230315 ହେଉଛି ଆମର ଡାଇଲ୍ ଇନ୍ ନମ୍ବର। ଟପିକ୍ଟି ଆଉ ଥରେ କହି ରଖୁଛି, ଏଯାବତ୍ ଆପଣ କେତୋଟି ଗଛ ଲଗାଇଛନ୍ତି ଏବଂ କେତୋଟି ଯତ୍ନ ନେଇ ବଞ୍ଚାଇଛନ୍ତି ଏ ସମ୍ପର୍କରେ ଆପଣ କହିପାରିବେ ଏବଂ ଆପଣ ଡାଏଲ୍ କରିସାରିଲେଣି। ଦେଖିନେବା କିଏ କରିଛନ୍ତି କଲ୍, କିଏ ହେଉଛନ୍ତି ଆଜିର ପ୍ରଥମ କଲର୍। ହ୍ୟାଲୋ
1: ହ୍ୟାଲୋ
0: ହଁ ହ୍ୟାଲୋ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ମ୍ୟାଡମ।
0: ଶୁଭ ସନ୍ଧ୍ୟା,
1: ସତ୍ୟପ୍ରକାଶ କହୁଛି।
0: ଆଜ୍ଞା,
1: ଭଦ୍ରକ ଅସ୍ରାଣୀରୁ।
0: କେମିତି ଅଛନ୍ତି
1: ମ୍ୟାଡାମ? ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ବହୁତ ବଢିଆ। ଆଜିର ଟପିକ ଉପରେ କଣ କହିବେ?
1: ନିଶ୍ଚିତ ଭାବରେ ଆପଣ ଆଜି ଗୋଟେ ବଢିଆ ଟପିକ ରଖିଛନ୍ତି, ସେଥିପାଇଁ ଆପଣଙ୍କୁ ଦିଲସେ ଧନ୍ୟବାଦ।
0: ଆଉ
1: ଗତକାଲି ମଧ୍ୟ ମୁଁ ଆପଣଙ୍କୁ ବହୁତ ଚେଷ୍ଟା କରିଥିଲି କିନ୍ତୁ ମୋର କଲ୍ଟି ସଫଳ ହେଇପାରିନଥିଲେ, ସେଥିପାଇଁ ମୁଁ ବହୁତ ଦୁଃଖିତ। ସେଥିପାଇଁ ଆଜି ପ୍ରଥମରୁ ହିଁ କଲ୍ଟି ମୋର କନେକ୍ଟ ହେଇଗଲା, ସେଥିପାଇଁ ମୁଁ ବହୁତ ଉତ୍ସାହିତ। ଆପଣ ଯୋଉ ଟପିକ ରଖିଛନ୍ତି, ଆପଣ ଯୋଉ ଟପିକ ରଖିଛନ୍ତି ମୋତେ ବହୁତ ଉତ୍ସାହିତ ପ୍ରୋତ୍ସାହିତ କରୁଛି, ସେଥିପାଇଁ ମୁଁ ବହୁତ ଖୁସି।
0: ଓକେ, ବହୁତ ଏକ୍ସାଇଟେଡ ଅଛନ୍ତି, ଆମକୁ ବି ଖୁସି ଲାଗୁଛି ଶୁଣିକି ଆଉ ଆପଣଙ୍କ ସହିତ କଥା ହେଇକି ବି। ତ ଆଜିର ଟପିକ ଉପରେ ଟିକେ କହିଦିଅନ୍ତୁ।
1: ଆଜ୍ଞା, ଟପିକ ଉପରେ କହିବି, ଆପଣ ଯୋଉ ଟପିକ ରଖିଛନ୍ତି ପରିବେଶ ସୁରକ୍ଷା ପାଇଁ କେତୋଟି ଗଛ
0: ଏପର୍ଯ୍ୟନ୍ତ ଆପଣ ଲଗେଇଛନ୍ତି, କେତୋଟି ଗଛ?
1: ଆଜ୍ଞା, ତ ମୁଁ କହିବି ମତେ ଗଛ ଲଗେଇବା ପାଇଁ ଭଲ ଲାଗେ, ବୃକ୍ଷରୋପଣ କରିବା ପାଇଁ ଭଲ ଲାଗେ, କିନ୍ତୁ ଟିକେ କେୟାର ନେଇପାରେନି କାହିଁକି ନା ଯେହେତୁ ଏଜୁକେସନ ଲାଇନରେ ମୁଁ ଟିକେ ଯାଏ, ସେଥିପାଇଁ ଟିକେ କେୟାର ନେଇପାରେନି, କିନ୍ତୁ ବାଡି ବଗିଚାରେ ଗଛ ବୃକ୍ଷରୋପଣ କରିବା ପାଇଁ ମତେ ଟିକେ ଭଲ ଲାଗେ ବହୁତ, ଆଉ ଘର ବାଡି ପଟେ।
0: ଆଚ୍ଛା, ବାଡି ବଗିଚାରେ ଗଛ ଲଗେଇଛନ୍ତି କିନ୍ତୁ କିଛି ବି ବଞ୍ଚିନି, କଣ କିଛି ତ ବଞ୍ଚିଥିବ?
1: ହଁ, ବଞ୍ଚିଛି ସବୁ, କିନ୍ତୁ ଅନ୍ୟମାନେ ବି ମାନେ ଘର ଲୋକମାନେ ତାର
0: ଯତ୍ନ ନିଅନ୍ତି,
1: ମୁଁ ବି କିଛି କିଛି ନିଏ, ସବୁଥିରେ ମାନେ ସବୁ ସମୟରେ ସେଟାକୁ ଟିକେ ଟାଇମ୍ ଦେଇପାରେନି ବୃକ୍ଷରୋପଣ କାର୍ଯ୍ୟକ୍ରମରେ, ଆଉ ଏଜୁକେସନ ଲାଇନ୍ ରେ ଯାଏ।
0: କଣ କରନ୍ତି ଆପଣ ସାର୍?
1: ମୁଁ ଏବେ ବିଏଡ୍ ସରିଯାଇଛି ମୋର, ଆଉ ଯୋଉ ଗଭର୍ଣ୍ଣମେଣ୍ଟ ଅଣ୍ଡର୍ ବିଏଡ୍ କରୁଥିଲି ସରିଯାଇଛି, ବର୍ତ୍ତମାନ ମୁଁ ପିଜି କରୁଛି।
0: ଓକେ ଓକେ, ନିଶ୍ଚୟ ନିଶ୍ଚୟ ଆପଣ ପଢାପଢି ଆପଣଙ୍କର ଜାରି ରଖନ୍ତୁ, ଆଉ ଯେତିକି ସମୟ ପାଉଛନ୍ତି ସେତିକି କଲେ ବି ବହୁତ କଥା, କିନ୍ତୁ ଚେଷ୍ଟା କରନ୍ତୁ ଯେତୋଟି ଗଛ ଲଗାଉଛନ୍ତି ତାର ଯତ୍ନ ନେଇ ତାକୁ ବଢେଇବାକୁ, କାରଣ ଗଛ ଖାଲି ଲଗେଇଦେଲେ ହବନି, ଆଉ ଗଛଟି ବଞ୍ଚିଲା କି ନାହିଁ ସେଇଟା ଆମର ବେଶୀ ଜରୁରୀ ନୁହେଁ କି?
1: ନିଶ୍ଚିତ ଭାବରେ ମ୍ୟାଡମ, ଆପଣଙ୍କ କଥା ନିଶ୍ଚିତ ଭାବରେ ମୁଁ ପାଳନ କରିବି, ଆଉ ଆପଣମାନଙ୍କର ଆଶୀର୍ବାଦ ରହିଲେ ନିଶ୍ଚିତ ଭାବରେ ମୁଁ ଭଲ
0: ନିଶ୍ଚୟ ଭଲ ହବ
1: ଆପଣଙ୍କ ସର୍ଭିସ କରିପାରିବି।
0: ନିଶ୍ଚୟ ନିଶ୍ଚୟ, ଆମର ଶୁଭକାମନା ଆପଣଙ୍କ ସହିତ ରହିଛି।
1: ଗୋଟେ କାଲି

0: ଗୋଟେ କଥା କହିବାର ଥିଲା ମୋର, ଯୋଉଟା କି କାଲି ଲାଗି ନଥିଲା, ବହୁତ ଦୁଃଖ ଲାଗିଲା ସେଇଟା, ଆଉ କିନ୍ତୁ ସେଇ ଜିନିଷଟା ମୁଁ ଜଣେଇ ଦେବା ପାଇଁ ଚାହିଁବି, ଯେହେତୁ ଆସନ୍ତାକାଲି ଥିଲା ନ୍ୟାସନାଲ ଡକ୍ଟର ଡେ, ନ୍ୟାସନାଲ ପୋଷ୍ଟାଲ ୱାର୍କର ଡେ, ତ ସବୁ ଡକ୍ଟର ଆଉ ସବୁ ପୋଷ୍ଟାଲ ୱାର୍କର ମାନଙ୍କୁ ଟିକେ ମୋର ଗ୍ରାଣ୍ଡ ସେଲୁରୁ ଜଣେଇବାର ଥିଲା, କାଲି ଜଣେଇ ପାରିନଥିଲି, ଆଜି ମୁଁ ଜଣେଇ ଦେଉଛି, ଯୋଉମାନେ ଶୁଣୁଛନ୍ତି ମୋ କଥାକୁ ନିଶ୍ଚିତ ଭାବରେ ସଦରେ ଗ୍ରହଣ କରିବେ ବୋଲି ମୁଁ ଆଶା କରିବି।
1: ଓକେ, ବହୁତ ବହୁତ ଧନ୍ୟବାଦ, ରହିବି, ନମସ୍କାର।
0: ଆଜ୍ଞା, ଗୀତ ଗୋଟେ ମୋ ପାଇଁ ସୁନ୍ଦର ଡେଡିକେଟ୍ କରିବେ।
1: ନିଶ୍ଚୟ ନିଶ୍ଚୟ। ଓକେ,
0: ଥ୍ୟାଙ୍କ ୟୁ।
1: ତ ଏଥିଲେ ସତ୍ୟପ୍ରକାଶ ଭଦ୍ରକରୁ, ଆଉ ବହୁତ କିଛି ଫର୍ମାଇଶ ତାଙ୍କର, ନିଶ୍ଚୟ ଆଗକୁ ଶୁଣିବେ, ମାନେ ତାଙ୍କ ଫର୍ମାଇଶ ବି ରହିବ। ହେଲେ ଏବେ ଆମେ କନେକ୍ଟ ହେବାର ସମୟ ଆପଣଙ୍କ ସହିତ, ଆଉ ଏତିକି ରିକ୍ୱେଷ୍ଟ କରିବି ଯେ ଆପଣମାନେ ଟପିକ ଉପରେ କୁହନ୍ତୁ, ଏବଂ ଯେତେ ସର୍ଟ ଆଣ୍ଡ କ୍ରିସ୍ପ କହିବେ, ବହୁତ କଲର୍ସ ଆମ ସହିତ ଯୋଡ଼ି ହୋଇପାରିବେ। କାରଣ ଅନେକ, ଯେମିତିକି ସତ୍ୟ ଭାଇ କହିଲେ ଯେ ତାଙ୍କ କଲ୍ ଲାଗିଲା ନାହିଁ କାଲି, ଆଉ ବହୁତ ମନ ଦୁଃଖରେ ବି ଥିଲେ, କିନ୍ତୁ ଆଜି ଖୁସି ହେଇଯାଇଛନ୍ତି, ତ ସମସ୍ତଙ୍କୁ ଟିକେ ଖୁସି କରିଦେବା। ତ ଆଗକୁ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଦିଦି ନମସ୍ତେ, ଗୁଡ୍ ଇଭିନିଂ।
1: ଗୁଡ୍ ଇଭିନିଂ।
2: ଆଜ୍ଞା, ଆଜିର ଟପିକ ବହୁତ ସୁନ୍ଦର ଟପିକ ରଖିଛନ୍ତି।
1: ବହୁତ ବହୁତ ଧନ୍ୟବାଦ। ହେଲେ ଆପଣ ନିଜ ପରିଚୟଟା ଦେଲେନି ଯେ।
2: ମୁଁ କଟକରୁ ବକ୍ସି ବଜାରରୁ ସୋନାଲି କହୁଥିଲି।
1: ସୋନାଲି, କେମିତି ଅଛ?
2: ଭଲ ଅଛି, ଆପଣ କେମିତି ଅଛନ୍ତି?
1: ବଢିଆ। ଆଜିର ଟପିକ ଉପରେ କଣ କହିବେ?
2: ଟପିକ ଉପରେ ସତ କଥା କହିବାକୁ ଗଲେ, ମୁଁ ଆଜି ପର୍ଯ୍ୟନ୍ତ ଗଛ କେବେ ବି ଲଗେଇନି, କିନ୍ତୁ ଯୋଉଠି ମୁଁ ରହିଛି, ମୋ ବାପ ଘରେ ତ ଗଛ ବଗିଚା କିଛି ନାହିଁ।
1: ଆଚ୍ଛା।
2: ମୁଁ ବାହା ହେଇ ରହିଲା ପରେ ଶାଶୁ ଘରେ ସବୁ ଗଛ ଫଛ ଲାଗିଛି, ଗଛରେ ପାଣି ଦେବା ପାଇଁ ଭଲ ପାଏ।
1: ଆଚ୍ଛା, ଗଛ ଲଗେଇ ନାହାନ୍ତି କିନ୍ତୁ ଯତ୍ନ ନଉଛନ୍ତି?
2: ଗଛରେ ପାଣି ଫାଣି ଦେବାକୁ, ଯୋଉଠି ଦେଖିବି, ଯୋଉଠି ବି ରହିଛି, ଗଛ ଫଛ ଶୁଖି ଯାଇଥିବ, ସାଙ୍ଗେ ସାଙ୍ଗେ ଦେଖିଲେ ପାଣି ଦେଇଦିଏ।
1: ଓକେ, ବହୁତ ବଢିଆ। ତ ଗଛ ବଞ୍ଚେଇବାରେ ତ ସାହାଯ୍ୟ କରୁଛନ୍ତି ନା, ତ ବହୁତ ଭଲ କଥା। ଆଉ ଟିକେ ଆଗକୁ ଯାଇକି ଗଛ ଗୋଟେ ଗୋଟେ ଲଗେଇବେ, ଆଉ ବେଶୀ କିଛି ନୁହେଁ, ବେଶୀ ଦୂର ନୁହେଁ। ନିଶ୍ଚୟ ଲଗାନ୍ତୁ, କାରଣ ଯେତେ ଗଛ ଲଗେଇବେ, ଯେତେ ଗଛକୁ ଯତ୍ନ ନେଇକି ତାକୁ ବଢେଇବେ ନା, ସେତିକି ଆମ ପରିବେଶ ପାଇଁ ଭଲ, ନୁହେଁ କି? କିଏ ସୋନାଲି, ବହୁତ ବଢିଆ ଲାଗିଲା ତମ ସହିତ କଥା ହେଇକି, ରହିଲି, ବାଏ ବାଏ। ବାଏ,
2: ନମସ୍ତେ, ଥ୍ୟାଙ୍କ ୟୁ,
1: ନମସ୍କାର। ତ ଏଇଥିଲେ ସୋନାଲି ବକ୍ସି ବଜାର କଟକରୁ, ଆଉ ଯେମିତିକି ସିଏ କହିଲେ ତାଙ୍କ କଥା, ଯେ ଆଜି ଯାଏ ଗଛ ଲଗେଇ ନାହାନ୍ତି ଯଦିଓ, କିନ୍ତୁ ଗଛର ଯତ୍ନ ନିଅନ୍ତି, ମାନେ ପାଣି ଦିଅନ୍ତି, ବହୁତ ଭଲ କଥା। ତ ଆଗକୁ ବଢିବା ସମୟ ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି ଆପଣଙ୍କ ସହିତ କଥା ହେବି। ଦିଲ୍ ସି ଦିଲ୍ ତକ୍।

0: ଆଉ ଆମକୁ ଆପଣଙ୍କ କଲ୍ ଡାକିଲାଣି, କାରଣ କଲ୍ ଆସିବାରେ ଲାଗିଛି। ଦେଖିବା କିଏ କରିଛନ୍ତି କଲ୍। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଶୁଭ ସନ୍ଧ୍ୟା ଅନୁ ମ୍ୟାମ୍, ନମସ୍କାର।
0: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଦାମୋଦର ପୃଷ୍ଟି କହୁଥିଲି। ବର୍ତ୍ତମାନ ମୁଁ ଝାଞ୍ଜିର ମଙ୍ଗଳା ନାହିଁ, ମୁଁ ଅଛି ଗାଁରେ ଦକ୍ଷିଣପୁର ଯାଜପୁରରେ।
0: ଚଳିବ, କିଛି ଅସୁବିଧା ନାହିଁ, ଆପଣ ଯାଜପୁରରୁ କଲ୍ କରିଛନ୍ତି।
1: ମୁଁ କେବେ ବି ସନ୍ଧ୍ୟା ଅଧିବେଶନର ମାନେ ଭାଗ ନେଇପାରେ ନା, ଯେହେତୁ ମୋ ଡ୍ୟୁଟିରେ ଥାଏ। ସୌଭାଗ୍ୟ ମୁଁ କାଲି ଠାରୁ ମୁଁ ପ୍ରାୟ ତିନି ଦିନ ହେଲା ଦେଖୁଛି ଆପଣ ଆସୁଛନ୍ତି, ଚେଷ୍ଟା କରୁଛି କିନ୍ତୁ ଟିକେ ଆପଣଙ୍କ ସହିତ କଥା ହେଇପାରୁନି ଆଉ।
0: ଆଚ୍ଛା, କିଛି କଥା ନାହିଁ, ଆଜି ତ କଲ୍ ଲାଗିଗଲା, ଆଜି ତ କଥା ହେଲେ ନା।
1: ନିଶ୍ଚିନ୍ତ, ବହୁତ ଖୁସି ଲାଗୁଛି, ପ୍ରାୟ ବୋଧେ 40-50 ଥର ଅଣେ ଟ୍ରାଏଲ କଲା ପରେ ଅଭିଜ୍ଞ ଲାଗିଲା।
0: ତ କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
1: ହଁ, ମୁଁ ଭଲରେ ଅଛି, କିଛି କାମ ଥିଲା, ଅଫିସିଆଲ କାମ ଥିଲା, ଟିକେ ତହସିଲ ଆରଆଇ ଅଫିସରେ କାମ ଥିଲା, ଗାଁକୁ ଆସିଥିଲି, ଆଉ ଆଜି ସେସବୁ କାମ ସରିଯାଇଛି, ପୁଣି ଆସନ୍ତାକାଲି ସକାଳେ କଟକ ଫେରିଯିବି। ତାପରେ ସେମିତି ସେଇ ସକାଳ ଅଧିବେଶନ ହିଁ ଶୁଣିବାଟା ହବ, ଆଉ ସନ୍ଧ୍ୟା ଅଧିବେଶନ ହବନି।
0: କିଛି କଥା ନାହିଁ, ଆପଣ ଯୋଉଟା ବି ଶୁଣିପାରୁଛନ୍ତି ଶୁଣୁଛନ୍ତି, ତ ସେଇଟା ହଉଛି ଆମ ପାଇଁ ବଡ କଥା। ତ ଆଜିର ଟପିକ ଉପରେ କଣ କହିବେ?
1: ଏଇ ଗଛ ଲଗେଇବା କଥା ଆଜି ଟପିକ ରଖିଛନ୍ତି।
0: କେତୋଟି ଗଛ ପର୍ଯ୍ୟନ୍ତ ଲଗେଇଛନ୍ତି ଆଉ ଯତ୍ନ ନେଇଛନ୍ତି?
1: ମୁଁ ଦେଖନ୍ତୁ, ମୁଁ ପ୍ରାୟ ବୋଧେ 30 ବର୍ଷ ତଳେ ମୁଁ ଯେତେବେଳେ ମୋ ପିଇସି ଘର ଗାଁରେ ଥିଲି, ତାଙ୍କର ଗୋଟେ ବିରାଟ ବଡ଼ ବଗିଚା ଥିଲା। ମୁଁ ସେତେବେଳେ ମୁଁ ବୋଧେ 10-15 ବର୍ଷ ହେଇଥିଲି, 30-40 ବର୍ଷ ତଳ କଥା ମୁଁ, ସେତେବେଳେ ତାଙ୍କ ସେ ବାଡ଼ିରେ ମୁଁ ଏମିତି ମାନେ ବୁଲୁଥିଲି, ଖେଳୁଥିଲି, 4ଟା ଇଏ ଗଛ ଯୋଉ ଆଣିକି ଲଗେଇଥିଲି, ଚାଖୁଣ୍ଡା ଗଛ।
0: ଆଚ୍ଛା,
1: ଯେତେବେଳେ ମୁଁ ଗାଁ ଛାଡ଼ିଲି ବା ପିଇସିଙ୍କ ଘର ଛାଡ଼ିଲି, ଏବେ ଦେଖି ସେ ଯେତେ କଣ 4ଟା ଆମ ଗଛ ପୁରା ବିଶାଳ ବୃକ୍ଷ ହେଇଯାଇଛି। ଏମିତି ମାନେ ସେ ଏମିତି ତ ତା ଦେହରେ କିଛି ହୁଏନି, କେବଳ ଛାଇ ଯାହା ଯୋଗାଏ ଜାଳଣି ହୁଏ। ତା ଛଡା ମୁଁ ଆମ ଗାଁରେ ଦକ୍ଷିଣକୂଳରେ ଆମ ବାଡ଼ିରେ ଲଗେଇଥିଲି ଆମ୍ବ ଗଛ, ପଣସ ଗଛ, ଆଉ ବାକି ଫୁଲ ଗଛ ସବୁ ଲଗେଇଥିଲି। କିନ୍ତୁ ସେ ଆମ୍ବ ଆଉ ପଣସ ଗଛ ବହୁତ ବଡ ବଡ ହେଇଗଲାଣି, ମାନେ ଏମିତି ବି ଆଉ ଆଖି ମାନେ ଆଉ ଆମ ମୁଣ୍ଡ ସିଧା ଆଉ ନାହିଁ, ସେ ସିଧା ଉପରକୁ ହେଇଗଲାଣି। ଆଉ ପଣସ ଗଛଟି ତ ଫଳିନି ଏପର୍ଯ୍ୟନ୍ତ, କିନ୍ତୁ ଆମ୍ବ ଗଛଟି ଏ ବର୍ଷ ପ୍ରଥମ ଫଳିଛି, ଏବଂ ସେ ଆମ୍ବ ଆମେ ଏ ବର୍ଷ ହିଁ ଖାଇଥିଲୁ, ବହୁତ ସୁସ୍ୱାଦୁ ଆମ୍ବ। ତା ଛଡା

0: ଜାମୁରୋଳ ଗଛ ଗୋଟେ ଲଗେଇଥିଲୁ, ସେ ଜାମୁରୋଳ ଗଛ ସେ ଯେତେବେଳେ ମାନେ ଯେତେବେଳେ ପାକଳ ହେଇଯାଏ ସେ ହ୍ୱାଇଟ ହେଇ, ସେ ଜାମୁ ଗଛଟି ଏତେ ମାନେ ତାର ଫଳଟା ସୁସ୍ୱାଦୁ, ଯେମିତି ମାନେ ଗ୍ରୀନ ଥିଲା ବେଳେ ଯେତେବେଳେ ମାନେ ସବୁଜ ଥିବ ସେତେବେଳେ ବି ମିଠା ଲାଗିଲା। ତେଣୁ ଏଇ ତିନୋଟି ଗଛ ଲଗେଇଛି, ଆଉ ଏଇ ତିନୋଟି ଗଛ ବର୍ତ୍ତମାନ ବଡ ହେଇଗଲାଣି, ବହୁତ ଭଲ ଲାଗୁଛି। ତ ବାରିକି ପଳେଇଲା ବେଳକୁ ତିନୋଟି ବହୁତ ବହୁତ ବଡ ହେଇଯାଇଛି, ଭଲ ଲାଗୁଛି। ଆଉ ବୋଧେ ଜାଗା ଆଉ ସେମିତି କିଛି ନାହିଁ, ତେଣୁ ଦେଖୁଛି ଯଦି ହବ କିଛି ରାସ୍ତା କଡ଼ରେ ଲଗେଇବା ପାଇଁ ଯୋଜନା କରିବା, ଆମ ଠାକୁରଙ୍କ ପାଖରେ ଲଗେଇବା ପାଇଁ ଚେଷ୍ଟା କରିବା।
1: କହନ୍ତି ଗଛ ହଉଛି ସନ୍ତାନ ପରି, ଯେତେବେଳେ ସନ୍ତାନ ଯେମିତି ବଡ ହେଇକି ଯଦି କିଛି ସଫଳ ହେଲା ତେବେ ସବୁଠୁ ଖୁସି ବାପା ମା ହିଁ ହୁଅନ୍ତି, ସେମିତି ଗଛଟା ଯେତେବେଳେ ଫଳ ଦିଏ ସେତେବେଳେ ଯିଏ ଗଛ ଲଗେଇଥାଏ ନା, ଯଦି ସେ ଫଳ ତା ଭାଗ୍ୟରେ ପଡିଲା ବା ତା ହାତରେ ପଡିଲା ନିଶ୍ଚିତ ଭାବେ ବହୁତ ଖୁସି ଲାଗେ,
0: ଭଲ ଖୁସି ଲାଗେ। ତା ଛଡା ନିଜେ ଆମେ ନ ଖାଇଲେ ମଧ୍ୟ ଆମ ପିଲାମାନେ ବି ଖାଇବେ।

0: ଯେମିତି ଗଛଟା ଯେତେବେଳେ ଫଳ ଦିଏ ସେତେବେଳେ ଯିଏ ଗଛ ଲଗେଇଥାଏ ନା, ଯଦି ସେ ଫଳ ତା ଭାଗ୍ୟରେ ପଡିଲା ବା ତା ହାତରେ ପଡିଲା ନିଶ୍ଚିତ ଭାବେ ବହୁତ ଖୁସି ଲାଗେ,
1: ଭଲ ଖୁସି ଲାଗେ। ତା ଛଡା ନିଜେ ଆମେ ନ ଖାଇଲେ ମଧ୍ୟ ଆମ ପିଲାମାନେ ଖାଇବେ।
0: ଏକ୍ଜାକ୍ଟଲି।
1: ଆଉ ତା ଛଡା ଆଉ ଗାଁରେ ବି ଯେତେବେଳେ 1999 ମହାବାତ୍ୟାରେ ବିରାଟ ବିରାଟ ବଟବୃକ୍ଷ ସବୁ ମାନେ ଲୁଟି ଯାଇଥିଲା ତଳେ, ତାପରେ ଯାହା ଆଉ ସବୁ ଲାଗିଥିଲା କଦମ୍ବ ଗଛ ଆଉ ଏଇ ବର ଗଛ ଲାଗିଥିଲା, ସିଏ ବି ବର୍ତ୍ତମାନ ବହୁତ ବଡ ବଡ ହେଇଗଲାଣି।
0: ବହୁତ ଭଲ କଥାଟେ ଆପଣ କହିଲେ ଯେ ଏଇ ଯୋଉ ବର ଅଶ୍ୱତ୍ଥ କଥା, ଯେ ଆମର ଯୋଉ ପରିବେଶ ନା, ଏଇ ବର ଆଉ ଅଶ୍ୱତ୍ଥ ଗଛ ନିହାତି ଲଗେଇବା ଦରକାର, ସେଇଟା ପରିବେଶକୁ ବହୁତ ଶୁଦ୍ଧ କରେ। ଏଇଟା ଆମର ପ୍ରାଚୀନ ପରମ୍ପରା ବି ରହିଛି, ବର ଅଶ୍ୱତ୍ଥ ବିବାହ ମଧ୍ୟ କରାଯାଇଥାଏ। ତେଣୁ
1: ଅଶ୍ୱତ୍ଥ ଗଛ ତ ହଉଛନ୍ତି ବିଷ୍ଣୁ ଅଶ୍ୱତ୍ଥ ଗଛକୁ,
0: ତେଣୁ ଏତିକି କହିବି ଯେ ଆପଣଙ୍କ ମାଧ୍ୟମରେ ଯେ ଯେଉଁମାନେ ବି ଗଛ ଲଗେଇବାରେ ଇଣ୍ଟରେଷ୍ଟେଡ ଅଛନ୍ତି ବା ଆପଣମାନଙ୍କ ପରି ଲଗାଉଛନ୍ତି, ସେମାନେ ବର ଆଉ ଅଶ୍ୱତ୍ଥ ଗଛ ନିଶ୍ଚିତ ନିହାତି ନିହାତି ଲଗାନ୍ତୁ,
1: ନିହାତି ଭାବରେ ଲଗେଇବା କଥା। ଏଥିରେ ଆମେ ମାନେ ଫଳ ନ ପାଇଲେ କଣ ହେଲା, କିନ୍ତୁ ତାର ସେ ପରିବେଶ ପାଇଁ ଯେତିକି
0: ବହୁତ ଉପକାରୀ, ବହୁତ ଉପକାରୀ,
1: ସେତିକି ମଧ୍ୟ ଆମର ମାନେ ଛାଇ ଯୋଗାଇବାରେ ଏକଦମ ବିଶାଳ ବୃକ୍ଷ ବହୁତ ଛାଇ ଯୋଗାଇ।
0: ନିହାତି ନିହାତି, ବହୁତ ଭଲ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇକି। ତେବେ ଜଲ୍ଦି ଜଲ୍ଦି ଫେରି ଆସନ୍ତୁ ପୁଣି କର୍ମକ୍ଷେତ୍ରକୁ, ଏତିକି ଆମେ ଚାହିଁବୁ।
1: ପୁଣି ସକାଳେ ଆସନ୍ତୁ, ଆପଣଙ୍କର ମାନେ ବହୁତ ମତେ ଭଲ ଲାଗେ ଯୋଉ ଆପଣ କୋଶ୍ଚିନ୍ କରନ୍ତି, ତାର ଆନ୍ସର ଆମେ SMS ମାଧ୍ୟମରେ ଦଉ, ଏବଂ ଜଣଙ୍କୁ ସମସ୍ତଙ୍କ ନାଁ ପଡିବା ସହିତ ଜଣଙ୍କୁ ସକାଳୁ ଶ୍ରୋତା ଘୋଷଣ କରନ୍ତି, ସେତିକି ବହୁତ ଦିନ ହେଲାଣି ମାନେ ସେ ଜାଗାଟା ଖାଲି ପଡୁ।
0: ନିଶ୍ଚୟ ଆସିବି, ଆପଣଙ୍କ ଭଲ ପାଇବା ନିଶ୍ଚୟ ଟାଣି ନେଇକି ଆସିବ ମତେ ସକାଳକୁ। ତେବେ ଏବେ ଶୁଭ ସନ୍ଧ୍ୟା, ରହିଲି, ନମସ୍କାର।
1: ନମସ୍କାର,
0: ଜୟ ଜଗନ୍ନାଥ। ତ ଏଥିଲେ ବାମଦେବ ଭାଇ, ଏବେ ଯାଜପୁରରେ ଅଛନ୍ତି, କଟକରେ ନାହାନ୍ତି, ଆଉ ବଢିଆ ବଢିଆ ଗଛ ଲଗେଇଛନ୍ତି ବୋଲି କହିଲେ। ତେବେ ଆପଣ କଣ କରନ୍ତି ଜାଣିବା ଏଇ କଲ୍ରୁ। ହ୍ୟାଲୋ,
2: ଭୁବନେଶ୍ୱରରୁ କହୁଥିଲି, କୃପାସିନ୍ଧୁ କବି,
0: କେମିତି ଅଛନ୍ତି?
2: ନମସ୍କାର।
0: ନମସ୍କାର,
2: ଆପଣ ଦି ଦିନ ହେଲା ବଢିଆ ପ୍ରୋଗ୍ରାମ କରୁଛନ୍ତି, ଦି ଦିନ ବଢିଆ ବଢିଆ ସୁନ୍ଦର ସୁନ୍ଦର ଟପିକ ବି ରଖୁଛନ୍ତି, ଆଉ ଶୁଣୁଛି କିନ୍ତୁ ଭାଗ ନେଇପାରୁନି।
0: ଆଚ୍ଛା ଚଳିବ,
2: ଯେମିତି ଗୋଟେ ସୁଯୋଗ ମିଳିଲା ଆଉ।
0: ଆଚ୍ଛା ବଢିଆ, ଆଉ କଣ ଆଜି ତ କଥା ହେଲେ ନା, ତ ଆଜିର ଟପିକ ଉପରେ କଣ କହିବେ?
2: ଟପିକ ଉପରେ ତ ବନ ମହୋତ୍ସବ ଚାଲିଛି ଆଉ ସେଥି ଉପଲକ୍ଷେ ସବୁ
0: ଆଜିର ଟପିକ
2: ହଉଛି କଣ, ଏବେ ସବୁ ଆମର ଗଛ ଲଗେଇବାରେ ବହୁତ ଲଗେଇବା ଉଚିତ, ଗଛ ବହୁତ କଟିଗଲାଣି, ଆଉ ସେ ଯୋଉ ମାନେ ଯୋଉ ଫନି ବାତ୍ୟା ସବୁ ଯୋଉ ହଉଛି ସବୁ କେତେ ମାନେ ଗଛ ସବୁ ମରି ମାନେ ଉପାଡି ଗଲାଣି, ଇଏ ହେଇଗଲାଣି, ନଷ୍ଟ ହେଇଗଲାଣି। ପରିବେଶକୁ ଆଉ ଟିକେ ସୁନ୍ଦର କରିବା ପାଇଁ, ପ୍ରକୃତ ମାନେ ସବୁଜ ସୁନ୍ଦର ପାଇଁ ଗଛ ଲଗେଇବା ଟିକେ ନିହାତି ଦରକାର।
0: ନିହାତି ନିହାତି,
2: ମୁଁ ସ୍କୁଲ ବେଳେ ବୋଧେ 10-12 ନଡ଼ିଆ ଗଛ, ଆଉ ସେତେବେଳେ ସ୍କୁଲ ମାନେ ସ୍କୁଲ ପଢିଲାଣି ହେଇଗଲାଣି, ତଥାପି 30-35 ହେଇଗଲାଣି, ମାନେ ସେତେବେଳେ ଗଛ ଲଗା ହେଇଥିଲା। ଏବେ ବି ଆମେ ଯାଇକି ସେ ସ୍କୁଲରେ ଦେଖୁଛୁ ମାନେ ଗଛ ଗୁଡା ଭାରି ସୁନ୍ଦର ସୁନ୍ଦର, କିନ୍ତୁ ଭିତରକୁ ଆମର ପ୍ରବେଶ ନାହିଁ, ବାହାରୁ ଦେଖିକି ଆସୁଛି।
0: କିନ୍ତୁ ସେଇ ଯୋଉ ଲଗେଇଥିଲେ ସେ ଯୋଉ ଗଛ ଦେଖିକି ବହୁତ ଖୁସି ତ ଲାଗୁଥିବ ନା?
2: ସେ ଯାଇକି ଆମେ କହିପାରିବୁ କି ଏଇ ଗଛ ମୁଁ ଲଗେଇଛି ବୋଲିକି, ନା ସେ ଆଉ ହେଡ୍ ସାର୍ ଅଛନ୍ତି ନା ଆଉ ସେ କିଏ ଅଛନ୍ତି?
0: କିନ୍ତୁ ଆପଣଙ୍କର ଯୋଉ ହାତରେ ଲଗେଇଥିଲେ ସେ ସ୍ମୃତି ତ ରହିଗଲା ନା ସବୁଦିନ ପାଇଁ, ସମସ୍ତେ ଦେଖିବେ।
2: ଆଜ୍ଞା ଆଜ୍ଞା, ମୁଁ ଶାଗୁଆନ ଗଛ 7 ଖଣ୍ଡେ ଦେଇଛି ଜଣଙ୍କୁ, ରିଲେସନ ଲୋକ ନେଇକି ଲଗା ବୋଲି ବାଡ଼ି।
0: ଆପଣ ଲଗାଉଛନ୍ତି କି ନାହିଁ, ଦଉଛନ୍ତି ତ ଲଗେଇବାକୁ?
2: ଲଗେଇଛି, ହଁ ଲଗେଇଛି, ସଜନା ଗଛ ଲଗେଇଛି।
0: ଆଚ୍ଛା,
2: ଯୋଉ ମୁଁ ଗୋଟେ କଥା କହୁଛି ମାନେ ଆମ୍ବ ଗଛଟା ଯଦି ଲଗେଇବା ମିନିମମ 5-7 ବେଳକୁ ଫଳ ଦବ, ଆଉ ନଡ଼ିଆ ଗଛ ଯଦି ଲଗେଇବା 8-10 ଫଳ ଦବ।
0: ଆଚ୍ଛା,
2: ଆଉ ଏନି ମାନେ ଯୋଉ ଫୁଲ ଗଛ ହଉ ବା ପରିବା ଫରିବା ଗଛ, ସେଇଟା ଅଲଗା କଥା ମୁଁ କହିପାରୁନି, ଫୁଲ ଗଛଟା ଆମେ ଲଗେଇବା ମାସେ ଭିତରେ ଭଲ ଫୁଲ ଦେଖିବ। ଏବେ ତ ଆମ୍ବ ଖାଇକି ଆମେ ପକେଇଛୁ ବହୁତ ବାରି ଆଡକୁ, ସେ ଯୋଉଠି ସବୁ ଗଛ ସବୁ ହେଇଛି ଦେଖାଯାଉ କଣ ହଉଛି।
0: ନିଶ୍ଚୟ ହବ, ଦେଖନ୍ତୁ ତାକୁ ଯତ୍ନ ନିଅନ୍ତୁ।
2: ଗଛ ଲଗେଇଲେ କଣ କି ଭଲ ଅକ୍ସିଜେନ ପାଇବା କଥା
0: ହଉଛି, ସେଇଟା
2: ଅକ୍ସିଜେନର ମାନେ ଭାରି କମିଯାଉଛି, ଅକ୍ସିଜେନଟା ଆମର ଭରପୁର ଦରକାର,
0: ଅକ୍ସିଜେନ ଲେବଲ ଧୀରେ ଧୀରେ କମୁଛି, ଯୋଉଥିପାଇଁ କି ବିଭିନ୍ନ ପ୍ରକାର ରୋଗ ହଉଛି ଆପଣ ଜାଣିଥିବେ, ଆଉ ଖାସ କରି ଛୋଟ ପିଲାଙ୍କୁ ଏଇଟା ବେଶୀ ପ୍ରଭାବିତ କରୁଛି। ତେଣୁ ଆମେ ଚେଷ୍ଟା କରିବା ଗଛ ଲଗେଇବା, ଯତ୍ନ ନେବା ଆଉ ତାକୁ ବଞ୍ଚେଇବା, ଠିକ ଅଛି?

0: ଉପରେ ରହୁଛୁ, ତେଣୁ ବର୍ଷାକୁ ଆଉ ଖରାକୁ ସବୁକୁ ଆମକୁ ସମ୍ଭାଳିବାକୁ ପଡିବ।
1: ଓକେ, ଠିକ ଅଛି, କର୍ମ ହିଁ ଭଗବାନ, ଆଗକୁ ବଢନ୍ତୁ। ଆଉ ଟପିକ ଉପରେ କୁହନ୍ତୁ।
0: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏଇ ଟପିକ ଉପରେ କହିବି ଭଉଣୀ, ଆମର ଗୋଟେ କଥା ହେଉଛି ବୃକ୍ଷ ହିଁ ସମ୍ପଦ। ତେଣୁ ଗଛ ବୃକ୍ଷ ତ ଆପଣ ଦେଖିବେ ମାନେ ସବୁ ଜିମା ଦରକାର ସବୁ ଏରିଆରେ, କିନ୍ତୁ ବର୍ତ୍ତମାନ ତ ସବୁ କଂକ୍ରିଟ ଜଙ୍ଗଲ, ବର୍ତ୍ତମାନ ଫ୍ୟାକ୍ଟ୍ରି, ରୋଡ, ଘର ଏସବୁ ହେଇଗଲାଣି। ଆଉ ଆମର ତ ଜଗତସିଂହପୁର ବହୁତ ଗଛ କାଟିଦେଇଛନ୍ତି, NH-55 ଗୋଟେ ହଉଛି, ପାଖାପାଖି 30,000-35,000 ଗଛ କଟା ହେଇଯାଇଛି। କିନ୍ତୁ ଗଛ ଯୋଉଟା ଲଗଉଛନ୍ତି ଆଉ ମାନେ ମଧୁଚନ୍ଦ୍ରିକା ଏମିତି ମାନେ ଯନ୍ତ୍ରୀ ମନ୍ତ୍ରୀ ତନ୍ତ୍ରୀ ସବୁ ଖାଇଯାଉଛନ୍ତି, ଆଉ ଗଛ ତ ଉଧୁରିବା ଭାରି କଷ୍ଟକର।
1: ତେବେ ଆପଣ କେତୋଟି ଗଛ ଲଗେଇଛନ୍ତି?
0: ମୁଁ ତ ବହୁତ ଗଛ ଆଗରୁ, କାରଣ ଆମ ଅଜା ଲଗେଇଥିଲେ ବହୁତ ନଡ଼ିଆ ଗଛ, ଆମେ ଅଜା ଥିଲା ବେଳେ ଅଜା ମୁଁ ଏମିତି ଲଗେଇଥିଲୁ 150-150 ନଡ଼ିଆ ଗଛ। ବର୍ତ୍ତମାନ ସେ ସବୁ ଫଳୁଛି, ଆଉ ନଡ଼ିଆ ତ ଚୋରେଇ ନେଉଛନ୍ତି, ତେଣୁ ମୁଁ ପୋଡ଼ କାଟିକି ବିକ୍ରି କରିଦିଏ। ଆଉ ମୁଁ ଯୋଉ ଗଛ ସବୁ ଲଗେଇଛି ଯେମିତିକି ଆକାଶିୟମ ମାଞ୍ଜିୟମ, ଆପଣଙ୍କର ଗୁଆ ଗଛ, ନଡ଼ିଆ ଗଛ, ଆମ୍ବ ଗଛ, ଚାକୁଣ୍ଡା ଗଛ ଏସବୁ ଲଗେଇଛି ବହୁତ,
1: ତେଣୁ
0: ବାରିଘର ବହୁତ ଫୁଲ ଅଛି। ଆଉ ବର୍ତ୍ତମାନ ତ ଆଉ ଜାଗା ନାହିଁ ଲଗେଇବା ପାଇଁ କି, ଦଣ୍ଡା ମଶାଣୀ ଦରାଣି କୋଉଠି ଲଗେଇବା ପାଇଁ କି। ଆଉ
1: ନିଶ୍ଚୟ ନିଶ୍ଚୟ ଆପଣ ଚେଷ୍ଟା କରନ୍ତୁ।
0: ଯୋଉ ଗଛ ମୁଁ ଲଗେଇଛି ତାହେଲେ ଫଳ ମୁଁ ଖାଇପାରୁନି, କାରଣ ଆମର ଏଠି ଷଣ୍ଢ ଆଉ ମାଙ୍କଡଙ୍କ ଉପଦ୍ରବ, 150 ମାଙ୍କଡକୁ 10-12 ପୁରା ବିଶାଳ ଷଣ୍ଢ,
1: ତେଣୁ
0: ଯାହା ହଉ ସେମାନେ ତ ଖାଉଛନ୍ତି ଚଳିଯାଉଛନ୍ତି। ଆଉ
1: ଶ୍ରୀବା କୁହନ୍ତି ନା ଯେ ଯିଏ ଗଛ ଲଗାଏ ସେ ଫଳ ଖାଇପାରେନି, ତେଣୁ ମନ ଜମା ଦୁଃଖ କରନ୍ତୁନି, ଆଗକୁ ସମସ୍ତେ ଫଳ ଖାଇବେ, ଠିକ ଅଛି।
0: 25% ଆମ୍ବ ଏ ବର୍ଷ ଏତେ ହେଇଥିଲା ଯେ 25% ଆମେ ପାଇଲୁ, 75% ମାଙ୍କଡ଼ ଦାନ୍ତେଇକିରି ଗଦା କରିଦେଇ ଗଲେ।
1: ଦେଖନ୍ତୁ ସେଥିପାଇଁ ବି ଆମେ ହିଁ ଦାୟୀ ଯେ ତାଙ୍କର ଘର ନାହିଁ, ସେ କଣ କରିବେ।
0: ଆଜ୍ଞା,
1: ତ କିଛି କଥା ନାହିଁ, ମନ ଜମା ଦୁଃଖ କରନ୍ତୁନି, ପୁରା ଏମିତି ବିନ୍ଦାସ ଗଛ ଲଗେଇ ଚାଲନ୍ତୁ।
0: କଥା ପାଟିରୁ କଥା ବାହାରୁନି, ଲୋକମାନେ ତ ମାନେ ପଶୁପକ୍ଷୀ ଟର୍ଚର କରୁଛନ୍ତି, ଯାହା ସେମାନେ ଖାଇବି ବଞ୍ଚି ଯାଆନ୍ତୁ।
1: ନିଶ୍ଚୟ ନିଶ୍ଚୟ ନିଶ୍ଚୟ, ତେଣୁ ଗଛ ଏମିତି ଲଗେଇ ଚାଲନ୍ତୁ, ଯତ୍ନ ନିଅନ୍ତୁ, ଠିକ ଅଛି।
0: ଆଜ୍ଞା,
1: ରହିଲି, ନମସ୍କାର।
0: ରହିଲି ଭଉଣୀ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ତ ଏଥିଲେ ରାଜେଶ ଭାଇ ଜଗତସିଂହପୁରରୁ, ଆଉ ଯେମିତିକି ସେ ନିଜ କଥା କହିଲେ ଯେ ପଶୁପକ୍ଷୀ ଖାଉଛନ୍ତି କିନ୍ତୁ ଖାଆନ୍ତୁ ସେମାନେ, ଆଉ ସେମିତି ଗଛ ମୁଁ ଲଗେଇ ଚାଲିବି। ତ ଦେଖିନେ ବାକି କରିଛନ୍ତି କଲ, ଆଉ କଣ କହୁଛନ୍ତି ଏ ସମ୍ପର୍କରେ। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ, ନମସ୍କାର ମ୍ୟାଡାମ।
1: ନମସ୍କାର,
2: ନିମାପଡା ରିହବାରୁ କହୁଛି, ପୁରୀ ଜିଲ୍ଲା।
1: ହଁ, ନିମାପଡାରୁ କିଏ କହୁଛନ୍ତି?
2: ସାବତୀ ମହାନ୍ତି।
1: ସାବତୀ,
2: ସାବତୀ ମହାନ୍ତି।
1: ଓକେ, କେମିତି ଅଛନ୍ତି?
2: ବହୁତ ଭଲ ଅଛି, ବହୁତ ବର୍ଷ ପରେ ଫୋନ ମୁଁ ଲଗେଇଛି, ଚେଷ୍ଟା କରିକି।
1: ଆଚ୍ଛା, ବହୁତ ବର୍ଷ
2: ଲାଗିଗଲା।
1: ବହୁତ ବର୍ଷ ପରେ ଆପଣ ଲଗେଇଛନ୍ତି?
2: ଏଥିରେ ବି ମୋ ହଜବେଣ୍ଡ ବି ସାହାଯ୍ୟ କରିଛନ୍ତି।
1: ବଢିଆ ବଢିଆ, ତ ଏମିତି ସପୋର୍ଟରେ ନା ଭଲ ଚାଲେ ଯେ କାମ।
2: ମୁଁ ବି ମୋ ପିଲାବେଳେ ରେଡ଼ିଓ ଶୁଣି ଆସିଛି, ଆଉ ମୁଁ ବି ଚେଷ୍ଟା କରୁଛି, ବାରମ୍ବାର ଫୋନ ବି ଲଗଉଛି, କଥା ହେବି ବୋଲି 9 ବେଳକୁ ଡାଇନିଂ ଚାଷଟା ଫୋନ ବି ଲଗଉଛି, ଲାଗୁନି। ଆଉ ଏଥର କେମିତି ଠାକୁର ଦେହରୁ ଲାଗିଗଲା।
1: ବଢିଆ, ଲାଗି ତ ଗଲା ନା, ଲଟେରୀ ଲାଗିଯାଇଛି ଆଉ କଣ। ତ ଆଜିର ଟପିକ ଉପରେ କଣ କହିବେ?
2: ତାପରେ ଆମର ବହୁତ ଗଛ ଲାଗିଛି, ନଡ଼ିଆ ଗଛ ଲାଗିଛି।
1: ଆପଣ କେତେଟା ଗଛ ଲଗେଇଛନ୍ତି?
2: ମନ୍ଦାର ଫୁଲ ଗଛ ଲାଗିଛି, ଆମ୍ବ ଗଛ ବି ଲାଗିଛି।
1: ଆପଣ କେତେଟା ଗଛ ଲଗେଇଛନ୍ତି କହିଲେ?
2: ମୁଁ କିଛି ଲଗେଇନି, ମୋ ସ୍ୱାମୀ ଲଗେଇଛନ୍ତି, ଶ୍ୱଶୁର ବି ଲଗେଇଛନ୍ତି।
1: ଆପଣ ଯତ୍ନ ନିଅନ୍ତି ନା ନାହିଁ?
2: ତାପରେ ମୁଁ ଫୁଲ ଗଛ ବି ଲଗେଇଛି, ମନ୍ଦାର ଫୁଲ ଗଛ।
1: ଆରେ ବା,
2: ଯତ୍ନ ବି ନିଏ।
1: ଆଚ୍ଛା, ପାଣି ଫାଣି ଦିଅନ୍ତି?
2: ପାଣି ଦିଏ, ତାପରେ ଚାରିପଟୁ ଘାସ ବି ଉପୁଡେଇକି ସଫା ସୁତୁରା ରଖେ।
1: ତ ଯତ୍ନ ତ ନିଅନ୍ତି ନା, ସେଇଟା ସବୁଠୁ ବଡ କଥା। କଣ କଣ ସବୁ ଗଛ ରହିଛି? ମନ୍ଦାର ଗଛ କହିଲେ, ଆଉ ନଡ଼ିଆ ଗଛ କହିଲେ,
2: ତାପରେ ଟଗର ଫୁଲ, କୁସୁମ ଫୁଲ।
1: ଆଚ୍ଛା,
2: ସବୁ ଏମିତି ଲଗେଇଛି ଆଉ।
1: ବଢିଆ ବଢିଆ,
2: ଗୁଆ ଗଛ ବି ଲାଗିଛି।
1: ହଁ,
2: କଦଳୀ ଗଛ।
1: ଆଚ୍ଛା, ବହୁତ ବଢିଆ। ତ ଏମିତି ଗଛ ବୃକ୍ଷକୁ ନେଇ ଏମିତି ଆପଣଙ୍କ ସଂସାର ହସୁଥାଉ, ଆଉ ଆମକୁ ଏମିତି କଲ୍ କରୁଥାନ୍ତୁ, ଠିକ ଅଛି। ରହିଲି, ନମସ୍କାର। ତ ଏଥିଲେ ସାବତୀ ମହାନ୍ତି ନିମାପଡାରୁ, ଏବଂ ନିଜର ଯୋଉ ଗଛ ବୃକ୍ଷ କଥା ସେ କହିଲେ, ଏବଂ ସବୁଠୁ ବଡ କଥା କହିଲେ ଯେ ନିଜ ହଜବେଣ୍ଡଙ୍କ ସପୋର୍ଟରେ ସେ ଚାଲିଛନ୍ତି, ବହୁତ ବଢିଆ। ତ ଆଗକୁ ବଢିବା, ଶୁଣିବେ ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଦେଉ ସେ ଦେଉ ତାକୁ।

ଡାଲିନ୍ ଲାଇଫ୍ ଚାଟ୍ର ସମୟ ଧୀରେ ଧୀରେ ସରିଆସିଲାଣି, ତ ଦେଖିନବା କିଏ କରିଛନ୍ତି କଲ୍, କାରଣ ଆଉ ଡେରି କଲେ କଥା ହେବାକୁ ଆପଣଙ୍କ ପାଖରେ

0: ସମୟ ଆହୁରି କମିଯିବ ତ ଦେଖିନେବା। ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ଆଜ୍ଞା
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଠୁ କହୁଛନ୍ତି?
1: କଟକର ସିଡିଏ ସେକ୍ଟର 6 ରୁ ମୁଁ ଦିବାକର ସେଠି କହୁଥିଲି। ଆଜ୍ଞା
0: କେମିତି ଅଛନ୍ତି ଭାଇ?
1: ମେନ୍ କଥା ଆମେ ତ ଗାଁ ଛାଡି ସହରରେ ରହୁଛୁ ବର୍ତ୍ତମାନ ସିଡିଏରେ, ଆଉ ସିଡିଏରେ ଏମିତି ପରିବେଶ ଯାହାକି ଏମିତି ଘର ଆଉ ଏମିତି ଅଗଣା ସବୁ ରହିଛି, କୋଉଠି ବି ଗୋଟେ ଆପଣ ଗଛ ତ ଗଛ ଫୁଲ ଗଛ ଗୋଟେ ଲଗେଇବା ପାଇଁ ଜାଗା ବି ନାହିଁ। ତେଣୁକରି ଯାହା ଲାଗୁଛି କୁଣ୍ଡ ମାନଙ୍କରେ ଛାତ ଉପରେ କିଛି କିଛି ଗଛ ଲାଗୁଛି, ଯଦି କାହାର ଫାଙ୍କା ଜାଗା ରହିଛି ଲାଗୁଛି। କିନ୍ତୁ ପୂର୍ବର କଥା କିଛି କହୁଛି, ମୁଁ ଏଇ ଗୋଟେ ଜାଗାରେ ହିଁ 22-23 ବର୍ଷ ହେଲା ଆସି ରହିଗଲାଣି। ସେ ଘରଟା ଏବେ ମୁଁ ଚେଞ୍ଜ କରିଦେଇଛି 5 ବର୍ଷ ହେଲା, କିନ୍ତୁ ଯୋଉ ଜାଗାରେ ରହୁଥିଲି ସେଠି ମୁଁ ବଢିଆ ବଢିଆ ଗଛ 4 କରିଛି। ଗଛ ଏତେ ଖୁସି ଲାଗୁଛି, ସେ ଗଛ ଗୁଡିକ ସବୁ ଅଛନ୍ତି ଆଜି ସେଠି। ପ୍ରଥମ କଥା ହେଲା ଗୋଟେ ବେଲ ଗଛ, ବିରାଟ କହିବେ ବେଲ ଗଛ ଗୋଟେ ହେଇଛି, ଆଉ ଗୋଟେ ଆମ୍ବ ଗଛ, ବହୁତ ବଡ ଆମ୍ବ ଗଛ, ପୁରା ବର ଗଛ ପରିକା ଆମ୍ବ ଗଛ ହେଇଛି। କିଛି ନହେଲେ ଆମକୁ ଆମ୍ବ ଫମ ନ ମିଳୁ, ଲୋକ ବହୁତ ଉପକୃତ ଛାଇ ହଉଛି, ଆମ୍ବ ଫଳୁଛି, ଆମ୍ବ ଡାଳ ବି ଲାଗିଛି
0: ଗଲା।
1: ଆଉ ଗୋଟେ ଗଛ, ସେଇ ଗଛକୁ ଲାଗିକିରି 2 ଗଛ, ଗୋଟେ ସଜନା ଗଛ ଆଉ ଗୋଟେ ପଣସ ଗଛ, ପଣସ ଗଛ ପଣସ ଫଳୁଛି, ସଜନା ଗଛରେ ସଜନା ଛୁଇଁ ବି ଫଳୁଛି। 4 କରିଥିଲି, ଯାହା ହଉ ଗଛ ଗୁଡାକ ସବୁ ଅଛନ୍ତି, ଫଳ ଫଳୁଛି, ସବୁ ଠିକ, ବହୁତ ବଢିଆ ଲାଗେ ସେଇ ଗଛ ଗୁଡା ଦେଖିଲେ। ତ ଏବେ କଣ ହେଇଛି, ମୁଁ ଯୋଉ ନୂଆ ଜାଗା ଚେଞ୍ଜ କରିଦେଇ 5 ହେଲା, ସେଠି ଗୋଟେ ଗଙ୍ଗ ଶିଉଳି ଗଛ ଆଜ୍ଞା ଲଗେଇଥିଲି, ଲଗେଇଥିଲି ଯେ ସେ ଗଛ ଟିକେ ବଢିଲା ବେଳକୁ ସେ ଗୋଟେ ଷଣ୍ଢ ଆସୁଛି, ଏମିତି ସେ ଗଛ ଦେହରେ ଘସି ଘାସି ମୁଁ ସିଙ୍ଗ ଫିଙ୍ଗ ସବୁ ବାଡ଼ଉଛି ଯେ ସେ ଗଛଟା ଯେତେ ସଜାଡ଼ିଲେ ବି ତାକୁ ଭାଙ୍ଗି ଦଉଛି। ତେଣୁକରି ଏମିତି କଥା, ଆଉ ତ ସେମିତି ସୁବିଧା ସୁଯୋଗ ନାହିଁ, ଇଚ୍ଛା ପ୍ରବଳ ଗଛ ଲଗେଇବା ପାଇଁ ଆଉ ସଜଡ଼ା ପସଡ଼ା କରି କିଛି ବଗିଚା ତିଆରି କରିବା ପାଇଁ, କିନ୍ତୁ ନା ଜାଗା ଅଛି ନା ସେମିତି ସୁବିଧା ଅଛି, ସବୁ ଆଶା ଆଶାରେ ରହିଯାଉଛି। କିନ୍ତୁ ଆପଣଙ୍କ ଟପିକ ବିଷୟରେ ଏତିକି ମୁଁ କହିଲି, କିନ୍ତୁ ଯୋଉ ପୂର୍ବରୁ କିଛି କରିଛି ମତେ ବହୁତ ଖୁସି ଲାଗେ, ଗଛ ଗୁଡ଼ ଲଗେଇବାକୁ ଆଉ ଗଛର ଯତ୍ନ ନେବାକୁ ମତେ ଭାରି ଭଲ ଲାଗେ ଆଜ୍ଞା। ଏସବୁ
0: କିଛି କଥା ନାହିଁ, ଚେଷ୍ଟା କରନ୍ତୁ କୁଣ୍ଡରେ ରଖିକି କିଛି କିଛି, ଯେମିତିକି ଆପଣ ନିଜେ କହୁଛନ୍ତି ସେଇ ଅଞ୍ଚଳରେ କୁଣ୍ଡରେ ରଖିକି ଛୋଟ ଛୋଟ ଗଛ ଯଦି କରିପାରିବେ ତେବେ ବି ସେଇଟା ବି ଭଲ ଲାଗିବ।
1: ଛାତ ଉପରେ କିଛି ଗଛ ଅଛି, 8-10 କୁଣ୍ଡ ଅଛି, ସେଥିରେ ସବୁ ଫୁଲ ଗଛ ଲାଗିଛି ଆଉ ତୁଳସୀ ଗଛ ଲାଗିଛି, ବଡ ଗଛ କରିଲା ଭଳିଆ ସେମିତି ଆମକୁ, ଆମେ ତ ନିଜର ଘର ନୁହେଁ ନା, ଆମେ କେମିତି ସୁବିଧା କରି ସେଗୁଡା କରିବୁ, ନହେଲେ ଲୋକ କରିଛନ୍ତି ଏଇଠି ଆମ ଘର ଆଗରେ ଗଛ କରିଛନ୍ତି ଲୋକଙ୍କର, ଛାତ ଉପରେ ସଜନା ଗଛ, କଦଳୀ ଗଛ ଅଛି, ଆଉ ଭଣ୍ଡା ଗଛ ବି ଅଛି ଆଜ୍ଞା,
0: ଆଉ
1: ତେଣୁକରି ଏମିତି କଥା ଆଉ
0: କିଛି କଥା ନାହିଁ। ସୁଯୋଗ ଆପଣ ନିଶ୍ଚୟ ଆଗକୁ ପାଇବେ, ଭଗବାନ ନିଶ୍ଚୟ ସୃଷ୍ଟି କରିବେ, ତେବେ ବଢିଆ ବଢିଆ ମାନେ ଆପଣ ବହୁତ ଖୁସି ଅଛନ୍ତି ଗଛ ଲଗେଇକି, ସେଇଟା ହିଁ ଖୁସି ଲାଗିଲା ଜାଣିକି, ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର
1: ଆପଣଙ୍କୁ ମଧ୍ୟ, ନମସ୍କାର ଆଜ୍ଞା, ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ। ତ ଏଥିରେ ଦିବାକର ଭାଇ ସିଡିଏ ସେକ୍ଟର 6 କଟକରୁ, ଆଉ ସେ ନିଜ ଗଛ ଲଗେଇବାର ଅନୁଭବ ସମ୍ପର୍କରେ କହୁଥିଲେ। ତ ଦେଖିନେବା କିଏ କରିଛନ୍ତି କଲ ଏବେ। ହ୍ୟାଲୋ ନମସ୍କାର,
2: ନମସ୍କାର ମ୍ୟାଡମ,
0: ପ୍ରଥମେ ନିଜ ରେଡିଓର ଭଲ୍ୟୁମ୍ କମ୍ କରନ୍ତୁ ତାକି ଆମେ କଥା ହେଇପାରିବା।
2: ମୁଁ ଗୋପୁର କହୁଥିଲି, ରମେଶଚନ୍ଦ୍ର ଭାଇ।
0: ଓକେ, କେମିତି ଅଛନ୍ତି?
2: ଭଲ ଅଛି ଆଜ୍ଞା।
0: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
2: ଆଜି ତ ବୃକ୍ଷରୋପଣ ବିଷୟରେ ଚାଲିଛି। ରାସ୍ତାରେ ତ ସବୁ ଗଛ ଲଗାଯାଏ, ଗଭର୍ଣ୍ଣମେଣ୍ଟ ସବୁ ଲଗଉଛି, କିନ୍ତୁ ମୁଁ ସବୁ ମଞ୍ଜି ଫୋପାଡି ଦିଏ ସବୁ, ମାନେ ଫଳ ଗଛ, ପିଜୁଳି, ଜାମୁକୋଳି, ଏସବୁ ଗଛ ଟିକେ ଲଗେଇଲେ ଲୋକ ଟିକେ ସେଥିରେ କିଛି
0: ଉପକୃତ
2: ହୁଏ। ହଁ, ଗଭର୍ଣ୍ଣମେଣ୍ଟ ତ ଖାଲି କୃଷ୍ଣଚୂଡା ଆଉ ସେ କରଞ୍ଜ ଗଛ ଏଇସବୁ ଗଛ ଲଗଉଛନ୍ତି, ଫଳ ଗଛ ଲଗେଇବା
0: କଥା,
2: ଜାମୁକୋଳି, ଗୋଟେ ପିଜୁଳି, ଗୋଟେ ଆମ୍ବ, ଏସବୁ ଲଗେଇଲେ ଭଲ ହୁଅନ୍ତା।
0: ନିଶ୍ଚୟ ନିଶ୍ଚୟ, ତ ଆପଣ ସେଇ ଚେଷ୍ଟାରେ ଲଗଉଛନ୍ତି?
2: ହଁ ହଁ, ମୁଁ ମଞ୍ଜି ପକାଇ ଦିଏ, ଗଛ ତ ଲଗେଇଲେ ମାନେ ବଞ୍ଚିବ କି ନାହିଁ, ପକେଇଦେଲେ ସେ ତାର
0: ନିଜେ ନିଜେ ଯେତିକି ହେଇପାରିବ।
2: ଆମ ଗାଁକୁ ଯିବା ପାଇଁ ରାସ୍ତା ସେତେବେଳେ ଗଛ ନଥିଲା, ଏବେ ତ ଗଛ ଲାଗିଛି, ତା ଭିତରେ ମୁଁ କିଛି ମଞ୍ଜି ପକେଇ ଦେଇଛି, ଗୋଟେ ଗୋଟେ ଗଛ ବି
0: ଉଠିଲାଣି,
2: ଚାଖଣ୍ଡା ଗଛ ସାଇଡ଼ ହବ।
0: ନିଶ୍ଚୟ।

0: ତ ଏମିତି ଚେଷ୍ଟା ଏମିତି ଚାଲୁ ରହୁ, ଆଉ ଆମକୁ ଏମିତି କଲ୍ କରୁଥାନ୍ତୁ। ରହିଲି, ନମସ୍କାର। ତ ଏଥିରେ ଗୋପ୍ରୁ ରମେଶ ଭାଇ ଆଉ ଯେମିତିକି ସେ ନିଜେ କହିଲେ ଯେ ଗଛ ଲଗେଇଲେ ଯତ୍ନ ନେଇ ହବ କି ନାହିଁ, ସେ ମଞ୍ଜି ଫୋପାଡ଼ି ଦିଅନ୍ତି ଏବଂ ଆଉ ଫଳ ଗଛ କଥା ସେ ବେଶୀ କହୁଛନ୍ତି ଯେ ଯେତେ ଫଳ ଗଛ ଲଗେଇବା ସେତେ ଭଲ ହେବ। ତେବେ ଆଗକୁ ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି? ହଁ ହ୍ୟାଲୋ,
1: ହଁ ନମସ୍କାର, ମୁଁ ସୁରେନ୍ଦ୍ର ପାତ୍ର କହୁଥିଲି ଯାଜପୁର ବୈତରଣୀ ରୋଡ ରୁ।
0: ଆଜ୍ଞା, କେମିତି ଅଛନ୍ତି?
1: ହଁ ମ୍ୟାଡାମ, ସେମିତି ତ ଚାଲିଛି ଆଉ।
0: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
1: ଟପିକ ବିଷୟରେ ଏହା କହିବି ଯେ ଗଛ ତ ଲଗେଇବା ମତେ ବହୁତ ଭଲ ଲାଗେ, କିନ୍ତୁ ମୁଁ ଅଧିକ ଗଛ ଲଗାଏନି।
0: ଆଚ୍ଛା, କାହିଁକି ଲଗାନ୍ତି?
1: କଣ କହିଲେ,
0: ଯେତିକି ପାରିବି ସେତିକି, ଯେତିକି ଯତ୍ନ ନେଇପାରିବେ ସେଇ ଅନୁସାରେ ଗଛ ଲଗାନ୍ତି ଏ ତ?
1: ହଁ, ଯେତିକି ପାରିବି ମାନେ ସେମିତି ତ ଲୋଭରେ ପଡିକି ଗୁଡାଏ ଗଛ ଲଗେଇଦେବି।
0: ଠିକ ଠିକ ଠିକ,
1: କାରଣ ଆମେ ଗାଁ ଗଣ୍ଡା ଯେହେତୁ ରହୁଛନ୍ତି, ଏଠି ସବୁ ଛେଳି ରହୁଛନ୍ତି, ଗୋରୁ ରହୁଛନ୍ତି, କୁକୁଡ଼ା ସବୁ ଯିବା ଆସିବା କରୁଛନ୍ତି, ସେ ଛେଳି ଖାଇଦେବେ ଯେ, ଆଉ ଇଏ ପଡିଶା ଲୋକଙ୍କ ସହିତ ବେଳେବେଳେ ଯୁକ୍ତି ତର୍କ ଝଗଡା ବି ହୁଏ। ମୁଁ ବେଳେବେଳେ ଏମିତି କୁହେ ଯେ ଯୋଉ ଛେଳି ପଶିବ ମୋ ବାଡ଼ିରେ ତ ପିଟି ଗୋଡ ଛୋଟା କରିଦେବି, କିଏ କଣ କରିବ ମୋର କରୁ, ଏଗୁଡା କରେ ବେଳେ ଝଗଡା ଆଣ୍ଟି ହେବ ବୋଲି ମତେ ମନା କରନ୍ତି। ସେଥିପାଇଁ ମୁଁ କଣ କରେ ନା, ଯୋଉ ଗଛ ଲଗେଇବି ସେଠି ସବୁ ଖୁଣ୍ଟ ତାର ଫାର ଜାଲି ଦେଇକି ବାଉଣ୍ଡ୍ରି ବୁଲେଇ ଦିଏ। ଯେମିତି ହେଲା ଆପଣଙ୍କର ମନ୍ଦାର ଗଛ ହେଲା କି ପିଜୁଳି ଗଛ ହେଲା, ଆମ୍ବ ଗଛ ହେଲା, ଆଉ ଆମର ଯୋଉଗୁଡା ଯୋଉ ଔଷଧୀୟ ଗଛ ଯୋଉଗୁଡା ହେଲା ନିମ ଗଛ ହେଲା, ଆଉ ଓସ୍ତ ଗଛ, ବର ଗଛ, ବର ଗଛ ତ ମୁଁ ଲଗେଇଥିଲି ସେଟା ହେଲା ମାନେ ମରିଗଲା ସେ ଗଛଟା।
0: ତାପରେ
1: ମୋ ବାଡିରେ ଗଛଟା ଯେମିତି ରହିବ ସେଥିପାଇଁ ଆମ ପୋଖରୀ ଯେତେବେଳେ ଖୋଳା ହେଲା ପଙ୍କ ମୁହଁଠୁ ଟ୍ରିପ୍ରେ ଆଣିକି ପକେଇଥିଲି ମୋ ବାଡିରେ ଗାଡ଼ିରୁ ଟ୍ରାକ୍ଟରରେ ଆଣିଥିଲେ। ମୁଁ କହିଲି ମୋର ଏଠି ଦଶ ଟ୍ରିପ୍ ମାଟି ପକାନ୍ତୁ, ସେ ପକେଇଥିଲେ ମୋ ବାଡିରେ ଯେ ମୁଁ ଏଠି ଗଛ ଲଗେଇ ବୋଲି ପକେଇଥିଲି, ପକେଇ ବାର ବାର ଘେର କରିଦେଲି। ତାପରେ ମୁଁ ଯୁଆଡେ ଯାଏ ଆସିଲେ ମାନେ ମୋ ଗଛ ଗୁଡିକ ଧ୍ୟାନ ଦେଖିବି, ଯୋଉ ଦଶଟା ପନ୍ଦରଟା ଗଛ ଲଗେଇଛି ସମ୍ପୂର୍ଣ୍ଣ ତାକୁ ଯତ୍ନ ନେବି, ଦେଖିବା କୋଉଠି ମରିଗଲା କି ପିମ୍ପୁଡି ଖାଇଗଲା କି ଶୁଖିଗଲା, ଏଗୁଡା ସବୁ ମାନେ ଯତ୍ନ ନିଏ ଆଉ।
0: ଆଚ୍ଛା, ମାନେ କେତେଟା ଗଛ ପର୍ଯ୍ୟନ୍ତ ମାନେ କଣ କଣ ସବୁ ରହିଛି ଆପଣଙ୍କ ପାଖରେ?
1: ପିଜୁଳି ଗଛ ହେଲା ଏକ ଅଛି ବର୍ତ୍ତମାନ, ମିଠା ଫଳ ଦଉଛି ବର୍ଷକୁ ବର୍ଷ। ଆମ୍ବ ଗଛ ହେଲା, ନାକେ ଆମ୍ବଟା ମାନେ ବହୁତ ସୁନ୍ଦର ଜାଣିଛନ୍ତି। ତାପରେ ଯୋଉ ଟଗର ଗଛ ଫୁଲ, ଠାକୁର ପୂଜା କରିବା ପାଇଁ ଆମେ ବାଡ଼ିକି ଯିବା ଦରକାର ନାହିଁ, ନିଜ ବାଡ଼ିରେ ଥିଲେ ଫୁଲ ଆଣିବ
0: ପୂଜା କରିବ ନିହାତି, କୋଉଠୁ ଚୋରି କରିବା ଦରକାର
1: ନାହିଁ। ଆଜ୍ଞା, ନିହାତି ଭାବରେ ମନ୍ଦାର ଗଛ ବର ଅନ୍ୟ ଲୋକ ଆସୁଛନ୍ତି ଝିଅ ପିଲା ଭୋରୁ ଭୋରୁ ଆସି ମୋ ବାଡ଼ିରେ ନଉଛନ୍ତି ଫୁଲ, ନିହାତି ଠାକୁର ପୂଜା ତ କରିବା ତମେ। ତାପରେ ମନ୍ଦାର, ଧଳା ମନ୍ଦାର, ନାଲି ମନ୍ଦାର, ଏମିତି ବିଭିନ୍ନ ଦୁଇ ପ୍ରକାର ଗଛ ଲଗେଇଛି। ତାପରେ ଏଇ ଯୋଉ ମଲ୍ଲି, ଟଗର, ଅମୃତଭଣ୍ଡା,
0: ଆଚ୍ଛା,
1: ଆଉ ତୁଳସୀ ଗଛଟା ମୋର ଫେଭରେଟ।
0: ନିହାତି ନିହାତି ତୁଳସୀ ଗଛ ବି ରହିବା ଦରକାର,
1: ନକାରାତ୍ମକ ଏନର୍ଜିଟା ପୁରା ମାନେ
0: ପୁରା ଦୂରେଇ ଦିଏ, ଭଲ କଥାଟେ କହିଲେ ଆପଣ।
1: ନିମ୍ବ ଗଛଟା ବି ଲଗେଇଛି, ୱିଙ୍କେଲ ପଟାସ ଗଛ ଲଗେଇଛି,
0: ନିମ୍ବ ଗଛ ମଧ୍ୟ ଭଲ, ନିମ୍ବ ଗଛ ମଧ୍ୟ ନିମ୍ବର ପବନଟା ଶରୀର ପାଇଁ ବହୁତ ବଢିଆ,
1: ଶରୀର ପାଇଁ ଥଣ୍ଡା, ମାନେ ଘର ପରିବେଶ ବି ବହୁତ ଶାନ୍ତ ଟିକେ ରଖେ, ବାସ୍ନାର ବାଡି ପବନ, ଥଣ୍ଡା ବି ବହୁତ ଲାଗେ।
0: ନିହାତି ନିହାତି,
1: ଆଉ ଅମୃତଭଣ୍ଡା ହେଲେ ସେ ଅମୃତଭଣ୍ଡା ତ ଆପଣ ଜାଣିଛନ୍ତି କେତେ ପ୍ରୋଟିନ, ଭିଟାମିନ, ସଜନା ଶାଗ, ସଜନା ଛୁଇଁ ଗଛ ବି
0: ନିହାତି,
1: ଔଷଧ ମାନେ ଯୋଉଟା ଶରୀର ପାଇଁ ମୋର ହିତକାରକ
0: ସେସବୁ ଗଛ ଆପଣ ଲଗେଇଛନ୍ତି।
1: ପ୍ରୋଟିନ ଶେକ୍ ବେଶୀ ମୁଁ ଟିକେ ମାନେ ଖାଇବା ପାଇଁ ଭଲ ପାଏ, ଯୋଉ ଜିନିଷରେ ବେଶୀ ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଇ ସି ଡି ଥିବ ସେଗୁଡା ମୁଁ ଲଗାଏ, ତା ସହିତ କିଛି କିଣିକି ବି ଖାଏ।
0: ଓକେ ଓକେ, ନୋ ପ୍ରୋବ୍ଲେମ, ଏମିତି ଗଛ ଲଗାଉଥାନ୍ତୁ, ଯତ୍ନ ନେଉଥାନ୍ତୁ, ସମୟ ସରି ସରି ଆସିଲାଣି, ସେଥିପାଇଁ ରହୁଛି, ନମସ୍କାର। ତ ଏଥିଲେ ସୁରେନ୍ଦ୍ର ପାତ୍ର ବୈତରଣୀ ରୋଡ ଯାଜପୁରରୁ, ଆଉ ଯେମିତିକି ବହୁତ ଭଲ ଲାଗିଲା ତାଙ୍କ ସହିତ କଥା ହେଇକି, ଏମିତି ଆଉ ଭଲ କଥା ଗୁଡ଼ାକ ମଧ୍ୟ ସେ କହିଲେ, ଭଲ ଭଲ ଗଛ ମଧ୍ୟ ଲଗେଇଛନ୍ତି, ଖୁବ୍ ଖୁସି ଲାଗିଲା ଶୁଣିକି। ଏମିତି ଏଇ ସୁରେନ୍ଦ୍ର ଭାଇଙ୍କ ଭଳିଆ ଗଛ ସବୁ ବାଛି ବାଛିକି ଲଗାନ୍ତୁ, ଆଉ ଏମିତି ଆମ ସହିତ ଯୋଡ଼ି ହେଇକି ରହିଥାନ୍ତୁ। ବହୁତ ବଢିଆ ଲାଗିଲା ସମସ୍ତଙ୍କ ସହିତ କଥା ହେଇକି, ଆଉ ଖୁବ୍ ସୁନ୍ଦର ଭାବେ ଆଜି ସମସ୍ତେ ଏକ୍ସପ୍ଲେନ୍ କଲେ ଗଛ ବିଷୟରେ, ଆଉ ଗଛ ଲଗେଇବାକୁ ଏତେ ଭଲ ପାଆନ୍ତି ଆମ ଶ୍ରୋତାମାନେ, ଆଜି ଅନୁ ଜାଣିକି ବି ବହୁତ ଖୁସି ଲାଗିଲା, ବହୁତ ଗର୍ବ ଫିଲ୍ ହେଲା। ତ ଏମିତି ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ, ଆମ ପୃଥିବୀକୁ ସୁରକ୍ଷିତ ରଖନ୍ତୁ। ଶୁଣି ଦେଉଛି ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଦିଲ୍ ସେ ଦିଲ୍ ତକ୍।

ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟ ପୋଷଣ ଅଭିଯାନ ଓଜନ ଉତ୍ସବ ଆରମ୍ଭ। ଗଞ୍ଜାମ ଜିଲ୍ଲାରେ ଆଜି ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର। ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026। ବେଙ୍ଗାଲୁରୁର ଏକ ପଥର ଖଣିରେ ଦୁର୍ଘଟଣା, 7 ଜଣ ଶ୍ରମିକଙ୍କ ମୃତ୍ୟୁ। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 3 ଜଣ। ରାଜସ୍ଥାନର ଜୟପୁରରେ ଚାଲିଥିବା ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜି ହେବ ଉଦ୍ଯାପିତ। ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କଲେ ସରକାର। ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2095କୁ ବୃଦ୍ଧି ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ମୋର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ। ନମସ୍କାର।

ସକାଳ 7:10ରେ ଶୁଣିବେ ଆମର ସ୍ୱାସ୍ଥ୍ୟ, ଏଥିରେ ବିଷୟ ରହିଛି ଅସ୍ଥିର ସୁରକ୍ଷା ଏବଂ ଯତ୍ନ, ଆଲୋଚନା କରିବେ ଡକ୍ଟର ଅଜିତ କୁମାର କର। ଶୁଭ ସକାଳର ସମୟ 7:25। ଚାଟ୍ରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ ସକାଳ 9:00 ଏବଂ ସନ୍ଧ୍ୟା 5:02।

ଏଥିଲା ଆଜିର କାର୍ଯ୍ୟକ୍ରମ ସୂଚୀ। ବର୍ତ୍ତମାନ ଜାଣିବା ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 84ତମ ଭାଗ ଶୁଣିପାରିବେ ସକାଳ 6:40।

ଶୁଣୁଛନ୍ତି 101.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଯାହାଙ୍କ ଆଗମନ ମାତ୍ରକେ ଘର ଧନ ଧାନ୍ୟ ସମୃଦ୍ଧି ଐଶ୍ୱର୍ଯ୍ୟରେ ଭରିଯାଏ। ଯାହାଙ୍କ ସ୍ପର୍ଶ ମାତ୍ରକେ କୁଡ଼ିଆ ପାଲଟିଯାଏ ମହଲରେ। ଯାହାଙ୍କ ଭକ୍ତି କଲେ ସେ କେବଳ ଧନ କାହିଁକି ମନକୁ ମଧ୍ୟ ଭର୍ତ୍ତି କରିଦିଅନ୍ତି ଅନେକ ସୁଗୁଣରେ। ସେଇ ମା ମହାମାୟୀ ମହାଲକ୍ଷ୍ମୀଙ୍କ ଚରଣ ତଳେ କୋଟି କୋଟି ପ୍ରଣାମ।

ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ସମୟ ବର୍ତ୍ତମାନ ସନ୍ଧ୍ୟା 6:45 ହେବାକୁ ଯାଉଛି। ଆଉ କିଛି କ୍ଷଣ ମଧ୍ୟରେ ଆପଣ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ। ଏମିତି ରହିଥାନ୍ତୁ ଆମ ସହ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋହାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ମଧ୍ୟରେ ଏକ ବୃହତ୍ ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଆଧୁନିକ ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବକ୍ସାଇଟ୍, ଖଣିଜ କାର୍ଯ୍ୟ, ଆଲୁମିନା ରିଫାଇନିଂ, ସ୍ମେଲ୍ଟିଂ, ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ୍ ଭିଭିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶାର ଏକ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏହି ସହଯୋଗିତା ତାର ଆଜି ସମ୍ପନ୍ନ କରାଯାଇଛି। ଓଡ଼ିଶା ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ବ୍ୟବସାୟର ଏକ ସବୁଠାରୁ ବଡ଼ ଇଏ ହେଉଛି ପ୍ରବେଶ ଦ୍ୱାର। ରାଜ୍ୟ ଇତିହାସରେ ଏହା ଏକ ବିରାଟ ପୁଞ୍ଜିନିବେଶ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଓଡ଼ିଶାର ବିକାଶମୂଳକ ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ଏବଂ ସଂଗଠନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ଲକ୍ଷ୍ମୀପୁରାଣ କରିଡର ପ୍ରକଳ୍ପ ରାଜ୍ୟର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ମହିଳା ସଶକ୍ତିକରଣ ଓ ସାମାଜିକ ସମାନତାର ବାର୍ତ୍ତା ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ

ଏକ ଜାତୀୟ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଲକ୍ଷ୍ମୀପୁରାଣ ଭକ୍ତଶ୍ରେଷ୍ଠ ସନ୍ଥ ବଳରାମ ଦାସଙ୍କ ସମାଜ ପାଇଁ ଏକ ମହତ ଦାନ। ସମ୍ମାନ ବିନା ସମୃଦ୍ଧି, ସମାନତା ବିନା ଉନ୍ନତି ଏବଂ ନାରୀର ନେତୃତ୍ୱ ବିନା ବିକାଶ ସମ୍ଭବ ନୁହେଁ। ରାଜ୍ୟ ସରକାର 1 କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବଣ୍ଟନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବଳରାମ ଦାସଙ୍କ ଜନ୍ମପୀଠରେ ମହାଲକ୍ଷ୍ମୀ କରିଡର ନିର୍ମାଣ କରାଯିବ। କରିଡରରେ ବଳରାମ ଦାସ ଓ ମା ଲକ୍ଷ୍ମୀଙ୍କ ଗବେଷଣା ଗ୍ୟାଲେରୀ ରହିବ। ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ, ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ, ଡିଜିଟାଇଜେସନ୍ ଓ ସଂଗ୍ରହ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗୁରୁତ୍ୱାରୋପ କରିଛନ୍ତି। ଚିଠା ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ରବିବାର ଦିନ ପ୍ରକାଶ ପାଇବ। ଏହାପରେ କୌଣସି ପ୍ରକାର ଅଭିଯୋଗ ଥିଲେ ଅଗଷ୍ଟ ମାସ 4 ତାରିଖ ପର୍ଯ୍ୟନ୍ତ ଆପତ୍ତି ଦାଖଲ କରାଯାଇପାରିବ। ଚିଠା ଭୋଟର ତାଲିକାରେ ତ୍ରୁଟି ପରିଲକ୍ଷିତ ହେଲେ ଫର୍ମ 6 ମାଧ୍ୟମରେ ନୂତନ ନାମ ସଂଯୋଗ, ଫର୍ମ 7ରେ ଭୋଟର ତାଲିକାରୁ ନାମ ବାଦ ଓ ଫର୍ମ 8ରେ ଯେକୌଣସି ପ୍ରକାର ସଂଶୋଧନ କରିହେବ। ଏସ୍ଆଇଆର୍ ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଉଛି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2026-27 ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। 132 ଉଚ୍ଚଶିକ୍ଷା ଅନୁଷ୍ଠାନରେ ଥିବା 32,309 ଆସନରେ 50 ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 53,901 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ବହି ମୁଦ୍ରଣ ପ୍ରସ୍ତୁତି, ତ୍ରୁଟି ରହିଥିବା ବହିର ତର୍ଜମା ଏବଂ ବିଭିନ୍ନ ପୁସ୍ତକର ଅନୁଧ୍ୟାନ ଉପରେ ବୈଠକରେ ଆଲୋଚନା କରାଯାଇଛି। ନୂଆ ବହିର ମୁଦ୍ରଣ କାର୍ଯ୍ୟ ଓ ପାଠ୍ୟକ୍ରମ ସମ୍ପର୍କରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଓସେପା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ ଛତିଶା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ରଣପୁରର ଐତିହ୍ୟ ଶ୍ରୀ ଜଗନ୍ନାଥ ମନ୍ଦିରର ଆଗାମୀ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍କତି ସୁରମା ପାଢ଼ୀ ଯୋଗଦେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ପରିମଳ ସହ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ କହିଛନ୍ତି, ଯୋଜନାରେ ପ୍ରତିବର୍ଷ 125 ଦିନର କର୍ମନିଯୁକ୍ତି ଯୋଗାଇ ଦିଆଯିବ, ଫଳରେ ଶ୍ରମିକମାନେ ନିଶ୍ଚିତ କର୍ମନିଯୁକ୍ତି ପାଇବା ସହିତ ଅଧିକ ରୋଜଗାରକ୍ଷମ ହୋଇପାରିବେ। ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦିଆଯିବା ଉପରେ ଆଲୋଚନା କରିଥିଲେ। କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଯୋଗଦେଇ ନିଶ୍ଚିତ କାର୍ଯ୍ୟ ସୁଯୋଗ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅରବିନ୍ଦ ରାଜଶିର୍କେ ଯୋଗଦେଇ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ କହିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ।
ବଲାଙ୍ଗୀର ଜିଲ୍ଲା ବନ ବିଭାଗ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ଯୋଜନାର ଶୁଭାରମ୍ଭ

0: କରି ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକ କାମ ପାଇପାରିବେ ବୋଲି କହିଥିଲେ। ରାୟଗଡ଼ାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ମାଲକାନଗିରି ଜିଲ୍ଲାରେ 2027 ଜନଗଣନା ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲ୍ଲାରେ ସମସ୍ତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନମାନଙ୍କୁ ଜନଗଣନାର ଜ୍ଞାନକୌଶଳ ଓ ଜଟିଳ ପଦ୍ଧତି ସମ୍ପର୍କରେ ତାଲିମ ଦିଆଯାଇଛି। ଜିଲ୍ଲାର ପ୍ରଗତି ଏବଂ ସରକାରୀ ଯୋଜନା ପ୍ରଣୟନ ନିମନ୍ତେ ସଠିକ୍ ତଥ୍ୟ ସଂଗ୍ରହ ଉପରେ ଶିବିରରେ ଗୁରୁତ୍ୱ ଦିଆଯାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ନିୟମ 1962ରେ ସଂଶୋଧନ ନେଇ 25 ମାମଲାର ସମାଧାନ ହୋଇଛି। ପ୍ରାକ୍ ସେଟଲମେଣ୍ଟ ଦଲିଲ ଆଧାରରେ ସଂଶୋଧନ କରାଯାଇ 25 ଜଣ ଆବେଦନକାରୀଙ୍କୁ ତହସିଲ ପକ୍ଷରୁ ଜମିପଟା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଆଗାମୀ 2-3 ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଉପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ 7 ଦିନ ପର୍ଯ୍ୟନ୍ତ ପୁରା ରାଜ୍ୟରେ ବର୍ଷା ରହିବ। ବର୍ଷା ସହିତ ପ୍ରବଳ ବର୍ଷା।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350 ସିସିର ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। ସେପ୍ଟେମ୍ବର 22 2025 ଠାରୁ ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେବଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।
1: वो विरह की दास्तां।

0: ବର୍ତ୍ତମାନ ଶୁଣନ୍ତୁ ମୁଖ୍ୟ ସମ୍ବାଦ କିଛି କ୍ଷଣ ମଧ୍ୟରେ।
1: ଅଡିଟ୍ ବ୍ୟବସ୍ଥା ଉପରେ ମତ ବିନିମୟ ହୋଇଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ ବ୍ୟବସ୍ଥାର ବ୍ୟବହାର ପାଇଁ ଆହ୍ୱାନ ଦିଆଯାଇଛି। ସମ୍ମିଳନୀ ଅବସରରେ ଗ୍ରାମୀଣ ଆଭ୍ୟନ୍ତରୀଣ ଅଡିଟ୍ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। ଏଲ୍ ନିନୋ ପ୍ରଭାବରେ ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ଉପରେ ସମ୍ମିଳନୀରେ ଆଲୋଚନା ହୋଇଛି। ଏଭଳି ସମନ୍ୱିତ ପଦକ୍ଷେପ ଗ୍ରାମୀଣ ଭାରତର ଭବିଷ୍ୟତକୁ ପରିବର୍ତ୍ତନ କରିପାରିବ। ପରିଶେଷରେ ଏତିକି କୁହାଯାଇପାରେ, ଗ୍ରାମୀଣ ଭାରତ ଉନ୍ନତି ଦ୍ୱାରା ହିଁ ଦେଶର ବିକାଶ ସମ୍ଭବପର ହୋଇପାରିବ।
2: ଆଜିର ପ୍ରସଙ୍ଗରେ ଶୁଣିଲେ ଗ୍ରାମଦ୍ୱେଷେ ରାଷ୍ଟ୍ରତେ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ନମସ୍କାର ଶ୍ରୋତା ବନ୍ଧୁ, ରାତି ସାତଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ଭାରତ ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଭାରତ ଜାପାନ ମିଳିତ ଅର୍ଥନୈତିକ ସମ୍ମିଳନୀକୁ ସମ୍ବୋଧନ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ରାଜ୍ୟରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ଏକ ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଲକ୍ଷ୍ମୀପୁରାଣ କରିଡର ପ୍ରକଳ୍ପ ରାଜ୍ୟର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ମହିଳା ସଶକ୍ତିକରଣ ଓ ସାମାଜିକ ସମରସତାର ବାର୍ତ୍ତା ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା କହିଛନ୍ତି। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ। 2026-27 ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ମୁଖ୍ୟ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ। ନମସ୍କାର।

ମନରେ ଏମିତି ଯେ ଯେତେବେଳେ ମନକୁ ଯଦି କେହି ଭଲ ଲାଗିଯାଏ ନା, ହୃଦୟର ଯେଉଁ ଗତି ରହିଛି ସେଇଟା ବଢ଼ିଯାଏ ଆପେ ଆପେ, କିଛି କରିବାକୁ ପଡ଼େନି। କାହିଁକି କେଜାଣି ହଠାତ୍ କେହି ଜଣେ, ହୁଏତ ଆପଣ କେବେ ତାକୁ ଦେଖିନଥିବେ, ଚିହ୍ନିନଥିବେ, ଜାଣିନଥିବେ, ଭାରି ଲାଗେ ଚିହ୍ନା ଚିହ୍ନା ଆପଣାର, ଖୁବ୍ ନିଜର ଲାଗେ, ଯେମିତି ତାକୁ ଆପଣ ପ୍ରଥମ ଥର ଦେଖୁନାହାନ୍ତି, ବରଂ ଯୁଗ ଯୁଗରୁ ଜନ୍ମ ଜନ୍ମାନ୍ତରରୁ ଆପଣଙ୍କର ତାଙ୍କ ସହିତ ସମ୍ବନ୍ଧ ରହିଛି, ସମ୍ପର୍କ ରହିଛି। ସେଥିପାଇଁ ତ ଝିଆ ଧଡ଼କ ଧଡ଼କ, ଝିଆ ଧଡ଼କ ଧଡ଼କ ଯାଇ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆପଣଙ୍କ ସହ ଇଭିନିଂ ଅପଡେଟ୍ରେ। ଦିଲ୍ ସେ ଦିଲ୍ ତକ୍।

0: ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ମୁଖ୍ୟ ସମ୍ବାଦ, ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ. ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ. ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା. ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମ୍ନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର ଦୁଇଜଣ ଉଚ୍ଚସ୍ତରୀୟ ପ୍ରତିନିଧି. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍କରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ. ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ନୂଆଦିଲ୍ଲୀରେ ଆଜି ଭାରତ ଜାପାନ ମିଳିତ ଅର୍ଥନୈତିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାପାନର ଗବେଷଣାଲବ୍ଧ ଜ୍ଞାନ ଏବଂ ନିବେଶ ଭାରତର ଗତି ଓ ଆକାର ସହିତ ସାମିଲ ହେଲେ ଏହାର ସୁଫଳ ବିଶ୍ୱସ୍ତରରେ ପ୍ରତିଫଳିତ ହୋଇଥାଏ. ଉଭୟ ଦେଶ ସହଭାଗିତାକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ମୋଦି କହିଛନ୍ତି. ଭାରତ ଏବଂ ଜାପାନ ଦ୍ୱିପାକ୍ଷିକ ଆର୍ଥିକ ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି. ଏହା ଭବିଷ୍ୟତ ସହଭାଗିତାକୁ ଅଧିକ ବ୍ୟାପକ ଏବଂ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି.
1: ଭାରତ ଜାପାନ ସକ୍ସେସ ଷ୍ଟୋରୀ କା ଭାଗ ବନ୍ନେ ପର ହାର୍ଦ୍ଦିକ ବଧାଇ ଦେତା ହୁଁ। ଫ୍ରେଣ୍ଡ, ଭାରତ ଜାପାନ ସମ୍ବନ୍ଧ ବାକି ବହୁତ ସ୍ପେଶାଲ ହେ। ହମାରି ଇକୋନୋମିକ ପାର୍ଟନରସିପ କି ସଫଳତା କେ କଇ ଉଜ୍ଜଳ ଉଦାହରଣ ହେ। ଅଭି ଅଭି ହମନେ ହରିୟାଣା କେ ଖରଖୋଦା ମେ ମାରୁତି ସୁଜୁକି କେ ନୟେ ପ୍ଲାଣ୍ଟ କା ଉଦ୍ଘାଟନ କିୟା। ଜବ ଜାପାନ କି ଏକ୍ସପର୍ଟିଜ ଔର ଇନଭେଷ୍ଟମେଣ୍ଟ ଭାରତ କେ ସ୍ପିଡ ଔର ସ୍କେଲ କେ ସାଥ ଜୁଡତି ହେ ତୋ ପୁରି ଦୁନିଆ କୋ ଫାଇଦା ହୋତା ହେ।
0: ଶ୍ରୀ ମୋଦି କହିଛନ୍ତି ବିଶ୍ୱସ୍ତରରେ ଭାରତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଗତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 7.7% ରହିଥିଲା। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ପରିବର୍ତ୍ତନର ଗତିଶୀଳତାକୁ ଅଧିକ ତ୍ୱରାନ୍ୱିତ କରିଛି। ଏହି ଅବସରରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ହୋଇଥିବା ସଂସ୍କାରମୂଳକ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ସହଯୋଗର ବିଭିନ୍ନ କ୍ଷେତ୍ର ମଧ୍ୟରେ ଶକ୍ତି ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। G7 ଶିଖର ସମ୍ମିଳନୀ ଅବସରରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ମୁକ୍ତ ଏବଂ ସ୍ୱଚ୍ଛ ଶକ୍ତି ବାଣିଜ୍ୟକୁ ସୁନିଶ୍ଚିତ କରିବା, ରଣନୈତିକ ଶକ୍ତି ଭଣ୍ଡାର ପ୍ରସ୍ତୁତ କରିବା ଏବଂ ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରେ ସହଯୋଗକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାପାନ 3ଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ଅବସରରେ ଉଭୟ ନେତା ମିଳିତ ଭାବେ ହରିୟାଣାର ଖାରଖୋଡ଼ାଠାରେ ମାରୁତି ସୁଜୁକିର ଚତୁର୍ଥ ଯାନବାହନ ଉତ୍ପାଦନ ପ୍ଲାଣ୍ଟକୁ ଉଦ୍ଘାଟନ କରିଥିଲେ। ବୈଠକ ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ବିଶ୍ୱାସ ଆଧାରିତ ସମ୍ପର୍କ ଆଜିର ଆଲୋଚନାରେ ପରିଭାଷିତ ହୋଇଥିଲା। ଶକ୍ତି ସୁରକ୍ଷା ଏବଂ ଦୃଢ଼ ଅର୍ଥନୀତି କ୍ଷେତ୍ରରେ ଆଜିର ଆଲୋଚନା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମିଶ୍ରି କହିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା ବୋଲି ସେ ସୂଚନା ଦେଇଛନ୍ତି। ଗତବର୍ଷର ବାର୍ଷିକ ସମ୍ମିଳନୀ ପରଠାରୁ 120ରୁ ଅଧିକ ଦ୍ୱିପାକ୍ଷିକ B2B ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଶ୍ରୀ ମିଶ୍ରି ସୂଚନା ଦେଇଛନ୍ତି। କେତୋଟି ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ସେଥିମଧ୍ୟରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜନପୁର ରହିଛି। ଆସନ୍ତା 30 ତାରିଖରେ ଏହି ଆସନଗୁଡ଼ିକରେ ମତଦାନ ଅନୁଷ୍ଠିତ ହେବା ସହ ଆସନ୍ତା ମାସ 3 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ବାଙ୍କିପୁର ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଇସ୍ତଫା ପ୍ରଦାନ କରିବା ପରେ ଖାଲି ପଡ଼ିଛି। କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀ ଅଯୋଗ୍ୟ ଘୋଷଣା ହେତୁ ମଧ୍ୟପ୍ରଦେଶର ଦାତିଆ ଆସନ ଖାଲି ରହିଥିବାବେଳେ ବିଜେପିର ଯୋଗେଶ ଭାଇ ନାରାୟଣ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଗୁଜରାଟର ମଞ୍ଜନପୁର ଆସନ ଖାଲି ରହିଛି। ଦେଶର ରିଫାଇନାରୀ ଦକ୍ଷତା ଦ୍ରୁତଗତିରେ ବିସ୍ତାର ଲାଭ କରୁଛି ବୋଲି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି, ଆଗାମୀ 6-12 ମାସ ମଧ୍ୟରେ ଦେଶର ରିଫାଇନାରୀ କ୍ଷେତ୍ରରେ ବାର୍ଷିକ 300 ନିୟୁତ ଟନ୍ ବୃଦ୍ଧି ଘଟିବ। 10 ବର୍ଷର ଅବଧି ପରେ ଦେଶରେ ପ୍ରଥମ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପ୍ରତିଷ୍ଠିତ ହେବାକୁ ଯାଉଛି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆସନ୍ତାକାଲି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ବିକାଶ ସହିତ ନିରନ୍ତରତାକୁ ସନ୍ତୁଳିତ କରୁଥିବା ନୀତି ମାଧ୍ୟମରେ ସରକାର ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରୋହାହନ ପ୍ରଦାନ କରୁଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ବୈଦ୍ୟୁତିକ କ୍ଷେତ୍ରରେ ପରିବର୍ତ୍ତନ ଆଧାରିତ ଏକ ଜାତୀୟ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଯାଦବ ଏହା କହିଛନ୍ତି। ପରିବେଶ ଏବଂ ଅର୍ଥନୀତିକୁ ସମନ୍ୱିତ ଭାବେ ଗତିଶୀଳ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସରକାରଙ୍କ ଏଭଳି ପଦକ୍ଷେପ ପ୍ରତିଫଳନ କରୁଛି। ଦେଶରେ ଜଙ୍ଗଲ କ୍ଷେତ୍ର ଇତିମଧ୍ୟରେ ବ୍ୟାପକ ହୋଇଛି। 2014 ମସିହାରେ 7,1673 ବର୍ଗ କିଲୋମିଟର ଜଙ୍ଗଲ ଥିବାବେଳେ ଏବେ ଏହା 7,15,000 ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଆସନ୍ତାକାଲି ଇରାନ ଗସ୍ତରେ ଯିବେ। ଗସ୍ତ ଅବସରରେ ସେମାନେ ସେଠାକାର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୁଲ୍ଲା ସୟଦ ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ଦୁଇ ନେତାଙ୍କର ଅନ୍ତିମ ସଂସ୍କାରରେ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ଭାର ଆକ୍ରମଣ ନେଇ ମୃତ୍ୟୁ ସଂଖ୍ୟା 17 ବୃଦ୍ଧି ପାଇଛି। 90 ଜଣ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର 30 ସ୍ଥାନରେ ବିଶେଷକରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିଭିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନେସ୍କି ରୁଷଙ୍କ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40 ଦିନିଆ ବ୍ଲିଚ୍ ବୋଲି ବର୍ଣ୍ଣନା କରିଥିଲେ। ରୁଷର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା।
प्रधानमंत्री राष्ट्र

ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପୁରସ୍କାର ପାଇଁ 5-18 ବର୍ଷ ବୟସ୍କ ପିଲାଙ୍କୁ ଗ୍ରହଣ କରାଯିବ। ଆସନ୍ତା 31 ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ। ଅନ୍ଲାଇନ୍ ପୋର୍ଟାଲ୍ awards.gov.in ମାଧ୍ୟମରେ ଆବେଦନ କରାଯାଇପାରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ ଅଷ୍ଟ୍ରିଆ ପରସ୍କରକୁ ଭେଟିବେ। ଲସ୍ ଏଞ୍ଜେଲ୍ସ ଷ୍ଟାଡିୟମ୍ଠାରେ ଗ୍ରୁପ୍ 32 ପର୍ଯ୍ୟାୟର

ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ ଅଷ୍ଟ୍ରିଆ ପରସ୍କରକୁ ଭେଟିବେ। ଲସ୍ ଏଞ୍ଜେଲ୍ସ ଷ୍ଟାଡିୟମ୍ଠାରେ ଗ୍ରୁପ୍ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟ ଏକ ମ୍ୟାଚ୍ରେ ପର୍ତ୍ତୁଗାଲ ଏବଂ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଆସନ୍ତାକାଲି ସକାଳେ ଭାଙ୍କଭୋର୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆଲଜେରିଆ ପରସ୍କରକୁ ଭେଟିବେ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଲଣ୍ଡନ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 11:00 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ, ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର 2 ଜଣ ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍କରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ।

ଯଦି ଚାହୁଁଛନ୍ତି ଡିପ୍ରେସନରୁ ମୁକ୍ତି ତେବେ ଖୋଲି ପକାନ୍ତୁ ବହି, କାହିଁକି ନା ଏଇ ବହି ହିଁ ଆପଣଙ୍କୁ ଏଇ ଯେଉଁ ଡିପ୍ରେସନ ବା ନୈରାଶ୍ୟଜନିତ ଯେଉଁ ଦୁଃଖ ଆପଣ ଭୋଗୁଛନ୍ତି ସେଥିରୁ ଦୂରେଇ ନେବ। ଯେତେ ବହି ପଢ଼ିବେ ନା ସେତେ ଜ୍ଞାନ ବଢ଼ିବ ଏବଂ ଏଇ ଜ୍ଞାନ ହିଁ ମନ ଭିତରୁ ଅନ୍ଧକାରକୁ ଦୂରେଇ ଆଲୋକରେ ପରିଣତ କରିଦେବ। କହିବାକୁ ଗଲେ ଯଦି ପଜିଟିଭ ସେନ୍ସରେ ଆମେ କହିବା, ବହି ପଢ଼ିଲେ କେବଳ ମନରେ ନୁହେଁ ଜୀବନରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆସିଥାଏ। ମାର୍କ ମାଇ ୱାର୍ଡ୍ସ। ତେଣୁ ସାଥୀ ବହି ପଢ଼ିବା ଆରମ୍ଭ କରନ୍ତୁ, ଆଉ ଆମକୁ ଏମିତି ଶୁଣୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କାଟାଗ୍ରୀ ଦିଲ୍ ସେ ଦିଲ୍ ତକ।

ସାଥୀ, ଯେତେବେଳେ ଆମେ ଏଇ ଯୋଉ ମୋବାଇଲଟାକୁ ଖେଞ୍ଚୁଛେ ନା, ମାନେ ଏମିତି ଭାବେ ତା ଭିତରେ ପୁରା ହଜିଯାଉଛେ ଯେ ଆମକୁ ସମୟ ଜଣାପଡ଼ୁନି, ଆଖପାଖରେ କ'ଣ ହେଉଛି ଜଣାପଡ଼ୁନି, ତା ସହିତ ଆମ ନିଦ ମଧ୍ୟ ଏଥିରେ ସାକ୍ରିଫାଇସ୍ ହେଉଛି। ଯେତେବେଳେ ଆମେ ନିଦକୁ ତ୍ୟାଗ କରିଦେଉଛେ ନା, ଧୀରେ ଧୀରେ କ'ଣ ହେଉଛି କହିଲେ, ଆମର ଯେଉଁ ମସ୍ତିଷ୍କ ହେଉଛି ରହିଛି, ତାହା ଧୀରେ ଧୀରେ କାମ କରିବା ଛାଡ଼ି ଦେଉଛି। ଆପଣ ହୁଏତ ବିଲିଭ୍ କରିବେନି, କିନ୍ତୁ ଧୀରେ ଧୀରେ ଯଦି ଆପଣ ନିଜକୁ ଲକ୍ଷ୍ୟ କରିବେ, ନିଜ ଉପରେ ଧ୍ୟାନ ଦେବେ, ଦେଖିବେ ଅନେକ ଛୋଟ ଛୋଟ ଜିନିଷ ଆପଣ ଭୁଲୁଛନ୍ତି, ତାପରେ ସେ ଛୋଟ ଛୋଟ ଜିନିଷ ବଡ଼ ବଡ଼ ଜିନିଷକୁ ପରିବର୍ତ୍ତିତ ହୋଇଯିବ, ଆଉ ଧୀରେ ଧୀରେ ମେମୋରି ଫେଲ୍ ହେବା ଆରମ୍ଭ କରିବ।

ତ ସାଧି କହିବାର କଥା ହେଲା, ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ନିଜ ଆୟୁଷକୁ ବଢ଼ାଇବାକୁ ଚାହୁଁଛନ୍ତି ତ ପଢ଼ନ୍ତୁ ବହି। ଆଉ ବହି ପଢ଼ିବାର ଫାଇଦା ସହିତ ବହୁତ ମଜା ମଧ୍ୟ ଅଛି। କାରଣ ଯେତେବେଳେ ଆପଣ ବହି ପଢ଼ିବା ଷ୍ଟାର୍ଟ କରିବେ, କୌଣସି ଷ୍ଟୋରି ବୁକ୍ ପଢ଼ିବା ଷ୍ଟାର୍ଟ କରିବେ, ଦେଖିବେ ଆପଣ ସବୁକିଛି ଭୁଲିଯିବେ, ଆଖପାଖ ସବୁକିଛି ଭୁଲିଯିବେ, ସବୁ କାମ ଭୁଲିଯିବେ। କେମିତି ସେ ବହି ପଢ଼ିବି, ଷ୍ଟୋରିରେ ଆଗକୁ କ'ଣ ହେଲା ଜାଣିବି, ବହୁତ ଏକ୍ସାଇଟିଂ ଫିଲ୍ ହୁଏ। ଏବଂ ଯେତେବେଳେ ଆପଣ ବହିଟା ସାରିଦେବେ ନା, ଦେଖିବେ ଏତେ ଖୁସି ଲାଗିବ, ଏତେ ଶାନ୍ତି ଲାଗିବ, ସେମିତି ଶାନ୍ତି ହୁଏତ ହାର୍ଡଲି ଆପଣ କେଉଁଠୁ ପାଇବେ। ତେଣୁ ବହି ପଢ଼ିବାର ମଜା ନିଅନ୍ତୁ, ଆଉ ମ୍ୟୁଜିକ୍ ମିତ୍ର ଅନ ସହ ଶୁଣୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକକୁ, ଦିଲ୍ ସେ ଦିଲ୍ ତକ୍।

ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର ଦୁଇଜଣ ଉଚ୍ଚସ୍ତରୀୟ ପ୍ରତିନିଧି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍କରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଆମର ଆଜିର ଶେଷ ସମାଚାର ମୁଖ୍ୟାଂଶ ରାତି 10:00।

ବୈଶାଖର ଖରାରେ ଯିଏ ଶୀତଳତା ପ୍ରଦାନ କରେ, ସେଇ ଛାଇ ମଣିଷ ମନେ ମନେ ଖୁବ୍ ଖୋଜୁଥାଏ। ଆଉ ସେଇ ଛାୟାର ସନ୍ଧାନରେ ବୋଧହୁଏ ଆମେ ସମସ୍ତେ ସଭିଏଁ। ଆଉ ସେଇ ଛାୟାର ସନ୍ଧାନରେ ଆଜି ଭିତରେ ଆପଣଙ୍କ ପାଇଁ ଖୋଜି ଆଣିଛି ଗୀତରେ। ଶୁଣୁଛନ୍ତି ଗୀତରେ ମିତରେ, କେବଳ ଆଉ କେବଳ 100.4 ଆକାଶବାଣୀ FM ରେନ୍ବୋ କଟକରେ। ମ୍ୟୁଜିକ୍ ମିତ୍ର ଅନୁ ସହ ଦିଲ୍ ସେ ଦିଲ୍ ତକ୍।

କିନ୍ତୁ ତାରି ଛାଇକୁ ଫଲୋ କରିବା ଏବଂ ଆଗକୁ ବଢ଼ିବା ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଓନ୍ଲି ଅନ୍ 100.4 ଆକାଶବାଣୀ FM ରେନ୍ବୋ କାଜକ ଦିଲ୍ ସେ ଦିଲ୍ ତକ।

ମହମ୍ମଦ ରଫିଙ୍କ ଗୀତ ଗାଇ ଏଇ ପ୍ରଫେସନରେ କ୍ୟାରିୟର ଆରମ୍ଭ କରିଥିବା ମହମ୍ମଦ ଅଜିଜ୍ଙ୍କୁ ଧୀରେ ଧୀରେ ଅନେକ ପ୍ରଡ୍ୟୁସର୍ସ ଡିରେକ୍ଟର୍ସ ଚିହ୍ନିବା ପରେ ତାଙ୍କୁ ପ୍ରଥମେ ବଙ୍ଗାଳୀ ଚଳଚ୍ଚିତ୍ରରେ ସୁଯୋଗ

ମିଳିଥିଲା, ଆଉ ପରେ ପରେ ଆସିଥିଲା ସୁଯୋଗ ହିନ୍ଦୀ ଚଳଚ୍ଚିତ୍ରର ମଧ୍ୟ। ଅମ୍ବର 1984 ମସିହାରେ ରିଲିଜ ହୋଇଥିଲା, ଯାହାକି ମହମ୍ମଦ ଅଜିଜ୍ଙ୍କର ଥିଲା ପ୍ରଥମ ଫିଲ୍ମ। ଆଉ ପରେ ପରେ 1985 ମସିହାରେ ଅନୁ ମଲ୍ଲିକ ଅମିତାଭ ବଚ୍ଚନଙ୍କ ପାଇଁ ତାଙ୍କ ଭଏସ୍କୁ ବାଛିଥିଲେ, ଆଉ ଫିଲ୍ମଟି ଥିଲା ମର୍ଦ୍ଦ ଏବଂ ଏହାର ଟାଇଟଲ୍ ଟ୍ରାକ୍ ସେ ଗାଇଥିଲେ। ଆଉ ତାପରେ ପୁରା ଫିଲ୍ମ ଗୀତର ଲାଇନ୍ ଲାଗିଯାଇଥିଲା ଏବଂ ତାଙ୍କ ଗୀତ ସବୁ ଗୋବିନ୍ଦା, ରିଷି କପୁର, ସନି ଦେଓଲ, ଅନିଲ କପୁର ଏମାନଙ୍କ ଭଏସ୍ରେ ଅନ୍ ସ୍କ୍ରିନ୍ ବାଜିଥିଲା। ତେବେ ଏଠି କହି ରଖେ, ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ଜୀଙ୍କ ସହ ମହମ୍ମଦ ଅଜିଜ୍ଙ୍କ ର୍ୟାପୋ ସୁପର ଡୁପର ହିଟ୍ ଥିଲା। ପାଖାପାଖି 30ରୁ ଅଧିକ ଫିଲ୍ମରେ ସେମାନେ ଏକାଠି କାମ କରିଛନ୍ତି ଏବଂ ଖୁଦା ଗଵାହ, ବତନ କେ ରଖୱାଲେ, ରାମ ଲଖନ, ଲଭ 86, ବିବି ହୋ ତୋ ଐସୀ, ଚାଲବାଜ ପରି ହିଟ୍ ଫିଲ୍ମସ୍ ଏମାନଙ୍କ ଯୋଡ଼ି ସିନେମା ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି।

ସ୍ୱାକ୍ଷରିତ। ଲୋକସେବା ଭବନଠାରେ 64ତମ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖରିଫ୍ 2026 ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ନିରବଚ୍ଛିନ୍ନ ଓ ଫଳପ୍ରଦ କାର୍ଯ୍ୟକାରିତା ସହ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା କରାଯାଇଛି। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକ ପାଣ୍ଠିର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଖୁବ୍ ଶୀଘ୍ର ସମ୍ଭଲପୁର, ବାଲେଶ୍ୱର, ଭୁବନେଶ୍ୱର ଏବଂ ପୁରୀରେ ଡପ୍ଲର ରାଡର ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ରାଜ୍ୟରେ ରୋଗୀ ସେବାକୁ ନିରବଚ୍ଛିନ୍ନ ରଖିବା ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଆନ୍ଦୋଳନରତ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦାନ ସହ ଆଲୋଚନାରେ ସାମିଲ ହେବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ପୁରୀରେ ଶ୍ରୀଜୀଉଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ ଅଷ୍ଟ୍ରିଆ ପରସ୍କରକୁ ଭେଟିବେ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ରାଜ୍ୟର ପାଗ ମେଘୁଆ ରହିବା ସହ ଉପକୂଳ ଅଞ୍ଚଳରେ 40ରୁ 50 କିଲୋମିଟର ବେଗରେ ପବନ ବହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଜି ପାଇଁ ଶେଷ ହେଲା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ଶେଷ ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି କିଶୋର ପାଣି ଖାରବେଳନଗର ଭୁବନେଶ୍ୱରରୁ, ତା ଛଡ଼ା ଶଶଧର ନାୟକ ରାଜବତୀ ନଗର ଆଠଗଡ଼ରୁ କାମଚୋର ଚଳଚ୍ଚିତ୍ରର ଗୀତଟିଏ ଶୁଣିବାକୁ ଚାହିଁଛନ୍ତି, ଏଇ ନିଅନ୍ତୁ।

0: ସ୍ୱପ୍ନର ପଥି ପଥି ସନ୍ଧ୍ୟାରେ ଦିନେ କଲି।
1: ଯିଏ ଯାଇଛନ୍ତି ତାଙ୍କ ନାଁ ହେଲା ରମେଶ ଚନ୍ଦ୍ର ଦାସ, ଚିନ୍ମୟ ଦାସ, ରାନୁ ସୋନାଲି, ଏସ୍ ଏସ୍ ପ୍ରିୟଦର୍ଶିନୀ, ଶିବାନୀ ପାଣି, ଡୁଗୁ ପୁପୁନ ଫ୍ରମ କୋର୍ଟ କଲୋନୀ ସୁନାବେଡ଼ା କୋରାପୁଟ। ତ ସେ କାହିଁକି ଧାଇଁଛନ୍ତି ଆମେ ନିଶ୍ଚୟ ଜାଣିବା ଏଇ ଗୀତଟି ଶୁଣି। ଯିଏ ଗାଇଛନ୍ତି ଅସଲରେ ସେ ହେଉଛନ୍ତି ସିକନ୍ଦର ଆଲାମ ଫ୍ରମ ଦ ମୁଭି ଧରିତ୍ରୀ। ଆଉ ତା ସହିତ ଫିଡ୍ବ୍ୟାକ୍ ବି ଗୋଟେ ଆସିଛି। କାହ୍ନୁଚରଣ ବେହେରା ନୂଆହାଟ ଡେରା ବିସ୍କେନ୍ଦ୍ରାପଡ଼ାରୁ ଲେଖିଛନ୍ତି, ଗୀତ ରିକ୍ୱେଷ୍ଟ ମଧ୍ୟ କରିଛନ୍ତି। ଆପଣଙ୍କ ଭଏସ୍ ବହୁତ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ। ତ ଚାଲନ୍ତୁ ଏବେ ମୋ ଭଏସ୍ରେ ନୁହେଁ, ସିକନ୍ଦର ଆଲାମଙ୍କ ଭଏସ୍ରେ ଧରିତ୍ରୀ ଚଳଚ୍ଚିତ୍ରର ଗୀତଟି ଶୁଣିବା।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଦୀପ୍ସିତା ପଟ୍ଟନାୟକ ଭୁବନେଶ୍ୱରରୁ ଫ୍ରମ୍ ଦ ମୁଭି ଖୁବସୁରତ ଯାହାକୁ ଗାଇଛନ୍ତି ଅଭିଜିତ ଏବଂ ନିଜ ପଣ୍ଡିତ।

0: ତେବେ ଅନେକ ବାର୍ତ୍ତା ଆସିକି ଆମ ପାଖରେ ପହଞ୍ଚିଛି, ହେଲେ ଦୁଃଖର କଥା ଆମେ ସବୁକିଛି ତ ଶୁଣେଇ ପାରୁନାହୁଁ, ସେଥିପାଇଁ କ୍ଷମା ଦେବେ। ତେବେ ଆଲୋକ ଚନ୍ଦ୍ର ଜେନା ଜାଣିଲୁ କଟକରୁ, ମୁନି ରାନୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ମାମାଲି କଣ୍ଟୋଲ ଆଠଗଡ଼ରୁ, ମଣ୍ଟୁ ସାର୍ ଜିଗରଣ କେନ୍ଦ୍ରାପଡ଼ାରୁ, ଆଭା ସେନ୍ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ, କଳ୍ପନା ମହାନ୍ତି ସିଡିଏ ସେକ୍ଟର 6 କଟକରୁ, ପରେଶ୍ୱର ସାହି ଯୋବ୍ରା କଲେଜ ସ୍କୋୟାର କଟକରୁ, ଦୁର୍ଗାପ୍ରସାଦ ଦଳେଇ, ଏମିତି ଅନେକ ଆମ ପାଖକୁ ମେସେଜ କରିଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ତେବେ ଆଗକୁ ପଢ଼ିବା ଶୁଣିବା T20 କ୍ରିକେଟ ୱାର୍ଲ୍ଡ କପ୍ ସେକେଣ୍ଡ ସେମିଫାଇନାଲ ମ୍ୟାଚ୍, ଯାହାକି ଦ ଓଭାଲ ଲଣ୍ଡନ ଇଂଲଣ୍ଡରେ ହେବାକୁ ଯାଉଛି, ତା'ର ପ୍ରତ୍ୟକ୍ଷ ଦର୍ଶୀଧାରା ବିବରଣୀ ଖେଳ ଶେଷ ହେବା ପର୍ଯ୍ୟନ୍ତ ଆପଣଙ୍କ ପାଖରେ ପହଞ୍ଚିବ, ଯାହା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏମିତି ରହିଥାନ୍ତୁ ଆମ ସହ ଦେଲ ସେ ଦେଲ ତକ।
1: ଶୁଣିଲେ ଆଧୁନିକ ଗୀତ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲଣ୍ଡନର ଓଭାଲ୍ଠାରେ ଆଇସିସି ମହିଳା T20 ବିଶ୍ୱକପ୍ 2026ରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ये आकाशवाणी है। आईसीसी वुमेन्स T20 वर्ल्ड कप 2026 के अंतर्गत इंग्लैंड और दक्षिण अफ्रीका के बीच खेले जाने वाले दूसरे सेमीफाइनल T20 क्रिकेट मैच का आंखों देखा हाल सुनने से पहले आइए सुनते हैं विशेष कार्यक्रम फर्स्ट बॉल 20।
3: दिस इज आकाशवाणी, वी नाउ ब्रिंग यू बॉल बाय बॉल कॉमेंट्री ऑफ द सेकेंड सेमीफाइनल T20 क्रिकेट मैच टू बी प्लेड बिटवीन इंग्लैंड एंड साउथ अफ्रीका of the ICC Women's T20 World Cup 2026. Before that, listen to a special program, First Ball 20.
4: First Ball 20.
2: Unbeaten in the group stage and looking absolutely ruthless, ICC Women's T20 World Cup hosts England are set to be up against back-to-back finalists South Africa at the Oval. Hello and welcome to First Ball 20. I am Megha, and joining me in studio

ଶ୍ରୀମନ୍ଦିରରେ ଶୁଭୁ ନାହିଁ ଗହଳି ଚହଳି, ବାଜୁ ନାହିଁ ଘଣ୍ଟି ଘଣ୍ଟା କାହାଳି, ସ୍ନାନ ମଣ୍ଡପରେ ଶହେ ଆଠ ଗରାର ସ୍ନାନ ପରେ ଦାରୁଦିଅଙ୍କୁ ମୋର ଜ୍ୱର, ଅନବସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା, ଭାବ ବିନୋଦିଆଙ୍କ ଦର୍ଶନ କରିପାରୁନାହାନ୍ତି ଅଶେଷ ଭକତ ଜନ, ହେଲେ ସେ ତ ଲୀଳାମୟ, ଏମିତି ଲୀଳା ଯେ ସେବା କେଉଁଠି ଭକତଠାରୁ ମୁହୂର୍ତ୍ତେ ଦୂରେଇ ରହିପାରନ୍ତି। ସେଇଥିପାଇଁ ତ ଦ୍ୱିତୀୟ ଶ୍ରୀକ୍ଷେତ୍ର ଏବେ ବ୍ରହ୍ମଗିରିର ଅଲାରନାଥଙ୍କ ମନ୍ଦିର। ଅଲାରନାଥଙ୍କ ପୀଠରେ ଏବେ ଭକତଙ୍କର ଭାରି ଭିଡ଼, ବିଶ୍ୱାସ ଯେ ବର୍ଷ ସାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରେ ଯେତିକି ପୁଣ୍ୟ, ଏଇ ପନ୍ଦର ଦିନ ଭିତରେ ପ୍ରଭୁ ଅଲାରନାଥଙ୍କର କ୍ଷଣିକେ ଦର୍ଶନ ମାତ୍ରକେ ସେତିକି ପୁଣ୍ୟ। ତେବେ ଭକ୍ତ ଓ ତାର ଭକ୍ତି ଇଏ କୌଣସି ପାପ ପୁଣ୍ୟର ହିସାବ ଠାରୁ ଢେର ଉପରେ। କେବଳ ଭକତଟିଏ ଢାଳିପାରେ ତାର ଭାବର ଲୁହ, ଆଉ ସେ ଭାବର ଲୁହରେ ବନ୍ଧା ଶଙ୍ଖ ଚକ୍ରଧାରୀ ମହାବିଷ୍ଣୁ ସ୍ୱରୂପ ଶ୍ରୀ ଶ୍ରୀ ଅଲାରନାଥ।

ବ୍ରହ୍ମଗିରି ପର୍ବତ ଉପରେ ବିଦ୍ୟମାନ କଳା ମୁଗୁନି ପଥରରେ ଚକଚକ ବିଷ୍ଣୁ ପ୍ରତିମା ଏକଦା ଯେ ବ୍ରହ୍ମାଙ୍କର ଉପାସନାରେ ଏଠାରେ ପ୍ରତିଷ୍ଠିତ କୋଟି ଜନକଲ୍ୟାଣର ପ୍ରତୀକ ଭାବରେ ପ୍ରତିଷ୍ଠିତ ବୋଲି ବିଶ୍ୱାସ ମନ୍ଦ ମନ୍ଦ ହସ ଦୁଇ ପାର୍ଶ୍ୱରେ ଶ୍ରୀଦେବୀ ଭୂଦେବୀଙ୍କର ବାସ ଦଣ୍ଡାୟମାନ ରୂପରେ ହାତରେ ଶଙ୍ଖ ଚକ୍ର ଗଦା ପଦ୍ମ ସୁଶୋଭିତ ହେଲେ ମୁଖ ଏବଂ ହସ୍ତରେ ଫୋଟକା ଚିହ୍ନ ଏହି ଚିହ୍ନ ଜଣେଇ ଦିଏ କୁନି ଭକତର ନିର୍ମଳ ଭାବର ଡାକରେ ସ୍ୱୟଂ ନାରାୟଣ ପଥର ବିଗ୍ରହରୁ ବାହାରି ଆସି ଗ୍ରହଣ କରି ନେଇଥିଲେ କ୍ଷୀରି ଆଲବରନାଥ ସେଇ ହିଁ ଅଲାରନାଥ ଦକ୍ଷିଣ ଭାରତର ବ୍ରାହ୍ମଣ ପୂଜକ ଶ୍ରୀକେତନ ଅଲାରନାଥଙ୍କର ପୂଜାରୁ ନିଜକୁ ଗ୍ରହଣ କରିଥିଲେ ସମର୍ପିତ ଏକଦା କୌଣସି କାର୍ଯ୍ୟ ପାଇଁ କିଛିଦିନ ପାଇଁ ବାହାରକୁ ଯିବାକୁ ପଡ଼ିବାରୁ ନିଜ ପତ୍ନୀ ଏବଂ ବାର ବର୍ଷର ପୁତ୍ରକୁ ଅର୍ପଣ କରିଯାଇଥିଲେ ପ୍ରଭୁଙ୍କର ନିତ୍ୟ ସେବା ପୂଜାର ଦାୟିତ୍ୱ ବାର ବର୍ଷର ପୁତ୍ର ଜାଣେ ନା ପୂଜା ଜାଣେ ନା ନୀତି ନିୟମ ବିଧି ସେ ଜାଣେ ପ୍ରଭୁ ତାର ଏକାନ୍ତ ନିଜର ସେ ତାର ସଖା ସେ ତାର ବନ୍ଧୁ ପ୍ରଭୁ ସବୁକିଛି ତା ପାଇଁ ସେଥିପାଇଁ ସେ କହେ ଆସ ଅଲାର ଖାଅ କ୍ଷୀରି ବାପା ଯାଇଛନ୍ତି ତୀର୍ଥ କରି ଭାବ ବିନୋଦିଆ ଠାକୁର ଆଖିରେ ଆଖି ବୁଝି ରଖିଦିଏ କ୍ଷୀର ସେ ତ ଭୋଜନ ପ୍ରିୟ ମାଧବ ଭାବରେ ଡାକିଦେଲେ ଯାହା ଦେଲେ ତାହା ସାଜେ ନୈବେଦ୍ୟ ଆସିଲେ ଠାକୁର ସାଜିଲେ ବନ୍ଧୁ ଖାଇଲେ କ୍ଷୀରି ଯେବେ ପୁତ୍ର ସନ୍ଧାନରେ ଆସି ମାତା ଦେଖିଲେ ସତରେ କଣ ପ୍ରଭୁ ଆସି କ୍ଷୀରି ଖାଇଛନ୍ତି ଏଇଠି କରିଦେଲେ ଚିତ୍କାର ସେଇଠି ପ୍ରଭୁଙ୍କ ହାତରେ ଛାତିରେ ଘା ଘୋ ପଡ଼ିଯାଇଥିଲା ଗରମ କ୍ଷୀର ଇଏ ହେଉଛନ୍ତି ଜୀବନ୍ତ ଠାକୁର ଆଜି ବି ସେ ଚିହ୍ନ ଦିଏ ସ୍ୱାକ୍ଷର ଭାବ ଭକ୍ତିର ଅନନ୍ୟ ଠାକୁର ଅଲାରନାଥ।

ଅବସର ସମୟରେ ଦାରୁବ୍ରହ୍ମ ଯେତେବେଳେ ଅନସର ପିଣ୍ଡିରେ ଥାଇ ଗୁପ୍ତ ସେବାରେ ନିଜକୁ ହଜେଇ ଦେଇଥାନ୍ତି, ନିଜକୁ ଲୁପ୍ତ କରି ରଖିଥାନ୍ତି, ସେ ସମୟରେ ଭକତ କେତେ ମନ ଧରିକି କେତେ ଭାବର ସହିତ ଭକ୍ତିର ସହିତ ତାର ପ୍ରଭୁଙ୍କୁ ଖୋଜି ଖୋଜି ଯାଇ ପହଞ୍ଚେ ଅଲାରନାଥଙ୍କ ପାଖରେ। ସେ ମଧ୍ୟ ମହାବିଷ୍ଣୁ, ସେ ଦାରୁ ବ୍ରହ୍ମଙ୍କର ଆଉ ଏକ ପ୍ରତୀକ, ଆଉ ଏକ ମୂର୍ତ୍ତିମନ୍ତ ପ୍ରତୀକ।

ଜଗନ୍ନାଥଙ୍କ ମହିମାରେ ସମୃଦ୍ଧ ଅନେକ ଗାଥା କାହାଣୀ ବିଶ୍ୱାସ ସବୁରି ମୂଳରେ ସେଇ ଗୋଟିଏ କଥା ଭାବ ଭକ୍ତି ସମର୍ପଣର କଥା। ସେଇଥିପାଇଁ ତ ଦିନେ ଅଣସରରେ ପ୍ରଭୁଙ୍କର ଦର୍ଶନ ନ ପାଇ ବିରହ ମିରମାଣ ଭକ୍ତ ଶ୍ରୀ ଚୈତନ୍ୟ ପ୍ରଭୁଙ୍କ ନିର୍ଦ୍ଦେଶରେ ଆସି ବ୍ରହ୍ମଗିରିର ଅଲାରନାଥଙ୍କ ପୀଠରେ ପହଞ୍ଚି ଯେବେ ଦର୍ଶନ ଲାଭ କଲେ ଚତୁର୍ଭୁଜ ଶ୍ରୀହରି ଅଲାରନାଥଙ୍କ ମଧ୍ୟରେ ଜଗତର ନାଥଙ୍କୁ ଉତ୍ତପ୍ତ ଶରୀରର ଭକ୍ତିର ଶକ୍ତିରେ ପ୍ରଣିପାତରେ ତରଳିଗଲା ପସ୍ତରଖଣ୍ଡ। ଆଉ ଆଜି ବି ସର୍ବାଙ୍ଗଶିଳା ଭାବରେ ସେ ପ୍ରମାଣ ଦିଏ ଅପୂର୍ବ ଭକ୍ତିର ଉର୍ଜା ଶକ୍ତି ସାମର୍ଥ୍ୟର। ଅଣବସରଟି ଏଇ 15 ଦିନ ବ୍ୟତୀତ ଅନ୍ୟ ଦିନମାନଙ୍କରେ ମଧ୍ୟ ଭକ୍ତଜନମାନେ ଲଭନ୍ତି ଅଲାରନାଥଙ୍କର ଦର୍ଶନ, ଆଉ ପାଆନ୍ତି ମହା ଅମୃତ ସମ କ୍ଷୀରପ୍ରସାଦ। ଦିବ୍ୟ ରୂପକାନ୍ତିର ଅପୂର୍ବ ଶାନ୍ତିର ସନ୍ଧାନ ପାଇଁ ଭକ୍ତ ସେଇ କଳା ମୁଗୁନି ପଥରର ମୂର୍ତ୍ତିକୁ ଦେଖି ମହାବିଷ୍ଣୁଙ୍କର ସ୍ୱରୂପ ଭିତରେ ଦେଖେ ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ, ଆଉ କହେ ଜୟ ଅଲାରନାଥ ଜୟ ଜଗନ୍ନାଥ।

ତୁମ ବିନା ମୋର ନାହିଁ କେହି ଆନ, ତୁମେ ହିଁ ମୋର ଦିନ, ତୁମେ ହିଁ ମୋର ଭଜନ, ତୁମେ ହିଁ ମୋର ବନ୍ଧନ, ତୁମେ ହିଁ ଏ ମନର ସବୁ ଅଭିମାନର କାରଣ, ଆଉ ତୁମେ ହିଁ ଏ ମନର ସବୁ ଅଭିମାନକୁ ଦୂରେଇ ଦେଇ ପୁଣି ଶାନ୍ତି ପ୍ରକାଶ ଭକ୍ତିରେ ଭିଜେଇ ଯିବାର ଅପୂର୍ବ ପବିତ୍ର ପାବନ ନାମ। ପ୍ରଭୁ ତୁମ ପାଇଁ ମୁଁ, ମୋ ପାଇଁ ତୁମେ, ତୁମେ ତ ଯୁଗେ ଯୁଗେ ଭକତର ଭକତ ଭାବରେ ବନ୍ଧା କାଳିଆ ଠାକୁର।

ଆକାଶବାଣୀ ଏଫ୍ଏମ୍ ରେନ୍ କଟକ ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 82ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 82ତମ ଭାଗ।

0: ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ। ଆମର ସ୍ୱାସ୍ଥ୍ୟରେ ଆଜି ବଢ଼ନ୍ତା ଶିଶୁର ଖାଦ୍ୟ, ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ଶୈଳଜା ନନ୍ଦନ ପରିଡ଼ା। ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ।
1: ଗର୍ଭ ଅବସ୍ଥାରେ ଶିଶୁଟି ଠିକ୍ ପାଗରେ ବଢ଼ିବା ଲାଗି ମା ଉପରେ ପୂରାପୂରି ନିର୍ଭର କରେ। ଅବଶ୍ୟ ସେ ସମୟରେ ପିଲାଟି ତାର ସମସ୍ତ ଦରକାରୀ ଖାଦ୍ୟ ମା'ର ରକ୍ତରୁ ହିଁ ପାଇଥାଏ। ଗର୍ଭ ଅବସ୍ଥାରେ ଉପଯୁକ୍ତ ଖାଦ୍ୟ ଭାବରେ କେବଳ ଓଜନରେ ପିଲାଟି ଅଳ୍ପ ହୁଏ ନାହିଁ, ବରଂ ଏ ଧରଣର ପିଲାମାନେ ବଡ଼ ହେଲେ ଅନେକ ଦୂରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ହାର୍ଟ ଡିଜିଜ୍, ହାଇ ବ୍ଲଡ୍ ପ୍ରେସର, ଡାଇବେଟିସ୍ ପ୍ରଭୃତି ରୋଗ ଏହି ଧରଣର ପିଲାମାନଙ୍କର ଯେତେବେଳେ ସେମାନେ 40 ବର୍ଷରେ ପହଞ୍ଚିଥାନ୍ତି ତାଙ୍କଠାରେ ଅଧିକା ଦେଖାଯାଏ। ମୋର ଏ ବିଷୟରେ କହିବାର ଉଦ୍ଦେଶ୍ୟ ହେଉଛି, ଉପଯୁକ୍ତ ଖାଦ୍ୟ ଶିଶୁ ଲାଗି କେବଳ ଜନ୍ମ ହେବା ପରେ ନୁହେଁ, ଜନ୍ମ ହେବା ପୂର୍ବରୁ ମଧ୍ୟ ନିହାତି ଦରକାର। ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ପିଲାମାନଙ୍କ ତୁଳନାରେ ମଣିଷ ପିଲାଟି ବଡ଼ ଅସହାୟ। ଗୋଟିଏ କଅଁଳା ବାଛୁରୀ କଥା ଚିନ୍ତା କରାଯାଉ। ଜନ୍ମ ହେବାର 1 ଘଣ୍ଟା ମଧ୍ୟରେ ବାଛୁରୀ ଉଠି ଦୌଡ଼ାଦୌଡ଼ି କରିବା ସାଙ୍ଗେ ସାଙ୍ଗେ ମା'ଠୁ ଦୁଧ ଖୁଆଇବା ଆରମ୍ଭ କରିଦିଏ। ମାତ୍ର ମଣିଷ ପିଲାଟି ଭୋକ ଲାଗିଲେ କେବଳ କାନ୍ଦିବା ଛଡ଼ା ଆଉ କିଛି କରିପାରେନି। ମା ଆସି ପିଲାକୁ ଧରି ଖାଇବାକୁ ଦେଲେ ହିଁ ପିଲାଟି ଚୁପ୍ ହୁଏ। ତେଣୁ ଜନ୍ମ ହେବା ପରେ ପିଲା ଲାଗି ତାର ମା'ର କ୍ଷୀର ଏବଂ ମା ହେଉଛି ସବୁଠାରୁ ବଡ଼ ସମ୍ବଳ। ମା'ଠୁ କ୍ଷୀର ଖାଉଥିବା ପିଲାର ମାନସିକ ଓ ଶାରୀରିକ ବିକାଶ ଠିକ୍ ଭାବରେ ହୋଇଥାଏ। ଜନ୍ମ ହେବା ପରେ ପ୍ରଥମ 2 ବର୍ଷରେ ପିଲାଟିର ଶାରୀରିକ ବୃଦ୍ଧି ସବୁଠାରୁ ଅଧିକା। ଆମମାନଙ୍କର ବ୍ରେନ୍ ବା ମସ୍ତିଷ୍କର ଅଭିବୃଦ୍ଧି ପ୍ରଥମ 5 ବର୍ଷରେ ହିଁ ମୋଟାମୋଟି ସରିଯାଏ। ପିଲାର ବ୍ରେନ୍ ଡେଭଲପ୍ମେଣ୍ଟ ଲାଗି ମା'ର କ୍ଷୀର ଅତ୍ୟନ୍ତ ଜରୁରୀ। ପ୍ରଥମ 6 ମାସ ଯାଏ କେବଳ ମା କ୍ଷୀର ହିଁ ପିଲାର ଅଭିବୃଦ୍ଧି ଲାଗି ଯଥେଷ୍ଟ। ଅବଶ୍ୟ ଆମେମାନେ ପିଲାମାନଙ୍କୁ ମା କ୍ଷୀର ସାଙ୍ଗରେ ଭିଟାମିନ୍ ଓ ଆଇରନ୍ ମଧ୍ୟ ଦେଇଥାଉ। ଭିଟାମିନ୍ ଓ ଆଇରନ୍ ଜନ୍ମ ହେବା ସାଙ୍ଗେ ସାଙ୍ଗେ ନ ଦେଇ ପ୍ରାୟ ମାସକ ପରେ ଆରମ୍ଭ କରିବାକୁ ଆମେମାନେ ପରାମର୍ଶ ଦେଇଥାଉ। 6 ମାସ ପରେ ମା'ର କ୍ଷୀର ସାଙ୍ଗରେ ଅଲଗା ବହଳିଆ ଖାଦ୍ୟ ଦେବା ଦରକାର, କାରଣ ପିଲାଟି ଦାନ୍ତ ଉଠିବା ପରେ ଚୋବେଇବା ଓ କାମୁଡ଼ିବା ଶିଖିଥାଏ। କାମୁଡ଼ି ଓ ଚୋବାଇ ଖାଇଲେ ଖାଦ୍ୟ ଭଲ ହଜମ ହୁଏ। ତେଣୁ ସେ ସମୟରେ ଘର ତିଆରି ଜାଉ, ଛତୁ, ପିଠା, ଖେଚେଡ଼ି ଇତ୍ୟାଦି ଆରମ୍ଭ କରିବା ଓ ଅଭ୍ୟାସ କରିବା ଦରକାର। ଅନେକ ମା'ମାନେ ଖାଦ୍ୟକୁ ଗ୍ରାଇଣ୍ଡରରେ ବାଟି କନାରେ ଛାଣି ପିଲାକୁ ପିଆଇ ଦେଇଥାନ୍ତି, ଏହା ଆଦୌ କରିବା ଉଚିତ ନୁହେଁ। ଆମିଷ ଖାଦ୍ୟ ଭିତରେ ଅଣ୍ଡା ସିଝା ଗୋଟିଏ ଭଲ ଖାଦ୍ୟ। ସାଧାରଣତଃ 2 ବର୍ଷ ପରେ ପିଲା ବଡ଼ମାନଙ୍କ ସାଙ୍ଗରେ ବସି ଘରର ଅନ୍ୟମାନେ ଯେଉଁ ଖାଦ୍ୟ ଖାଆନ୍ତି ତାକୁ ଖାଇବା କଥା। ଯେତେ କମ୍ ବୟସରୁ ଘର ଖାଦ୍ୟ ଅଭ୍ୟାସ କରାଯାଏ ସେତେ ଚଞ୍ଚଳ ପିଲାମାନେ ବାପାମାଙ୍କୁ ହଇରାଣ ନ କରି ଘରୋଇ ଖାଦ୍ୟ ଖାଇଥାନ୍ତି। ପିଲା ନ ଖାଇଲେ ତାକୁ ବାଡ଼େଇ ଖୁଆଇବାରେ କୌଣସି ଲାଭ ହୁଏ ନାହିଁ, ବରଂ କ୍ଷତି ହୋଇଥାଏ। ବଢ଼ନ୍ତା ପିଲାମାନଙ୍କର ଉପଯୁକ୍ତ ଖାଦ୍ୟର ଅଭାବରେ କେତେକ ରୋଗ ଦେଖାଯାଏ। ଅନେକ କ୍ଷେତ୍ରରେ ପେଟରେ କୃମି ଥିଲେ ଏହି ଖାଦ୍ୟ ଅଭାବ ଜନିତ ରୋଗ ଅଧିକ ଆକ୍ରମଣ କରିଥାଏ। ଭିଟାମିନ୍ ଏ ଅଭାବରେ ଆଖି ଖରାପ, ଅନ୍ଧାରକଣା ରୋଗ ହୋଇଥାଏ। ସେଥିଲାଗି ଆମର ସରକାରୀ ବ୍ୟବସ୍ଥା ଅନୁସାରେ ମିଳିମିଳା ଟିକା ସାଙ୍ଗରେ ଭିଟାମିନ୍ ଏ ଖାଇବାକୁ ଦିଆଯାଇଥାଏ। ସେହିପରି ଭିଟାମିନ୍ ଡି ଅଭାବରେ ରିକେଟ୍, ଭିଟାମିନ୍ ସି ଅଭାବରେ ସ୍କର୍ଭି ପରି ରୋଗ ହୁଏ। ଭିଟାମିନ୍ ବି ଗ୍ରୁପ୍ର ଅଭାବରେ ଏବଂ ଆଇରନ୍ ଅଭାବରେ ରକ୍ତହୀନତା ରୋଗ ମଧ୍ୟ ଦେଖାଯାଏ। ରକ୍ତହୀନତା ରୋଗରେ ପିଲାଟି ଦୁର୍ବଳ ହୋଇପଡ଼େ, ଚିଡ଼ଚିଡ଼ା ହୋଇଯାଏ ଏବଂ ଭଲ ପାଠ ମଧ୍ୟ ପଢ଼ିପାରେ ନାହିଁ। ଆମର ଖାଇବା ଜିନିଷ ଭିତରେ ତଟକା ପରିବା, ଶାଗ, ଫଳ ଇତ୍ୟାଦି ଥିଲେ ବି କମ୍ପ୍ଲେକ୍ସ ଓ ଆଇରନ୍ର ଅଭାବ ହୋଇନଥାଏ। ମାତ୍ର ଯଦି କୌଣସି ଶିଶୁଠାରେ ରକ୍ତହୀନତାର ଲକ୍ଷଣ ଦେଖାଯାଏ ତେବେ ମଲ୍ଟିଭିଟାମିନ୍ ଡ୍ରପ୍ ଆକାରରେ ବି କମ୍ପ୍ଲେକ୍ସ ଓ ଆଇରନ୍ ମଧ୍ୟ ଦିଆଯାଇପାରେ। ଶେଷରେ କହିବାକୁ ଗଲେ ପୁଷ୍ଟିକର ଖାଦ୍ୟର ଦରକାରିତା ମା ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। ମା'କୁ ଉପଯୁକ୍ତ ଖାଦ୍ୟ, ଭିଟାମିନ୍, ଆଇରନ୍, କ୍ୟାଲସିୟମ୍ ଇତ୍ୟାଦି ଦେଲେ ମା'ର ସ୍ୱାସ୍ଥ୍ୟର ଉନ୍ନତି ସାଙ୍ଗରେ ଗର୍ଭରେ ଥିବା ପିଲାର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହେ। ପରେ ମଧ୍ୟ ଏହି ମା'ମାନେ ନିଜ ପିଲାକୁ ଭଲ ଭାବରେ ସ୍ତନପାନ କରାଇପାରିଥାନ୍ତି। ସୁସ୍ଥ ସବଳ ପିଲାଟିଏ ଜନ୍ମ ହେଲେ କେବଳ ବାପାମା ବା ପରିବାର ଲୋକମାନେ ଯେ ଖୁସି ହୁଅନ୍ତି ତାହା ନୁହେଁ, ଏ ପିଲାଟି ବଡ଼ ହେଲେ ଭଲ ମଣିଷଟିଏ ମଧ୍ୟ ହୋଇପାରେ।

ଧରଣୀ ମାର ସବୁଜ ଓଢ଼ଣୀ ଏ ଗଛ ଯେ ଆମର ପ୍ରାଣ ତାରି ପାଇଁ ନିଶ୍ୱାସ ନଉଛେ ସେ ଯେ ଅମୃତର ଦାନ ଖରା ବର୍ଷାକୁ ନିଜ ମୁଣ୍ଡେ ସହି ଆମକୁ ଦିଏ ସେ ଛାଇ ଫଳ ଫୁଲ ପତ୍ର କାଠ ଔଷଧ ସେ ଦିଏ ସଭିଙ୍କୁ ବଳାଇ କାଟି ଚାଲିଛେ ଆମେ ତାକୁ ଆଜି ଭୁଲି ଯାଇ ସବୁକିଛି ଆଉ ଲଢ଼ୁଛେ ନିଜର ସ୍ୱାର୍ଥ ପାଇଁ ବୁଝୁନାହୁଁ ଆମେ ଗଛ ବିନା ଏ ସଂସାରରେ ଆମର ଆଉ କେହି ନାହିଁ ନିଷ୍ଠୁର ସାଜି ଏ ପ୍ରକୃତି ମାର କରୁଛେ ଯେ ଆମେ କ୍ଷତି ସେଥିପାଇଁ ଆଜି ବଢ଼ୁଛି ଗରମ ଆସୁଛି ବିପଦ ଅତି ଆସନ୍ତୁ ସଭିଏ ମିଶି ନବା ଏକ ଶପଥ ବାଣୀ ଗଛଟିଏ ଆମେ ନିଶ୍ଚୟ ଲଗାଇ ହସେଇବା ଏ ବନାନୀ ହସାଇବା ସବୁଜ ବନାନୀ। हेलो हाय नमस्कार आदाब सश्रीयकाल स्टूडियो घंटा रे आपण मानको पई समय हे जाई छे 7:37 रेडियो सपकर आपण माने समस्त रेडियो पकर आपण मानको म्यूजिकल हमसफर विश्वजीत आसी की पहुंच जाई छे आपण मानको कहिबा पई गुड मॉर्निंग। यस साथी आपण मानको कहि देई छे ए शुभ सकाळ रे आरंभ रे ए जो सबुज बनानी ए

ସତରେ ଯଦି ସେଇ ସବୁଜ ବନାନୀ ଭିତରେ ଆପଣ ହଜିଯାଆନ୍ତି, ତାକୁ ଟିକେ ଆଖି ପୁରେଇ ଦେଖିବା ପାଇଁ ଚେଷ୍ଟା କରନ୍ତି, ସତରେ ଯେମିତି ସେଇଠି ସମୟ ଅଟକି ଯାଏ ନୁହେଁ କି? ଯଦି ଆପଣ ସକାଳୁ ଉଠୁ ଉଠୁ ଆପଣଙ୍କ ଘର ଆପଣଙ୍କ ଆଖପାଖ ଏରିଆରେ ବହୁତ ଗୁଡ଼ିଏ ଗଛ ଅଛି, କେମିତି ଗୋଟେ ପଜିଟିଭ ଏନର୍ଜିରେ ମନ ଦେହ ପ୍ରାଣ ସବୁକିଛି ଭରିଯାଏ ନୁହେଁ କି? ସତରେ ସାଥୀ, ଏଇ ଗଛ ଏ ସବୁଜ ବନାନୀ ସହିତ ରହିଛି ଆମର ଗୋଟେ ଏମିତି ନିବିଡ଼ ସମ୍ପର୍କ, ପ୍ରକୃତି ସହିତ ଆମର ସେ ଭାଇବ୍ରେସନକୁ କନେକ୍ଟ କରିବାର ସବୁଠାରୁ ବଡ଼ ମାଧ୍ୟମ ଯଦି କି ଅଛି ମାଟି ପରେ, ସେ ହେଉଛି ଗଛ। ଗଛ ପାଖରୁ ଆମେ କେତେ ଯେ ଉପକାର ପାଉଛେ ତାର ଲିଷ୍ଟ ବହୁତ ଲମ୍ବା, କିନ୍ତୁ ଆଜି ଏସବୁ କଥା କହିବାର କାରଣ ହେଉଛି

ଟ୍ରାଏ କରନ୍ତୁ ଆପଣଙ୍କ ଘର ପାଖରେ, ଆପଣଙ୍କ ଆଖପାଖରେ, ଆପଣ ସାଙ୍ଗସାଥୀଙ୍କୁ ନେଇକି ଗୋଟେ ଅଭିଯାନ କରିବା ପାଇଁ ଗଛଟିଏ ଲଗାଇବା। ଏବଂ କେବଳ ଗଛଟିଏ ଲଗାଇଦେଲେ ତ ହେବନି, ଗଛର ଯତ୍ନ ମଧ୍ୟ ନେବାକୁ ପଡ଼ିବ। ଏବଂ ଗଛଟିଏ ନୁହେଁ, ଅନେକ ଗୁଡ଼ିଏ ଗଛ ଲଗାଇବାର ସମୟ ଆସିଯାଇଛି। କାରଣ ଏ ଯେଉଁ ଗଛ ଆମେ ଲଗାଇବା, ଇଏ ଯେ କେବଳ ଆମ ପାଇଁ ଅନେକ ଅବଦାନ ଦେବ ତା ନୁହେଁ, ଆମ ପରବର୍ତ୍ତୀ ପିଢ଼ି ପାଇଁ ମଧ୍ୟ ଇଏ ସବୁଜ ବନାନୀ ହେବ ଗୋଟେ ଆଶୀର୍ବାଦ। ଏବଂ ସେ ଆଶୀର୍ବାଦ ଆମ ପାଇଁ ମଧ୍ୟ ଗୋଟେ ବହୁତ ସୁନ୍ଦର ଭବିଷ୍ୟତର ସୃଜନ ପାଇଁ, ଭବିଷ୍ୟତର କଳ୍ପନା ପାଇଁ, ଭବିଷ୍ୟତର ଗତିପଥକୁ ସ୍ପଷ୍ଟ କରିଦେବ। ତାହେଲେ ଆପଣମାନେ ଆଉ ଡେରି କରନ୍ତୁନି, ଆଜି ସବୁଜ ବନାନୀର ଭିତରେ ନିଜକୁ ହଜାଇ ଦେବା ପାଇଁ ଟ୍ରାଏ କରନ୍ତୁ ଏବଂ ଚେଷ୍ଟା କରନ୍ତୁ ସାଙ୍ଗସାଥୀ ବନ୍ଧୁମାନଙ୍କ ସହିତ ଯାଇକି ନିକଟସ୍ଥ କୌଣସି ଗୋଟେ ଅଞ୍ଚଳରେ ଗଛଟିଏ ଲଗାଇବା ପାଇଁ ଏବଂ ତାର ଯତ୍ନ ନେବା ପାଇଁ। ଆଉ ବର୍ତ୍ତମାନ ଚାଲନ୍ତୁ, ଯେଉଁ ଗୀତ ଆପଣମାନଙ୍କୁ ଟିକେ ଗୁଣୁଗୁଣେଇକି ଶୁଣେଇ ଦେଉଥିଲି, ସେଇ ଗୀତଟି ଶୁଣିଦେବା ଅକ୍ଷୟ ମହାନ୍ତିଙ୍କ କଣ୍ଠରେ। ସେଇ ଚିରହରିତ, ଚିର ସବୁଜ, ମେଲୋଡିୟସ୍ ଗୀତଟିଏ, ଯାହାକୁ କମ୍ପୋଜ୍ କରିଥିଲେ ସରୋଜ ପଟ୍ଟନାୟକ ଏବଂ ଲେଖିଥିଲେ ଦିଲୀପ। ଆସନ୍ତୁ ଶୁଣିବା ଫୁଲ ଚନ୍ଦନର ସେଇ ଗୀତ।

ସେଥିପାଇଁ ଆମେମାନେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ସେମାନଙ୍କର ସେବାକୁ, ସେମାନଙ୍କର କର୍ତ୍ତବ୍ୟ ନିଷ୍ଠାପରତାକୁ ଏବଂ ସେମାନଙ୍କର ସମର୍ପଣକୁ ଆମେ ସବୁବେଳେ ସମ୍ମାନ ଦେବା ଉଚିତ ଏବଂ ସେଇଥିପାଇଁ ତ ଆଜିର ଦିବସକୁ ପାଳନ କରାଯାଉଛି ଜାତୀୟ ଚିକିତ୍ସକ ଦିବସ ଭାବରେ। ନିଶ୍ଚୟ ଭାବରେ ଯଦି ଆପଣଙ୍କ ସରାଉଣ୍ଡିଂରେ ମଧ୍ୟ ଅଛନ୍ତି କେହି ଜଣେ ଡକ୍ଟର ଏବଂ ଆପଣଙ୍କର ପ୍ରିୟଜନ ଯଦି ଡକ୍ଟର, ନିଶ୍ଚିତ ଭାବରେ ତାଙ୍କୁ ଆଜି ୱିଶ୍ କରିବା ପାଇଁ ଭୁଲିବିନି, ତାଙ୍କୁ ଆଜି ଥ୍ୟାଙ୍କ ୟୁ କହିବା ପାଇଁ ଭୁଲିବିନି ଏବଂ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଆମକୁ ଶୁଣୁଥିବା ପ୍ରତ୍ୟେକଟି ଡକ୍ଟର୍ସମାନଙ୍କୁ, ପ୍ରତ୍ୟେକଟି ଚିକିତ୍ସକମାନଙ୍କୁ ଯେଉଁମାନେ ଆମ ପାଇଁ ଜାଗ୍ରତ ପ୍ରହରୀ ଭାବରେ ଅହରହ ପରିଶ୍ରମ କରୁଛନ୍ତି, ସେମାନଙ୍କୁ ବିଗ୍ ସାଲ୍ୟୁଟ୍ ଏବଂ ବହୁତ ବଡ଼ ଥ୍ୟାଙ୍କ ୟୁ ସହିତ ୱିଶ୍ କରୁଛୁ ହ୍ୟାପି ଡକ୍ଟର୍ସ ଡେ।

ସାଥୀ ଆଜି ଡକ୍ଟର୍ସ ଡେ ସହିତ ମଧ୍ୟ ଇଣ୍ଟରନ୍ୟାସନାଲ ପୋଷ୍ଟାଲ ୱାର୍କର୍ସ ଡେ ହଁ ସାଥୀ ଜୁଲାଇ ଏକ ଆଜିର ଦିନ ବହୁତ ଇମ୍ପୋର୍ଟାଣ୍ଟ ସେଇ ଲୋକମାନଙ୍କ ପାଇଁ ଆଜିର ଡିଜିଟାଲ ଯୁଗରେ ମୋବାଇଲରୁ ଗୋଟିଏ କ୍ଲିକ୍ରେ ମେସେଜ୍ ପହଞ୍ଚି ଯାଉଛି ସତ କିନ୍ତୁ ଦିନେ ଡାକବାଲାଙ୍କର ସେଇ ସାଇକେଲର ଘଣ୍ଟିର ଶବ୍ଦ ପୁରା ଗାଁରେ ଖୁସି ଆଉ ଆଶାର ଲହରୀ ଖେଳି ଦେଉଥିଲା ସହରର ସେଇ ନିବୁଜ ଘର ଭିତରେ ଯେତେବେଳେ ଡାକବାଲାର କଣ୍ଠ ଶୁଭି ଆସୁଥିଲା ବୟସ୍କ ବାପା ମା ଦୌଡ଼ି ଆସୁଥିଲେ କବାଟ ପାଖକୁ ହୁଏତ ଆସିଛି ତାଙ୍କର ସେଇ ଅତି ସ୍ନେହର ପୁଅ ବା ଝିଅଙ୍କର ଚିଠି ଡାକବାଲାର ସେଇ ଅବଦାନ ଖରା ବର୍ଷା ଶୀତକୁ ଖାତିର ନ କରି ଆମ ପାଖରେ ଚିଠି ମନି ଅର୍ଡର ଜରୁରୀ କାଗଜପତ୍ର ପହଞ୍ଚାଉଥିବା ସେହି ପୋଷ୍ଟମ୍ୟାନ ଭାଇ ଏବଂ ଡାକ କର୍ମଚାରୀମାନେ ଯେଉଁମାନେ ଆଜି ପର୍ଯ୍ୟନ୍ତ ଆମକୁ ଅନେକ ଜରୁରୀ ଲେଟର୍ସ ଅନେକ ଜରୁରୀ ଜିନିଷ ଆଣିକି ଆମ ଘରେ ପହଞ୍ଚାଇ ଦିଅନ୍ତି ସେହିମାନଙ୍କର ନିଷ୍ଠାପର ସେବାକୁ ସଲାମ କରିବାର ଆଜି ହେଉଛି ଦିନ ନିଶ୍ଚିତ ଭାବରେ ତାଙ୍କ ପାଇଁ ସମର୍ପିତ ଆଜିର ଦିନ ସେଥିପାଇଁ ତାଙ୍କୁ ମଧ୍ୟ ଆଜି ଗୋଟେ ବିଗ୍ ସାଲ୍ୟୁଟ୍ ଦଉଛୁ ସାଥି ତା ସହିତ ଆଜି ସଙ୍ଗୀତ ଦୁନିଆ ପାଇଁ ମଧ୍ୟ ଟିକେ ଇମୋସନାଲ ଦିନ ଟିକେ ଗୋଟେ ବିଶେଷ ଦିନ କାରଣ ଆଜି ଭାରତୀୟ ସଙ୍ଗୀତର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଏମିତି ରତ୍ନଙ୍କୁ ଆମେ ବହୁତ ମନେ ପକାଉଛେ ଯାହାଙ୍କର ନାଁ ହେଉଛି ଉସ୍ତାଦ ରାଶିଦ୍ ଖାନ୍ ହୁଏତ ସେ ଆଜି ଆମ ଗହଣରେ ନାହାନ୍ତି ସ୍ୱଦେହରେ ନାହାନ୍ତି କିନ୍ତୁ ଆଜି ତାଙ୍କର ଜନ୍ମଦିନ ସେଥିପାଇଁ ଆଜି ତାଙ୍କୁ ଆମେ ମନେ ପକାଇବାର ଦିନ 1 ଜୁଲାଇ 1968 ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ଉସ୍ତାଦ ରାଶିଦ୍ ଖାନ୍ ଏବଂ ରାମପୁର ସହସ୍ୱାନ ଘରାନାର ଜଣେ ପ୍ରମୁଖ ସଙ୍ଗୀତଜ୍ଞ ଥିଲେ ଉସ୍ତାଦ ରାଶିଦ୍ ଖାନ୍ ଶାସ୍ତ୍ରୀୟ ସଙ୍ଗୀତକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ପାଇଁ ଗୋଟେ ବହୁତ ବଡ଼ ରୋଲ୍ ପ୍ଲେ କରିଥିଲେ ଉସ୍ତାଦ ରାଶିଦ୍ ଖାନ୍ ଏବଂ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ହିନ୍ଦୁସ୍ତାନୀ ଭୋକାଲ ବା ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ସମର୍ପିତ କରିଦେଇଥିଲେ ଏବଂ କେବେ ହେଲେ ବି ଲାଇଟ୍ ମ୍ୟୁଜିକ୍ ବା ବଲିଉଡ୍ର ଚାକଚକ୍ୟ ଏବଂ ଫେମ୍ରେ ନିଜକୁ ହଜାଇ ଦେବା ପାଇଁ ଚେଷ୍ଟା କରିନାହାନ୍ତି ସେଇଥିପାଇଁ ତ ସେ ନିଜକୁ ସମସ୍ତଙ୍କ ପାଖରୁ ଟିକେ ଭିନ୍ନ କରିପାରିଥିଲେ ଏବଂ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଏବଂ ଖୁବ୍ ସୁନ୍ଦର ଶାସ୍ତ୍ରୀୟ ସଙ୍ଗୀତ ଗାୟନ ଫଳରେ ଆମ ସମସ୍ତଙ୍କ ହୃଦୟରେ ମଧ୍ୟ ସଙ୍ଗୀତ ଜଗତର ଅନେକ ଲୋକମାନଙ୍କ ହୃଦୟରେ ସେ ଗୋଟେ ବିଶେଷ ସ୍ଥାନ ଗ୍ରହଣ କରିପାରିଥିଲେ ଏବଂ ବଲିଉଡ଼ରେ ମଧ୍ୟ କିଛିଟା ଗୀତ ସେ ଗାଇଛନ୍ତି ଯେମିତିକି ଆଓଗେ ଜବ୍ ତୁମ୍ ସାଜନା ଜବ୍ ମି ମେଟ୍ ୟାଦ୍ ପିଆ କି ଆଏ ବହୁତ ଷ୍ଟେଜ୍ରେ ସେ ପରଫର୍ମ କରନ୍ତି ତାହା ମଧ୍ୟ ବହୁତ ଲୋକପ୍ରିୟ ଚାଲନ୍ତୁ ତାଙ୍କରି କଣ୍ଠରେ ଗୋଟେ ସୁନ୍ଦର ଗୀତ ସହିତ ଆଜିର ଶୁଭ ସକାଳକୁ ୱାଇଣ୍ଡ ଅଫ୍ କରିବା

0: ମହବତ ଏମିତି ଆପଣମାନଙ୍କର ବର୍ଷୁଥାଉ ଆମ ମାନଙ୍କ ଉପରେ ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସାଙ୍ଗରେ ବିଶ୍ୱଜିତ ଅଛି ଆପଣମାନଙ୍କର ରେଡିଓ ପାଖରେ ରେଡିଓ ପାଖରେ ଆପଣମାନେ ସମସ୍ତେ ୱେଟ୍ କରୁଛନ୍ତି ଯେ 8:30 ହେଇସାରିଛି ଷ୍ଟୁଡିଓ ଘଣ୍ଟାରେ ତା ମାନେ ଆପଣମାନଙ୍କର ପ୍ରତୀକ୍ଷିତ ପ୍ରୋଗ୍ରାମ ଆପଣମାନଙ୍କର ଅପେକ୍ଷା କରିଥିବାର ପ୍ରୋଗ୍ରାମ ୟେସ୍ ୟୋର୍ ଫେଭରେଟ୍ ମୋ ପସନ୍ଦର କାର୍ଯ୍ୟକ୍ରମ ରହିଛି ଆଜି ଆପଣମାନଙ୍କ ପାଇଁ ତେବେ ସାଥୀ ଚାଲନ୍ତୁ ଆଉ ଡେରି ନ କରିକି ଷ୍ଟାର୍ଟ କରିଦେବା ଆପଣମାନଙ୍କ ସମସ୍ତଙ୍କ ପାଇଁ ଆପଣମାନଙ୍କର ଫେଭରେଟ୍ ପ୍ରୋଗ୍ରାମ ମୋ ପସନ୍ଦ ଉପସ୍ଥାପନରେ ଅଛନ୍ତି ଜସ୍ମିନ୍ ପ୍ରିୟଦର୍ଶିନୀ ଏବଂ ନମିତା ମଲ୍ଲିକ ଆରମ୍ଭ କରୁଛୁ ପ୍ରୋଗ୍ରାମ ମୋ ପସନ୍ଦ
1: ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍ ମୁଁ ଆପଣଙ୍କର ସାଥୀ ଜାସ୍ମିନ୍ ସ୍ୱାଗତ କରୁଛି ଆପଣଙ୍କର ଆମର ଆମ ସମସ୍ତଙ୍କର ପ୍ରିୟ ପ୍ରୋଗ୍ରାମକୁ ଯାହାର ନାଁ ହେଲା ମୋ ପସନ୍ଦ ଓନ୍ଲି ଅନ୍ ଏଆଇଆର୍ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ
2: ଶୁଭ ସକାଳର ଶୁଭେଚ୍ଛା ଶୁଭକାମନା ଆଉ ନମସ୍କାର ସହିତ ମୁଁ ନମିତା ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ
1: ରୋଷେଇ ପୁରୁଣା ବହି ହେବି ଯେବେ ତୁ ପଢିବୁ ପୃଷ୍ଠା ନୁହେଁ ତୁ ଆଖିରେ ମୁଁ ଭାସୁଥିବି ଶହେ ଦୁଃଖରେ ବି ମୁଁ ତ ସୁଖ ହେବି ଲୁହ ଭିଜା ଆଖିରେ ବି ତତେ ଚାହିଁ ହସୁଥିବି

0: ସ୍ୱାତି, ତାହେଲେ ଏବେ ଚାଲନ୍ତୁ କଥା ହେବା ଆଉ ଶୁଣିବା ଆପଣଙ୍କ ପସନ୍ଦର ଗୀତ। ହ୍ୟାଲୋ, ମୋ ପସନ୍ଦ, କିଏ କହୁଛନ୍ତି?
1: ଦୋଲ ଗୋବିନ୍ଦ ମିଶ୍ର, ସୁଲେଗା, ଝାରସୁଗୁଡ଼ା ଜିଲ୍ଲାରୁ କହୁଛି।
0: ଆଜି ପ୍ରଥମ ଥର ପାଇଁ ମୋତେ କଲ୍ କରିଛନ୍ତି?
1: ପ୍ରଥମ ଥର ପାଇଁ କଲ୍ କରିଛି, ଆମେ ତ ଶୁଣୁଛୁ ସବୁ ପ୍ରୋଗ୍ରାମ।
0: ଆଚ୍ଛା, କେମିତି ଅଛନ୍ତି ଆପଣ ଆଗ କହିଲେ?
1: ଭଲ ଅଛୁ ମ୍ୟାଡମ, ଆପଣଙ୍କ ସହିତ କଥା ଲାଗିକି ଆଉ ଟିକେ ଭଲ ହେଇଗଲୁ।
0: ହଁ, ବହୁତ ଭଲ କଥା। ଆଉ କଣ କରନ୍ତି ଆପଣ?
1: ମୁଁ 2024 ଯାକ ଏଇଟା ମାନେ ରାଇସ୍ ମିଲ୍ରେ କାମ କରୁଥିଲି, ଏବେ ପଣ୍ଡିତ କାମ କରୁଛୁ ଆମେ।
0: ପଣ୍ଡିତ
1: ପୂଜା ପାଠ
0: କରନ୍ତି। ଆଚ୍ଛା,
2: ଦୋଳ ଗୋବିନ୍ଦ ମିଶ୍ର ଆଜ୍ଞା ନମସ୍କାର।
1: ନମସ୍କାର ମ୍ୟାଡମ,
2: ଆପଣଙ୍କୁ ସ୍ୱାଗତ। ଆପଣଙ୍କର ଯେହେତୁ ପ୍ରଥମ ଥର ପାଇଁ କଲ୍ ଲାଗିଛି, ଆମେ ଅନ୍ତରରୁ ସ୍ୱାଗତ କରୁଛୁ ଆପଣଙ୍କୁ।
1: ଧନ୍ୟବାଦ ଧନ୍ୟବାଦ।
0: ଆପଣଙ୍କର ଏମିତି ଆଗକୁ ଆଗକୁ କଲ୍ ବି ଲାଗୁଥାଉ?
2: ସବୁବେଳେ ଲାଗିବ ଏଥର, ଆଉ
1: ସବୁବେଳେ ତ ବିଜି ବତୁଛି। ଆଉ
0: ଏଇଟା ଗୋଟେ ଏମିତି ସିଷ୍ଟମ, ଯାହାର ଥରେ ଲାଗିଗଲା ତାର କେମିତି ନା କେମିତି ଆଉ ଥରେ ଲାଗିଯାଏ ନା।
2: ସବୁବେଳେ ବିଜି ନ ବତେଇଲେ କଣ ଲୋକ ଆମକୁ ଖୋଜିବେ, ମୋ ପସନ୍ଦକୁ ଖୋଜିବେ କି? ସେଥିପାଇଁ ମୋ ପସନ୍ଦ ଟିକେ ଦେଖଉଛି ନଖରା, ଆଉ
0: ଫୋନ ଲାଇନଟା ଦେଖଉଛି
2: ନଖରା। ଭଗବାନଙ୍କୁ ଯଦି ସମସ୍ତେ ସବୁବେଳେ ପାଇଯାନ୍ତେ ତାହେଲେ କିଏ ଭଗବାନଙ୍କୁ ଖୋଜନ୍ତି? ଖୋଜି ଖୋଜି ଖୋଜି ଖୋଜି ଶେଷରେ ମିଳିବ
0: ଭଗବାନଙ୍କୁ।

0: ପାଇବା ପାଇଁ ବହୁତ ଚେଷ୍ଟା କରିବାକୁ ପଡେ, ସେମିତି ଯେକୌଣସି କାମରେ ସଫଳ ହେବା ପାଇଁ ବହୁତ ଚେଷ୍ଟା କରିବାକୁ ପଡିବ।
1: ସେଇ ଯୋଉ ଜିନିଷ କହିଲେ ସେ ଜିନିଷଟା ମୋର ପୁଅ ଏବେ କରୁଛି। 2027 ମସିହାରେ ତାର ମେଟ୍ରିକ ପରୀକ୍ଷା ଦେବ ତ 2027 ରେ ଏବେଠୁ ପୁରା ପରିଶ୍ରମ କରିବା ଲାଗିଛି। ଆଉ
2: ବଢିଆ ପୁଅ ତାହେଲେ ଆପଣଙ୍କର।
1: ଗୋଟିଏ ପୁଅ ସେ ଟ୍ୟୁସନ ପଢୁଛି, ଏଇଟା ଝାରସୁଗୁଡ଼ାକୁ ଯାଏ, ଏଇ ଆମର ସୁରେଇରୁ ମୁଁ ତାକୁ ନେଇଦିଏ ଝାରସୁଗୁଡ଼ା। ଏଠି 25 କିଲୋମିଟର ଝାରସୁଗୁଡ଼ା, ଏଠୁ ଆମ ଗାଁରୁ 25 କିଲୋମିଟର ଟ୍ୟୁସନ ଯାଏ, ସେଠି ଟ୍ୟୁସନ କରେ।
2: 10th କ୍ଲାସ ହେଲା ଏବେ?
1: ହଁ ଏବେ 10th କ୍ଲାସ ହେଲା।
2: ଏତେ ପରିଶ୍ରମ କରୁଛନ୍ତି ଯେହେତୁ ତାଙ୍କୁ ଭଗବାନ ଭଲ ଫଳ ନିଶ୍ଚୟ ଦେବେ।
0: ନିଶ୍ଚିନ୍ତ ଭାବରେ ତାଙ୍କ ପରିଶ୍ରମର ଫଳ ମିଳିବ।
2: ଆଉ ଆର ବର୍ଷ ଏ ଦିନରେ ଆପଣ ଭଲ ଖବର ଦଉଥିବେ।
1: ପୁରା ପୁରା ସେଇଟା ତ କହୁଛ,
0: ଠିକ କଥା। ନାଇଁ ଖାଲି ଭଲ ଖବର ହବନି, ଭଲ ଖବର ସହିତ କିଛି ଗୋଟେ ଆସିବା ଦରକାର ନା, ଭଲ ଭଲ ଜିନିଷ।
1: ସେଟା ନିଜର ବି ପଢ଼ବାର ଚାହିଁ, ତାକୁ ତ ପଚାରିଲୁ ଯେ ବାବୁ ତୁ ପଢିବୁ କି ନାଇଁ, ପଢିବି ମୁଁ ସେଥିରେ ତ ତା ପିଛାରେ ସେତିକି ମାନେ ଆମେ ପରିଶ୍ରମ କରୁଛୁ ଯେ ପିଲାଟା ଭାଇ ପଢୁ, ତା ଯେହେତୁ ନିଜର ଇଚ୍ଛା ଅଛି ପଢ଼ବାରେ।
2: ପିଲାମାନଙ୍କର ନିଜର ଇଚ୍ଛା ଥିଲେ ବାପା ମାଙ୍କର ବି ଇଚ୍ଛା ହବ ଯେ କିଛି ସାହାଯ୍ୟ କରିବା ପାଇଁ, ସହଯୋଗ କରିବା ପାଇଁ। କୋଉ ବାପା ମା ନ ଚାହାନ୍ତି ଯେ ପିଲା ଆଗକୁ ବଢୁ ବୋଲି, କିନ୍ତୁ ପିଲା ଇଚ୍ଛା କରିବାର ଅଛି,
1: ଇଚ୍ଛା କରୁଛି। ଆଉ ସେଥିପାଇଁ ଆମେ ତାହେଲେ ସବୁ ପ୍ରକାର ସୁବିଧା କରୁ, ଯେମିତି ସେ କହୁଛି ସେମିତି ପଢୁଛି ବି ଠିକ। ଏବେ ଯାକ ତ ଠିକ ତ ପରିଶ୍ରମ କରୁଛି, ରାତି ତାର 4ଟାରୁ ସେ ନିଜେ ଆଲାର୍ମ ଦେଇକିରି ଉଠିକରି ପଢି ଯାଉଛି, ପୁଣି ସକାଳ 6ଟାରୁ 8ଟା ଗୋଟେ ଟ୍ୟୁସନ ପଢୁଛି, ତାପରେ ସନ୍ଧ୍ୟାରେ ସେ ଝାରସୁଗୁଡ଼ା ଯାଉଛି 5ଟାରୁ 9:30 ପର୍ଯ୍ୟନ୍ତ ସେଠି ଟ୍ୟୁସନ ପଢୁଛି।
0: ଆଚ୍ଛା ଏତେ କଥା କହିଲେଣି ପୁଅ ବିଷୟରେ, କିନ୍ତୁ ପୁଅର ନାଁ କହିନାହାନ୍ତି।
1: କ୍ରିଷ୍ଣା ମିଶ୍ର,
0: କ୍ରିଷ୍ଣା ମିଶ୍ର
2: ନାଁ ବି ସେମିତି ଦେଇଛନ୍ତି, ବଢିଆ।
0: ନିଶ୍ଚୟ ଆପଣ ଦେଇଥିବେ ନାଁଟି?
1: ବାପା ଦେଇଛନ୍ତି।
0: ଆଚ୍ଛା ଆଉ ତାହେଲେ ଆପଣଙ୍କର ଘରଣୀଙ୍କ ନାଁ କଣ, ଆଉ ତାଙ୍କ ବ୍ୟତୀତ ଘରେ ସବୁ କିଏ କିଏ ଅଛନ୍ତି?
1: ଦୀପାଞ୍ଜଳି ମିଶ୍ର, ମୋର ବାପା ମା ଅଛନ୍ତି। ମୋର ବାପା ନାଁ ଲଲିତ ମୋହନ ମିଶ୍ର, ମୋର ମା ନାଁ ସ୍ନେହଲତା ମିଶ୍ର, ମୋର ଗୋଟିଏ ଭାଇ ଅଛି ତାର ନାଁ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସେ ବେଦାନ୍ତରେ କାମ କରେ।
2: ଆପଣ ପୂଜା ପାଠ କରୁଛନ୍ତି? କୋଉଠି କୋଉଠି ସବୁ ଯାଇକି ପୂଜା କରନ୍ତି? ମନ୍ଦିରକୁ ଯାଆନ୍ତି ନା ଘରୁ କଣ?
1: ମନ୍ଦିର ନାଇଁ, ଘରେ ଆମର ଯେମିତି ଯଜମାନ ମାନେ ଅଛନ୍ତି ସବୁ, ସେ ମାନେ ତାଙ୍କର କାହା ବାହାଘର ହେଲା, କାହା ବ୍ରତ ଘର ହେଲା କି କୌଣସି ତାଙ୍କର କାର୍ଯ୍ୟକ୍ରମ ହେଲା, ହେଲେ ଆମକୁ କହିଲେ ଆମେ ଯାଇକି କରୁ ଆଉ।
0: ଆଚ୍ଛା ତାହେଲେ ଆପଣ କୋଉ କୋଉ ପୂଜା କରନ୍ତି?
1: ଆମେ ସବୁ ଚଣ୍ଡିପାଠ, ତାପରେ ବ୍ରତ ଘର, ବାହାଘର, ସତ୍ୟନାରାୟଣ ପୂଜା, ସବୁ ପ୍ରକାର ପୂଜା କରୁ ଆମେ।
0: ତାହେଲେ ସବୁ ପ୍ରକାର ପୂଜା ଜାଣିଛନ୍ତି ଆପଣ, ମନ୍ତ୍ର ବିଧି?
1: ହଁ ହଁ, ମୋର ବାପାଙ୍କର ଶିଷ୍ୟ ପୁଅ ମାନେ ବି ଅଛନ୍ତି।
2: ଏତେ ଗୁଡେ ଏତେ ପ୍ରକାରର ମନ୍ତ୍ର କେମିତି ମନେ ରଖନ୍ତି, କଣ ମୁଖସ୍ଥ କରନ୍ତି ସବୁ?
1: ନାଇଁ ବହି ଅଛି, ମୋର ଟିକେ ଟିକେ ମୁଖ ପୁରାପୁରି ନୁହେଁ ଯେ ଆମେ ଟିକେ ବହି ଦେଖୁ, କିନ୍ତୁ ମୋର ବାପାଙ୍କର ସବୁ ମୁଖସ୍ଥ ଅଛି।
0: ଓହୋ, ତାହେଲେ ଆପଣ ବହି ଟିକେ ଟିକେ ଦେଖନ୍ତି, ଆସ୍ତେ ଆସ୍ତେ ହେଇଯିବ ଆପଣଙ୍କର।
2: ଆପଣ ଚାକିରିରେ ଥିଲେ ନା, ସେପଟେ ଅଲଗା ଲାଇନ୍ରେ ଥିଲେ?
1: ହଁ, ଆମର ଘରେ ମ୍ୟାଡମ ଆମେ ମାନେ ପିଆଜ ଲେସୁନ ମାଛ ମାଂସ ଅଣ୍ଡା କିଛି ନାହିଁ, ଆମର ସବୁ ସାଦା।
2: ଆରେ ବାଃ ବଢିଆ।
1: ଆଉ ଆମର ଭଉଣୀକୁ ବାହାଘର କଲୁ ଯେ ବିନା ପିଆଜ ଦେସୁନ, ଆମେ ଯେତେବେଳେ ବ୍ରତ ହେଲୁ ସେତେବେଳେ ବି ବିନା ପିଆଜ ଦେସୁନ, ଆମେ ଯେତେବେଳେ ଦୁଇ ଭାଇ ବାହାଘର ହେଲୁ ସେତେବେଳେ ବି ବିନା ପିଆଜ ଦେସୁନ, ଆମର କୌଣସି ବି କାର୍ଯ୍ୟକ୍ରମ ହୁଏ ସବୁ ବିନା ପିଆଜ।
2: ଆପଣଙ୍କର ଯୋଉ କାମ ହୁଏ ସେଥିରେ ଯୋଉ ବିନା ପିଆଜ ରସୁଣ କରନ୍ତି ସମସ୍ତେ ଜାଣିଥିବେ, ଆସନ୍ତି ନା ନାହିଁ କେହି ଖାଇବା ପାଇଁ?
1: ଆସନ୍ତି ଆସନ୍ତି ଆସନ୍ତି, ଆଉ ବହୁତ ସ୍ୱାଦିଷ୍ଟ ବନେ, ସମସ୍ତେ ପ୍ରଶଂସା ବି କରନ୍ତି।
2: ସ୍ୱାଦିଷ୍ଟ ହୁଏ ମୁଁ ଜାଣିଛି,
0: ବିନା ପିଆଜ ରସୁଣ ଜିନିଷ ବହୁତ ବଢିଆ ଲାଗେ,
2: କିନ୍ତୁ ବହୁତ ଲୋକଙ୍କର ଆଶା ଥାଏ ବାହାଘର ଫଙ୍କସନ ରେ ବିଶେଷ କରି ଆଇଁଷ ଖାଇବେ, ସେଇଥିପାଇଁ ବାହାଘର ଯେତେବେଳେ ଠିକ ହୁଏ କୋଉ ଦିନ ଆଇଁଷ ବାହାର ବୋଲି ଆଗେ ଟିକ ମାରିଦିଅନ୍ତି।
1: ନାଇଁ ନାଇଁ ଆମର ସେମିତି ନାହିଁ, ଆମେ ଯେତେବେଳେ ମୋର ଭଉଣୀକୁ ବାହାଘର ଯୋଉଠି କଲୁ ସେଠି ଆଗ କହିଦେଲୁ ଆମର କୌଣସି ପ୍ରକାର ମାନେ ମାଛ ମାଂସ ଚଲିବ ନାହିଁ, ମୋର ଇଚ୍ଛା ଆଜି ତ ଦେଖ ନେଲେ ନାହିଁ, ଆମେ ଆଗରୁ କହିଦେଇଥିଲୁ,
2: ସେମାନେ ବି ରାଜି ସେଥିରେ ହେଲେ,
1: ସେମାନେ ରାଜି ଥିଲେ,
2: ବଢିଆ। ଆଉ
1: ଆମେ ଏଇଟା କରୁ କି ଯେ ଭାଇ ଆମର ଭଉଣୀ ତ ତୁମ ଘରକୁ ଗଲେ ତୁମେ ସେ ଖାଅ ଯାହା କର ସେଥିରେ ମନା ନାଇଁ, କିନ୍ତୁ ଆମର ଘରେ ନାଇଁ ଚଲେ।
2: ଆଚ୍ଛା
1: ସେମାନେ କାହିଁକି ମନା କରି ସେମାନେ ଖାଆନ୍ତି, ଆମେ ଯଦି ଗଲେ ଆମର ଲାଗି ସବୁ ବିନା ପ୍ୟାରେ ସବୁ ଅଲଗା କରିକି କରନ୍ତି।
2: ସେମାନେ ଯଦି ଖାଆନ୍ତି ଆପଣଙ୍କ ଭଉଣୀ ସେଠି କେମିତି ଚଳନ୍ତି, ସେ ବି ଖାଇଲେଣି ଏବେ?
1: ନାଇଁ ନାଇଁ ନାଇଁ ସେ ନେଇ ଖାଏ, ସେ ରନ୍ଧା
0: ବଢା ଖାଆନ୍ତିନି
1: ନା,
0: ଖାଲି ରାନ୍ଧିକି ଦିଅନ୍ତି।
1: ହଁ, ଆଉ ସେ ମୋର ଯୋଉ ଏବେ ବନ୍ଧୁ ଅଛି ସେ ବି ଏବେ ଆଉ ଖାନା ପିଲା ସେ ପହିଲା ବୋଲା ଖାଉଥିଲେ, କିନ୍ତୁ ଏବେ ସେ ବି ଆଉ ନାଇଁ ଖାଇବା।
2: ଯେହେତୁ ଆପଣ ପୂଜା ପାଠ କରୁଛନ୍ତି, ଆପଣଙ୍କ ଘରେ ସବୁ ମାହୋଲ ଅଛି, ସେଥିପାଇଁ ଯୋଉ ଆଇଁଷ ଖାଉନାହାନ୍ତି ପିଆଜ ରସୁଣ ଖାଉନାହାନ୍ତି, ବହୁତ ବଢିଆ କରିଛନ୍ତି, ସାତ୍ୱିକ ଭାବରେ ଆପଣ କରିପାରିବେ ସବୁ ଜିନିଷ ନା?
1: ନାଇଁ ନାଇଁ, ଆମର ମାନେ ପ୍ରତି ବର୍ଷରେ ଦୁଇ ଥର ଆମର ଦୁର୍ଗା ପୂଜା ବି ହୁଏ, ନବରାତ୍ର ହୁଏ, ଆମର ଘରେ ସମସ୍ତଙ୍କୁ ନିମନ୍ତ୍ରଣ ଦିଆଯାଏ, ଯେତିକି ଶିଷ୍ୟ ପୁଅ ଅଛନ୍ତି ସମସ୍ତେ ଆସନ୍ତି, ସେଇ ସମୟରେ ଫୋନ ଲଗେଇବି ହେଲା ଆପଣଙ୍କ ମାନଙ୍କୁ ନିମନ୍ତ୍ରଣ କରିବି। ଆଉ
2: ମନେ ରହିଲା ଆମର ହେଲା,
1: ଆମର ସୁଲେ ଗାଁ କିରିମରା ବ୍ଲକ ଝାରସୁଗୁଡ଼ା ଜିଲ୍ଲା।
2: ହଉ, ସେତେବେଳକୁ ଆଉ ଟିକେ ଆଡ୍ରେସଟା ଭଲକି ଦେଇଦେବେ,
1: ଠିକ ଅଛି।
2: ଆଉ ଆପଣଙ୍କର ଦୀପାଞ୍ଜଳି ମ୍ୟାଡମ ଆଜି କଣ ରାନ୍ଧିଛନ୍ତି, କଣ ଖାଇବାକୁ ଦେଇଛନ୍ତି?
1: ପଣସ ତରକାରୀ ରାନ୍ଧିଛନ୍ତି ଆଜି, ମୋର ଦୀପାଞ୍ଜଳି ମୋର ପୁରା ମାନେ ଲକ୍ଷ୍ମୀବନ୍ତ ପୁରା ବହୁତ ତାଙ୍କର ଲାଗି ତ ମାନେ ଆମର ଘରଟା ଏତେ ଆଗରୁ ଯାହା ଥିଲା ଏବେ ବହୁତ ସୁଧୁରି,
2: ଏତେ ସୁନ୍ଦର କଥା।

0: କହିଲେ କଣ କହିଲେ ଆଉ ଥରେ କୁହନ୍ତୁ,
1: ଆଉ ଥରେ ଟିକେ ଭଲରେ କହୁନାହାନ୍ତି।
2: ଦୀପାଞ୍ଜଳି ମତୁ ମିଶ୍ର ମୋ ଲାଗି ବହୁତ ଲକ୍ଷ୍ମୀ ବନ୍ତ, ସେ ବହୁତ ପରିଶ୍ରମ ବି କରୁଛି, ସେ ନିଜେ ଲୋକ ସହିତ ଚିହ୍ନା ଉନ୍ନା ହେଇକି ଗୋଟେ ଚାକିରିଟେ ବି ପାଇଯାଇଛି।
1: ଆରେ ବା ବଢିଆ କଥା, କଣ ଚାକିରି କରିଛନ୍ତି?
2: ପଞ୍ଚାୟତ ମାନଙ୍କର ଯୋଉ ମିଶନ ଶକ୍ତି ଅଛି, ଗୋଟେ MBK ପୋଷ୍ଟ ଅଛି, ସେ MBK ରେ ସେ କାମ କରୁଛି।
1: ବଢିଆ କଥା, ଆରେ ବା ବଢିଆ କଥା, ଆପଣଙ୍କ ପାଇଁ ବି ସେ ହଉଛନ୍ତି ଭାଗ୍ୟବତୀ,
0: ତାଙ୍କ ପାଇଁ ବି ଆପଣ ହଉଛନ୍ତି ଭାଗ୍ୟବତୀ।
2: କିନ୍ତୁ ମ୍ୟାଡମ ସେ ମାନେ ବିଶ୍ୱାସ ମାନେ ମତେ ବହୁତ ମାନେ ଭଲ ଲାଗେ, ଆଉ ବହୁତ ମତେ ଗର୍ବ ବି ଲାଗେ କି ଯେ ସେ ତାର ସବୁ ଘରର କାମ କରି କରି ତାର ନିଜର ଚାକିରି ଦେଖିକି ନିଜେ ତାର ସବୁ କାମରେ ବି ସେ ତାର ଓକି ଅଛି।
0: ଆପଣ ଯୋଉ ଏ କଥା କହୁଛନ୍ତି ନା ଘରର ଲକ୍ଷ୍ମୀଙ୍କ ବିଷୟରେ ଭଲ କହୁଛନ୍ତି, ସେଥିପାଇଁ ଘରର ଉନ୍ନତି ହଉଛି।
1: ଆପଣ ଏମିତି ଆଗକୁ ବି ତାଙ୍କର ଉନ୍ନତି କାମନା କରିବେ, ଆଉ ସେ ଆପଣଙ୍କର ଉନ୍ନତି କାମନା କରିବେ, ଆଉ ଏମିତି ଆପଣଙ୍କର ସଂସାର ସୁଖ ଶାନ୍ତିରେ ଚାଲିବ। କହିଦିଅନ୍ତୁ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ?
2: ଦୋସ୍ତି ଫିଲ୍ମର ରାହି ମନୁବା ଦୁଃଖ କ୍ୟୁ ସତାତି ହେ ଦୁଃଖ ତୁ ଅପନା ସାଥୀ ହେ।
0: ଠିକ ଅଛି, ଶୁଣି ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ।
2: ଧନ୍ୟବାଦ ମ୍ୟାଡମ,
0: ଧନ୍ୟବାଦ।

0: ପତ୍ରଟିଏ ନୁହେଁ ଫୁଲଟିଏ ପ୍ରିୟ, ପାଖୁଡ଼ାରେ ଅଛି ତୁମରି ନା।
1: ଏଇ ଫୁଲ ରଙ୍ଗରେ ପ୍ରୀତି ଯେ ଭରିଛି ହୃଦୟ ସାଇତିବ ତାହା। ଲେଖିଛନ୍ତି ଡକ୍ଟର ଶାନ୍ତନୁ କୁମାର ନାୟକ, ଅଧ୍ୟକ୍ଷ ରିଜିଓନାଲ କଲେଜ ରାମବାଗ ଯାଜପୁରରୁ।
0: ମା କୋଳେ ଥିଲେ ସାରା ଦୁନିଆର ଭୟ ଚାଲିଯାଏ ଦୂରେ, କୋଳ ନୁହେଁ ସେତ କୋଟି ବୈକୁଣ୍ଠ, ଭାଗ୍ୟରେ ଥିଲେ ତା ମିଳେ।
1: ଯେଉଁ କୋଳ ଲାଗି ସରକ ଧାମରୁ ଦେବତା ଓହ୍ଲାଇ ଆସି ଜୀବନ ଯାକର ସୁଖ ମିଳିଯାଏ, ମା ଥିଲେ ପାଖେ।
0: ମା କୋଳ ପରା ସବୁଠୁ ନିଆରା ସୁରକ୍ଷିତ ସ୍ଥାନଟିଏ, ମା ବୋଲି ମା ସଭିଏ କହନ୍ତି, ମା ଅଟେ ସିଏ ମା।
1: ମା ପରି କିଏ ହେବ ଦୁନିଆରେ, କେବଳ ମା ମା ଓ

0: ଲେଖିଛନ୍ତି ଜଣେ ପୁରୁଣା ଶ୍ରୋତା, ହେଲେ ଲେଖି ନାହାନ୍ତି ତାଙ୍କ ନାଁ। ସେଇ ଶ୍ରୋତା, ମୁଁ ଥିଲି ଯିଏ ତୁମର, ଗାଁ ନାମ ମୋର ଅଟେ ସୋମପୁର ବିଣାହାର।
1: ରେଡିଓ ଶୁଣିବାରେ କେବେ କମି ନାହିଁ ମୋର, ଖାଲି ଯାହା ବିଳମ୍ବ ହେଲା ଯୋଗାଯୋଗ ମାଧ୍ୟମର।
0: ଶୀତରେ ଆଶମିତ ବସନ୍ତେ ଗାଅ ତୁମେ ଗୀତ,
1: ଅଚିହ୍ନା ଅଜଣା ଶ୍ରୋତାଙ୍କୁ ମନକୁ ନେଇ ଭରିଦିଅ ଚିତ।

0: ସାଥୀ ଆଜି ତ ସମୟ କହିଲାଣି ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍
1: ଏଆଇଆର୍ ଏଫ୍ଏମ୍ ରେନ୍ବୋ କଟକ
0: ଦିଲ୍ ସେ ଦିଲ୍ ତକ୍ରେ
2: ସେସା ହେଲା ମୋ ପସନ୍ଦ ଉପସ୍ଥାପନରେ ଥିଲେ ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ ପ୍ରଯୋଜନା ଦୁର୍ଗା ମାଝୀ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କିଛି କ୍ଷଣ ଭିତରେ ଆରମ୍ଭ କରୁଛୁ ଡାଇଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍

ଗୋପପୁର ନିଶ୍ଚିନ୍ତ କୋଇଲିରୁ ଏବଂ ଲେଖିଛନ୍ତି ଯେ ମୋହରା ଚଳଚ୍ଚିତ୍ରରୁ ଗୋଟେ ସୁନ୍ଦର ଗୀତ ସେ ଶୁଣିବା ପାଇଁ ଚାହିଁଛନ୍ତି ପ୍ଲେ କରିଦେଉଛି ଆପଣଙ୍କ ଅନୁରୋଧରେ ବ୍ୟୁଟିଫୁଲ ଟ୍ରାକ୍ଟି ଏବଂ ପରେ ପରେ ଆଉ ଗୋଟେ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ପ୍ରେମଜୀ କମ୍ୟୁନିକେସନରୁ ସିଡିଏ କଟକରୁ ସେକ୍ଟର 7ରୁ ମର୍କତ ନଗରରୁ ଆମ କଟକରୁ ପ୍ରେମଜୀ ଭାଇ ଡେଡିକେଟ୍ କରୁଛନ୍ତି ବନ୍ଧୁ ଦିବାକରଙ୍କୁ ସୁବଳ ଭୋଇଙ୍କୁ ଏବଂ ଅଲ୍ ଦ ଷ୍ଟାଫ୍ ଆଣ୍ଡ ଆର୍ଜିଓ ସବୁ ଆକାଶବାଣୀ ଏବଂ ଶ୍ରୋତାମାନଙ୍କୁ ଗୁଡ୍ ମର୍ଣ୍ଣିଂ ଟୁ ଏଭ୍ରିୱାନ୍ ଲେଖିଛନ୍ତି ଏବଂ ସେ ଶୁଣିବା ପାଇଁ ଚାହିଁଛନ୍ତି ରିମ ଝିମ ଗିରେ ସାବନ ସୁଲଘ ସୁଲଘ ଯାଏ ମନ ଏଇ ବ୍ୟୁଟିଫୁଲ ଟ୍ରାକ୍ଟି ନିଶ୍ଚିତ ଭାବରେ ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ।

0: ଏଥର ଗୋଟେ ସୁନ୍ଦର ଓଲ୍ଡ ଓଡ଼ିଆ ଗୀତର ଫର୍ମାଇଜ କରିଛନ୍ତି କଟକ କିଶୋରନଗରରୁ ବାବନ ଚନ୍ଦ୍ର ପାଲ, ମମତା ପାଲ ଶୁଣିବା ପାଇଁ ଚାହିଁଛନ୍ତି ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଏଇ ସୁନ୍ଦର ଗୀତଟି ହସିଯା ହସିଯା କାନ୍ଦିବାର ମନେ ନୁହେଁ ଜୀବନ, କିଏ ଜାତେ କିଏ ହାରେ ଚଳଚ୍ଚିତ୍ରର ଏଇ ଗୀତଟି, ଏବଂ ଉପସ୍ଥାପନା ତାଙ୍କୁ ଆଜିର ବହୁତ ସୁନ୍ଦର ଲାଗୁଛି ବୋଲି ଲେଖିଛନ୍ତି ଏବଂ ହସ ଉପରେ ଟପିକ ରଖିଥିବାରୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଭାଇ, ଆପଣ ମେସେଜ କରିଛନ୍ତି ଆପଣଙ୍କ ସମୟରୁ, ଆପଣଙ୍କର ଫର୍ମାଇସ ଆମକୁ ଦେଇଛନ୍ତି, ସେଥିପାଇଁ ମଧ୍ୟ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଏଇ ସୁନ୍ଦର ଗୀତଟି ଆପଣଙ୍କ ପାଇଁ। ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଚାହିଁଛନ୍ତି ଶୁଣିବା ପାଇଁ, ରିମ୍ ଝିମ୍ ରିମ୍ ଝିମ୍ ରୁମ୍ ଝୁମ୍ ରୁମ୍ ଝୁମ୍। 1942 ଆ ଲଭ୍ ଷ୍ଟୋରି ଟୁ ସୁଚିତ୍ରା ସେନାପତି, ଶହୀଦନଗର ଭୁବନେଶ୍ୱରରୁ। ଟୁଡେଜ୍ ପ୍ରୋଗ୍ରାମ ୱାଜ୍ ଭେରି ନାଇସ୍ ଆଣ୍ଡ ବ୍ୟୁଟିଫୁଲ ସଙ୍ଗ ସିଲେକ୍ସନ୍, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ ଶୁଣୁଥିବାରୁ। ଭେରି ଗୁଡ୍ ମର୍ଣ୍ଣିଂ ଲେଖିଛନ୍ତି ସମସ୍ତ ସାଙ୍ଗମାନଙ୍କୁ, ଅଲ୍ ଫ୍ରେଣ୍ଡସ୍ ଗୁଡ୍ ମର୍ଣ୍ଣିଂ ଟୁ ୟୁ ଅଲ୍ସୋ। ଆପଣଙ୍କ ଦିନ ଆଜି ବହୁତ ଭଲ ଭାବରେ କଟୁ, ମେସେଜ ପାଇଁ ବହୁତ ବହୁତ ଧନ୍ୟବାଦ, ଫର୍ମାଇସ ପୂରଣ କଲି ଏଇ ସାଙ୍ଗେ ସାଙ୍ଗେ।
1: Come on, don't just whistle, sing the command!

ବ୍ୟୁଟିଫୁଲ ବ୍ୟୁଟିଫୁଲ ଫ୍ଲାଗ୍ ର ଫରମାଇସ୍ ଆପଣମାନଙ୍କୁ ଆସିଆସି ଯାଇଛି ରେନ୍ବୋଜ୍ ଏସ୍ଏମ୍ଏସ୍ ରେ ଆପଣମାନେ ଅଛନ୍ତି କନେକ୍ଟେଡ୍ ହେଇକି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଦିଲ୍ ସେ ଦିଲ୍ ତକ୍ କହୁଛନ୍ତି ନେକ୍ସଟ ମେସେଜ ଆମକୁ କିଏ କରିଛନ୍ତି ଚାଲନ୍ତୁ ପଢିବା ହ୍ୱାଟ୍ସଆପ୍ରେ ମେସେଜଟି କରିଛନ୍ତି ଗୁଡ୍ ମର୍ଣ୍ଣିଂ ଭାଇ ନମସ୍କାର ଜୟ ଜଗନ୍ନାଥ ଆଜି ସକାଳର ସବୁ ପ୍ରୋଗ୍ରାମ ଗୁଡ଼ିକ ବହୁତ ଭଲ ଲାଗିଛି ସବୁ ଆର୍ଜିଏସ୍ ମାନଙ୍କୁ ସବୁ ଶ୍ରୋତାମାନଙ୍କୁ ଶୁଭକାମନା ସକାଳର ଆଜି ଆପଣଙ୍କର ପ୍ରତ୍ୟେକଟି ଉପସ୍ଥାପନା ବହୁତ ଭଲ ଅଛି ଆଜି ମୋ ପସନ୍ଦର ଏହି ଓଡ଼ିଆ ଗୀତଟି ପ୍ଲିଜ୍ ଶୁଣେଇଦେବେ କିନ୍ତୁ ଓଡ଼ିଆ ଗୀତ ନୁହଁ ଆପଣ ତ ଗୋଟେ ହିନ୍ଦୀ ଗୀତର ଫର୍ମାଇସ୍ ଲେଖିଛନ୍ତି ହୁଏତ ଟିକେ ମିଷ୍ଟେକ୍ ହେଇଯାଇଛି ନିଶ୍ଚିତ ଭାବରେ ଶୁଣିବା ପାଇଁ ଚାହିଁଛନ୍ତି ତେରି ମେହରବାନିଆ ହ୍ୟାଲୋ ଭାଇ ଶାନ ଆଠଗଡ଼ରୁ ଶୁଣିବା ପାଇଁ ଚାହିଁଛନ୍ତି ଦ ଟାଇଟଲ ଟ୍ରାକ୍ ତେରି ମେହରବାନିଆରୁ ସବୀର କୁମାରଙ୍କ କଣ୍ଠରେ ପ୍ଲେ କରିଦେଉଛି ଏ ସୁନ୍ଦର ଗୀତଟି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଫର୍ମାଇସ୍ ଏବଂ ବହୁତ ବଡ଼ ଗୋଟେ ମେସେଜ ଲେଖିକି ପଠେଇଛନ୍ତି କିଏ ଚାଲନ୍ତୁ ପଢିବା ବିଶ୍ୱଜିତ ଭାଇ ବର୍ଷା ଭିଜା ନମସ୍କାର ସବୁ ଷ୍ଟାଫ୍ ମାନଙ୍କୁ ନମସ୍କାର ସବୁ ଶ୍ରୋତାମାନଙ୍କୁ ଗୁଡ୍ ମର୍ଣ୍ଣିଂ ଇଣ୍ଟରନ୍ୟାସନାଲ ଜୋକ୍ ଡେରେ ଡାଇଲିନ୍ ଚିଟ୍ ଚାଟ୍ରେ ଯେଉଁ ଟପିକ୍ଟି ରଖିଥିଲେ ଆଜି ଏମିତି କୋଉ ବ୍ୟକ୍ତି ଅଛନ୍ତି ଯିଏ ଆପଣଙ୍କୁ ଖୁବ୍ ହସାନ୍ତି ଏଇ ଟପିକ୍ରେ କଲ୍ କଲେ ସମସ୍ତେ ଏବଂ ତାଙ୍କର ନିଜ ଲାଇଫ୍ର ବ୍ୟକ୍ତିଗତ କଥା ଏବଂ ବ୍ୟକ୍ତିଙ୍କ ବିଷୟରେ ଜଣେଇଲେ ମଜା ଲାଗିଲା ଡାଇଲିନ୍ ଆଜି ସବୁ ଶ୍ରୋତାମାନଙ୍କୁ ସେଥିପାଇଁ ଧନ୍ୟବାଦ ଯେଉଁମାନେ ପାର୍ଟିସିପେଟ୍ କରିଥିଲେ ଆପଣ ତ ହସି ହସି ପ୍ରୋଗ୍ରାମ କରନ୍ତି ସବୁବେଳେ ବହୁତ ବଢିଆ ଲାଗେ ସେଥିପାଇଁ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା ଆମେ ଗୋଟେ ଜୋକ୍ ଲେଖିଛୁ ଆପଣ ପଢିଦିଅନ୍ତୁ ଜଣେ ବ୍ୟକ୍ତି ଡକ୍ଟରଙ୍କ ପାଖକୁ ଗଲେ ଆଉ କହିଲେ ସାର୍ ମୁଁ ଭେସଲିନ୍କୁ ଘିଅ ଭାବି ପାଟିରେ ମାରି ଖାଇଦେଇଛି ଆପଣ କିଛି ମେଡିସିନ୍ ଦିଅନ୍ତୁ ଏଇ କଥା ଶୁଣି ଡକ୍ଟର

ସତରେ ଇନ୍ତଜାର ତୁ କିଛି ନାହିଁ କର୍ତ୍ତା ହେଇ ଟାଇମ ହଁ ଯେତେବେଳେ ଦେଖନ୍ତୁ କଥା ହଉ ହଉ ଶେଷ ମେସକୁ ସାରିବା ପାଇଁ ସମୟ ଦେଲାଣି ସାରା କିନ୍ତୁ ତା ପୂର୍ବରୁ ଗୋଟିଏ ଛୋଟ ଫର୍ମାଇସ ଆଜିର ଲାଷ୍ଟ ଫର୍ମାଇସ ଉର୍ଭିଧର ସମ୍ବଲପୁରରୁ ପଠେଇଛନ୍ତି ଥେମରା ସମ୍ବଲପୁରରୁ ଶୁଣିବା ପାଇଁ ଚାହିଁଛନ୍ତି ଗୁଡ୍ ମର୍ଣ୍ଣିଂ ସହିତ ଏ ସୁନ୍ଦର ଗୀତଟି ଚୋର କି ଆରେଜିଆ ଦବଙ୍ଗ ଚଳଚ୍ଚିତ୍ରରୁ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ ଏ ବ୍ୟୁଟିଫୁଲ ଟ୍ରାକ୍ଟି ନିଶ୍ଚିତ ଭାବରେ ତାଙ୍କ ପାଇଁ ପ୍ଲେ କରିଦେଉଛୁ ଆଜିର ଡେନ୍ବୋ ଏସ୍ଏମ୍ଏସ୍ର ଲାଷ୍ଟ ସଙ୍ଗ ଭାବରେ ଜଣାଇଛନ୍ତି ହ୍ୟାଲୋ ହାଏ ଜଣାଇଛନ୍ତି ସବୁ ଡେନ୍ବୋ ଏସ୍ଏମ୍ଏସ୍ର ଆର୍ଜିଏସ୍ ମାନଙ୍କୁ ଆପଣଙ୍କୁ ମଧ୍ୟ ହ୍ୟାଲୋ ହାଏ ଗୁଡ୍ ମର୍ଣ୍ଣିଂ ତେବେ ସାଥୀ ସେଇ ଭର୍ଷା ଭିଜା ସକାଳରେ ଆପଣମାନଙ୍କ ସହିତ ମ୍ୟୁଜିକାଲ ହମସଫର ଥିଲା ବିଶ୍ୱଜିତ କିନ୍ତୁ ସମୟ ବର୍ତ୍ତମାନ କହିଲାଣି ଅଭି କହିନା ପଡ଼େଗା ଆପ୍ ସବକୁ ଅଲବିଦା ସାଥୀ ଚଲତେ ଚଲତେ କବ ଟାଇମ ହୋ ଗଯା ଆପକୁ ଅଲବିଦା କହିନେ କା ୟେ ତ ଦିଲ ସେ କଭି ଯାତା ହି ନହିଁ କି ଆପକେ ସାଥ ପୁରା ଦିନ ରହିବା ପାଇଁ ଇଚ୍ଛା ହଉଛି କିନ୍ତୁ କଣ କରିବା ସାଥୀ ସମୟରେ ଆମେ ସମସ୍ତ ବନ୍ଧା ନେକ୍ସଟ ଆଜି ଆସିକି ପହଞ୍ଚିଗଲେଣି ଆପଣମାନଙ୍କ ସହିତ ରହିବେ ଶ୍ରୀଲା ଆଫ୍ଟରନୁନ୍ ପର୍ଯ୍ୟନ୍ତ ଷ୍ଟେ ଟ୍ୟୁନ୍ଡ ଆଉ ମୋତେ ଦିଅନ୍ତୁ ବିଦାୟ ରହିଲି ନମସ୍କାର।

ସବୁବେଳେ ନିଜ ସିମ୍ପ୍ଲିସିଟି ପାଇଁ ଲୋକମାନଙ୍କ ପାଖରେ ପରିଚିତ ହୋଇଥାନ୍ତି ଏବଂ ତାଙ୍କର ଯେତିକି ସିମ୍ପ୍ଲିସିଟି ରହିଛି ତାଠାରୁ ଅଧିକ ତାଙ୍କର ଟ୍ୟାଲେଣ୍ଟ ରହିଛି। ଯେତିକି ସେ ସିମ୍ପଲ ତାଠୁ ଖୁବ୍ ଗୁଣରେ ଅଧିକା ସେ ଟ୍ୟାଲେଣ୍ଟେଡ। ନିଜ ଗୀତ ମାଧ୍ୟମରେ ଅନେକ ବର୍ଷ ଧରି ଲୋକମାନଙ୍କୁ ବାନ୍ଧି ରଖିଛନ୍ତି, ସୃଷ୍ଟି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ଫ୍ୟାନ୍ ବେସ୍। ଏଇ ସିମ୍ପଲ ଆଉ ସିଙ୍ଗିଙ୍ଗ, ଏଇ ଦୁଇଟା ଜିନିଷ ଯେତେବେଳେ ଆପଣ ଶୁଣିଛନ୍ତି, ଆପଣ ଗେସ୍ କରିସାରିବେଣି କି ଆମେ ଆଜି କାହା ବିଷୟରେ କଥା ହେବାକୁ ଯାଉଛେ। ୟେସ୍ ଫ୍ରେଣ୍ଡସ୍, ଆଜି ଆମେ କଥା ହେବାକୁ ଯାଉଛେ ବଲିଉଡ୍ର ଏମିତି ଜଣେ ସିଙ୍ଗର, ବଲିଉଡ୍ ତ ନୁହେଁ ଇଣ୍ଡିଆନ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଏମିତି ଜଣେ ତାରକାଙ୍କ ବିଷୟରେ ଯିଏ ଖୁବ୍ କମ୍ ଦିନରେ କୋଟି କୋଟି ଫ୍ୟାନ୍ସ ତିଆରି କରିପାରିଛନ୍ତି ଏବଂ କୋଟି କୋଟି ଫ୍ୟାନ୍ସଙ୍କ ମନରେ ସୃଷ୍ଟି କରିପାରିଛନ୍ତି ଏକ ନୂଆ ଲହର। ଆଜି ଆମେ କଥା ହେବା ଇଣ୍ଡିଆନ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅରିଜିତ ସିଂଙ୍କ ବିଷୟରେ।

0: କମି ଥୋଡ଼ା ଅର୍
1: ବାହାରେ ପାଗ ଦେଖୁଛନ୍ତି ତ କେଉଁଭଳି ହେଇଛି ତା ଭିତରେ ବି ଆମ ସମସ୍ତଙ୍କୁ କାମ କରିବା ପାଇଁ ପଡିବ ବାହାରକୁ ଯିବା ପାଇଁ ପଡିବ ତେଣୁ କରିକି ଟିକେ ସଚେତନତା ଅବଲମ୍ବନ କଲେ ଏଇ ପାଗର ମଜା ବି ଆମେ ଉଠେଇ ପାରିବା ତା ସହିତ ଏଇ ଯୋଉ କ୍ଲାଇମେଟ୍ ରହିଛି ସେଇ କ୍ଲାଇମେଟ୍ରେ ଟିକେ ଏନ୍ଜୟ କରିବା ସହିତ ଆମର ସବୁ କାମ ନର୍ମାଲ ଦିନ ଭଳି ହେଇପାରିବ ତେବେ ଏଇଟା ବାଜିବା ସହିତ ଆରମ୍ଭ ହେଇଯାଇଛି କାର୍ଯ୍ୟକ୍ରମ କଳାକାର ଯେଉଁଥିରେ ଆମେ ଏଣ୍ଟରଟେନମେଣ୍ଟ ଫିଲ୍ଡରେ ଆମକୁ ଏଣ୍ଟରଟେନ୍ କରି ଆସୁଥିବା ସେମିତି କିଛି କଳାକାରଙ୍କ ବିଷୟରେ କଥା ହଉ ତେବେ ଆଜି କଳାକାର ଶୋରେ ଡିପି ନେଇ ଆସିଛି ଆପଣଙ୍କ ପାଖକୁ ଏମିତି ଜଣେ କଳାକାରଙ୍କ କଥା ଯେଉଁ କଳାକାର

ତେବେ ଆପଣଙ୍କୁ କହି ରଖୁଛି ଅରିଜିତ ସିଂ ଜଣେ ଏମିତି ସିଙ୍ଗର ଯିଏ ତାଙ୍କ ଭଏସ୍ ଏବଂ ଭାବପୂର୍ଣ୍ଣ ଗାୟକୀ ପାଇଁ ଖୁବ୍ ଜଣାଶୁଣା ଖାଲି ରୋମାଣ୍ଟିକ କାହିଁକି ସୁଫି ସ୍ୟାଡ୍ ଏବଂ ଡ୍ୟାନ୍ସ ଆଦି ସମସ୍ତ ଜେନରରେ ସେ ନିଜର ପାରଦର୍ଶିତା ଏବଂ ନିଖୁଣ ଟ୍ୟାଲେଣ୍ଟ ଦେଖାଇ ସାରିଛନ୍ତି ଅରିଜିତ ସିଂ ଅନେକ ଫିଲ୍ମ ଫେୟାର ଏବଂ ନ୍ୟାସନାଲ ଫିଲ୍ମ ଆୱାର୍ଡ ମଧ୍ୟ ହାତେଇ ପାରିଛନ୍ତି କେବଳ ହିନ୍ଦୀ ନୁହେଁ ବରଂ ବଙ୍ଗଳା ଏବଂ ଅନ୍ୟାନ୍ୟ ଅନେକ ଭାଷାରେ ସେ ସୁପର ହିଟ୍ ଗୀତ ଗାଇ ସାରିଛନ୍ତି ଏତେ ବଡ଼ ଷ୍ଟାର ହେବା ସତ୍ତ୍ୱେ ସବୁବେଳେ ସାଧାରଣ ଜୀବନଶୈଳୀରେ ନିଜ ଜୀବନ ଅତିବାହିତ କରି ଫ୍ୟାନ୍ସ ମାନଙ୍କୁ ଅନୁପ୍ରାଣିତ କରନ୍ତି ତା ସହିତ ସାଧାରଣ ଲୋକଙ୍କ ଭଳି ଚଳନି ତାଙ୍କୁ ନିଜ ଫ୍ୟାନ୍ସ ମାନଙ୍କ ସହିତ ଅଧିକ ନିକଟବର୍ତ୍ତୀ କରାଇପାରିଛି

ଶ୍ରୀମନ୍ଦିରରେ ଶୁଭୁ ନାହିଁ ଗହଳି ଚହଳି, ବାଜୁ ନାହିଁ ଘଣ୍ଟି ଘଣ୍ଟା କାହାଳି। ସ୍ନାନ ମଣ୍ଡପରେ ଶହେ ଆଠ ଗରାର ସ୍ନାନ ପରେ ଦାରୁଦିଅଙ୍କୁ ମୋର ଜ୍ୱର। ଅନବସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା, ଭାବ ବିନୋଦିଆଙ୍କ ଦର୍ଶନ କରିପାରୁନାହାନ୍ତି ଅଶେଷ ଭକ୍ତ ଜନ। ହେଲେ ସେ ତ ଲୀଳାମୟ, ଏମିତି ଲୀଳା ଯେ ସେବା କେଉଁଠି ଭକତଠାରୁ ମୁହୂର୍ତ୍ତେ ଦୂରେଇ ରହିପାରନ୍ତି। ସେଇଥିପାଇଁ ତ ଦ୍ୱିତୀୟ ଶ୍ରୀକ୍ଷେତ୍ର ଏବେ ବ୍ରହ୍ମଗିରିର ଅଲାରନାଥଙ୍କ ମନ୍ଦିର। ଅଲାରନାଥଙ୍କ ପୀଠରେ ଏବେ ଭକତଙ୍କର ଭାରି ଭିଡ଼। ବିଶ୍ୱାସ ଯେ ବର୍ଷସାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରେ ଯେତିକି ପୁଣ୍ୟ, ଏଇ ପନ୍ଦର ଦିନ ଭିତରେ ପ୍ରଭୁ ଅଲାରନାଥଙ୍କର କ୍ଷଣିକେ ଦର୍ଶନ ମାତ୍ରକେ ସେତିକି ପୁଣ୍ୟ। ତେବେ ଭକ୍ତ ଓ ତାର ଭକ୍ତି ଇଏ କୌଣସି ପାପ ପୁଣ୍ୟର ହିସାବଠାରୁ ଢେର ଉପରେ। କେବଳ ଭକତଟିଏ ଢାଳିପାରେ ତାର ଭାବର ଲୁହ, ଆଉ ସେ ଭାବର ଲୁହରେ ବନ୍ଧା ଶଙ୍ଖଚକ୍ରଧାରୀ ମହାବିଷ୍ଣୁ ସ୍ୱରୂପ ଶ୍ରୀ ଶ୍ରୀ ଅଲାରନାଥ।

ବ୍ରହ୍ମଗିରି ପର୍ବତ ଉପରେ ବିଦ୍ୟମାନ କଳା ମୁଗୁନି ପଥରରେ ଚକଚକ ବିଷ୍ଣୁ ପ୍ରତିମା ଏକଦା ଯେ ବ୍ରହ୍ମାଙ୍କର ଉପାସନାରେ ଏଠାରେ ପ୍ରତିଷ୍ଠିତ କୋଟିଏ ଜନ କଲ୍ୟାଣର ପ୍ରତୀକ ଭାବରେ ପ୍ରତିଷ୍ଠିତ ବୋଲି ବିଶ୍ୱାସ ମନ୍ଦ ମନ୍ଦ ହସ ଦୁଇ ପାର୍ଶ୍ୱରେ ଶ୍ରୀଦେବୀ ଭୂଦେବୀଙ୍କର ବାସ ଦଣ୍ଡାୟମାନ ରୂପରେ ହାତରେ ଶଙ୍ଖ ଚକ୍ର ଗଦା ପଦ୍ମ ସୁଶୋଭିତ ହେଲେ ମୁଖ ଏବଂ ହସ୍ତରେ ଫୋଟକା ଚିହ୍ନ ଏହି ଚିହ୍ନ ଜଣେଇ ଦିଏ କୁନି ଭକତର ନିର୍ମର ଭାବର ଡାକରେ ସ୍ୱୟଂ ନାରାୟଣ ପଥର ବିଗ୍ରହରୁ ବାହାରି ଆସି ଗ୍ରହଣ କରି ନେଇଥିଲେ କ୍ଷୀରି ଆଲବର ନାଥ ସେଇ ହିଁ ଅଲାର ନାଥ ଦକ୍ଷିଣ ଭାରତର ବ୍ରାହ୍ମଣ ପୂଜକ ଶ୍ରୀକେତନ ଅଲାରନାଥଙ୍କର ପୂଜାରୁ ନିଜକୁ ଗ୍ରହଣ କରିଥିଲେ ସମର୍ପିତ ଏକଥା କୌଣସି କାର୍ଯ୍ୟ ପାଇଁ କିଛିଦିନ ପାଇଁ ବାହାରକୁ ଯିବାକୁ ପଡ଼ିବାରୁ ନିଜ ପତ୍ନୀ ଏବଂ ବାର ବର୍ଷର ପୁତ୍ରକୁ ଅର୍ପଣ କରିଯାଇଥିଲେ ପ୍ରଭୁଙ୍କର ନିତ୍ୟ ସେବା ପୂଜାର ଦାୟିତ୍ୱ ବାର ବର୍ଷର ପୁତ୍ର ଜାଣେ ନା ପୂଜା ଜାଣେ ନା ନୀତି ନିୟମ ବିଧି ସେ ଜାଣେ ପ୍ରଭୁ ତାର ଏକାନ୍ତ ନିଜର ସେ ତାର ସଖା ସେ ତାର ବନ୍ଧୁ ପ୍ରଭୁ ସବୁକିଛି ତା ପାଇଁ ସେଥିପାଇଁ ସେ କହେ ଆସ ଅଲାର ଖାଅ କ୍ଷୀରି ବାପା ଯାଇଛନ୍ତି ତୀର୍ଥ କରି ଭାବ ବିନୋଦିଆ ଠାକୁର ଆଖିରେ ଆଖି ବୁଝି ରଖିଦିଏ କ୍ଷୀର ସେ ତ ଭୋଜନ ପ୍ରିୟ ମାଧବ ଭାବରେ ଡାକିଦେଲେ ଯାହା ଦେଲେ ତାହା ସାଜେ ନୈବେଦ୍ୟ ଆସିଲେ ଠାକୁର ସାଜିଲେ ବନ୍ଧୁ ଖାଇଲେ କ୍ଷୀରି ଯେବେ ପୁତ୍ର ସନ୍ଧାନରେ ଆସି ମାତା ଦେଖିଲେ ସତରେ କଣ ପ୍ରଭୁ ଆସି କ୍ଷୀରି ଖାଇଛନ୍ତି ଏଇଠି କରିଦେଲେ ଚିତ୍କାର ସେଇଠି ପ୍ରଭୁଙ୍କ ହାତରେ ଛାତିରେ ଖାଉ ଖାଉ ପଡ଼ିଯାଇଥିଲା ଗରମ କ୍ଷୀର ଇଏ ହେଉଛନ୍ତି ଜୀବନ୍ତ ଠାକୁର ଆଜି ବି ସେ ଚିହ୍ନ ଦିଏ ସ୍ୱାକ୍ଷର ଭାବଭକ୍ତିର ଅନନ୍ୟ ଠାକୁର ଅଲାରନାଥ ଅନବସର ସମୟରେ ଦାରୁବ୍ରହ୍ମ ଯେତେବେଳେ ଅନସର ପିଣ୍ଡିରେ ଥାଇ ଗୁପ୍ତ ସେବାରେ ନିଜକୁ ହଜେଇ ଦେଇଥାନ୍ତି ନିଜକୁ ଲୁପ୍ତ କରି ରଖିଥାନ୍ତି ସେ ସମୟରେ ଭକତ କେତେ ମନ ଧରିକି କେତେ ଭାବର ସହିତ ଭକ୍ତିର ସହିତ ତାର ପ୍ରଭୁଙ୍କୁ ଖୋଜି ଖୋଜି ଯାଇ ପହଞ୍ଚେ ଅଲାରନାଥଙ୍କ ପାଖରେ ସେ ମଧ୍ୟ ମହାବିଷ୍ଣୁ ସେ ଦାରୁ ବ୍ରହ୍ମଙ୍କର ଆଉ ଏକ

ଜଗନ୍ନାଥଙ୍କ ମହିମାରେ ସମୃଦ୍ଧ ଅନେକ ଗାଥା କାହାଣୀ ବିଶ୍ୱାସ ସବୁରି ମୂଳରେ ସେଇ ଗୋଟିଏ କଥା ଭାବ ଭକ୍ତି ସମର୍ପଣର କଥା।

ସେଇଥିପାଇଁ ତ ଦିନେ ଅଣସରରେ ପ୍ରଭୁଙ୍କର ଦର୍ଶନ ନ ପାଇ ବିରହ ମିରମାଣ ଭକ୍ତ ଶ୍ରୀଚୈତନ୍ୟ ପ୍ରଭୁଙ୍କ ନିର୍ଦ୍ଦେଶରେ ଆସି ବ୍ରହ୍ମଗିରିର ଅଲାରନାଥଙ୍କ ପୀଠରେ ପହଞ୍ଚି ଯେବେ ଦର୍ଶନ ଲାଭ କଲେ ଚତୁର୍ଭୁଜ ଶ୍ରୀହରି ଅଲାରନାଥଙ୍କ ମଧ୍ୟରେ ଜଗତର ନାଥଙ୍କୁ ଉତ୍ତପ୍ତ ଶରୀରର ଭକ୍ତିର ଶକ୍ତିରେ ପ୍ରଣିପାତରେ ତରଳିଗଲା ପସ୍ତର ଖଣ୍ଡ। ଆଉ ଆଜି ବି ସର୍ବାଙ୍ଗଶିଳା ଭାବରେ ସେ ପ୍ରମାଣ ଦିଏ ଅପୂର୍ବ ଭକ୍ତିର ଉର୍ଜା ଶକ୍ତି ସାମର୍ଥ୍ୟର। ଅଣବସରଟି ଏହି ପନ୍ଦର ଦିନ ବ୍ୟତୀତ ଅନ୍ୟ ଦିନମାନଙ୍କରେ ମଧ୍ୟ ଭକ୍ତଜନମାନେ ଲଭନ୍ତି ଅଲାରନାଥଙ୍କର ଦର୍ଶନ, ଆଉ ପାଆନ୍ତି ମହା ଅମୃତ ସମ କ୍ଷୀର ପ୍ରସାଦ। ଦିବ୍ୟ ରୂପକାନ୍ତିର ଅପୂର୍ବ ଶାନ୍ତିର ସନ୍ଧାନ ପାଇଁ ଭକ୍ତ ସେଇ କଳା ମୁଗୁନି ପଥରର ମୂର୍ତ୍ତିକୁ ଦେଖି ମହାବିଷ୍ଣୁଙ୍କର ସ୍ୱରୂପ ଭିତରେ ଦେଖେ ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ, ଆଉ କହେ ଜୟ ଅଲାରନାଥ ଜୟ ଜଗନ୍ନାଥ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 82ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 82ତମ ଭାଗ।

ତେବେ ମଲ୍ଟିଭିଟାମିନ୍ ଡ୍ରପ୍ ଆକାରରେ ବି କମ୍ପ୍ଲେକ୍ସ ଓ ଆଇରନ୍ ମଧ୍ୟ ଦିଆଯାଇପାରେ। ଶେଷରେ କହିବାକୁ ଗଲେ ପୁଷ୍ଟିକର ଖାଦ୍ୟର ଦରକାରିତା ମା ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। ମା'କୁ ଉପଯୁକ୍ତ ଖାଦ୍ୟ ଭିଟାମିନ୍ ଆଇରନ୍ କ୍ୟାଲସିୟମ୍ ଇତ୍ୟାଦି ଦେଲେ ମା'ର ସ୍ୱାସ୍ଥ୍ୟର ଉନ୍ନତି ସାଙ୍ଗରେ ଗର୍ଭରେ ଥିବା ପିଲାର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହେ। ପରେ ମଧ୍ୟ ଏହି ମା'ମାନେ ନିଜ ପିଲାକୁ ଭଲ ଭାବରେ ସ୍ତନପାନ କରାଇପାରିଥାନ୍ତି। ସୁସ୍ଥ ସବଳ ପିଲାଟିଏ ଜନ୍ମ ହେଲେ କେବଳ ବାପମା ବା ପରିବାର ଲୋକମାନେ ଯେ ଖୁସି ହୁଅନ୍ତି ତାହା ନୁହେଁ, ଏ ପିଲାଟି ବଡ଼ ହେଲେ ଭଲ ମଣିଷଟିଏ ମଧ୍ୟ ହୋଇପାରେ।

ଧରଣୀ ମାର ସବୁଜ ଓଢ଼ଣୀ ଏ ଗଛ ଯେ ଆମର ପ୍ରାଣ ତାରି ପାଇଁ ନିଶ୍ୱାସ ନଉଛେ ସେ ଯେ ଅମୃତର ଦାନ ଖରା ବର୍ଷାକୁ ନିଜ ମୁଣ୍ଡେ ସହି ଆମକୁ ଦିଏ ସେ ଛାଇ ଫଳ ଫୁଲ ପତ୍ର କାଠ ଔଷଧ ସେ ଦିଏ ସଭିଙ୍କୁ ବଳାଇ କାଟି ଚାଲିଛେ ଆମେ ତାକୁ ଆଜି ଭୁଲି ଯାଇ ସବୁକିଛି ଆଉ ଲଢ଼ୁଛେ ନିଜର ସ୍ୱାର୍ଥ ପାଇଁ ବୁଝୁନାହୁଁ ଆମେ ଗଛ ବିନା ଏ ସଂସାରରେ ଆମର ଆଉ କେହି ନାହିଁ ନିଷ୍ଠୁର ସାଜି ପ୍ରକୃତି ମାର କରୁଛେ ଯେ ଆମେ କ୍ଷତି ସେଥିପାଇଁ ଆଜି ବଢ଼ୁଛି ଗରମ ଆସୁଛି ବିପଦ ଅତି ଆସନ୍ତୁ ସଭିଏ ମିଶି ନବା ଏକ ଶପଥ ବାଣୀ ଗଛଟି ଆମେ ନିଶ୍ଚେ ଲଗାଇ ହସେଇବା ଏ ବନାନୀ ହସାଇବା ସବୁଜ ବନାନୀ ହ୍ୟାଲୋ ହାଇ ନମସ୍କାର ଆଦାବ ଶ୍ରୀଆକାଲ ଷ୍ଟୁଡିଓ ଘଣ୍ଟାରେ ଆପଣମାନଙ୍କ ପାଇଁ ସମୟ ହେଇଯାଇଛି 7:27 ରେଡିଓ ପାଖରେ ଆପଣମାନେ ସମସ୍ତେ ରେଡିଓ ପାଖରେ ଆପଣମାନଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ ଆସିକି ପହଞ୍ଚି ଯାଇଛି ଆପଣମାନଙ୍କୁ କହିବା ପାଇଁ ଗୁଡ୍ ମର୍ଣ୍ଣିଂ ୟେସ୍ ସାଥୀ ଆପଣମାନଙ୍କୁ କହିଦେଇଛି ଏଇ ଶୁଭ ସକାଳର ଆରମ୍ଭରେ ଏଇ ଯୋଉ ସବୁଜ ବନାନୀ ଏଇ

ସତରେ ଯଦି ସେଇ ସବୁଜ ବନାନୀ ଭିତରେ ଆପଣ ହଜିଯାଆନ୍ତି, ତାକୁ ଟିକେ ଆଖି ପୁରେଇ ଦେଖିବା ପାଇଁ ଚେଷ୍ଟା କରନ୍ତି, ସତରେ ଯେମିତି ସେଇଠି ସମୟ ଅଟକି ଯାଏ, ନୁହେଁ କି? ଯଦି ଆପଣ ସକାଳୁ ଉଠୁ ଉଠୁ ଆପଣଙ୍କ ଘର ଆପଣଙ୍କ ଆଖପାଖ ଏରିଆରେ ବହୁତ ଗୁଡ଼େ ଗଛ ଅଛି, କେମିତି ଗୋଟେ ପଜିଟିଭ୍ ଏନର୍ଜିରେ ମନ ଦେହ ପ୍ରାଣ ସବୁକିଛି ଭରିଯାଏ, ନୁହେଁ କି? ସତରେ ସାଥୀ, ଏଇ ଗଛ ଏଇ ସବୁଜ ବନାନୀ ସହିତ ରହିଛି ଆମର ଗୋଟେ ଏମିତି ନିବିଡ଼ ସମ୍ପର୍କ, ପ୍ରକୃତି ସହିତ ଆମର ସେଇ ଭାଇବ୍ରେସନକୁ କନେକ୍ଟ କରିବାର ସବୁଠାରୁ ବଡ଼ ମାଧ୍ୟମ ଯଦି କି ଅଛି ମାଟି ପରେ, ସେ ହେଉଛି ଗଛ। ଗଛ ପାଖରୁ ଆମେ କେତେ ଯେ ଉପକାର ପାଉଛେ ତାର ଲିଷ୍ଟ ବହୁତ ଲମ୍ବା, କିନ୍ତୁ ଆଜି ଏସବୁ କଥା କହିବାର କାରଣ ହେଉଛି ଆଜି ଆମ ଭାରତ ପାଳନ କରିବ ସପ୍ତାହ ବ୍ୟାପୀ ବନ ମହୋତ୍ସବ, ମାନେ ପ୍ରତ୍ୟେକଟି ହାତରେ ଥିବ ଗୋଟିଏ ଗୋଟିଏ ଗଛ ଲଗେଇବାର ଆବେଗ ବା ଗଛ ଲଗେଇବାର ଇଚ୍ଛା। ତାହେଲେ ଆପଣମାନେ ଆଉ କାହିଁକି ଡେରି କରୁଛନ୍ତି? ଆଜି ଯେମିତି ପ୍ରତ୍ୟେକ କଲେଜ, ଏନ୍ଜିଓ, ଅନେକ ଅନୁଷ୍ଠାନ ମାନେ ଆରମ୍ଭ କରିଦେବେ ନିଜର ଗଛ ଲଗେଇବାର ସିଲସିଲାକୁ, ଆପଣମାନେ ମଧ୍ୟ ଟ୍ରାଏ କରନ୍ତୁ। ଆପଣଙ୍କ ଘର ପାଖରେ, ଆପଣଙ୍କ ଆଖପାଖରେ ଆପଣ ସାଙ୍ଗସାଥୀଙ୍କୁ ନେଇକି ଗୋଟେ ଅଭିଯାନ କରିବା ପାଇଁ ଗଛଟିଏ ଲଗାଇବା। ଏବଂ କେବଳ ଗଛଟିଏ ଲଗେଇଦେଲେ ତ ହବନି, ଗଛର ଯତ୍ନ ମଧ୍ୟ ନେବାକୁ ପଡ଼ିବ। ଏବଂ ଗଛଟିଏ ନୁହେଁ, ଅନେକ ଗୁଡ଼ିଏ ଗଛ ଲଗେଇବାର ସମୟ ଆସିଯାଇଛି। କାରଣ ଏ ଯେଉଁ ଗଛ ଆମେ ଲଗେଇବା, ଇଏ ଯେ କେବଳ ଆମ ପାଇଁ ଅନେକ ଅବଦାନ ଦେବ ତା ନୁହେଁ, ଆମ ପରବର୍ତ୍ତୀ ପିଢ଼ି ପାଇଁ ମଧ୍ୟ ଏ ସବୁଜ ବନାନୀ ହେବ ଗୋଟେ ଆଶୀର୍ବାଦ, ଏବଂ ସେ ଆଶୀର୍ବାଦ ଆମ ପାଇଁ ମଧ୍ୟ ଗୋଟେ ବହୁତ ସୁନ୍ଦର ଭବିଷ୍ୟତର ସୃଜନା ପାଇଁ, ଭବିଷ୍ୟତର କଳ୍ପନା ପାଇଁ, ଭବିଷ୍ୟତର ଗତିପଥକୁ ସ୍ପଷ୍ଟ କରିଦେବ। ତାହେଲେ ଆପଣମାନେ ଆଉ ଡେରି କରନ୍ତୁନି, ଆଜି ସବୁଜ ବନାନୀର ଭିତରେ ନିଜକୁ ହଜାଇ ଦେବା ପାଇଁ ଟ୍ରାଏ କରନ୍ତୁ, ଏବଂ ଚେଷ୍ଟା କରନ୍ତୁ ସାଙ୍ଗସାଥି ବନ୍ଧୁମାନଙ୍କ ସହିତ ଯାଇକି ନିକଟସ୍ଥ କୌଣସି ଗୋଟିଏ ଅଞ୍ଚଳରେ ଗଛଟିଏ ଲଗେଇବା ପାଇଁ ଏବଂ ତାର ଯତ୍ନ ନେବା ପାଇଁ। ଆଉ ବର୍ତ୍ତମାନ ଚାଲନ୍ତୁ।

ଯେଉଁ ଗୀତ ଆପଣମାନଙ୍କୁ ଟିକେ ଗୁଣୁଗୁଣେଇକି ଶୁଣେଇ ଦେଉଥିଲି, ସେଇ ଗୀତଟି ଶୁଣିଦେବା ଅକ୍ଷୟ ମହାନ୍ତିଙ୍କ କଣ୍ଠରେ, ସେଇ ଚିରହରିତ ଚିର ସବୁଜ ମେଲୋଡିୟସ୍ ଗୀତଟିଏ, ଯାହାକୁ କମ୍ପୋଜ୍ କରିଥିଲେ ସରୋଜ ପଟ୍ଟନାୟକ ଏବଂ ଲେଖିଥିଲେ ଦିଲୀପ। ଆସନ୍ତୁ ଶୁଣିବା ଫୁଲ ଚନ୍ଦନର ସେଇ ଗୀତ।

ଅତି ସ୍ନେହର ପୁଅ ବା ଝିଅଙ୍କର ଚିଠି ଡାକବାଲାର ସେଇ ଅବଦାନ ଖରା ବର୍ଷା ଶୀତକୁ ଖାତିର ନ କରି ଆମ ପାଖରେ ଚିଠି ମନି ଅର୍ଡର ଜରୁରୀ କାଗଜପତ୍ର ପହଞ୍ଚାଉଥିବା ସେହି ପୋଷ୍ଟମ୍ୟାନ ଭାଇ ଏବଂ ଡାକ କର୍ମଚାରୀମାନେ ଯେଉଁମାନେ ଆଜି ପର୍ଯ୍ୟନ୍ତ ଆମକୁ ଅନେକ ଜରୁରୀ ଲେଟର୍ସ ଅନେକ ଜରୁରୀ ଜିନିଷ ଆଣିକି ଆମ ଘରେ ପହଞ୍ଚାଇ ଦିଅନ୍ତି ସେହିମାନଙ୍କର ନିଷ୍ଠାପର ସେବାକୁ ସଲାମ କରିବାର ଆଜି ହେଉଛି ଦିନ ନିଶ୍ଚିତ ଭାବରେ ତାଙ୍କ ପାଇଁ ସମର୍ପିତ ଆଜିର ଦିନ ସେଥିପାଇଁ ତାଙ୍କୁ ମଧ୍ୟ ଆଜି ଗୋଟେ ବିଗ୍ ସାଲ୍ୟୁଟ୍ ଦେଉଛୁ ସାଥୀ ତା ସହିତ ଆଜି ସଙ୍ଗୀତ ଦୁନିଆ ପାଇଁ ମଧ୍ୟ ଟିକେ ଇମୋସନାଲ ଦିନ ଟିକେ ଗୋଟେ ବିଶେଷ ଦିନ କାରଣ ଆଜି ଭାରତୀୟ ସଙ୍ଗୀତର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଏମିତି ରତ୍ନଙ୍କୁ ଆମେ ବହୁତ ମନେ ପକାଉଛେ ଯାହାଙ୍କର ନାଁ ହେଉଛି ଉସ୍ତାଦ ରାଶିଦ୍ ଖାନ୍ ହୁଏତ ସେ ଆଜି ଆମ ଗହଣରେ ନାହାନ୍ତି ସ୍ୱଦେହରେ ନାହାନ୍ତି କିନ୍ତୁ ଆଜି ତାଙ୍କର ଜନ୍ମଦିନ ସେଥିପାଇଁ ଆଜି ତାଙ୍କୁ ଆମେ ମନେ ପକାଇବାର ଦିନ 1 ଜୁଲାଇ 1968 ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ଉସ୍ତାଦ ରାଶିଦ୍ ଖାନ୍ ଏବଂ ରାମପୁର ସହସ୍ୱାନ ଘରାନାର ଜଣେ ପ୍ରମୁଖ ସଙ୍ଗୀତଜ୍ଞ ଥିଲେ ଉସ୍ତାଦ ରାଶିଦ୍ ଖାନ୍ ଶାସ୍ତ୍ରୀୟ ସଙ୍ଗୀତକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ଗୋଟେ ବହୁତ ବଡ଼ ରୋଲ୍ ପ୍ଲେ କରିଥିଲେ ଉସ୍ତାଦ ରାଶିଦ୍ ଖାନ୍ ଏବଂ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ହିନ୍ଦୁସ୍ତାନୀ ଭୋକାଲ ବା ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ସମର୍ପିତ କରିଦେଇଥିଲେ ଏବଂ କେବେ ହେଲେ ବି ଲାଇଟ୍ ମ୍ୟୁଜିକ୍ ବା ବଲିଉଡ୍ର ଚାକଚକ୍ୟ ଏବଂ ଫେମ୍ରେ ନିଜକୁ ହଜାଇ ଦେବା ପାଇଁ ଚେଷ୍ଟା କରିନାହାନ୍ତି ସେଇଥିପାଇଁ ତ ସେ ନିଜକୁ ସମସ୍ତଙ୍କ ପାଖରୁ ଟିକେ ଭିନ୍ନ କରିପାରିଥିଲେ ଏବଂ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଏବଂ ଖୁବ୍ ସୁନ୍ଦର ଶାସ୍ତ୍ରୀୟ ସଙ୍ଗୀତ ଗାୟନ ଫଳରେ ଆମ ସମସ୍ତଙ୍କ ହୃଦୟରେ ମଧ୍ୟ ସଙ୍ଗୀତ ଜଗତର ଅନେକ ଲୋକମାନଙ୍କ ହୃଦୟରେ ସେ ଗୋଟେ ବିଶେଷ ସ୍ଥାନ ଗ୍ରହଣ କରିପାରିଥିଲେ ଏବଂ ବଲିଉଡ୍ରେ ମଧ୍ୟ କିଛିଟା ଗୀତ ସେ ଗାଇଛନ୍ତି ଯେମିତିକି ଆଓଗେ ଜବ୍ ତୁମ୍ ସାଜନା ଜବ୍ ମି ମିଟ୍ ୟାଦ୍ ପିଆ କି ଆଏ ବହୁତ ଷ୍ଟେଜ୍ରେ ସେ ପରଫର୍ମ କରନ୍ତି ତାହା ମଧ୍ୟ ବହୁତ ଲୋକପ୍ରିୟ ଚାଲନ୍ତୁ ତାଙ୍କରି କଣ୍ଠରେ ଗୋଟେ ସୁନ୍ଦର ଗୀତ ସହିତ ଆଜିର ଶୁଭ ସକାଳକୁ ୱାଇଣ୍ଡ ଅଫ୍ କରିବା

0: ମହବତ ଏମିତି ଆପଣମାନଙ୍କର ବର୍ଷୁଥାଉ ଆମମାନଙ୍କ ଉପରେ ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସାଙ୍ଗରେ ମ୍ୟୁଜିକାଲ ହେମସଫର ବିଶ୍ୱଜିତ ଅଛି ଆପଣମାନଙ୍କର ରେଡିଓ ପାଖରେ ଆପଣମାନେ ସମସ୍ତେ ୱେଟ୍ କରିଛନ୍ତି ଯେ 8:30 ହେଇସାରିଛି ଷ୍ଟୁଡିଓ ଘଣ୍ଟାରେ ତାମାନେ ଆପଣମାନଙ୍କର ପ୍ରତୀକ୍ଷିତ ପ୍ରୋଗ୍ରାମ ଆପଣମାନଙ୍କର ଅପେକ୍ଷା କରିଥିବାର ପ୍ରୋଗ୍ରାମ ୟେସ୍ ୟୋର୍ ଫେଭରେଟ୍ ମୋ ପସନ୍ଦର କାର୍ଯ୍ୟକ୍ରମ ରହିଛି ଆଜି ଆପଣମାନଙ୍କ ପାଇଁ ତେବେ ସାଥୀ ଚାଲନ୍ତୁ ଆଉ ଡେରି ନ କରିକି ଷ୍ଟାର୍ଟ କରିଦେବା ଆପଣମାନଙ୍କ ସମସ୍ତଙ୍କ ପାଇଁ ଆପଣମାନଙ୍କର ଫେଭରେଟ୍ ପ୍ରୋଗ୍ରାମ ମୋ ପସନ୍ଦ ଉପସ୍ଥାପନରେ ଅଛନ୍ତି ଜସ୍ମିନ୍ ପ୍ରିୟଦର୍ଶିନୀ ଏବଂ ନମିତା ମଲ୍ଲିକ ଆରମ୍ଭ କରୁଛୁ ପ୍ରୋଗ୍ରାମ ମୋ ପସନ୍ଦ
1: ହ୍ୟାଲୋ ହାଇ ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍ ମୁଁ ଆପଣଙ୍କର ସାଥୀ ଜାସ୍ମିନ୍ ସ୍ୱାଗତ କରୁଛି ଆପଣଙ୍କର ଆମର ଆମ ସମସ୍ତଙ୍କର ପ୍ରିୟ ପ୍ରୋଗ୍ରାମକୁ ଯାହାର ନାଁ ହେଲା ମୋ ପସନ୍ଦ ଓନ୍ଲି ଅନ୍ ଏଆଇଆର୍ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ
2: ଶୁଭ ସକାଳର ଶୁଭେଚ୍ଛା ଶୁଭକାମନା ଆଉ ନମସ୍କାର ସହିତ ମୁଁ ନମିତା ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ
3: ତୋର ସେଇ ପୁରୁଣା ବହି ହେବି ଯେବେ ତୁ ପଢିବୁ ପୃଷ୍ଠା ନୁହେଁ ତୁ ଆଖିରେ ମୁଁ ଭାସୁଥିବି ଶହେ ଦୁଃଖରେ ବି ମୁଁ ତ ସୁଖ ହେବି ଲୁହ ଭିଜା ଆଖିରେ ବି ତୋତେ ଚାହିଁ ହସୁଥିବି।

0: ସ୍ୱାତି, ତାହେଲେ ଏବେ ଚାଲନ୍ତୁ କଥା ହେବା ଆଉ ଶୁଣିବା ଆପଣଙ୍କ ପସନ୍ଦର ଗୀତ। ହ୍ୟାଲୋ, ମୋ ପସନ୍ଦ, କିଏ କହୁଛନ୍ତି?
1: ଦୋଲ ଗୋବିନ୍ଦ ମିଶ୍ର, ସୁଲେଗା, ଝାରସୁଗୁଡ଼ା ଜିଲ୍ଲାରୁ କହୁଛି।
0: ଆଜି ପ୍ରଥମ ଥର ପାଇଁ ମୋତେ କଲ୍ କରିଛନ୍ତି?
1: ପ୍ରଥମ ଥର ପାଇଁ କଲ୍ କରିଛି, ଆମେ ତ ଶୁଣୁଛୁ ସବୁ ପ୍ରୋଗ୍ରାମ।
0: ଆଚ୍ଛା, କେମିତି ଅଛନ୍ତି ଆପଣ ଆଗ କହିଲେ?
1: ଭଲ ଅଛୁ ମ୍ୟାଡମ, ଆପଣଙ୍କ ସହିତ କଥା ଲାଗିକି ଆଉ ଟିକେ ଭଲ ହେଇଗଲୁ।
0: ହଁ, ବହୁତ ଭଲ କଥା। ଆଉ କଣ କରନ୍ତି ଆପଣ?
1: ମୁଁ 2024 ଯାକ ଏଇଟା ମାନେ ରେସ୍ ମିଳି କାମ କରୁଥିଲି, ଏବେ ପଣ୍ଡିତ କାମ କରୁଛୁ ଆମେ।
0: ପଣ୍ଡିତ
1: ପୂଜା ପାଠ
0: କରନ୍ତି। ଆଚ୍ଛା, ଦୋଳ ଗୋବିନ୍ଦ ମିଶ୍ର ଆଜ୍ଞା ନମସ୍କାର।
1: ନମସ୍କାର ମ୍ୟାଡମ,
0: ଆପଣଙ୍କୁ ସ୍ୱାଗତ। ଆପଣଙ୍କର ଯେହେତୁ ପ୍ରଥମ ଥର ପାଇଁ କଲ୍ ଲାଗିଛି, ଆମେ ଅନ୍ତରରୁ ସ୍ୱାଗତ କରୁଛୁ ଆପଣଙ୍କୁ।
1: ଧନ୍ୟବାଦ ଧନ୍ୟବାଦ।
0: ଆପଣଙ୍କର ଏମିତି ଆଗକୁ ଆଗକୁ କଲ୍ ବି ଲାଗୁଥାଉ?
2: ସବୁବେଳେ ଲାଗିବ ଏଥର? ଆଉ
1: ସବୁବେଳେ ତ ବିଜି ବତୁଛି ଆଉ।
0: ଏଇଟା ଗୋଟେ ଏମିତି ସିଷ୍ଟମ, ଯାହାର ଥରେ ଲାଗିଗଲା ତାର କେମିତି ନା କେମିତି ଆଉ ଥରେ ଲାଗିଯାଏ ନା।
2: ସବୁବେଳେ ବିଜି ନ ବତେଇଲେ କଣ ଲୋକ ଆମକୁ ଖୋଜିବେ, ମୋ ପସନ୍ଦକୁ ଖୋଜିବେ କି? ସେଥିପାଇଁ ମୋ ପସନ୍ଦ ଟିକେ ଦେଖଉଛି ନଖରା, ଆଉ
0: ଫୋନ ଲାଇନଟା ଦେଖଉଛି ନଖରା,
2: ମୋ ପସନ୍ଦ ଖୋଜୁଛି। ଭଗବାନଙ୍କୁ ଯଦି ସମସ୍ତେ ସବୁବେଳେ ପାଇଯାନ୍ତେ ତାହେଲେ କିଏ ଭଗବାନଙ୍କୁ ଖୋଜନ୍ତି? ଖୋଜି ଶେଷରେ ମିଳିବ।
0: ଭଗବାନଙ୍କୁ ଯେମିତି ପାଇବା ପାଇଁ ବହୁତ ଚେଷ୍ଟା କରିବାକୁ ପଡେ, ସେମିତି ଯେକୌଣସି କାମରେ ସଫଳ ହେବା ପାଇଁ ବହୁତ ଚେଷ୍ଟା କରିବାକୁ ପଡିବ।
1: ସେଇ ଯୋଉ ଜିନିଷ କହିଲେ ସେ ଜିନିଷଟା ମୋର ପୁଅ ଏବେ କରୁଛି। 2027 ମସିହାରେ ତାର ମେଟ୍ରିକ ପରୀକ୍ଷା ଦେବ ତ 2023ରେ, ଏବେଠୁ ପୁରା ପରିଶ୍ରମ କରିବା ଲାଗିଛି ଆଉ।
2: ବଢିଆ ପୁଅ ତାହେଲେ ଆପଣଙ୍କର?
1: ଗୋଟିଏ ପୁଅ, ସେ ଟ୍ୟୁସନ ପଢୁଛି, ଏଇଟା ଝାରସୁଗୁଡ଼ାକୁ ଯାଏ, ଏଇ ଆମର ସୁଲେଇରୁ ମୁଁ ତାକୁ ନେଇଦିଏ। ଝାରସୁଗୁଡ଼ା ଏଠି 25 କିଲୋମିଟର, ଝାରସୁଗୁଡ଼ା ଏଠୁ ଆମ ଗାଁରୁ 25 କିଲୋମିଟର, ଟ୍ୟୁସନ ଯାଏ, ସେଠି ଟ୍ୟୁସନ କରେ।
2: 10th class ହେଲା ଏବେ?
1: ହଁ, ଏବେ 10th class ହେଲା।
2: ଏତେ ପରିଶ୍ରମ କରୁଛନ୍ତି ଯେହେତୁ, ତାଙ୍କୁ ଭଗବାନ ଭଲ ଫଳ ନିଶ୍ଚୟ ଦେବେ।
0: ନିଶ୍ଚିନ୍ତ ଭାବରେ ତାଙ୍କ ପରିଶ୍ରମର ଫଳ ମିଳିବ।
2: ଆଉ ଆର ବର୍ଷ ଏଇ ଦିନରେ ଆପଣ ଆମକୁ ଭଲ ଖବର ଦଉଥିଲେ।
1: ପୁରା ପୁରି ସେଇଟା ତ କହୁଛ,
0: ଠିକ କଥା। ନାଇଁ, ଖାଲି ଭଲ ଖବର ହବନି, ଭଲ ଖବର ସହିତ କିଛି ଗୋଟେ ଆସିବା ଦରକାର ନା, ଆଉ ଭଲ ଭଲ ଜିନିଷ।
1: ସେଟା ନିଜର ବି ପଢ଼ବାର ଚାହିଁ, ତାକୁ ତ ପଚାରିଲୁ ଯେ ବାବୁ ତୁ ପଢିବୁ କି ନାଇଁ, ପଢିବି ମୁଁ, ସେଥିରେ ତ ତା ପିସାରେ ସେତିକି ମାନେ।

0: ଆମେ ପରିଶ୍ରମ କରୁଛୁ ଯେ ପିଲାଟା ଭାଇ ପଢୁ, ତା ଯେହେତୁ ନିଜର ଇଚ୍ଛା ଅଛି ପଢ଼ବାରେ,
1: ପିଲାମାନଙ୍କର ନିଜର ଇଚ୍ଛା ଥିଲେ ବାପା ମାଙ୍କର ବି ଇଚ୍ଛା ହବ ଯେ କିଛି ସାହାଯ୍ୟ କରିବା ପାଇଁ, ସହଯୋଗ କରିବା ପାଇଁ। କୋଉ ବାପା ମା ନ ଚାହାନ୍ତି ଯେ ପିଲା ଆଗକୁ ବଢୁ ବୋଲି, କିନ୍ତୁ ପିଲା ଇଚ୍ଛା କରିବାର ଅଛି,
0: ଇଚ୍ଛା କରୁଛି। ଆଉ ସେଥିଲାଗି ଆମେ ତାର ଲାଗି ସବୁ ପ୍ରକାର ସୁବିଧା କରୁ, ଯେମିତି ସେ କହୁଛି ସେମିତି ସେ ପଢୁଛି ବି ଠିକ, ଏବେ ଯାକ ଠିକ ତ ପରିଶ୍ରମ କରୁଛି। ରାତି ତାର 4ଟାରୁ ସେ ନିଜର ନାମ ଦେଇକି ଉଠିକରି ପଢି ଯାଉଛି, ପୁଣି ସକାଳ 6ଟାରୁ 8ଟା ଗୋଟେ ଟ୍ୟୁସନ ପଢୁଛି, ତାପରେ ସନ୍ଧ୍ୟାରେ ସେ ଆସଲା ଯାଉଛି 5ଟାରୁ 9:30 ପର୍ଯ୍ୟନ୍ତ ସେଠି ଟ୍ୟୁସନ ପଢୁଛି।
1: ଏତେ କଥା କହିଲେଣି ପୁଅ ବିଷୟରେ, କିନ୍ତୁ ପୁଅର ନାଁ କହିନାହାନ୍ତି।
0: କୃଷ୍ଣା ମିଶ୍ର,
1: କୃଷ୍ଣା ମିଶ୍ର ନାଁ ବି ସେମିତି ଦେଇଛନ୍ତି, ବଢିଆ ନାଁ। ନିଶ୍ଚୟ ଆପଣ ଦେଇଥିବେ ନାଁଟି?
0: ବାପା ଦେଇଛନ୍ତି।
1: ଆଚ୍ଛା, ଆଉ ତାହେଲେ ଆପଣଙ୍କର ଘରଣୀଙ୍କ ନାଁ କଣ? ଆଉ ତାଙ୍କ ବ୍ୟତୀତ ଘରେ ସବୁ କିଏ କିଏ ଅଛନ୍ତି?
0: ଦୀପାଞ୍ଜଳି ମିଶ୍ର, ମୋର ବାପା ମା ଅଛନ୍ତି। ମୋର ବାପା ନାଁ ଲଲିତ ମୋହନ ମିଶ୍ର, ମୋର ମା ନାଁ ସ୍ନେହଲତା ମିଶ୍ର, ମୋର ଗୋଟିଏ ଭାଇ ଅଛି, ତାର ନାଁ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସେ ବେଦାନ୍ତରେ କାମ କରେ।
1: ଆପଣ ପୂଜା ପାଠ କରୁଛନ୍ତି? କୋଉଠି କୋଉଠି ସବୁ ଯାଇକି ପୂଜା କରନ୍ତି? ମନ୍ଦିରକୁ ଯାଆନ୍ତି ନା ଘରୁଆ କଣ?
0: ମନ୍ଦିର ନାଇଁ, ଘରେ ଆମର ଯେମିତି ଯଜମାନ ମାନେ ଅଛନ୍ତି ସବୁ, ସେ ଯେମାନେ ତାଙ୍କର କାହା ବାହାଘର ହେଲା, କାହା ବ୍ରତ ଘର ହେଲା, କି କୌଣସି ତାଙ୍କର କାର୍ଯ୍ୟକ୍ରମ ହେଲା, ହେଲେ ଆମକୁ କହିଲେ ଆମେ ଯାଇକି କରୁ ଆଉ।
1: ଆଚ୍ଛା, ତାହେଲେ ଆପଣ କୋଉ କୋଉ ପୂଜା କରନ୍ତି?
0: ଆମେ ସବୁ ଚଣ୍ଡିପାଠ, ତାପରେ ବ୍ରତ ଘର, ବାହାଘର, ସତ୍ୟନାରାୟଣ ପୂଜା, ସବୁ ପ୍ରକାର ପୂଜା କରୁ ଆମେ।
1: ତାହେଲେ ସବୁ ପ୍ରକାର ପୂଜା ଜାଣିଛନ୍ତି ଆପଣ, ମନ୍ତ୍ର ବିଧି?
0: ହଁ, ମୋର ବାପାଙ୍କର ଶିଷ୍ୟ ପୁଅ ମାନେ ବି ଅଛନ୍ତି।
1: ଏତେ ଗୁଡ଼େ ଏତେ ପ୍ରକାରର ମନ୍ତ୍ର କେମିତି ମନେ ରଖନ୍ତି? କଣ ମୁଖସ୍ଥ କରନ୍ତି ସବୁ?
0: ନାଇଁ, ବହି ଅଛି ମୋର, ଟିକେ ଟିକେ ମୁଖ ପୁରାପୁରି ନୁହେଁ ଯେ ଆମେ ଟିକେ ଟିକେ ବହି ଦେଖୁ, କିନ୍ତୁ ମୋର ବାପାଙ୍କର ସବୁ ମୁଖସ୍ଥ ଅଛି।
1: ଓହୋ, ତାହେଲେ ଆପଣ ବହି ଟିକେ ଟିକେ ଦେଖନ୍ତି, ଆସ୍ତେ ଆସ୍ତେ ହେଇଯିବ ଆପଣଙ୍କର। ଆପଣ ଚାକିରିରେ ଥିଲେ ନା, ସେପଟେ ଅଲଗା ଲାଇନରେ ଥିଲେ?
0: ହଁ, ଆମର ଘରେ ମ୍ୟାଡମ ଆମେ ମାନେ ପିଆଜ ଲେସୁନ ମାଛ ମାଂସ ଅଣ୍ଡା କିଛି ନାହିଁ, ଆମର ସବୁ ସବୁ ସାଦା।
1: ଆରେ ବାଃ, ବଢିଆ।
0: ଆଉ ଆମର ଭଉଣୀକୁ ବାହାଘର କଲୁ ଯେ ବିନା ପିଆଜ ଦେଶୁନ, ଆମେ ଯେତେବେଳେ ବ୍ରତ ହେଲୁ ସେତେବେଳେ ବି ବିନା ପିଆଜ ଦେଶୁନ, ଆମେ ଯେତେବେଳେ ଦୁଇ ଭାଇ ବାହାଘର ହେଲୁ ସେତେବେଳେ ବି ବିନା ପିଆଜ ଦେଶୁନ, ଆମର କୌଣସି ବି କାର୍ଯ୍ୟକ୍ରମ ହୁଏ ସବୁ ବିନା ପିଆଜ।
1: ଆପଣଙ୍କର ଯୋଉ କାମ ହୁଏ ସେଥିରେ ଯୋଉ ବିନା ପିଆଜ ରସୁଣ କରନ୍ତି, ସମସ୍ତେ ଜାଣିଥିବେ, ଆସନ୍ତି ନା ନାହିଁ କେହି ଖାଇବା ପାଇଁ?
0: ଆସନ୍ତି ଆସନ୍ତି ଆସନ୍ତି, ଆଉ ବହୁତ ସ୍ୱାଦିଷ୍ଟ ବନେ, ସମସ୍ତେ ପ୍ରଶଂସା ବି କରନ୍ତି।
1: ସ୍ୱାଦିଷ୍ଟ ହୁଏ ମୁଁ ଜାଣିଛି,
2: ବିନା ପିଆଜ ରସୁଣ ବହୁତ ବଢିଆ ଲାଗେ,
1: କିନ୍ତୁ ବହୁତ ଲୋକଙ୍କର ଆଶା ଥାଏ ବାହାଘର ଫଙ୍କସନ ରେ ବିଶେଷ କରି ଆଇଁଷ ଖାଇବେ, ସେଇଥିପାଇଁ ବାହାଘର ଯେତେବେଳେ ଠିକ ହୁଏ କୋଉ ଦିନ ଆଇଁଷ ବାହାର ବୋଲି ଆଗେ ଟିକ ମାରିଦିଅନ୍ତି।
0: ନାଇଁ ନାଇଁ, ଆମର ସେମିତି ନାହିଁ, ଆମେ ମୋର ଭଉଣୀକୁ ବାହାଘର ଯୋଉଠି କଲୁ ସେଠି ଆଗେ କହିଦେଲୁ ଆମର କୌଣସି ପ୍ରକାର ମାନେ ମାଛ ମାଂସ ଚଲିବ ନାହିଁ, ମୋର ଇଚ୍ଛା ଆଜି ତ ଦେଖ ନେଲେ ନାହିଁ, ଆମେ ଆଗରୁ କହିଦେଇଥିଲୁ,
1: ସେମାନେ ବି ରାଜି ସେଥିରେ ହେଲେ,
0: ସେମାନେ ରାଜି ଥିଲେ,
1: ବଢିଆ। ଆଉ
0: ଆମେ ଏଇଟା କରୁ କି ଯେ ଭାଇ ଆମର ଭଉଣୀଟା ତୁମ ଘରକୁ ଗଲେ ତୁମେ ସେ ଖାଅ ଯାହା କର ସେଥିରେ ମନା ନାଇଁ, କିନ୍ତୁ ଆମର ଘରେ ନାଇଁ ଚଲେ।
1: ଆଚ୍ଛା,
0: ସେମାନେ କାହିଁକି ମନା କରି ସେମାନେ ଖାଆନ୍ତି, ଆମେ ଯଦି ଗଲେ ଆମର ଲାଗି ସବୁ ବିନା ପ୍ୟାରେ ସବୁ ଅଲଗା କରିକି କରନ୍ତି।
1: ସେମାନେ ଯଦି ଖାଆନ୍ତି ଆପଣଙ୍କ ଭଉଣୀ ସେଠି କେମିତି ଚଳନ୍ତି? ସେ ବି ଖାଇଲେଣି ଏବେ?
0: ନାଇଁ ନାଇଁ ନାଇଁ, ସେ ନେଇ ଖାଏ, ସେ ରନ୍ଧା
1: ଖାଆନ୍ତିନି
0: ନା,
1: ଖାଲି ରାନ୍ଧିକି ଦିଅନ୍ତି।
0: ହଁ, ଆଉ ସେ ମୋର ଯୋଉ ଏବେ ବନ୍ଧୁ ଅଛି ସେ ବି ଏବେ ଆଉ ଖାନା ପିଲାକୁ ସେ ପହିଲା ବୋଲା ଖାଉଥିଲେ, କିନ୍ତୁ ଏବେ ସେ ବି ଆଉ ନାଇଁ ଖାଇବା।
1: ଯେହେତୁ ଆପଣ ପୂଜା ପାଠ କରୁଛନ୍ତି, ଆପଣଙ୍କ ଘରେ ସବୁ ମାହୋଲ ଅଛି, ସେଥିପାଇଁ ଯୋଉ ଆଇଁଷ ଖାଉନାହାନ୍ତି, ପିଆଜ ରସୁଣ ଖାଉନାହାନ୍ତି, ବହୁତ ବଢିଆ କରିଛନ୍ତି, ସାତ୍ୱିକ ଭାବରେ ଆପଣ କରିପାରିବେ ସବୁ ଜିନିଷ।
0: ନାଇଁ ନାଇଁ, ଆମର ମାନେ ପ୍ରତି ବର୍ଷରେ ଦୁଇଥର ଆମର ଦୁର୍ଗା ପୂଜା ବି ହୁଏ, ନବରାତ୍ର ହୁଏ, ଆମର ଘରେ ସମସ୍ତଙ୍କୁ ନିମନ୍ତ୍ରଣ ଦିଆଯାଏ, ଯେତିକି ଶିଶୁ ପୁଅ ଅଛନ୍ ସମସ୍ତେ ଆସନ୍ତି, ସେ ସମୟରେ ଫୋନ ଲଗେଇବି ହେଲା ଆପଣଙ୍କ ମାନଙ୍କୁ ନିମନ୍ତ୍ରଣ କରିବି। ଆଉ
1: ମନେ ରହିଲା ଆମର ହେଲା,
0: ଆମର ସୁଲେ ଗାଁ କିରିମରା ବ୍ଲକ ଝାରସୁଗୁଡା ଜିଲ୍ଲା।
1: ହଉ, ସେତେବେଳକୁ ଆଉ ଟିକେ ଆଡ୍ରେସଟା ଭଲକି ଦେଇଦେବେ,
0: ଠିକ ଅଛି।
1: ଆଉ ଆପଣଙ୍କର ଦୀପାଞ୍ଜଳି ମ୍ୟାଡମ ଆଜି କଣ ରାନ୍ଧିଛନ୍ତି, କଣ ଖାଇବାକୁ ଦେଇଛନ୍ତି?
0: ପଣସ ତରକାରୀ ରାନ୍ଧିଛନ୍ତି ଆଜି, ମୋର ଦୀପାଞ୍ଜଳି ମୋର ପୁରା ମାନେ ଲକ୍ଷ୍ମୀବନ୍ତ ଲାଗି ତ ମାନେ ଆମର ଘର ଟା ଏତେ ଆଗରୁ ଯାହା ଥିଲା ଏବେ ବହୁତ ସୁଧୁରି।
1: ଏତେ ସୁନ୍ଦର କଥା ପଦା କହିଲେ, କଣ କହିଲେ ଆଉ ଥରେ କୁହନ୍ତୁ,
2: ଆଉ ଥରେ ଟିକେ ଭଲରେ କହୁନାହାନ୍ତି।
0: ଦୀପାଞ୍ଜଳି ମିଶ୍ର ମୁଁ ନେଇ ବହୁତ ଲକ୍ଷ୍ମୀବନ୍ତ, ସେ ବହୁତ ପରିଶ୍ରମ ବି କରୁଛି, ସେ ନିଜେ ଲୋକ ସହିତ ଚିହ୍ନା ପୁନା ହେଇକି ଗୋଟେ ଚାକିରିଟେ ବି ପାଇଯାଇଛି।
1: ଆରେ ବା, ବଢିଆ କଥା, କଣ ଚାକିରି କରୁଛନ୍ତି?
0: ପଞ୍ଚାୟତ ମାନଙ୍କର ଯୋଉ ମିଶନ ଶକ୍ତି ଅଛି, ଗୋଟେ MBK ପୋଷ୍ଟ ଅଛି, ସେ MBK ରେ ସେ କାମ କରୁଛି।
1: ବଢିଆ କଥା,
2: ଆରେ ବା, ବଢିଆ କଥା, ଆପଣଙ୍କ ପାଇଁ ବି ସେ ହେଉଛନ୍ତି ଭାଗ୍ୟବତୀ,
1: ତାଙ୍କ ପାଇଁ ବି ଆପଣ ହେଉଛନ୍ତି ଭାଗ୍ୟବତୀ।
0: କିନ୍ତୁ ମ୍ୟାଡମ ସେ ମାନେ ବିଶ୍ୱାସ କରେ ମାନେ ମତେ ବହୁତ ମାନେ ଭଲ ଲାଗେ, ଆଉ ବହୁତ ମତେ ଗର୍ବ ବି ଲାଗେ ଯେ ସେ ତାର ସବୁ ଘରର କାମ କରି କରି ତାର ନିଜର ଚାକିରି ଦେଖିକି ନିଜେ ତାର ସବୁ କାମରେ ବି ସେ ତାର ଓକି ଅଛି।
1: ଆପଣ ଯୋଉ ଏ କଥା କହୁଛନ୍ତି ନା ଘରର ଲକ୍ଷ୍ମୀଙ୍କ ବିଷୟରେ ଭଲ କହୁଛନ୍ତି, ସେଥିପାଇଁ ଘରର ଉନ୍ନତି ହେଉଛି।
2: ଆପଣ ଏମିତି ଆଗକୁ ବି ତାଙ୍କର ଉନ୍ନତି କାମନା କରିବେ, ଆଉ ସେ ଆପଣଙ୍କର ଉନ୍ନତି କାମନା କରିବେ, ଆଉ ଏମିତି ଆପଣଙ୍କର ସଂସାର ସୁଖ ଶାନ୍ତିରେ ଚାଲିବ।
1: କହିଦିଅନ୍ତୁ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ?
0: ଦୋସ୍ତି ଫିଲ୍ମର ରାହି ମନବା।

0: ପତ୍ରଟିଏ ନୁହେଁ ଫୁଲଟିଏ ପ୍ରିୟ, ପାଖୁଡ଼ାରେ ଅଛି ତୁମରି ନା।
1: ଏଇ ଫୁଲ ରଙ୍ଗରେ ପ୍ରୀତି ଯେ ଭରିଛି, ହୃଦୟ ସାଇତିବ ତାହା। ଲେଖିଛନ୍ତି ଡକ୍ଟର ଶାନ୍ତନୁ କୁମାର ନାୟକ, ଅଧ୍ୟକ୍ଷ ରିଜିଓନାଲ କଲେଜ ରାମବାଗ ଯାଜପୁରରୁ।
0: ମା କୋଳେ ଥିଲେ ସାରା ଦୁନିଆର ଭୟ ଚାଲିଯାଏ ଦୂରେ, କୋଳ ନୁହେଁ ସେତ କୋଟି ବୈକୁଣ୍ଠ, ଭାଗ୍ୟରେ ଥିଲେ ତା ମିଳେ।
1: ଯେଉଁ କୋଳ ଲାଗି ସରକ ଧାମରୁ ଦେବତା ଓହ୍ଲାଇ ଆସି ଜୀବନ ଯାକର ସୁଖ ମିଳିଯାଏ, ମା ଥିଲେ ପାଖେ।
0: ମା କୋଳ ପରା ସବୁଠୁ ନିଆରା ସୁରକ୍ଷିତ ସ୍ଥାନଟିଏ, ମା ବୋଲି ମା ସଭିଏ କହନ୍ତି, ମା ଅଟେ ସିଏ ମା।
1: ମା ପରି କିଏ ହେବ ଦୁନିଆରେ, କେବଳ ମା ମା ଓ

0: ଲେଖିଛନ୍ତି ଜଣେ ପୁରୁଣା ଶ୍ରୋତା, ହେଲେ ଲେଖି ନାହାନ୍ତି ତାଙ୍କ ନାଁ।
1: ସେଇ ଶ୍ରୋତା ମୁଁ ଥିଲି ଯିଏ ତୁମର, ଗାଁ ନାମ ମୋର ଅଟେ ସୋମପୁର ବିଣାହାର।
0: ରେଡିଓ ଶୁଣିବାରେ କେବେ କମି ନାହିଁ ମୋର, ଖାଲି ଯାହା ବିଳମ୍ବ ହେଲା ଯୋଗାଯୋଗ ମାଧ୍ୟମର।
1: ଶୀତରେ ଆଶମିତ ବସନ୍ତେ ଗାଅ ତୁମେ ଗୀତ,
0: ଅଚିହ୍ନ ଅଜଣା ଶ୍ରୋତାଙ୍କୁ ମନକୁ ନେଇ ଭରିଦିଅ ଚିତ।

0: ସାଥୀ ଆପଣ ବି ଯଦି ଏମିତି ନିଜ ମନର କଥା ଆମ ସହିତ ବାଣ୍ଟିବାକୁ ଚାହୁଁଛନ୍ତି
1: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଆମକୁ କଲ୍ କରନ୍ତୁ
0: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 06712303149
1: 06712303149 ଏଇଟି ଆମର ଫୋନ୍ ନମ୍ବର
0: ପ୍ରତ୍ୟେକ ଶୁକ୍ରବାର ଦିନ 12:00 ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ
1: ଭୁଲିବେନି ସାଥୀ ନିଶ୍ଚୟ କଲ୍ କରିବେ
0: ପ୍ରେମର ପ୍ରଥମ ଚିଠି ଥର କରି କିଏ ଲେଖିଛି ନା ଲେଖିପାରିବ
1: ପ୍ରଥମ ଦେଖାରେ ଯେଉଁ ଅନୁଭୂତି ଥାଏ ତାକୁ କଣ କେହି କେବେ କାହାକୁ କହିଛି ନା କହିପାରିବ

0: ସାଥୀ ଆଜି ତ ସମୟ କହିଲାଣି ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍
1: ଏଆଇଆର୍ ଏଫ୍ଏମ୍ ରେନ୍ବୋ କଟକ
0: ଦିଲ୍ ସେ ଦିଲ୍ ତକ୍ରେ ଲୁଚି ଲୁଚି
2: ସେସା ହେଲା ମୋ ପସନ୍ଦ ଉପସ୍ଥାପନରେ ଥିଲେ ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ ପ୍ରଯୋଜନା ଦୁର୍ଗା ମାଝି ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କିଛି କ୍ଷଣ ଭିତରେ ଆରମ୍ଭ କରୁଛୁ ଡାଇଲ୍ ଇନ୍ ଲାଇଫ୍ ଚ୍ୟାନେଲ

0: ଜୀବନ ସମସ୍ତଙ୍କର ଜୀବନରେ କିଛି ନା କିଛି ଗୋଟେ ଟେନସନ ଲାଇଫ ରେ କିଛି ନା ଗୋଟେ କସମକସ ଭରା ଜିନ୍ଦଗୀ ଭିତରେ ଗୋଟେ ଏମିତି ରିଜନ ଥାଏ ଯୋଉ ରିଜନ ପାଇଁ ଆମ ମୁହଁରେ ଗୋଟେ ଫେକିନା ହସ ପଳେଇ ଆସେ, ଆମ ମୁହଁ ଟିକେ ଆଉ ଟିକେ ସୁନ୍ଦର ହେଇଯାଏ, ଆମର ଟେନସନ କିଛି ସମୟ ପାଇଁ ଦୂରେଇଯାଏ। ଏସବୁର ରିଜନ ବହୁତ କିଛି ଅଛି, କିନ୍ତୁ ସେ ଭିତରେ ଗୋଟେ ବହୁତ ବଡ଼ ରିଜନ ଯିଏ ତାକୁ ସେଲିବ୍ରେଟ କରୁଛି ଆଜି ପୁରା ୱାର୍ଲ୍ଡ। କଣ ସେ ରିଜନ? ଠିକ ଗେସ୍ କରିଛନ୍ତି ଆପଣମାନେ, ସେଇ ଆପଣଙ୍କ ମୁହଁରେ ଟିକେ ହସ ଦଉଥିବା ଗୋଟିଏ ସୁନ୍ଦର ଜୋକ୍ ଯେ ଆପଣଙ୍କୁ ହସେଇ ଦିଏ, ସାଙ୍ଗେ ସାଙ୍ଗେ କିଛି ସମୟ ପାଇଁ ଆପଣଙ୍କର ଟେନସନକୁ କୁଆଡ଼େ ଦୂରେଇ ଦିଏ। ଏବଂ ସେ ଯୋଉ ମୁହଁରେ ହସ ନିଶ୍ଚିତ ଭାବରେ ବହୁତ ପ୍ରିସିୟସ, ସେ ହସ ମୁହଁକୁ ଆସିବା ପାଇଁ ଗୋଟିଏ ଲୋକର ପଦିଏ କଥା ମଧ୍ୟ ଯଥେଷ୍ଟ। ଏବଂ କେବେ କେବେ ଗୋଟେ ଗୋଟେ ସୁନ୍ଦର ସୁନ୍ଦର ଛୋଟ ଛୋଟ ଷ୍ଟୋରୀ ଆସିଯାଏ ଜୋକ୍ ଭାବରେ, ଯାହା ଆପଣମାନଙ୍କୁ ବହୁତ ଖୁସି କରିଦିଏ। ଏବଂ ଆପଣମାନଙ୍କ ସରାଉଣ୍ଡିଂରେ ଏମିତି ବି କିଛି ଲୋକ ଥାନ୍ତି ଯେଉଁମାନେ ଆପଣମାନଙ୍କୁ ନିଜ ନିଜ କଥା କହିବା ଷ୍ଟାଇଲରେ, ନିଜ ଅନ୍ଦାଜରେ ଏବଂ ଗୋଟେ ଘଟଣାକୁ ବଖାଣିବାକୁ ଏତେ ସୁନ୍ଦର ଭାବରେ ସବୁ ୱାର୍ଡର ବ୍ଲେଣ୍ଡ କରିଦିଅନ୍ତି ଯେ ଆପଣ ଆପେ ଆପେ ହସି ଦିଅନ୍ତି। ଏମିତି ଆପଣଙ୍କ ଜୀବନରେ ବି ନିଶ୍ଚୟ ଥିବେ କିଛି ବନ୍ଧୁ ଯେଉଁମାନେ ଆପଣ ଯେତେ ଟେନସନରେ ଥାନ୍ତୁ ନା କାହିଁକି, ତାଙ୍କର ଜୋକ୍ରେ ହୁଅନ୍ତୁ ବା ତାଙ୍କର କଥାବାର୍ତ୍ତାରେ ହୁଅନ୍ତୁ, ଆପଣଙ୍କୁ ସେ ବହୁତ ହସେଇ ଦିଅନ୍ତି। ଏବଂ ଏ ହସ ସତରେ ବହୁତ ଜରୁରୀ ଆମ ଜୀବନରେ, ହସି ହସେଉ ହସେଉ କଟେଇ ଦେବା କଥା ଏଇ ଜୀବନ। ଏବଂ ହସ ଆମ ପାଇଁ କେତେ ମହତ୍ଵପୂର୍ଣ୍ଣ, ଆପଣଙ୍କ ଜୀବନରେ କିଏ ଅଛନ୍ତି ଯିଏ ଆପଣଙ୍କୁ ଯେତେ ଟେନସନ ଥାଉ ନା କାହିଁକି ତାଙ୍କୁ ଆପଣ ଦେଖିଦେଲେ, ତାଙ୍କ କଥା ଟିକେ ଆପଣ ଶୁଣିଦେଲେ ଆପଣ ହସି ଦିଅନ୍ତି, ତାଙ୍କର ଜୋକ୍ ଗୋଟେ ଶୁଣିଦେଲେ ଆପଣ ଭାରି ଖୁସି ହେଇଯାନ୍ତି, ହସି ଦିଅନ୍ତି, ଟେନସନ ଟିକେ ଭୁଲି ଯାଆନ୍ତି। ସେଇ କଥା ଜଣେଇବେ ଆଜି ଆମକୁ, ନମ୍ବର ହେଉଛି 0671230 3153। ଆଉ ଥରେ କହି ରଖୁଛି ଆମର ନମ୍ବର 0671230 3153 ନମ୍ବରରେ କଲ୍ କରନ୍ତୁ, ଆଉ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଆଜି ଯୋଡ଼ି ହେଇଯାଆନ୍ତୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସହିତ। ଆଉ କୁହନ୍ତୁ ଯେ ହସ ଆପଣଙ୍କ ଜୀବନରେ ମଧ୍ୟ କେତେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ଏବଂ ଏଇ ଯେଉଁ ଜୋକ୍ ଇଣ୍ଟରନ୍ୟାସନାଲ ଜୋକ୍ ଡେ ଆଜି ୱାର୍ଲ୍ଡ ପାଳନ କରୁଛି, ସେଇ ଜୋକ୍ ଡେରେ ଆଜି ମୁଁ ପଚାରୁଛି ଆପଣମାନଙ୍କୁ, ଆପଣଙ୍କ ଜୀବନରେ ଏମିତି କିଏ ଅଛନ୍ତି ଯିଏକି ଆପଣଙ୍କୁ ବହୁତ ଜୋକ୍ କହିକି ହସାନ୍ତି, ତାଙ୍କର ନାଁ କୁହନ୍ତୁ, ତାଙ୍କ ବିଷୟରେ ଟିକେ କୁହନ୍ତୁ, ଆଉ ସେ କେମିତି କ'ଣ ସବୁ ଜୋକ୍ କହିକି ଆପଣଙ୍କୁ ହସନ୍ତି ସେ ବିଷୟରେ ବି ଟିକେ କୁହନ୍ତୁ। ଆସିଯାଇଛି ଫର୍ଷ୍ଟ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଭାଇ ନମସ୍କାର।
0: ନମସ୍କାର,
1: ମୁଁ ସାଇ କହୁଛି ବେଲପଡାରୁ।
0: ସାଇ ଗୁଡ ମର୍ଣ୍ଣିଙ୍ଗ, କେମିତି ଅଛ ପ୍ରଥମେ କୁହ।
1: ମୁଁ ପୁରା ବବାଲ ଅଛି, ଆପଣ କେମିତି ଅଛନ୍ତି?
0: ଆପଣଙ୍କର କଥା ପୁରା, ଆପଣଙ୍କର ଭଏସ ଶୁଣିକି ଆମେ ବି ପୁରା ଏନର୍ଜେଟିକ ହେଇଯାଉଛୁ। ତାହେଲେ କୁହ ସାଇ, କଣ କହିବ, ହସର ଗୁରୁତ୍ୱ କେତେ ତମ ଜୀବନରେ, ହସିବା ପାଇଁ କେତେ ପସନ୍ଦ କର ତମେ, ଆଉ ଆଜି ଇଣ୍ଟରନ୍ୟାସନାଲ ଜୋକ୍ ଡେ ରେ ମୁଁ ପଚାରିଛି ଯେ କିଏ ଏମିତି ଅଛନ୍ତି ଯିଏ ତମକୁ ଖୁବ୍ ଜୋକ୍ କହିକି ହସାନ୍ତି?
1: ମୁଁ ତ ମାନେ ହସିବାକୁ ବହୁତ ପସନ୍ଦ କରେ, ହସେଇବାକୁ ବି ପସନ୍ଦ କରେ, ଆଉ ଏମିତି ମୋର ସାଙ୍ଗମାନେ ବି ଅଛନ୍ତି, ସିଏ ବି ଏମିତି ମଝିରେ ମଝିରେ ଏମିତି ଗୋଟେ ଗୋଟେ ଜୋକ୍ କୁହନ୍ତି, ତ ଯୋଉଟା ଶୁଣିକିରି ମାନେ ମୁଡ୍ ଅଫ୍ ଥିଲେ ବି ହସ ଲାଗେ, ଯେତେ ଟେନସନ ଥାଉ ସେଇ ଟାଇମରେ ହସ ଲାଗେ। ଆଉ ମୋର ଗୋଟେ ଭଉଣୀ ଅଛି, ସିଏ ବି ସେମିତି ସବୁବେଳେ ଗୋଟେ ମଜାଳିଆ କଥା ସବୁବେଳେ ଏମିତି କୁହେ, ସେ ଏମିତି ହସି ହସିକି କହିବ, ଯାହା ବି ହେଇଥାଉ ମୁଁ ଭୁଲିକିରି ହସିଦେବି।
0: ମାନେ ତାଙ୍କ ହସ ଦେଖିକି ଆପଣଙ୍କୁ ହସି ଦିଅନ୍ତି ନା ତାଙ୍କ କଥା ଶୁଣିକି ଆପଣ ହସି ଦିଅନ୍ତି? ଯାହା ଆପଣମାନଙ୍କର ସାଙ୍ଗମାନେ ଆପଣଙ୍କୁ ହସାନ୍ତି, ଆପଣଙ୍କର ଭଉଣୀ ଯୋଉ କହିଲେ ତାଙ୍କ ନାଁ ବି ଟିକେ କହିଦିଅନ୍ତୁ, ସେ ଟିକେ ଶୁଣିଲେ ଖୁସି ହେଇଯିବେ। ଆଚ୍ଛା, ତାହେଲେ ସନ୍ଧ୍ୟା ଆପଣଙ୍କୁ ହସାନ୍ତି, ଆପଣଙ୍କର ଫ୍ରେଣ୍ଡସ ମାନେ ବି ଆପଣଙ୍କୁ ହସାନ୍ତି, ଆଉ ଆପଣ ମଧ୍ୟ ହସେଇବାକୁ ବହୁତ ପସନ୍ଦ କରନ୍ତି, ଆଉ ଆପଣଙ୍କ କଥା ଶୁଣିଲେ ବି ପୁରା ଏନର୍ଜେଟିକ ଲାଗେ, ହସ ଲାଗେ। ଯାହା ହଉ ଆପଣ କଲ୍ କଲେ, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ରହିଲି, ନମସ୍କାର। ସେଥିପାଇଁ ଏମିତି କିଛି ସାଙ୍ଗସାଥି ଥାନ୍ତି ଯୋଉମାନେ ଟିକେ ପଟକିନା ଗୋଟେ ଛୋଟ କଥା କହିଦେବେ, ଆପଣ ଭଟକିନା ହସି ପକେଇବେ, ସେମିତି କିଏ ଅଛନ୍ତି ଆପଣଙ୍କ ଜୀବନରେ, ଆଉ ଆପଣଙ୍କୁ କେମିତି ସେ ହସେଇ ଦିଅନ୍ତି? ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, ଆଉ କଣ କହୁଛନ୍ତି ତାଙ୍କର ହସ ପଛରେ ରାଜ ବିଷୟରେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ସାର୍ ନମସ୍କାର, ଗୁଡ୍ ମର୍ଣ୍ଣିଂ।
0: ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ?
2: ସାର୍ ବଳରାମ ବେହେରା କହୁଥିଲି, ଏଜି ଅଫିସ ଷ୍ଟାଫ।
0: ବଳରାମ ବାବୁ ନମସ୍କାର, କଣ କହିବେ ଆପଣଙ୍କ ଜୀବନରେ ସେ ମଣିଷ ଜଣକ କିଏ ଯିଏ ଆପଣଙ୍କୁ ଭାରି ଜୋକ୍ ଫୋକ୍ କହିକି ହସେଇ ଦିଅନ୍ତି, ଆପଣ ହସିବାକୁ କେତେ ପସନ୍ଦ କରନ୍ତି?

0: ହସି ହସାଇ ଥାଇ ମୁଁ ହିଁ ମୋ ବିନୁ ଅନ୍ୟ କେହି ନାହିଁ।
1: ଆଚ୍ଛା, ଆପଣ ନିଜେ ନିଜକୁ ତାହେଲେ ହସେଇ ଦିଅନ୍ତି। ମାଁ କଣ କୁହନ୍ତି ନା ସାଙ୍ଗସାଥି କିଏ ଅଛନ୍ତି ଜୋକ୍ ଫୋକ୍ ଗୋଟେ କୁହନ୍ତି କେତେବେଳେ କେମିତି ଆପଣଙ୍କୁ?
0: ସିଏ ତାଙ୍କର ସିଏ ଅନ୍ୟ କାହାଠୁ ଇଏ କରିକି ମତେ କୁହନ୍ତି, ମାଁ ନାହିଁ, ମା ସାଙ୍ଗରେ ବହୁତ ଭଲ ସେଟା ମୋର ଥିଲା।
1: ନାଇଁ ମୁଁ କହିଲି ଆପଣ ଆପଣଙ୍କର ଅଫିସରେ ଷ୍ଟାଫ ଫାପ କିଏ ଥିବେ କି ଆପଣଙ୍କ ସାଙ୍ଗସାଥି କିଏ ଥିବେ?
0: ଆଚ୍ଛା, ଆପଣ ତାହେଲେ ମୁଁ ମଜା ମଜା କଥା କହି ହସେଇଦେବି।
1: ବଢିଆ କଥା,
0: ଆସି ପଚାରିବେ ଅଫିସ ଆଡ୍ରେସ ଦେଇଦେବି, ପଚାରିବେ ଆସି କେତେବେଳେ ବୁଲିବାକୁ ଆସନ୍ତୁ ଆପଣ।
1: ନାଇଁ ନାଇଁ ନାଇଁ, ବଢିଆ ବଢିଆ ବଢିଆ, ଆପଣ ଏମିତି ହସଉଥାନ୍ତୁ ସମସ୍ତଙ୍କୁ ଏବଂ ଆଉ ଭଲ ଭଲ ଜୋକ୍ କହିକି ହସଉଥାନ୍ତୁ, କାରଣ ଜୋକ୍ ଟିକେ କହିକି ହସେଇଦେଲା ମାନେ ମଣିଷ ଅନେକ ଟେନସନ୍ ଭୁଲିଯାଏ। ଆଜି ଇଣ୍ଟରନ୍ୟାସନାଲ ଜୋକ୍ ଡେ, ସେଇଥିପାଇଁ ପାଳନ କରାଯାଉଛି। ଆରେ ବାହ, ତାହେଲେ ବହୁତ ବଢିଆ, ଆପଣ ତ ବହୁତ ବଢିଆ କାମ କରୁଛନ୍ତି ବଳରାମ ଭାଇ। ଏମିତି କରୁଥାନ୍ତୁ, ସମସ୍ତଙ୍କୁ ହସଉଥାନ୍ତୁ, କଲ୍ କଲେ ଆଜି। ବହୁତ ବହୁତ ଧନ୍ୟବାଦ,
0: ନମସ୍କାର, ଜୟ ଜଗନ୍ନାଥ, ରାଧେ ରାଧେ।
1: ସାଥୀ, ଆପଣ ମଧ୍ୟ କାହାକୁ ହସାନ୍ତି? ଆପଣ ମଧ୍ୟ ହସିବାକୁ କେତେ ପସନ୍ଦ କରନ୍ତି ଆଉ ହସେଇବାକୁ କେତେ ପସନ୍ଦ କରନ୍ତି? ଆଉ ଯୋଉ ଜୋକ୍ର କଥା, କୋଉ କୋଉ ଜୋକ୍ ଆପଣ କୋଉଠି ପଢିଛନ୍ତି ବା କୋଉଠି ଏମିତି ଜୋକ୍ ସବୁ ଶୁଣିଛନ୍ତି, ଫନି ଫନି ଜୋକ୍ ଯାହାକୁ ଦେଖିଲା ମାନେ ଆପଣ ଯାହାର କଲେକ୍ସନ ବି ଆପଣ କଲେକ୍ଟ ରଖିଛନ୍ତି, ସେ ବିଷୟରେ ବି ଆମକୁ ଜଣାନ୍ତୁ ନା। ଆଜି ଇଣ୍ଟରନ୍ୟାସନାଲ ଜୋକ୍ ଡେ, ତେଣୁ ହସ ଜୋକ୍ ୟାରି ଭିତରେ ଆମର କଥାବାର୍ତ୍ତା ଚାଲିଛି। ଆସିଯାଇଛି ଆଉ ଗୋଟେ କଲ୍, ଦେଖିବା କିଏ କରୁଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର ଭାଇ,
2: ଡକ୍ଟର୍ସ ଡେ ଆଣ୍ଡ ପୋଷ୍ଟାଲ ୱାର୍କର୍ସ ଡେ,
1: ବହୁତ ବହୁତ ବହୁତ ବହୁତ ଆପଣମାନଙ୍କୁ ମଧ୍ୟ ଶୁଭେଚ୍ଛା ଅଭିନନ୍ଦନ ଆମ ସମସ୍ତଙ୍କୁ ତରଫରୁ। ସେମାନଙ୍କୁ, ଡକ୍ଟର୍ସ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଶୁଭେଚ୍ଛା, ଆଉ ପୋଷ୍ଟାଲ ୱାର୍କର୍ସ ମାନଙ୍କୁ ମଧ୍ୟ ଆମେ ୱିଶ୍ କରିଦେଇଛେ। କଣ କହିବେ ଭାଇ, ଟିକେ ପରିଚୟ ଦେଇଦିଅନ୍ତୁ ପ୍ରଥମେ।
2: ଭାଇ ମୁଁ କହୁଥିଲି ରେଡିଓ କିଙ୍ଗ ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
1: ରାଜେଶ ଭାଇ କଣ କହିବେ, ଜୋକ୍ ର ମହତ୍ଵ କେତେ ଆମ ସମସ୍ତଙ୍କ ଜୀବନରେ, ଜୋକ୍ ଟିଏ ନିଶ୍ଚୟ ଶୁଣିବା ଦରକାର ନା ନାହିଁ ମଣିଷ? ଆଉ ଆପଣଙ୍କ ଜୀବନରେ କିଏ ଅଛନ୍ତି ଯେ ଆପଣଙ୍କୁ ଟିକେ ଜୋକ୍ ଫୋକ୍ କହିକି ହସେଇ ଦିଅନ୍ତି?
2: ଭାଇ ନିଶ୍ଚିନ୍ତ ଭାବରେ, ଯେତେବେଳେ ମନ ଉଦାସ ଥାଏ, ଯେତେବେଳେ ମନ ଡିପ୍ରେସନ ଥାଏ, ଷ୍ଟ୍ରେସ ଥାଏ, କିଛି ମାତ୍ରାରେ ଜୋକ୍ ଫିଲ୍ମ ଦେଖିଦେଲେ, ଜୋକ୍ କଥା ଶୁଣିଦେଲେ ମନଟା ଟିକେ ମାନେ ଖୁସି ହେଇଯାଏ ଆଉ ଆପଣଙ୍କର ଦୁଃଖ ଦୂରେଇ ଯାଏ। ଏମିତି ତ ବହୁତ ଲୋକ ଅଛନ୍ତି, ଯେମିତିକି ଫିଲ୍ମରେ କାଦର କାହା ଆଉ ଆପଣଙ୍କର ଗୋବିନ୍ଦ ରାଜ ଏମିତି ହସଉଥିଲେ, ବଢିଆ ବଢିଆ ପିକ୍ଚର ସବୁ ଆସେ 90s ର। କିନ୍ତୁ ଆମ ଘର ପାଖରେ ଗୋଟେ ପିଲା ଥିଲା, ଏ ସେ ସ୍କୁଲରେ ପଢିଲା ବେଳେ କ୍ଲାସ 4 କଥା ମୁଁ କହୁଛି, ତା ନାଁ ହଉଛି ବାବୁନି। ଆଉ ତାର କଣ ନା, ସେ ଟିକେ ଜିଭ ଲାଗେ ଭାଇ, ଖନା। ତାକୁ ସାର ପଚାରେ, ଇରେ ତୁ ଖେଳ ଛୁଟିରେ ଘରକୁ ଯାଇଥିଲୁ, କଣ ଖାଇକି ଆଇଲୁ? ନା ସାର, ମୁଁ ତ ଘରକୁ ଗଲା ବେଳକୁ ଆମର ଆଜି ଚେଉଲ ଆଉ ମାଗୁଲ ଝୋଲ ହେଇଥିଲା, ଆଉ ତାକୁ ତ ସବୁ ବିଲେଇ ଖାଇଦେଇଛି, ଆଉ ଆମର ମୋ ବାପା ଗୁଲ ପକେଇକିରି ତେଲ ପନା କରିଥିଲେ ଭାଇ, ମୁଁ କଂସାଇ ପିଇକି ଆଇଛି ଆଉ।
1: କିନ୍ତୁ ଆମେ କେମିତି, ଆଜ୍ଞା ଆଜ୍ଞା,
2: ଜିଭ ଲାଗେ ତେଣୁ ଗୁଡ ପକେଇକି ବେଲ ପଡା।
1: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ
2: ଗୁଲ ପକେଇ ତେଲ ପନା ଆଉ।
1: ନିଶ୍ଚିତ ଭାବରେ, କିନ୍ତୁ ଆମେ ସେମିତି ଭାଇ କାହାକୁ ତ ପରିହାସ କରିବା ଉଚିତ ନୁହେଁ। ତେବେ ଠିକ ଅଛି, ଯାହା ହଉ ତାଙ୍କ କଥାରେ ଆପଣ ଟିକେ ହସନ୍ତି, ସେ ହସର କାରଣ ହେଇପାରନ୍ତି, ସେଥିପାଇଁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଏବଂ ଆପଣ ରିଅଲ ଲାଇଫ କଥା କହିଲେ, ରିଅଲ ଲାଇଫ କଥା କହିଲେ, ରାଜେଶ ଭାଇ କଲ୍ କଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
2: ଜୟ ଜଗନ୍ନାଥ,
1: ନମସ୍କାର। ସାଥି ଆପଣ ମଧ୍ୟ କଲ୍ କରିପାରିବେ, 0671230353 ହେଉଛି ନମ୍ବର, ଆମକୁ କଲ୍ କରନ୍ତୁ ଶୀଘ୍ର ଶୀଘ୍ର, ଆଉ କୁହନ୍ତୁ ଯେ ଆପଣଙ୍କୁ କିଏ ବହୁତ ହସାନ୍ତି ଆପଣଙ୍କ ଜୀବନରେ, ଜୋକ୍ଟିଏ କହିକି ହଉ ବା ଆପଣଙ୍କର ଯେତେବେଳେ ମନ ଟିକେ ଉଦାସ ରହିଯାଇଥାଏ, ଆପଣଙ୍କୁ କିଛି ଗୋଟେ କଥା କହିକି ସେ ହସେଇ ଦିଅନ୍ତି, ତାଙ୍କର କଥାବାର୍ତ୍ତା, ତାଙ୍କର ଆକ୍ଟିଭିଟିଜ୍ ଆପଣଙ୍କୁ ବହୁତ ଖୁସି କରେଇ ଦିଏ, ଆଉ ସିଏ ଖାସ କରି ଆପଣଙ୍କୁ ବହୁତ ସୁନ୍ଦର ସୁନ୍ଦର ଜୋକ୍ ବି କୁହନ୍ତି। କିଏ ସେ ବ୍ୟକ୍ତି ଆପଣଙ୍କ ଜୀବନରେ, ତାଙ୍କ ବିଷୟରେ ଆମକୁ ଟିକେ ଜଣାନ୍ତୁ। ଆମର ନମ୍ବର ହେଉଛି 0671230353। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରୁଛନ୍ତି, କୋଉଠୁ କରୁଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ହ୍ୟାଲୋ ଭାଇ ନମସ୍କାର, ଜୟ ଜଗନ୍ନାଥ, ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଛି, କୁଆଁରପାଳ ମାଣିଆମନ୍ଦିରୁ।
1: ପ୍ରଫୁଲ୍ଲ ଭାଇ ନମସ୍କାର, କେମିତି ଅଛନ୍ତି ଆପଣ? ଗୁଡ୍ ମର୍ଣ୍ଣିଂ
3: ଭାଇ, ବହୁତ ବଢିଆ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ଭାଇ ବହୁତ ବଢିଆ ଅଛି, ଆପଣମାନଙ୍କର ଭଲ ପାଇବା ଆମ ସମସ୍ତଙ୍କ ଉପରେ ଥାଉ ଏମିତି। କଣ କହିବେ ଭାଇ, ଯୋଉ ଆପଣଙ୍କ ଜୀବନରେ କିଏ ସେମିତି ଜଣେ ଲୋକ ଅଛନ୍ତି ଯିଏ ଆପଣଙ୍କୁ ଜୋକ୍ କହିକି ହସେଇ ଦିଅନ୍ତି, ଆଜି ଇଣ୍ଟରନ୍ୟାସନାଲ ଜୋକ୍ ଡେ ରେ ହସର ମହତ୍ଵ ବିଷୟରେ କଣ କହିବେ ପ୍ରଫୁଲ୍ଲ ଭାଇ?
4: ଭାଇ କେତେ ଜଣଙ୍କ ନାଁ କହିବି, ପାଞ୍ଚ ଜଣ ଖଣ୍ଡେ ଅଛନ୍ତି ମୋର ହସେଇବାକୁ।
1: କୁହନ୍ତୁ ଭାଇ କୁହନ୍ତୁ, ପାଞ୍ଚ ଜଣଙ୍କ ନାଁ କୁହନ୍ତୁ, କିଛି ଅସୁବିଧା ନାହିଁ। ସେ ପାଞ୍ଚ ଜଣ କିଏ କିଏ ତାଙ୍କ

0: କହିଦିଅନ୍ତୁ।
1: ହଉଛି ଭାଇ, ଆମର ଜଣେ ଭାଇଙ୍କ ଶଳା ନିଜ ଶଳା ସିଏ ଅଛନ୍ତି, ପାଲା କରନ୍ତି, ଯଦି ତାଙ୍କ ପାଖକୁ ଯିବୁ ସିଏ ହସେଇ ହସେଇ ଆଉ କହିବି ଗୋଟେ କଥା ତାଙ୍କୁ ପଚାରିଦେଲେ ସେ ହସେଇବ ତମେ ବଢିଯିବ।
0: ଆଚ୍ଛା
1: ବୋଲେ ତାଙ୍କୁ ମୁଁ ବିରକ୍ତ ହେବି, ମୁଁ କହିବି ଗୋଟେ ଲୋକ ଭଲରେ ଆସିକି ମନ୍ଦରେ ଆସିଛି ତ କଥା ନାହିଁ, ତମେ ଆଗ ଗୋଟେ ଥଟା ମଜା କରିବ, କହିବ ଆଉ ମଣିଷ ବଞ୍ଚିଥିଲେ କରିବ ନା ମଲା ପରେ କରିବ। ଆଉ ଜଣେ ପୁତୁରା ଅଛି, ତା ନାଁ ବ୍ରଜବନ୍ଧୁ ସାହୁ, ତା ପାଖକୁ ଯିବ ଯିଏ ଟେନସନ ଥିବ ସେ ଏମିତି କହିବ ତମେ ତାକୁ ବାଡେଇବାକୁ ଧାଇଁବ, ତମେ ଏମିତି କହିବ ନିଶ୍ଚିତ ବାଡେଇବାକୁ ଧାଇଁବ, ତେଣୁ ସେ କହିଦେଇ କଣ କରିବ ଘର ଖାଇ ଦବ। ଆଉ ଜଣେ ହେଲେ ଏଠି ମୋର ପୁତୁରା ହବ, ପୁତୁରା ଯଦି ନୁହଁ ଭଣଜା ଟାଇପ୍ ର ପୁତୁରା ଟାଇପ୍ ର ଦିଆଡୁ ହବ ସେ, ତାକୁ ଯଦି କଲିକତା କଥା କହିବ ସେ ବେଙ୍ଗଲ କଥା କହିବ, ସେ କହିବ ଯୋଉ ମହାରାଷ୍ଟ୍ର କଥା, ତାକୁ ଯଦି ପାଣି କଥା କହିବ ସେ ଖରା କଥା କହିବ, ବିରକ୍ତ କରିହବ ବୋଲେ ତମେ ଯାହା ପଚାରିବ ପୁରା ବିପରୀତ କହିବ। ଆଉ ଜଣେ ଅଛନ୍ତି ଆମର ଆଶାଗୁଡ଼ି, ତାଙ୍କ ନାଁ ହଉଛି ମମତା ଭୂତା, ସେ ତ ଯିଆଡେ ଯାଇଥିବେ ଭାଇ ସବୁଦିନ ସଞ୍ଜବେଳକୁ ପ୍ରାୟତଃ ହାବୁଡ଼େ ପଡନ୍ତି ରାତି 8ରୁ 9ଟା 10ଟା ଭିତରେ, ସେ କହିବେ ମାନେ ଆଉ କିଛି କହନି ଭାଇ, ମୋ ପୁତୁରା ତା ବୋହୁ ଆଉ ଜଣେ ଛୋଟ ପିଲାଟେ ମୁଁ ଆମେ 4-5 ଜଣ ବସିବୁ, ସେ ଏମିତି କହିବ ତାକୁ ଆମେ ବାଧ୍ୟ ହେଇକି ଚଳିବୁ, ଚଳିଲା ପରେ ଜଣେ ଏଠି ଥବ ଯେ ସେ ଆସିକି କହିବା ତା ଭିତରେ କାହିଁ ଲାଗିଛି ତମକୁ ଦେଖୁନ ଭାଇନା ସେ କଣ କହୁଛନ୍ତି, ସେ ଏମିତି କଥା କହିବ ତମେ ନିଶ୍ଚିତ ହସିବାଟା ହସିବ ବୋଲେ ଯୁଆଡେ ଯାହା ଯାଇଥବ ଆସିକି କହିବ, ଯଦି ଯାଇଥବ କହୁଛ ତାର ଟୁର୍ ପଡୁଛି ବର୍ତ୍ତମାନ ତ ସେ ଯୋଉ ଇଏ ଟୁର୍ ପଡିଛି ଏସ୍ଆର ଟୁର୍ ରେ ଯାଉଛି ସବୁଆଡେ, ଯାଇକି ଆସିକି କହିବ ଗୋଟେ ଗୋଟେ କଥା, ଯାଇକି ଯୋଉ କଷ୍ଟ ହେଇଥବ ଯେମିତି କହିବ।
0: ମାନେ ଖୁବ ସୁନ୍ଦର ଭାବରେ ସେ ଏକ୍ସପ୍ଲେନ କରନ୍ତି ଏବଂ ଏଇ ଲୋକମାନେ ଆପଣଙ୍କୁ ଖୁବ ହସାନ୍ତି, ହସର ମହତ୍ଵ ଏମିତି ଆପଣଙ୍କ ଜୀବନରେ ବରକରାର ଥାଉ, ଏଇ ଲୋକମାନେ ଆପଣଙ୍କୁ ଏମିତି ହସଉଥାନ୍ତୁ। ଏଇ ଶୁଭେଚ୍ଛା ସହିତ ଆଜି ଇଣ୍ଟରନ୍ୟାସନାଲ ଯୋଗ ଡେ ରେ ଆପଣ କଲ୍ କଲେ, ଏତେ ସୁନ୍ଦର ମତାମତ ଦେଲେ, ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି ନମସ୍କାର।
1: ନମସ୍କାର
0: ସାଥି, ଆଉ ଗୋଟିଏ କଲ୍ ମଧ୍ୟ ନେଇଯିବା, ଗୋଟେ ପରେ ଗୋଟେ କଲ୍ ଆପଣମାନଙ୍କର ଆସିଯାଉଛି। ଆପଣମାନେ ନିଜର ହସିବାର କାରଣ ଯିଏ ଆପଣମାନଙ୍କୁ ବହୁତ ସୁନ୍ଦର ସୁନ୍ଦର ଜୋକ୍ କହିକି ହସନ୍ତି ସେମାନଙ୍କ ବିଷୟରେ କହୁଛନ୍ତି। ଆଉ ଗୋଟିଏ କଲ୍ ଦେଖିଦେବା କିଏ କରୁଛନ୍ତି ଆଉ ସେ କଣ କହୁଛନ୍ତି, ତାଙ୍କ ହସ ପଛର ରହସ୍ୟ କିଏ କିଏ। ନମସ୍କାର, କିଏ କହୁଥିଲେ? କଲ୍ଟି ହୁଏତ ସାଥି କଟିଯାଇଛି, ତେବେ ସେଠି ଟିକେ ଅପେକ୍ଷା, ହଁ ନିଶ୍ଚିତ ଭାବରେ ଆସିଯାଇଛି କଲ୍ ଆଉ ଗୋଟେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଅଶୋକ ଭାଇ ନମସ୍କାର, କଣ କହିବେ ହସର ମହତ୍ଵ ଜୀବନରେ କେତେ ଅଶୋକ ଭାଇ, ଆଉ ଆପଣଙ୍କୁ କିଏ ଜୋକ୍ କହିକି ବହୁତ ହସାନ୍ତି?
2: ହସର ମହତ୍ଵ ତ ଜୀବନରେ ବହୁତ ରହିଛି, କାହିଁକି ହସ ହଉଛି ଗୋଟେ ମେଡିସିନ।
0: ଆଜ୍ଞା,
2: ଯେତେ ହସିବ ସ୍ୱାସ୍ଥ୍ୟ ସେତେ ଭଲ ରହିବ।
0: ବଢିଆ କଥା କହିଲେ।
2: ଆଉ ମତେ ହସେଇବା ପାଇଁ କି ମୋର ଜଣେ ସାଙ୍ଗ ଅଛି।
0: ଆଜ୍ଞା ଆଜ୍ଞା,
2: ସିଏ ଭଲ ଭଲ ଜୋକ୍ ଜାଣିଛି, ଭଲ ଭଲ ଜୋକ୍ କରିକି ମତେ ହସାଏ।
0: ଆଚ୍ଛା, କଣ ତାଙ୍କର ନାଁ ଅଶୋକ ଭାଇ ଟିକେ କହିଦେଲେ ଆମେ ଜାଣିବୁ ଟିକେ ଖୁସି ହୁଅନ୍ତୁ।
2: ତାଙ୍କର ନାଁ ହଉଛି ବ୍ରହ୍ମାନନ୍ଦ।
0: ଆଚ୍ଛା, ବ୍ରହ୍ମାନନ୍ଦ ଭାଇ ତାହେଲେ ଆପଣଙ୍କୁ ହସାନ୍ତି।
2: ଯେମିତି ଯେତେ ମନ ମୁଡ୍ ଅଫ୍ ଥାଉ, ଯେତେ ମନ ଦୁଃଖ ଥାଉ, ସେ ଯେମିତି ହେଲେ
0: ଆପଣ ଜଣେ ଏଭଳି ବନ୍ଧୁଙ୍କୁ ପାଇଛନ୍ତି ବ୍ରହ୍ମାନନ୍ଦ ଭାଇଙ୍କୁ, ଯିଏ ଆପଣଙ୍କର ଗୁମସୁମ ମନକୁ ହସେଇ ଦିଅନ୍ତି।
2: ମୋର ସାଙ୍ଗ ଜଣେ ଦୁଃଖ ସୁଖରେ ଠିଆ ହୁଏ, ବିପଦ ସମୟରେ ଭଲ ପରାମର୍ଶ ଦିଏ ଏବଂ ହସାଏ। ଆଉ
0: ଯାହା ହଉ, ଆପଣ ଏମିତି ହସୁଥାନ୍ତୁ, ସୁସ୍ଥ ଥାନ୍ତୁ ଏବଂ ଅନ୍ୟମାନଙ୍କୁ ବି ହସୁଥାନ୍ତୁ ଭାଇ, ରହିଲି ନମସ୍କାର।
2: ଧନ୍ୟବାଦ
0: ସାଥି, ଏମିତି ଆପଣମାନେ ସମସ୍ତେ ହସୁଥାନ୍ତୁ ଆଉ ହସଉଥାନ୍ତୁ ବି। କଥାବାର୍ତ୍ତା ଜାରି ରହିବ ଆପଣମାନଙ୍କ ସହିତ, କିନ୍ତୁ ବର୍ତ୍ତମାନ ଚନ୍ଦ୍ରମଲ୍ଲିକଙ୍କୁ ଟିକେ ହସେଇବା, ଡାକିଦେବା ଚାଲନ୍ତୁ ଆମର ଲେଜେଣ୍ଡ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ସେଇ ଏଭରଗ୍ରୀନ ମେଲୋଡିୟସ୍ ଟ୍ରାକ୍ ଚନ୍ଦ୍ରମଲ୍ଲି ହସେଇ।

0: ମାନଙ୍କୁ କେମିତି ହସଉଥାନ୍ତୁ। ରହିଲି ଭାଇ, ନମସ୍କାର।
1: ନମସ୍କାର।
0: ବହୁତ ସୁନ୍ଦର ସୁନ୍ଦର ମତ ଆପଣମାନଙ୍କର ସବୁ ଆସୁଛି। ଆପଣମାନଙ୍କ ଜୀବନରେ ହସର କାରଣ ଅନେକ ଅଛନ୍ତି, କିନ୍ତୁ ତା ଭିତରୁ ଯୋଉ କାରଣ ଏଇ ଜୋକ୍ କହିକି ଆପଣମାନଙ୍କୁ ଟିକେ ହସେଇ ଦେଉଥିବା ବ୍ୟକ୍ତିତ୍ୱ ବା ଆପଣଙ୍କ ମନକୁ ଟିକେ ଟିକେ ସମୟ ପାଇଁ ଆନମନା କରିଦେଉଥିବା, ଗୁମସୁମ ମନକୁ ପୁଣି ଥରେ ଜାଗ୍ରତ କରିଦେଉଥିବା ଲୋକ, ତାଙ୍କରି ବିଷୟରେ କଥା ହେଉଛି। ଆସିଯାଇଛି ଆଉ ଗୋଟିଏ କଲ୍। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆରେ ବା, ଆପଣ ପୁରା ମାନେ ଭୟଙ୍କର ହସିକି। ନମସ୍କାର ଭାଇ, ଆପଣଙ୍କର ହସ ହିଁ ମତେ ପୁରା ଏଇଠି ଜୋରେ ହସେଇ ଦେଲାଣି, ଆଉ ଆମର ଅନେକ ଶ୍ରୋତା ବନ୍ଧୁ ମାନଙ୍କୁ ବି ହସେଇ ଦେଲାଣି। ଟିକେ ପରିଚୟ ଦେଇ ଦିଅନ୍ତୁ ଭାଇ ସମସ୍ତଙ୍କୁ ଆପଣଙ୍କର।
2: ବିଶ୍ୱଜିତ ଭାଇ, ବିଜୟ ଭାଇ କହୁଛି, ସୌରୀ ମହାସିଂହପୁର ବହୁରାମ କଟକ।
0: ଭାଇ, ଆପଣଙ୍କ ଜୀବନରେ କିଏ ସେ ବ୍ୟକ୍ତିତ୍ୱ ଯିଏ ଆପଣଙ୍କୁ ଖୁବ ହସାନ୍ତି? ଆଜ୍ଞା, ଆପଣ ନିଜେ ନିଜକୁ ହସାନ୍ତି, ଆଉ ଆପଣଙ୍କ ଘରଣୀ ବି ଆପଣଙ୍କୁ ହସେଇ ଦିଅନ୍ତି।
2: ମୋ ସାଙ୍ଗ ଜଣ ହସାଏ, ମତେ ଡାକିବ ଖାଇବା, ମୁଁ ଘରେ ଖାଇବି ଆଉ। ତୋର ତ ଲୁଣଝୁଣ ଖାଦ୍ୟ ପସନ୍ଦ ଆଉ।
0: ଆରେ ବା ଭାଇ, ଆଜିକାଲି ଯୋଉ ଭାଇ, ଆଜିକାଲି ଯୋଉ ଲୋକମାନେ ଟିକେ ବେଶୀ ଟେନସନ ହେଇଯାଉଛନ୍ତି, ଷ୍ଟ୍ରେସ କୁ ପଳାଉଛନ୍ତି କାମ ଦାମର ପ୍ରେସରରେ, ହସ ଟିକେ ଭୁଲି ଯାଉଛନ୍ତି, ସେମାନଙ୍କୁ ଆପଣ କଣ କହିବେ? କେମିତି ମନ ଖୋଲା ହସିବେ ସେ?
2: ମୋର ଯୋଗ ଆମର ସବୁଦିନ ହୁଏ।
0: ଆଜ୍ଞା,
2: ହାତେସନଟା ମୋର।
0: ଆଚ୍ଛା
2: ଆଜ୍ଞା,
0: ମାନେ ଆପଣ ଯୋଉ ଲାଫିଂ କ୍ଲବ ଯୋଉ ଆମେ ସବୁ ଯାଉଛେ, ଯୋଉ କଥା ଆମେ କହୁଥିଲେ ସେଇ କଥା, ସେଇ ବିଷୟରେ ଆପଣ କହୁଛନ୍ତି ଲାଫିଂ କ୍ଲବ? ହାସ୍ୟାସନ ଓ ସେଇ ହାସ୍ୟାସନ ଜରିଆରେ ଆପଣ ହସିବା ପାଇଁ ଚେଷ୍ଟା କରନ୍ତି, ନାଇକି? ଆଉ ଜୋକ୍ ଜୋକ୍ ଜୋକ୍ ବିଷୟରେ କଣ କହିବେ ଭାଇ? ଜୋକ୍ ଆପଣଙ୍କୁ ଭଲ ଲାଗେ ନା ନାଇଁ? ଜୋକ୍ କୋଉଠୁ ପଢନ୍ତି?
2: ସାଙ୍ଗଟା ସବୁବେଳେ କଥା କଥା ଜୋକ୍ କରିଦିଏ,
0: ହଁ ହଁ,
2: ମୁଁ ବି ସେଇଟା କହିଦିଏ।
0: ଆଚ୍ଛା, ତାହେଲେ ଜୋକ୍ କେମିତି କରିକି ଆପଣ ମାନେ ହସନ୍ତି?
2: ଏଇ ପାନ ନେଇ ଯା,
0: ଆପଣଙ୍କୁ ଭାଉଜ ଏମିତି ହସଉଥାନ୍ତୁ, ଆପଣ ମଧ୍ୟ ଅନେକ ଲୋକମାନଙ୍କୁ ହସଉଥାନ୍ତୁ, ସେ ଯେକୌଣସି ଉପାୟରେ ମଧ୍ୟ ହଉ ଆପଣ ହସର କାରଣ ସାଜିଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହିଲି ଭାଇ, ଆଜ୍ଞା, ଏମିତି ହସଉଥାନ୍ତୁ ଭାଇ, ତାଙ୍କ ଉପରେ କଣ ରାଗି ହବ ଭାଇ?
2: ଆଜ୍ଞା,
0: ତାଙ୍କ ଉପରେ କଣ ରାଗି ହବ ଆଉ? ଯାହା ହଉ, ଏମିତି ବାକି ଜୀବନ ବି ହସରେ ହସରେ କାଟି ଦିଅନ୍ତୁ ଭାଇ। ରହିଲି, ନମସ୍କାର।
2: ଆପଣଙ୍କ ନାଁ ବିଶ୍ୱଜିତ, ମୋ ନାଁ ବି ବିଜୟ।
0: ଯାହା ହଉ ଭାଇ,
2: ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ। ରହିଲି ସାଥୀ, ଏମିତି ହସି ହସି ଆପଣଙ୍କର ଜୀବନ କଟିଯାଉ। ଆମର ଦୁଇ ଜଣ ଶ୍ରୋତା ବନ୍ଧୁ କହିଲେଣି ଯେ ତାଙ୍କର ମନ ଟିକେ ଗୁମସୁମ ହେଲେ ତାଙ୍କର ଘରଣୀ ତାଙ୍କୁ ବହୁତ ହସେଇ ଦିଅନ୍ତି, ସେ ଘରଣୀ ମାନଙ୍କ ପାଇଁ ମଧ୍ୟ ଆପଣମାନେ ଭାଇ ଲକି, ଯେଉଁମାନେ ଆପଣଙ୍କର ମନର ଟିକେ ଉଦାସପଣକୁ ବି ସହି ପାରନ୍ତିନି, ଆପଣଙ୍କୁ ହସେଇ ଦିଅନ୍ତି, ଏବଂ ସେମାନଙ୍କ ମୁହଁରେ ମଧ୍ୟ ହସ ଆପଣଙ୍କ ଜରିଆରେ ଆସିବା ଦରକାର। ଇଏ ହଉଛି ଆମର ଅନୁରୋଧ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ବିଶ୍ୱଜିତ ଭାଇ ନମସ୍କାର, ଗୁଡ ମର୍ଣ୍ଣିଂ।
0: ନମସ୍କାର, ଗୁଡ ମର୍ଣ୍ଣିଂ, କିଏ କହୁଥିଲେ ଭାଇ?
1: ମୁଁ ବାମଦେବ ପୃଷ୍ଟି କହୁଥିଲି, ଝାଲିମଳା କଟକରୁ।
0: ବାମଦେବ ଭାଇ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଡାଇଲିନ ଲାଇଫ ଚିଟଚାଟକୁ। ଆପଣ ଏମିତି ଭଲରେ ଥାନ୍ତୁ, ଆମକୁ ଏମିତି ଆଉଥରେ କଲ୍ କରୁଥାନ୍ତୁ, କିନ୍ତୁ ଆଜି କଣ କହିବେ ଭାଇ? ହସର ମହତ୍ଵ ବାମଦେବ ଭାଇଙ୍କ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ, ଆଉ କିଏ ସେ ବ୍ୟକ୍ତି ଯେ ଆପଣଙ୍କୁ ଖୁବ ହସେଇ ଦିଅନ୍ତି ଜୋକ୍ ଫୋକ୍ କହିକି?
1: ନିଶ୍ଚିନ୍ତ ଭାବରେ ଯେ ହସଟା ନିହାତି ଆମର ଶରୀର ପାଇଁ ଆମର ପାଇଁ ନିହାତି ଆବଶ୍ୟକ, କାରଣ ମାନେ ହସ ତ ବିଭିନ୍ନ ପ୍ରକାର ହସ ଅଛି, ସ୍ମିତ ହାସ୍ୟ ଅଛି, ଅଟ ହାସ୍ୟ ଅଛି, ଏମିତି ବହୁତ ପ୍ରକାର ହସ ଅଛି, ଯୋଉଟାକି ଆମ ମନକୁ ପରିବର୍ତ୍ତନ କରିବା ପାଇଁ ବହୁତ ସହାୟକ ହେଇଥାଏ। ଯଦି ଆମେ ଦୁଃଖରେ ବସିଥାଉ ତାହେଲେ ଆମେ ଟିକେ ହସିଦେଲେ ଟିକେ ମନ ଟିକେ ହାଲକା ହେଇଯାଏ। ମୁଁ ଯେତେବେଳେ ମର୍ଣ୍ଣିଂ ୱାକରେ ଯାଏ, ଏଇ ଯୋଉ ଆମର ଭେଲଭ୍ୟୁ ଛକ ପାଖରେ, ସେଠି ଏମିତି ଲୋକମାନେ କିଛି ଲୋକ ଯୋଗ କରନ୍ତି ଏବଂ ସେମାନେ ହସନ୍ତି। ସେଠି ଅଛି ଆଉ ଗୋଟେ ଅଛି ଯୋଉଠିକି ଆମର ଏଇ ସବୁ ସର୍ବତ ଫର୍ବତ ଯୋଉଗୁଡା ସବୁ ମିଳେ, ସବୁ ବିଭିନ୍ନ ପ୍ରକାର କିଛି ଲୋକ କୁହନ୍ତି ଯେ ଇଏ ଯୋଉ ହସ ହସୁଛନ୍ତି ପ୍ରକୃତର ହସ ଇଏ ନୁହଁ, ଏଇଟା ଇଏ ହଉଛି ଗୋଟେ କୃତ୍ରିମ ହସ,
0: କୃତ୍ରିମ ହସ।
1: କିନ୍ତୁ ଯେତେବେଳେ ପ୍ରକୃତ ହସ ଯେତେବେଳେ ଆପଣଙ୍କର ଅନ୍ତରରୁ ଗୋଟେ ବାହାରିବ ଯେ ହସ, ସେ ହିଁ ପ୍ରକୃତରେ ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଆପଣଙ୍କର

0: ନିଜ ପାଇଁ ବହୁତ ଭଲ,
1: ବଢିଆ କଥା ଭାଇ।
0: ତେଣୁ ଆମେ ଗୋଟେ ମାନେ ଗୋଟେ କୃତ୍ରିମ ହସ ହସିବା ଆଉ ଗୋଟେ ମନକୁ ଗୋଟେ କ୍ରିଏଟ୍ ହେବା, ଗୋଟେ ମନକୁ ଗୋଟେ ଆସିଯିବ ଗୋଟେ ହସ, ସେ ହସରେ ନିଶ୍ଚିନ୍ତ ଭାବରେ କିଛି ଆମ ଶରୀର ପାଇଁ ଆମ ସ୍ୱାସ୍ଥ୍ୟ ପାଇଁ ହିଁ ଭଲ ହେଇଥାଏ।
1: ତେଣୁ
0: ଗୋଟେ ଛୋଟ ପିଲାଟି ଯେତେବେଳେ ତାର ଖେଳୁଥିବ, ଛୋଟ ଛୁଆଟେ ହାତ ଗୋଡ ହଲେଇ ଖେଳୁଥିବ, ସେ ଯୋଉ ହସ ହସିବ ଆପଣ ତାକୁ ଦେଖି ଦେଇକି ଆପଣଙ୍କର ଯୋଉ ମନରେ ଗୋଟେ ହସ ଆସିଯିବ ତାକୁ ଦେଖିକି
1: ଆପଣଙ୍କ ଜୀବନରେ ରାମଦେବ ଭାଇ କିଏ ଅଛନ୍ତି ଯେ ଆପଣଙ୍କୁ ଯୋଉ କହିକି ଟିକେ ହସେଇ ଦିଅନ୍ତି ଭାରି?
0: ହଁ ଭାଇ, ସତ କଥା ହଉଛି ସେମିତି ତ ନିର୍ଦ୍ଦିଷ୍ଟ କେହି ନାହାନ୍ତି, କିନ୍ତୁ ଏମିତି ଲୋକଙ୍କ ସଂସ୍ପର୍ଶରେ ଆସିଲା ବେଳେ କେହି ନା କେହି ଟିକେ ହସେଇ ଦିଅନ୍ତି କଥାବାର୍ତ୍ତାରେ, କୌଣସି ଯୋଗ କରିକି, କୌଣସି ରାଜନୀତିକ କଥା ହଉ, କୌଣସି ଯାହା ବି କିଛି କଥା ହଉ ହସ ଲାଗେ। ଆଉ ବିଶେଷ କରିକି ଯୋଉ ଆମର ସବୁ ମାଗାଜିନ ଗୁଡା ବାହାରେ ଟିକେ ହସନ୍ତୁ ନା ଏମିତି ଦେଇଥାଏ, ତାକୁ ଯେତେବେଳେ ଆମେ ପଢି ଦଉ, ଯୋଉଟାକି ଆମ ମନକୁ ଯେତେବେଳେ ଛୁଇଁ ଯାଏ, ସେତେବେଳେ ଆମ ମନରେ ମଧ୍ୟ ନିଶ୍ଚିନ୍ତ ଭାବରେ ହସ
1: ଆସିଥାଏ।
0: ତା ଛଡା ଆମର ଚଳଚ୍ଚିତ୍ରରେ ହଉ କିମ୍ବା ନାଟକରେ ହଉ କିମ୍ବା ଏଇ ଯୋଉ ସବୁ ଆମର ପାଲା ଫାଲା ହୁଏ, ଯେତେବେଳେ ପାଲାରେ ଯୋଉ ପାଳିଆ ମାନେ ଯେତେବେଳେ ସବୁ ହସ ପରିବେଷଣ କରନ୍ତି, ଆମେ ତ ଏବେ ତ ପାଲା ସଂସ୍କୃତି ତ ବଞ୍ଚିକି ଅଛି, କିନ୍ତୁ ଯୋଉ ଭଳିଆ ଆଗ ଲୋକ ପାଲା ଦେଖୁଥିଲେ ସେଭଳିଆକୁ ଦେଖୁନାହାନ୍ତି, କିନ୍ତୁ ପାଲାରେ ଯୋଉ ହାସ୍ୟରସ ଯୋଉମାନେ ପାଳିଆ ମାନେ କରନ୍ତି ସେତେବେଳେ ଦେଖିକି ବହୁତ ଖୁସି ଲାଗେ। ତା ଛଡା ଯାତ୍ରା ଏମିତି ବହୁତ କିଛି ଅଛି ଆମର ମନୋରଞ୍ଜନ କ୍ଷେତ୍ରରେ, ବହୁତ କିଛି ଏମିତି ଅଛି ଯୋଉକି ଲୋକ ଦର୍ଶକ ମାନଙ୍କୁ ହସେଇଥାନ୍ତି, ଆଉ ସେ ଯୋଉ ହସରେ ଯୋଉ ମଜା ଥାଏ, ଯୋଉଟା ମାନେ ଥାଏ
1: ମନୋରଞ୍ଜନର ଅନେକ ମାଧ୍ୟମରେ ଆମେ ହସୁଛେ ଏବଂ ସାମ୍ପ୍ରତିକ ଘଟଣାବଳୀକୁ ନେଇକି ମଧ୍ୟ ଆମେ ହସୁଛେ, ଏବଂ ଆପଣ ଏମିତି ହସୁଥାନ୍ତୁ ଆଉ ମ୍ୟାଗାଜିନ୍ର ସେ ଛୋଟ ଛୋଟ ଜୋକ୍ସ ମଧ୍ୟ ପଢୁଥାନ୍ତୁ ଭାଇ, କଲ୍ କରିଥିଲେ ବହୁତ ବହୁତ ଧନ୍ୟବାଦ, ରହିଲି ଭାଇ ନମସ୍କାର।
0: ଧନ୍ୟବାଦ ଭାଇ, ନମସ୍କାର।
1: ସାଧୀ ଯେମିତି ମାମଦେବ ଭାଇ କହିଲେ ଯେ ଆମେ ଏମିତି ଅନେକ ଗୁଡ଼ିଏ ସବୁ ମ୍ୟାଗାଜିନ୍ ଛୋଟବେଳୁ ପଢି ଆସୁଛୁ, ଏମିତି ଗୋଟେ ପେପର ଖବରକାଗଜରେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ ଜାଗାରେ ଛୋଟ ଛୋଟ ଜୋକ୍ସ ଗୁଡ଼ିକ ବାହାରେ, ସେ ଜୋକ୍ସ ଗୁଡ଼ିକ ଯେକୌଣସି ଘଟଣାବଳୀ ସହିତ ସମ୍ବନ୍ଧିତ ହେଇଥାଉ ନା କାହିଁକି ନିଶ୍ଚିତ ଭାବରେ କିଛି ସମୟ ପାଇଁ ଆମକୁ ହସେଇ ଦିଏ। ଏ ଯୋଉ ହସର କାରଣ କାହିଁକି ଗୋଟିଏ ପେପରରେ ବା ମ୍ୟାଗାଜିନ୍ରେ ଗୋଟେ ଗୋଟେ ଛୋଟ ଛୋଟ ହସ କଥା ଦିଆଯାଇଥାଏ, ଏ ହସ କଥା ଦେବାର ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହଉଛି, ଆ ଭିତରେ ଲୁଚି ରହିଛି ଯେ ଆପଣମାନଙ୍କ ପ୍ରତି ଆକର୍ଷିତ କରିବା, ସେ ମ୍ୟାଗାଜିନ୍କୁ ଆପଣମାନଙ୍କର ପ୍ରିୟ କରିବା, ସେ ଖବରକାଗଜକୁ ଆପଣମାନଙ୍କର ପ୍ରିୟ କରିବା। କାହିଁକି ନା ଯୋଉ ମଣିଷ ପାଖରୁ ଆପଣ ଟିକେ, ଯୋଉ ମଣିଷ ସାହାଯ୍ୟ ଆପଣ ଟିକେ ହସିପାରନ୍ତି, ଯିଏ ଆପଣଙ୍କ ପାଇଁ ହସର କାରଣ ସାଜେ, ସିଏ ଆପଣଙ୍କର ପ୍ରିୟ ହେଇଯାଏ। ସେମିତି ସାଥୀ ଆପଣମାନଙ୍କୁ ସମସ୍ତଙ୍କୁ ଆମ ତରଫରୁ ଅନୁରୋଧ, ଜୀବନରେ ଆପଣ ଜୀବନର ଚଲାପଥରେ ଯାହା ସହିତ ବି ମିଶୁଛନ୍ତି ସମସ୍ତଙ୍କ ମୁହଁରେ ଟିକେ ହସ ଦେବା ପାଇଁ ଚେଷ୍ଟା କରନ୍ତୁ, ଦେଖିବେ ଆପଣଙ୍କର ତାଙ୍କର ବହୁତ ପ୍ରିୟ ହେଇଯିବେ ଏବଂ ଆପଣଙ୍କୁ ଦେଖିଲା ମାନେ ସିଏ ମଧ୍ୟ ଆପଣଙ୍କୁ ବହୁତ ଖୁସିର ସହିତ ଆପଣଙ୍କ ସହିତ ମିଶିବେ। ଇଏ ହେଉଛି ଆପଣଙ୍କର ଗୋଟେ ୟୁନିକ୍ ପର୍ସନାଲିଟିର ଫିଚର ଯେ ଆପଣ ସମସ୍ତଙ୍କ ମୁହଁରେ ଟିକେ ହସ ଦେଇପାରିବେ, ଆପଣଙ୍କ ସେନ୍ସ ଅଫ୍ ହ୍ୟୁମର କାରଣରୁ ହଉ, ଆପଣଙ୍କର କଥା କାରଣରୁ ହଉ, ଆପଣଙ୍କର ଜୋକ୍ସ କାରଣରୁ ହଉ। କିନ୍ତୁ ମନେ ରଖିବେ ସାଥୀ, ଆପଣଙ୍କର ଜୋକ୍ସ ଯେମିତି କାହା ମନକୁ ଆଘାତ ନ ଦିଏ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର ଭାଇ, ଜୟ ଜଗନ୍ନାଥ।
2: କଟକର ସିଡିଏ ସେକ୍ଟର 6 ରୁ ମୁଁ ଦିବାକର ସେଠୀ କହୁଥିଲି ଭାଇ।
1: ଦିବାକର ଭାଇ ନମସ୍କାର, ଆଉ କଣ କହିବେ ହସର ମହତ୍ତ୍ୱ, ଦିବାକର ଭାଇ ଆପଣଙ୍କ ଜୀବନରେ କେତେ ଏବଂ ଆପଣଙ୍କ ଜୀବନରେ କିଏ ଏମିତି ଅଛନ୍ତି ଯିଏ ଆପଣଙ୍କୁ ଜୋକ୍ କହିକି ହସେଇ ଦିଅନ୍ତି, ଯେତେ ମନ ଦୁଃଖ ଥିଲେ ବି ଆପଣ ହସି ଦିଅନ୍ତି?
2: ଆରେ ଭାଇ, ଆମର ତ ଏଠି ଯୋଉ ମାର୍କେଟ କମ୍ପ୍ଲେକ୍ସ ଅଛି, କମ୍ପ୍ଲେକ୍ସରେ କେବଳ ହସ ହିଁ ହସ, ଆମର ତ ଭଲ ଖଟି ରହିଛି। ଗ୍ରୁପରେ ପାଖାପାଖି ଆମେ 25 ଖଣ୍ଡେ ଅଛୁ ହେଲା, 25 ସବୁଦିନେ ଯଦି ପ୍ରେଜେଣ୍ଟ ନ ରୁହନ୍ତି, ତଥାପି କିଛି ଦୋକାନୀ ବନ୍ଧୁ ଆଉ କିଛି ବାହାର ଲୋକ ସମସ୍ତେ ଆମେ ଏକାଠି ହେଇଥାଉ। ଆମର ଗୋଟେ ମାର୍କେଟ କମ୍ପ୍ଲେକ୍ସରେ ଗୋଟେ ରୁମ୍ ରଖିଛୁ, ସେଟା କ୍ଲବ ଘର ବୋଲିଯା, ସେଠି ଚେସ୍ ଖେଳ ହୁଏ, ତାସ୍ ଖେଳ ହୁଏ, ଅନ୍ୟାନ୍ୟ ଖେଳ ସବୁ ହୁଏ। ତା ସାଙ୍ଗରେ ଆମେ ଦୋକାନୀ ଯେହେତୁ କାମ ଧନ୍ଦା ସାରିଲା ପରେ 9 ପରେ ଆମେ ଟିକେ ଟିକେ ଯେତେବେଳେ ଫ୍ରି ହେଇଯାଉ ଟିକେ ସେଠି ଟିକେ ଯୋଗ ଦିଅଉ, ବେଳେବେଳେ ସେମାନେ ଦୋକାନ ସାମ୍ନାରେ ଆସିକିରି ବସିଯାନ୍ତି, ଚୌକି ଚୌକି ପକେଇକିନା ଛିଡା ହେଇକିରି ଏମିତି ଗପସପ ହୁଏ। ଏତେ ମଜା, ଏତେ ମଜା ବିଶ୍ୱଜିତ ଭାଇ, ଆପଣ ବିଶ୍ୱାସ କରିପାରିବେନି। ଆମ ମାର୍କେଟ କମ୍ପ୍ଲେକ୍ସକୁ 6 ସ୍ଟୁଡିଓରେ ମାର୍କେଟ କମ୍ପ୍ଲେକ୍ସ ଅଛି, ଏଠିକି ଯଦି ଆପଣ ସନ୍ଧ୍ୟାବେଳେ 2 ଆସିବେ, ଏଠି ତ ସବୁ ଜିନିଷ ଚା ପାଣି ଠାରୁ ଚା କଫି ଆଉ ଜଳଖିଆ ସବୁ ପ୍ରକାର ପ୍ରସ୍ତୁତି ଅଛି। ତା ସାଙ୍ଗେ ସାଙ୍ଗେ ଭଲ

0: ହସର ଖଜାନା ମଧ୍ୟ ଅଛି। ଯାହା କହିଲେ ବଢିଆ କଥା,
1: କେବଳ ହସ ହିଁ ହସ। ଆମର ଜଣେ ବନ୍ଧୁ ଅଛନ୍ତି, ମୁଁ ତାଙ୍କ ନାଁଟି ଟିକେ ଏଥିରେ କହିଦଉଛି। ତାଙ୍କ ନାଁ ହେଲା ସବ୍ୟସାଚୀ କର, ନିକ୍ ନେମ୍ ହେଲା କୁନୁ କୁନୁ ଭାଇ ହେଲା। ଆଚ୍ଛା, ସିଏ ଅଛନ୍ତି। ଆଉ ତିନି ଚାରି ଜଣ ବନ୍ଧୁ ଅଛନ୍ତି, ଜଣେ ଆଉ ଜଣେ ବନ୍ଧୁ ଅଛନ୍ତି, ତାଙ୍କ ନାଁ ହେଲା ସିଏ ହଉଛନ୍ତି ବାବୁନି ଭାଇ, ସିଏ ବି ଆଉ ଏମିତି ସବୁ ଅଛନ୍ତି। ଜଣେ ଜଣକୁ ଏମିତି କି ମାନେ କହୁଥିବେ, ତା ଭିତରେ ଆଉ ପାଞ୍ଚ ଜଣ ହସୁଥିବେ, ସିଏ କିନ୍ତୁ କହିଲା ବାଲା କେବେ ହସୁନଥିବେ।
0: ମାନେ ତାଙ୍କ କଥା କହିବା ଶୈଳୀରେ ଆପଣ ହସିଦେବେ।
1: ନିଶ୍ଚିତ
0: ଭାବରେ ଆପଣଙ୍କର ଥାଉ, ଏମିତି ବଜାଇ ଥାଉ ଆପଣଙ୍କର ଖଟି, ଆପଣ ଏମିତି ହସୁଥାନ୍ତୁ, ସୁସ୍ଥ ଥାନ୍ତୁ, ଏବଂ ସବୁ ଭାଇମାନେ ଏମିତି ଆପଣଙ୍କୁ ହସୁଥାନ୍ତୁ, ଆପଣ ମଧ୍ୟ ତାଙ୍କୁ ହସୁଥାନ୍ତୁ।
1: ରହିଲୁ କାଲି ରାତିରେ ଟିକେ କଥା।
0: ଆଜ୍ଞା,
1: ଆମର ପାଞ୍ଚ ତାରିଖ ରବିବାର ଦିନ ଆମେ ଯିବା, ପ୍ଲାନ ହେଇଯିବା, ପ୍ରୋଗ୍ରାମ ଆମର ସରିଛି, ଆମେ ଯିବୁ ବ୍ରହ୍ମଗିରି ପୁରୀ।
0: ଆଜ୍ଞା ଆଜ୍ଞା,
1: କଥାବାର୍ତ୍ତା ସବୁ ସରିଛି, ପ୍ରୋଗ୍ରାମ ଶେଷ, କେବଳ ଯିବା କଥା ଆସନ୍ତା ରବିବାରକୁ ଯିବୁ। ସେଇ ଜିନିଷକୁ ନେଇକି ସେ ବାଟରେ ପଡେ ଗୋଟେ, ଆପଣ ଜାଣିଥିବେ ବ୍ରହ୍ମଗିରି ପୁରୀରୁ ଯୋଉ ଚନ୍ଦନପୁରରୁ ପୁରୀ ଯିବା ଭିତରେ, ଯୋଉ ବ୍ରହ୍ମଗିରି ଯିବା ଭିତରେ ବାଟରେ ଗୋଟେ ଆସେ ଛକ ଗୋଟେ ଅଛି, ରେଣ୍ଡା ରେଣ୍ଡା ରେଣ୍ଡା ଛକ ଆସେ ଗୋଟାଏ। ଆଚ୍ଛା, ସେହି ରେଣ୍ଡା ଛକକୁ ନେଇକି କାଲି ଗୋଟେ ଆଲୋଚନା ହେଲା ପୁରା ଗୋଟେ ଘଣ୍ଟା, ହସି ହସି ପେଟ ଦରଜ ସବୁ, ମାନେ ସେ ରେଣ୍ଡା
0: କାହିଁକି ତା ନାଁଟା ରେଣ୍ଡା ହେଲା, ବହୁତ ସୁନ୍ଦର ଭାବରେ ଆପଣଙ୍କ ବନ୍ଧୁ ମାନଙ୍କ ବିଷୟରେ କହିଲେ ଭାଇ। ରହିଲି, ନମସ୍କାର। ସାଥୀ, ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ। 0671230315 ହେଉଛି ଆମର ନମ୍ବର, ଆମକୁ କଲ୍ କରନ୍ତୁ ଏବଂ କୁହନ୍ତୁ ଯେ ଆପଣଙ୍କର ଜୀବନରେ ସେ ବ୍ୟକ୍ତିତ୍ୱ କିଏ, ଏବଂ ଆପଣଙ୍କ ଜୀବନରେ ଏ ଜୋକ୍, ସେ ହସ ଏସବୁ କେତେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆପଣ ମଧ୍ୟ କେବେ କେବେ ମ୍ୟାଗାଜିନ୍ ଆଉ ଖବର କାଗଜ ଏସବୁରୁ ଜୋକ୍ସ ସବୁ ପଢ଼ନ୍ତି ନା ନାହିଁ, ଏସବୁ ବିଷୟରେ ଆଜି ଆମକୁ ଜଣାନ୍ତୁ, କାରଣ ଆଜି ୱାର୍ଲଡ ସେଲିବ୍ରେଟ୍ କରୁଛି ଇଣ୍ଟରନ୍ୟାସନାଲ ଜୋକ୍ ଡେ। କିନ୍ତୁ ବର୍ତ୍ତମାନ ତା ପୂର୍ବରୁ ସେଇ ହସକୁ ନେଇ ଆଉ ଗୋଟିଏ ସୁନ୍ଦର ଗୀତ କୁମାର ବାପିଙ୍କ କଣ୍ଠରେ, ଚାଲନ୍ତୁ ଶୁଣିଦେବା ଟିକେ।

0: हेलो नमस्कार की कुथले कुथ कुथले
1: आहे दीन बंधवा

0: ମତେ ଆପଣାର କରିନି।
1: ବିଶ୍ୱେନ୍ଦ୍ର ଭାଇ ନମସ୍କାର, ମୁଁ ସନ୍ତୋଷ ମଲ୍ଲିକ, ମହାକାଳପଡା ଭର୍ତ୍ତପୁର ଜିଲ୍ଲା ଯାଜପୁରରୁ କହୁଛି।
2: ସନ୍ତୋଷ ଭାଇ ନମସ୍କାର, ବହୁତ ସୁନ୍ଦର ଗୀତରୁ ଆପଣ ଆରମ୍ଭ କଲେ, କଣ କହିବେ ହସର ମହତ୍ତ୍ୱ ସନ୍ତୋଷ ଭାଇ ଜୀବନରେ ଆପଣଙ୍କର କେତେ ଏବଂ କୋଉ ବ୍ୟକ୍ତି ଆପଣଙ୍କୁ ଖୁବ୍ ହସାନ୍ତି ଯୋଗ କହିକି?
1: ମାନେ କଣ କହିବି, ମୋର ଦି ଭଉଣୀ ଅଛନ୍ତି ବର୍ତ୍ତମାନ, ମୁଁ ଆସିବି ମୋ ଭଉଣୀ ଘରେ, ସେ ଦି ଭଉଣୀ ଯାକ ମତେ ବହୁତ ହସାନ୍ତି
2: ଆଜ୍ଞା,
1: ଆଉ ବହୁତ ମଜା ବି ତାଙ୍କ ସାଙ୍ଗରେ ମୋର ହୁଏ ମୁଁ ଅଛି ସେ ଜାଗାରେ।
2: ନା ଟିକେ କହିଦିଅନ୍ତୁ ଆପଣ ଦି ଭଉଣୀଙ୍କର, ସମସ୍ତେ ଖୁସି ହେବେ, ଆପଣଙ୍କ ଭଉଣୀ ମାନେ ବି ଖୁସି ହେଇଯିବେ।
1: ଜଣକ ନାଁ ହଉଛି କନକ ଦେଇ, ଜଣକ ନାଁ ହଉଛି ଉର୍ମିଳା ଦେଇ,
2: ଆଉ
1: ଦି ଭଉଣୀ ମୋର
2: ଆଜ୍ଞା,
1: ବହୁତ ମଜା ବି କରନ୍ତି, ବହୁତ ଖୁସି ବି ଦିଅନ୍ତି, ବହୁତ ବଢିଆ ଲାଗେ ତାଙ୍କ ସାଙ୍ଗରେ ମିଶେ।
2: କଣ କହିବେ ଭାଇ, ହସର ମହତ୍ତ୍ୱ ତାହେଲେ ଜୀବନରେ କେତେ ଅଧିକ?
1: ବହୁତ ବହୁତ, ହସର ମହତ୍ତ୍ୱ ନ ରହିଲେ ମଣିଷ କେମିତି ଖୁସି ହବ।
2: ବାଃ, ବଢିଆ କଥା କହିଲେ, ଖୁସି ରହିବା ପାଇଁ ହସ ଟିକେ ଦରକାର।
1: ସତ କଥା, ଆପଣ ଯେତେବେଳେ ପ୍ରୋଗ୍ରାମ କୁ ଆସନ୍ତି ଆମକୁ କାଇଁ ବହୁତ ବଢିଆ ଲାଗେ, ଆପଣଙ୍କ କଥାବାର୍ତ୍ତା ବଢିଆ ଲାଗେ, ଆମେ ଯୋଉ ଗୀତ ଗାଉ ଆପଣ ଯୋଉ ଆମକୁ ଯୋଉ ଚାନ୍ସ ଟା ଦିଅନ୍ତି ବହୁତ ବଢିଆ ଲାଗେ,
2: ବହୁତ
1: ଆପଣ ଯୋଉ ଦିନ ଆସନ୍ତି ପ୍ରୋଗ୍ରାମ କୁ ବହୁତ ବଢିଆ ଲାଗେ।
2: ଇଏ ତ ଆପଣ ମାନଙ୍କ ପ୍ରୋଗ୍ରାମ ଭାଇ।